ଆକାଶବାଣୀ କଟକ ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ 4 ଦିନ 2026 ମସିହା ଜୁନ୍ 25 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ଗୀତାରାଣୀ ଦାସ ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ। ହେ ମା, ତୁ ପରା ଇଚ୍ଛାମୟୀ, ଇଚ୍ଛାରେ ସବୁ କରୁ, କରାଉ ଏଥିରେ ମିଛ ନାହିଁ।

ବନବିହାରୀ ଜେନା ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ରଘୁନାଥ ରାଉତଙ୍କ ରଚନାରୁ। ରାତି ପାହିଗଲେ ଶୁଭଶଙ୍ଖ ପ୍ରଭୁ ଡାକେ ତୁମ ନାମ ଧରି, ସକାଳର ସୂର୍ଯ୍ୟ ତୁମରି ଆରତୀ କରେ ଲକ୍ଷେ ଦୀପ ଜାଳି।

ଭାରତୀ ଭୂୟାଁ ଏଥର ଗାଇଛନ୍ତି ମହେଶ୍ୱର ପଣ୍ଡାଙ୍କ ରଚନା। ଅମୃତ ପଥ ପଥିକଟିଏ ମୁଁ ତୁମରି ଏ ଧରାଧାମେ, କୁହୁ କଳର ବେ ଉଲ୍ଲସିତ ମୁଁ ସ୍ରଷ୍ଟାଙ୍କ ମଧୁନମେ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଏଥର ଘନଶ୍ୟାମ ପଣ୍ଡା ଗାଇଛନ୍ତି ନାରାୟଣ ପ୍ରସାଦ ଜେନାଙ୍କ ରଚନା ପ୍ରଭୁ ତୁମେ ପ୍ରଭାତରେ ୟେସୁଫ ଲଗନେ ପ୍ରଥମ ରବି କିରଣ ପକ୍ଷୀର ମଧୁର କାକଳି ତୁମେ ତ ଭ୍ରମରର ମୃଦୁ ଗୁଞ୍ଜନ।

ଶେଷରେ ଦ୍ୱୈତକଣ୍ଠରେ ବିନୋଦିନୀ ସାହୁ ଏବଂ ଶୁଭଙ୍କରୀ ସାହୁ ଗାଇଛନ୍ତି ବୃନ୍ଦାବନ ଜେନାଙ୍କ ରଚନା। ବରୁଣ ନନ୍ଦିନୀ କରୁଣା କରମା ତବ ଶୁଭାଶିଷ ଦାନେ ପରିପୂର୍ଣ୍ଣ ହେଉ ସକଳ ବାସନା ବାଞ୍ଛିତ ଯାହା ମନେ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ତରୁଣକାନ୍ତି ରାଉତ।

0: ସେମାନଙ୍କ ପାଇଁ ରୁକ୍ମିଣୀଙ୍କର ଚିନ୍ତା ଓ ଚେତନା ଭିତରେ ସ୍ଥାନ ନଥିଲା, କାରଣ ରୁକ୍ମିଣୀଙ୍କ ଦୃଷ୍ଟିରେ ଶ୍ରୀକୃଷ୍ଣ ଥିଲେ ଅଲୌକିକ। ସମଗ୍ର ବିଶ୍ୱରେ ତାଙ୍କ ସମ ରୂପଗୁଣ ପରିପୂର୍ଣ୍ଣ ପୁରୁଷ ଆଉ କିଏ ଅଛି? ଏହା ଥିଲା ତାଙ୍କର ସିଦ୍ଧାନ୍ତ, ଏବଂ ସେହି ସିଦ୍ଧାନ୍ତରେ ସେ ଅଟଳ ଥିଲେ। ଏଣୁ ସେ ଜଣେ ବ୍ରାହ୍ମଣଙ୍କ ସହ ଶ୍ରୀକୃଷ୍ଣଙ୍କ ପାଖକୁ ସନ୍ଦେଶ ପଠାଇଲେ, ମନର ଅକୁହା କଥା ଖୋଲିଦେଲେ। ଶ୍ରୀକୃଷ୍ଣଙ୍କ ବିନା ତାଙ୍କ ଜୀବନ ନିରର୍ଥକ, ଏଣୁ କୃଷ୍ଣଙ୍କୁ ଆମନ୍ତ୍ରଣ କଲେ ବିବାହ ପୂର୍ବ ଦିନ ଗିରିଜା ମନ୍ଦିରକୁ ଯିବା ରାସ୍ତାରେ କୃଷ୍ଣ ତାଙ୍କୁ ନେଇଯାଆନ୍ତୁ ଏବଂ ବିବାହ କରନ୍ତୁ। ସେୟା ହେଲା। ଶିଶୁପାଳଙ୍କର ବରଯାତ୍ରୀରେ ଜରାସନ୍ଧ ଥିଲେ, ପୌଣ୍ଡ୍ରିକ ଥିଲେ, ଶାଲ୍ୟ ରାଜା, ବକ୍ରନେତ୍ର, ଏ ସମସ୍ତେ କୃଷ୍ଣଙ୍କ ବିରୋଧୀ। ଶ୍ରୀକୃଷ୍ଣ ଓ ବଳରାମ ମଧ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆସିଥାନ୍ତି। ସନ୍ଧ୍ୟା ସମୟ ଗିରିଜା ମନ୍ଦିରକୁ ବିବାହ ବସ୍ତ୍ର ପରିଧାନ କରି ରୁକ୍ମିଣୀ ବାହାରିଲେ। ମା'ଙ୍କ ପାଖରେ ତାଙ୍କର ମନପ୍ରାଣ ସମର୍ପିତ, ସେ କାହିଁକି ହାରିଯିବେ? ଯିଏ ସମଗ୍ର ବିଶ୍ୱକୁ ନିଜ ଭାବୁଛାୟା ତଳେ ଆଶ୍ରୟ ଦେଇଛନ୍ତି, ସେ ସବୁ ବୁଝିବେ, ମନର ଦରଦ ବି, ଆଖିର ଲୁହକୁ ବି। କିନ୍ତୁ ବିଦର୍ଭ ରାଜ୍ୟର ରାଜଧାନୀ କୁଣ୍ଡିନପୁର ଆଖି ପିଛୁଳାକେ ହୁଲସ୍ତୁଲ ହୋଇଗଲା। ଚାରିଆଡ଼େ ଯେମିତି ଏକ ଆଶା ଏବଂ ଆଶଙ୍କା ପଶିଗଲା, ଲୋକମାନେ ଭୟଭୀତ ହୋଇଗଲେ। ମନ୍ଦିର ଯିବା ରାସ୍ତାରେ ରୁକ୍ମିଣୀଙ୍କୁ ଗ୍ରହଣ କରିନେଲେ କୃଷ୍ଣ। ଶିଶୁପାଳ ନିରାଶ ହେଲେ, ଲୋକେ ଟୁପ୍ଟାପ୍ ହେଲେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରିନେଇଛନ୍ତି। କେହି କେହି କହିଲେ ଲକ୍ଷ୍ମୀଙ୍କ ଅବତାର ନେଇ ଜନ୍ମଗ୍ରହଣ କରିଥିବା ରୁକ୍ମିଣୀ ନାରାୟଣଙ୍କ ଅର୍ଦ୍ଧାଙ୍ଗିନୀ ହେଲେ, ଏଥିରେ ଆଉ ଫୁସ୍ଫାସ୍ କ'ଣ? କିନ୍ତୁ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କର ଅଷ୍ଟପାଟ ବଂଶୀଙ୍କ ମଧ୍ୟରୁ ସବୁଠୁ ଆଦରଣୀୟା ଥିଲେ। ଯେତେବେଳେ ସତ୍ୟଭାମାଙ୍କ ମନରେ ଗର୍ବ ହେଲା ତାଙ୍କ ସୌନ୍ଦର୍ଯ୍ୟକୁ ନେଇ, ନାରଦ ତାଙ୍କୁ କହିଲେ, ଆପଣ ମୋତେ କୃଷ୍ଣଙ୍କୁ ଅର୍ପଣ କରନ୍ତୁ, ପୁଣି ତାଙ୍କ ଓଜନର ସ୍ୱର୍ଣ୍ଣାଳଙ୍କାର ମୋତେ ଦେଇ ତାଙ୍କୁ ମୋଠୁ ନେଇଯାଆନ୍ତୁ। ସତ୍ୟଭାମା କହିଲେ, ଏହା ଏକ ଛାର କଥା। ସେ କୃଷ୍ଣଙ୍କୁ ନାରଦଙ୍କ ହସ୍ତରେ ଅର୍ପଣ କଲେ। ନାରଦ କହିଲେ, ଏବେ ସ୍ୱର୍ଣ୍ଣାଳଙ୍କାର ଦେଇ ଶ୍ରୀକୃଷ୍ଣଙ୍କୁ ଫେରାଇ ନେବାର ଶକ୍ତି ଅଛି ଆପଣଙ୍କ ପାଖରେ? ସତ୍ୟଭାମା ନିଜର ସବୁ ଅଳଙ୍କାର, ପିତୃଦତ୍ତ ଧନ ଯାହା ସବୁ ଅଛି ତରାଜୁର ଗୋଟିଏ ପାଖରେ ରଖିଲେ। ଆରପଟେ ବସିଲେ ଶ୍ରୀକୃଷ୍ଣ। କିନ୍ତୁ ସ୍ୱର୍ଣ୍ଣାଳଙ୍କାରର ଓଜନ ବଦଳରେ କ'ଣ କୃଷ୍ଣଙ୍କୁ ହାସଲ କରିହେବ? ସତ୍ୟଭାମା ନିଜର ଭୁଲ ବୁଝିପାରିଲେ। ରୁକ୍ମିଣୀଙ୍କର ପାଖରେ ଶରଣ ପଶିଲେ। ରୁକ୍ମିଣୀ ତୁଳସୀ ପତ୍ରଟିଏ ସ୍ୱର୍ଣ୍ଣାଳଙ୍କାର ଥିବା ପଟେ ଚୁପ୍କିନା ରଖିଦେଲେ। କୃଷ୍ଣଙ୍କ ପଟ ହାଲୁକା ହୋଇଗଲା, ସ୍ୱର୍ଣ୍ଣ ଅଳଙ୍କାରର ପଟ ଭାରି ହୋଇଗଲା। ସତ୍ୟଭାମା ଶ୍ରୀକୃଷ୍ଣଙ୍କୁ ଫେରି ପାଇଲେ, କିନ୍ତୁ ସେ ପ୍ରାପ୍ତିରେ ରୁକ୍ମିଣୀଙ୍କର ପ୍ରେମର ତୁଳସୀ ବାସି ଉଠୁଥିଲା। ଏହାହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଭାଗ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ଷା ଉପରେ ନିର୍ଭର କରୁଥିବା ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ତଳିଘେରା ପ୍ରସ୍ତୁତି କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ପଟାଳି ତିଆରି ସମୟରେ ପଟାଳି ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ, ତେଣୁ ସଦାସର୍ବଦା ପଟାଳି ତିଆରି କଲାବେଳେ କ୍ଲୋରୋପାଇରିଫସ୍ ପ୍ରୟୋଗ କରନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଏହାର ଗଜା ପରୀକ୍ଷା କରାଇ ନିଅନ୍ତୁ। ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା, ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ଆଚ୍ଛାଦୀକରଣ କରନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ବୁଣାଧାନ ପାଇଁ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। କାଦୁଆ ତଳିଘେରା ପାଇଁ ନିର୍ବାଚିତ ଜମିକୁ 3-4 ଓଡ଼ ଚାଷ କରି 2-3 ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ। ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ। ଶେଷ ଓଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 4 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେହିପରି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ, 19.8% ସହିତ ଥାୟୋମେଥୋକ୍ସାମ, 19.8% ଏଫ୍ଏସ୍ କୀଟନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମ ଯଥା ଦେବୀ, କାଦ୍ରି 6, କାଦ୍ରି 9, ଟିଜି 37 ଏ, ଟିଏଜି 38, ଟିଏଜି 24, ସ୍ମୃତି, ସିଓ 7, ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ ବୀଜାଣୁ କଲଚର ଦ୍ୱାରା ଉପଚାର କରି ବୁଣନ୍ତୁ। ଆଖୁ ଫସଲରେ ଘାସୁଆରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌ ପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ରଉଙ୍କୁଣୀ ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 ppmକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

0: ଏଣୁ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ ଦଶ ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଉପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ।
1: ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ନିଧିଃ ଝାଃ। अथ वार्ताः। प्रधानमन्त्री नरेन्द्रमोदी ह्यः नवदेहल्याः सेवातीर्थस्थले प्रगति इति सूचनासञ्चारप्रौद्योगिकी आधारितमञ्चस्य 250वें उपवेशनस्य अध्यक्षतां विहितवान्। अस्यां गोष्ठ्यां श्रीमोदी चतुर्षु राज्येषु विस्तृतान् मार्गविद्युतौद्योगिकी वीथि तथा मेट्रो रेलवे क्षेत्राणां चतुर्प्रमुखान् आधारभूत संरचना प्रकल्पान् समीक्षितवान्। एतेषां प्रकल्पानाम् आहत्य व्ययः प्रायः 30,000 कोटि रूप्यकाणि अस्ति। आर्थिक विकासं, क्षेत्रीय सम्पर्कम्, औद्योगिक विकासं तथा जनकल्याणं वर्धयितुं संधारिताः एते प्रकल्पाः, समयसीमा, विभिन्न संस्थानां समन्वयः तथा प्रलम्बित विषयानां शीघ्र निवारणाय विशेष ध्यानेन सह सन्ति समीक्षिताः। अद्य तावत् संविधान हत्या दिवसो वर्तते। दिवसोऽयं तस्याः घटनायाः स्मरणं कारयति यदा 75वें वर्षस्य जून मासस्य 25वें दिनांके भारतीय संविधानस्य अवमानना कृता। अनेन सहैव अयं दिवसः आपत्काले अत्याचारैः प्रताडितेभ्यः प्रत्येकं जनेभ्यः श्रद्धांजलिम् अर्पयितुं दिवसो वर्तते। अस्मिन्नेव दिने तत्कालीनः राष्ट्रपतिः फखरुद्दीन अली अहमदः आन्तरिक अशान्तेः कारणं प्रदर्श्य देशे राष्ट्रियापत्कालस्य घोषणाम् अकरोत्। देहल्याम् अस्य मासस्य 30 दिनांकात् आरभ्यमाणस्य मतदातृसूचीनां विशेष गहन पुनरीक्षणस्य अन्तर्गतम् गृहं गृहं गत्वा गणना कार्यक्रममभिलक्ष्य देहल्याः मुख्य निर्वाचनाधिकारिण ह्यः नवदिल्ल्यां विभिन्न राजनैतिक दलानां प्रतिनिधिभिः सह एका सभा आहूता। मुख्य निर्वाचनाधिकारिणः एकेन विवरणेन स्पष्टीकृतं यत् अस्यां गोष्ठ्यां भारतीय जनता पार्टी इति दलं, आम आदमी पार्टी इति दलं तथा भारतीय राष्ट्रीय कांग्रेस इत्यादि प्रमुखाणां राजनैतिक दलानां प्रतिनिधयः समुपस्थिताः आसन्। कार्यालयानुसारं मुख्य निर्वाचनाधिकारी प्रत्यपादयत् यत् कोऽपि योग्यः नागरिकः न वञ्चितः स्यात्, सहैव कोऽपि अयोग्यः जनः मतदातृसूच्यां न सम्मिलितो भवेत्। अनेन सहैव गणनाचरणे अनुपालनीयानां प्रमुखाणां गतिविधीनां विषयेऽपि राजनैतिकदलानि विस्तरेण सूचितानि। भारतीय ऋतु विज्ञान विभागेन अद्य देशस्य उत्तर पूर्वीय

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ 3 ମାସ ମଧ୍ୟରେ ଉପଯୁକ୍ତ ନିଷ୍ପଭି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପେନ୍ସନ୍ ସମ୍ପର୍କିତ ପ୍ରଶାସନିକ ଓ ଆର୍ଥିକ ଦିଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 64 ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର 1 ମାସ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ନାମଫଳକ, ବିଜ୍ଞାପନ ଫଳକ ଆଦିରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଗ୍ୟାସ୍ ଲିକ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମାଝିଗୁଡ଼ାରେ ଥିବା ଇଭିଏମ୍ ଓ ଭିଭିପାଟ୍ ଗୋଦାମ ଯାଞ୍ଚ କରିଥିଲେ। ଏହି ଅବସରରେ ଶ୍ରୀ ଗୋପାଳନ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା ପାଳାକ୍ଷମୁଣ୍ଡିଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରଙ୍କର ଲକ୍ଷ୍ୟ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତା'ର ସଫଳତା ସମ୍ପର୍କରେ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପରିସରରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିକାଶ ଧାରା ଓଡ଼ିଶା ସାରା ବୁକ୍ଲେଟ୍ ଉନ୍ମୋଚନ

0: ଆୟୋଜନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅବୈଧ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ପୁରୁଷ ପୋଲ୍ ଫୋଲ୍ଡରେ ଦେବକୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା 2026 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମହିଳା 100 ମିଟର ହର୍ଡଲ୍ସ ରେସ୍ରେ ଓଡ଼ିଶାର ପ୍ରଜ୍ଞା ସାହୁ କାଂସ୍ୟ ପଦକ ଜିତିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଯକୃତର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଯକୃତ ଆମ ଉପର ପେଟର ଡାହାଣ ପାଖରେ ରହିଥାଏ। ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଜୈବିକ ପ୍ରକ୍ରିୟା ମଧ୍ୟରୁ ଯକୃତ ପ୍ରାୟ 500ରୁ ଅଧିକ କାମରେ ଭାଗ ନେଇଥାଏ। ଆମେ ଦୈନିକ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଲବଣ ତଥା ଭିଟାମିନ୍ ଖାଦ୍ୟ ଗ୍ରହଣ କରିଥାଉ। ସେଗୁଡ଼ିକ ହଜମ କରି ରକ୍ତରେ ମିଶାଇବା ଏବଂ ଅଣୁସ୍ତରରେ ଶରୀରର ଆବଶ୍ୟକତା ପୂରଣ କରିବା ଯକୃତର ଏକ ମୁଖ୍ୟ କାର୍ଯ୍ୟ। ଏହାଦ୍ୱାରା ଯକୃତ ଶରୀର ଗଠନରେ ସାହାଯ୍ୟ କରେ, ପରିଶ୍ରମ କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷୟକ୍ଷତି ଭରଣା କରେ ଏବଂ ଭବିଷ୍ୟତ ପାଇଁ କିଛି ଖାଦ୍ୟାଣୁ ଗଚ୍ଛିତ କରି ରଖେ। ଆମ ଦେହ ଭିତରେ ଦୈନିକ କିଛି ଜୀବକୋଷ କାମ କରି ମୃତ ବା ଅଚଳ ହୋଇଯାଆନ୍ତି, ଯକୃତ ସେଗୁଡ଼ିକୁ ନଷ୍ଟ କରିଦିଏ। ସେହିପରି ଦେହ ବାହାରୁ ପ୍ରବେଶ କରୁଥିବା ଜୀବାଣୁମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର କୁପ୍ରଭାବ ନଷ୍ଟ କରିବାରେ ସାହାଯ୍ୟ କରେ। ସେହିପରି ଆମେ ବ୍ୟବହାର କରୁଥିବା ଔଷଧର କୁପ୍ରଭାବ ମଧ୍ୟ ନିଷ୍କ୍ରିୟ କରିଦିଏ। ଆମର ଖାଦ୍ୟ ହଜମ ପାଇଁ ଯକୃତ ପିତ୍ତରସ ତିଆରି କରେ। ଏହି ପିତ୍ତରସ ଯକୃତରୁ ବାହାରି ପିତ୍ତନଳୀ ଦେଇ ଖାଦ୍ୟନଳୀରେ ଥିବା ଖାଦ୍ୟରେ ମିଶେ ଏବଂ ଖାଦ୍ୟକୁ ହଜମ କରେ। ଏଥର ସଂକ୍ଷେପରେ ଆଲୋଚନା କରିବା କେଉଁ କେଉଁ ରୋଗ ଯକୃତକୁ ଆକ୍ରମଣ କରିଥାଏ। ବିଭିନ୍ନ ଭୂତାଣୁ ଯକୃତକୁ ସଂକ୍ରମଣ କରି ହେପାଟାଇଟିସ୍ ବା କାମଳ ରୋଗ ସୃଷ୍ଟି କରନ୍ତି। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଆଖି ଓ ଚର୍ମ ହଳଦିଆ ପଡ଼ିବା, ଗାଢ଼ ହଳଦିଆ ପରିସ୍ରା ହେବା, ଜ୍ୱର ହେବା, ଭୋକ ମରିଯିବା ଏବଂ ଉପର ପେଟର ଡାହାଣ ପାଖରେ ଦରଜ ହେବା। ଏହି ହେପାଟାଇଟିସ୍ ଭୂତାଣୁଗୁଡ଼ିକ ବିଭିନ୍ନ ପ୍ରକାରର ଯଥା ଏ, ବି, ସି, ଡି, ଇ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ଏ ଏବଂ ଇ ଭୂତାଣୁ ଦୂଷିତ ପାଣି ତଥା ଖାଦ୍ୟ ମାଧ୍ୟମରେ ଦେହକୁ ପ୍ରବେଶ କରି ହଳଦିଆ କାମଳ ରୋଗ ସୃଷ୍ଟି କରେ। ତେଣୁ ଆମେ ବିଶୁଦ୍ଧ ପାଣି ଓ ଖାଦ୍ୟ ବ୍ୟବହାର କରି ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ହେଲେ ହେପାଟାଇଟିସ୍ ବି ଭୂତାଣୁ ଅଧିକ ମାରାତ୍ମକ। ସଂକ୍ରମିତ ଛୁଞ୍ଚି, ରକ୍ତ ସଞ୍ଚାରଣ ତଥା ଦେହରେ ହେଉଥିବା କ୍ଷତ ମାଧ୍ୟମରେ ଏହା ଦେହ ଭିତରକୁ ପ୍ରବେଶ କରି ପ୍ରଥମେ କାମଳ ରୋଗ ଏବଂ ପରେ ପରେ ସିରୋସିସ୍ ତଥା କର୍କଟ ରୋଗ ସୃଷ୍ଟି କରେ। ଏହି ହେପାଟାଇଟିସ୍ ବି ଭୂତାଣୁ ପାଇଁ ଗୋଟିଏ ସଫଳ ଟୀକା ମିଳୁଅଛି। ସମସ୍ତେ ଏହି ଟୀକା ନେଇ ବି ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଏବେ ଯକୃତର ସିରୋସିସ୍ ରୋଗ ବିଷୟରେ ଆଲୋଚନା କରିବା। ଏହି ରୋଗରେ ବିଭିନ୍ନ କାରଣରୁ ଯକୃତର ଜୀବକୋଷଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଏବଂ ସେହି ସ୍ଥାନରେ ଅଧିକ ତନ୍ତୁ ଜମିଯାଇ ଫାଇବ୍ରୋସିସ୍ ଭଳି ଚିହ୍ନ ସୃଷ୍ଟି କରେ, ଫଳରେ ଯକୃତର ଆକାର ସଙ୍କୁଚିତ ହୋଇ ଅକାମୀ ହୋଇପଡ଼େ। ସିରୋସିସ୍ ଯୋଗୁଁ ପେଟ ଭିତରେ ପାଣି ଜମିଯାଏ। ଏହାକୁ ଜଳ ଉଦରୀ ରୋଗ କୁହନ୍ତି। ଆମ ଦେଶ

0: ରକ୍ତରେ ସାଧାରଣତଃ ମଦ୍ୟପାନ ଯୋଗୁଁ ସିରୋସିସ୍ ରୋଗ ହୋଇଥାଏ। ତେଣୁ ମଦ୍ୟପାନ ବର୍ଜନ କରି ଆମେ ଏହି ରୋଗରୁ ରକ୍ଷା ପାଇପାରିବା। ହେଲେ ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି। ବେଶୀ ଲୋକ ଚଟପଟି ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି, ବ୍ୟାୟାମ ବା ପରିଶ୍ରମ କରିବାକୁ ପସନ୍ଦ କରୁନାହାନ୍ତି। ଫଳରେ ଯକୃତରେ ଅଧିକ ଚର୍ବିଜାତୀୟ ଖାଦ୍ୟ ଜମା ହୋଇ କ୍ରମେ ଯକୃତ ଚର୍ବିମୟ ହୋଇଯାଉଛି। ପରବର୍ତ୍ତୀ ସମୟରେ ଏହି ଚର୍ବିମୟ ଯକୃତରେ ସିରୋସିସ୍ ରୋଗ ଜନ୍ମ ନେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀ ପରିବର୍ତ୍ତନ ସହିତ ସୁଷମ ଖାଦ୍ୟ ଖାଇ ବ୍ୟାୟାମ ବା ଯୋଗ ଆଦରି ଆମକୁ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ। ଆଗରୁ ଆଲୋଚନା କରିଛେ, ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରଥମେ ହଳଦିଆ କାମଳ ରୋଗ ହୁଏ। ଏହି ସଂକ୍ରମଣ ଦୀର୍ଘଦିନ ରହିଲେ ସିରୋସିସ୍ ରୋଗ ହୋଇ ପରେ ଯକୃତ କର୍କଟ ରୋଗ ହୋଇଥାଏ। ବିଷାକ୍ତ ଖାଦ୍ୟ, ହାନିକାରକ ଔଷଧ ବା ଅନ୍ୟ କେଉଁ କାରଣରୁ ଯଦି ଯକୃତ ଜୀବକୋଷ ନଷ୍ଟ ହୋଇଯାଆନ୍ତି ତେବେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ଅତଏବ ଆମେ ସତର୍କ ତଥା ସଜାଗ ହୋଇ ହେପାଟାଇଟିସ୍ ବି ଟିକା ନେବା, ମଦ୍ୟପାନ ବର୍ଜନ କରିବା, ବିଷାକ୍ତ ଖାଦ୍ୟ ତଥା ଔଷଧଠାରୁ ଦୂରରେ ରହିବା, ଜୀବନଶୈଳୀ ପରିବର୍ତ୍ତନ କରି ସୁଷମ ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଯକୃତ ରୋଗରୁ ନିଜକୁ ରକ୍ଷା କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଯକୃତର ଯତ୍ନ। ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ. ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ. ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 52ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍, ଔଦ୍ୟୋଗିକ ବିକାଶ ଏବଂ ମେଟ୍ରୋ ରେଳ ଭଳି 4ଟି କ୍ଷେତ୍ରର ପ୍ରାୟ 30,000 କୋଟି ଟଙ୍କାର ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି। ଏହିସବୁ ପ୍ରକଳ୍ପଗୁଡ଼ିକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ସଂଯୋଗୀକରଣ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସହାୟକ ହେବ। ଏଥିରେ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକରେ ବିଳମ୍ବ ହେଲେ ଏଥିପାଇଁ ବ୍ୟୟବରାଦ ବୃଦ୍ଧି ପାଇବ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ ଲାଭ ମିଳିପାରିବ ନାହିଁ। ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକୁ ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ପ୍ରକଳ୍ପଗୁଡ଼ିକ ଯେଭଳି ସମୟବଦ୍ଧ ଢଙ୍ଗରେ ଶେଷ କରାଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଟିବି ମୁକ୍ତ ଭାରତ ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ଏଥିଲାଗି କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ଲାଗି ଏନ୍ସିସି ଏବଂ ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ସଚେତନତା ସୃଷ୍ଟି ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମୋଦି ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବ୍ୟାଙ୍କ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକୁ ଆହୁରି ଦୃଢ଼ ଭାବରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଜ୍ୟଗୁଡ଼ିକୁ E0 FIR ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ତ୍ୱରିତ ପଞ୍ଜୀକରଣ ସହ ସାଇବର ଅପରାଧ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯାଇପାରିବ। ନୂଆଦିଲ୍ଲୀରେ ଆଜି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ନେଇ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯାଉଛି। ଏହି କର୍ମଶାଳାରେ ଗ୍ରାମୀଣ ଭାରତର ତୃଣମୂଳ ସ୍ତରର ବିକାଶ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତ୍ରରେ ସମନ୍ୱୟ ଉପରେ ଆଲୋଚନା କରାଯିବ। କର୍ମଶାଳାରେ ଉଚ୍ଚ ପ୍ରଭାବ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଆବଶ୍ୟକ ହେଉଥିବା ଢାଞ୍ଚା ସମ୍ପର୍କରେ ମଧ୍ୟ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ମତ ବିନିମୟ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ମଶାଳାରେ ନୀତି ନିର୍ଦ୍ଧାରକ

ଶିଳ୍ପ ନେତୃତ୍ୱ ଏବଂ ନବସୃଜନକାରୀମାନେ ଯୋଗଦେଇ ପ୍ରଭାବୀ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିବେ। କର୍ମଶାଳାରେ ନୀତି ଆୟୋଗ, ଇଣ୍ଡିଆ ଏଆଇ ମିଶନ ପ୍ରମୁଖ, ଶିଳ୍ପ ସହଯୋଗୀ, ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍, ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ହରିୟାଣାର ଗୁରୁଗ୍ରାମରେ ଆଜି ଏବଂ ଆସନ୍ତାକାଲି ଏକାଦଶ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି। ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଶକ୍ତି ସୁରକ୍ଷା ଏବଂ ଏହା ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ। 11ଟି ବ୍ରିକ୍ସ ସଦସ୍ୟ ଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଏଥିରେ ଗ୍ଲୋବାଲ୍ ସାଉଥ୍କୁ ଭାରତ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନାନ୍ ଏବଂ ତାଙ୍କ ଦଳକୁ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଶ୍ରୀ ମୋଦି ପଶ୍ଚିମ ଏସିଆ ପରିସ୍ଥିତି ସମୟରେ ଅଟକ ରହିଥିବା ଭାରତୀୟମାନଙ୍କୁ ତାଙ୍କ ଦେଶରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। ଭାରତ ଆର୍ମେନିଆ ଏକତ୍ର ଭାବେ ଅନେକଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋୟଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଅନ୍ୟପକ୍ଷରେ ଶ୍ରୀ ଗୋୟଲ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ନେଇ ଆଲୋଚନା ହେବ। ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଗୋୟଲ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୋଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଭାରତର 26 ଜଣ

0: ବସାଇ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ଘାଟି ମଧ୍ୟ ଦେଇ ଚୀନ୍ ସୀମାର ତିବତରେ ପ୍ରବେଶ କରିବେ। ଏ ସମ୍ପର୍କରେ ଧରଚୁଲାର ଏସ୍ଡିଏମ୍ ଆଶିଷ ଯୋଶୀ କହିଛନ୍ତି ଏଥିଲାଗି 26ଟି ପାସ୍ ଜାରି କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟବସାୟୀମାନଙ୍କ ସହାୟତା ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ। ସୂଚନା ଅନୁସାରେ ଭାରତ ଚୀନ୍ ସୀମାରେ କାରବାର 1991 ଆରମ୍ଭ ହୋଇଥିବା ବେଳେ ଏହାକୁ କୋଭିଡ୍ ପାଇଁ 2020 ବନ୍ଦ ରଖାଯାଇଥିଲା। ଜାପାନରେ ରିକ୍ଟର ସ୍କେଲ୍ରେ 6.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୋକିଓରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏ'ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏ'ରେ 3ଟି ମ୍ୟାଚ୍ରୁ 2ଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବାଂଲାଦେଶ 2ଟି ମ୍ୟାଚ୍ ଜିତିଥିଲେ ମଧ୍ୟ କମ୍ ରନ୍ ରେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ସ୍ଥାନିତ ହୋଇଛି। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ସି'ର ମ୍ୟାଚ୍ରେ ଆଟଲାଣ୍ଟାକୁ 4-2 ପରାସ୍ତ କରି ମରକୋ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ବ୍ରାଜିଲ 3-0 ଗୋଲ୍ରେ ସ୍କଟଲାଣ୍ଡକୁ ପରାସ୍ତ କରିଥିବାବେଳେ ବୋସ୍ନିଆ 3-1 କତାରକୁ ପରାସ୍ତ କରିଛି। ଗ୍ରୁପ୍ ବି'ର ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ 2-1 କାନାଡାକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

ପଢ଼େଇ ଦେଉଛନ୍ତି। ସମାଜରେ ଅନ୍ୟମାନଙ୍କ କଥା କହି ତାକୁ ଯଦି ଛୋଟ ନିମ୍ନ କରି ଦିଆଯାଏ ପିଲାମାନରେ ଗୁରୁତର ଭାବରେ ଆଘାତ ଆସିଥାଏ ଏବଂ ସେ ଏଗ୍ରେସିଭ ହେଇଯାଏ, ତାର ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥାଏ। ସେ କ୍ଷେତ୍ରରେ ପ୍ରଥମେ ପିଲାକୁ ନିଜର ଭଳିଆ ସବୁ ପ୍ରକାର ସ୍ନେହ ମମତା ଦେଇ ସେ ପିଲାକୁ କେମିତି ସୁଧରାଯିବ ସେଥିପାଇଁ ଚେଷ୍ଟା କରିବା ଦରକାର। ଆସ୍ତେ ଆସ୍ତେ ପିଲାମାନେ ସୁଗୁଣର ବଶବର୍ତ୍ତୀ ହେବେ ଏବଂ ନିଶ୍ଚିତ ଭାବରେ ନିଜକୁ ସୁଧାରି ନେଇପାରିବେ।

0: ଶ୍ରୋତାବନ୍ଧୁ, ପରିବେଶକୁ ନେଇ ଅନେକ ଚର୍ଚ୍ଚା, ଅନେକ ଆଲୋଚନା ଏବେ ପ୍ରାୟ ପ୍ରତିଦିନ ଶୁଣିବାକୁ ମିଳୁଛି। ପରିବେଶକୁ ସୁସ୍ଥ ଆଉ ସୁନ୍ଦର ରଖିବା ପାଇଁ ଅନେକ ପ୍ରକାର ସଚେତନତାର ବାର୍ତ୍ତା ମଧ୍ୟ ପ୍ରଚାର କରାଯାଉଛି। ଏଇ ଯେମିତି ପଲିଥିନ୍ର ବ୍ୟବହାର, ପଲିଥିନ୍ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ପଲିଥିନ୍ର ପ୍ରଚୁର ବ୍ୟବହାର ଯୋଗୁଁ ପରିବେଶରେ ଅନେକ କ୍ଷତି ହେଉଛି, ଏକଥାକୁ ଲୋକେ ଅନୁଭବ କଲେଣି। ସରକାର ମଧ୍ୟ ପଲିଥିନ୍ର ବ୍ୟବହାର ଉପରେ କଟକଣା କରିଛନ୍ତି, ତଥାପି ପୂରାପୂରି ବନ୍ଦ ହୋଇନି ପଲିଥିନ୍ର ବ୍ୟବହାର। ଆଜି ପ୍ରଭାତରେ ଆସନ୍ତୁ ଶୁଣିବା ଏହି ସମ୍ପର୍କରେ କ'ଣ କହନ୍ତି କଟକର ଜଣେ ସଚେତନ ନାଗରିକ ପୁଷ୍ପକାନ୍ତି ମହାନ୍ତି।
1: ପଲିଥିନ୍ ଆମମାନଙ୍କ ଉପକାର କରିବା ପରିବର୍ତ୍ତେ ବହୁତ ଅପକାର କରୁଛି। ସରକାର ଏଥିପାଇଁ ନାନା ରୂପେ ଚେଷ୍ଟା କରୁଛନ୍ତି ଏହାର ବ୍ୟବହାର ବନ୍ଦ କରିବା ପାଇଁ, କିନ୍ତୁ ଆମେମାନେ ସବୁ ଜାଣିଶୁଣି ଆମେ ତ ଅଚେତନ ରହୁଛୁ। ଘରର ପରିବା ଚୋପା, ବର୍ଜ୍ୟବସ୍ତୁ, ଖାଦ୍ୟ ପଦାର୍ଥ ଏଥିରେ ଭର୍ତ୍ତି କରି ବାହାରେ ପକେଇବା ଦ୍ୱାରା ଗୋରୁ ଗାଈ ସବୁ ପଶୁଜାତି ସେ ତ ଜାଣୁନାହାନ୍ତି, ସେ ପରିବା ଚୋପାକୁ ଖାଇବାକୁ ଯାଇ ପଲିଥିନ୍ କୁ ଖାଇ ଦଉଛନ୍ତି। ଫଳରେ ଗାଣ୍ଡୁଆ ଗାଣ୍ଡୁଆ ପଲିଥିନ୍ ଗାଈମାନଙ୍କ ପେଟରୁ ବାହାରୁଛି। ଯନ୍ତ୍ରଣାରେ ଅନେକ ଗାଈ ମୃତ୍ୟୁବରଣ କରୁଛନ୍ତି, ଗୋ ସମ୍ପଦ ନଷ୍ଟ ହଉଛି। ତାପରେ ଏହି ପଲିଥିନ୍ ଗୁଡାକ ମାଟି ସହ ମିଶି ପାରୁନାହିଁ, ଫଳରେ ମାଟି ପ୍ରଦୂଷିତ ହୋଇ ତାହାର ଉତ୍ପାଦନ କ୍ଷମତା କମେଇ ବସୁଛି, ଯାହାକି ଆମ୍ଭମାନଙ୍କର ବହୁତ କ୍ଷତିକାରକ। ଆମ୍ଭେମାନେ ସଚେତନ ନାଗରିକ, ଆମେମାନେ ପ୍ରଥମେ ଏହାର ବ୍ୟବହାର ବର୍ଜନ କଲେ ଗ୍ରାମାଞ୍ଚଳରେ ମଧ୍ୟ ଧୀରେ ଧୀରେ ଜାଣିକିରି ଆକୁ ବର୍ଜନ କରିବେ। ସ୍ୱଚ୍ଛ ଭାରତ ଗଠନ କରିବାକୁ ହେଲେ ଆମ୍ଭେମାନେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା ଉଚିତ ଆମ୍ଭମାନଙ୍କୁ ନେଇ ସରକାର। ଆମ୍ଭେମାନେ ପଲିଥିନ୍ ବର୍ଜନ କଲେ ଆମ ଦେଶର ଉପକାର ହବ ସିନା, ଆମେ ସେଥିପାଇଁ ସଚେତନ ହେବା ଉଚିତ। ଶିକ୍ଷିତ ନାଗରିକ ରହି ଆମେ ଦେଶ ଜାତିର ଯେପରି ଉନ୍ନତି ହେବ ସେଇଥିପାଇଁ ଆମେ ଚେଷ୍ଟା କରିବା ଉଚିତ, ଅନ୍ୟମାନଙ୍କୁ ଶିଖେଇବା ଏହାର ବ୍ୟବହାର ନ କରିବା ପାଇଁ। ହେଲ୍ଥ ଡିପାର୍ଟମେଣ୍ଟ ବାରମ୍ବାର ଆସିକିରି ଦୋକାନ ଗୁଡାକ ସବୁ ଚେକ୍ କରୁଛନ୍ତି, ପଲିଥିନ୍ ବ୍ୟବହାର କଲେ ତାଙ୍କୁ ଫାଇନ୍ ମଧ୍ୟ କରୁଛନ୍ତି, ସେକୁ ଲୁଚେଇ ଦଉଛନ୍ତି, ତାପରେ ଯଥା ପୂର୍ବ ତଥା ପରମ। ଏପର୍ଯ୍ୟନ୍ତ ଆମେ ଏଥିପାଇଁ ସଚେତନ ହୋଇନାହୁଁ, ଏପର୍ଯ୍ୟନ୍ତ ଏହା ବନ୍ଦ ହୋଇପାରିବ ନାହିଁ। ସେଇଥିପାଇଁ ଆମମାନଙ୍କୁ ଏ ବିଷୟରେ ସତର୍କ ରହିବାକୁ ପଡିବ, ସଚେତନ ହେବାକୁ ପଡିବ। ସ୍ୱଚ୍ଛ ଭାରତ ଗଠନ କରିବାକୁ ଏହାର ବ୍ୟବହାର ଏକାନ୍ତ ଭାବରେ ବର୍ଜନୀୟ। ଆସନ୍ତୁ ଆମେ ସମସ୍ତେ ଏକତ୍ରିତ ହୋଇ ପଲିଥିନ୍ ବର୍ଜନ କରିବା ପାଇଁ ଶପଥ ନେବା।

ହଁ ଶ୍ରୋତା ବନ୍ଧୁ, ସଚେତନତା ହିଁ ଆଣେ ସଫଳତା। ତେବେ ଆସନ୍ତୁ ସମସ୍ତେ ସଚେତନ ହେବା, ପଲିଥିନର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା, ନିଜ ପରିବେଶକୁ ସୁସ୍ଥ ଆଉ ସୁନ୍ଦର ରଖିବା ଦିଗରେ ସଂକଳ୍ପବଦ୍ଧ ହେବା।

ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ, ସାମାଜିକ, ଧାର୍ମିକ ତଥା ସାହିତ୍ୟ ସଭା ସମ୍ପର୍କରେ ସୂଚନା ଆପଣମାନେ ଦେଇପାରିବେ ଏହି କାର୍ଯ୍ୟକ୍ରମରେ। ଏଥିପାଇଁ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ନିମନ୍ତ୍ରଣ ପତ୍ର ଆକାରରେ କିମ୍ବା ଟେଲିଫୋନ୍ ନମ୍ଘର ଲେଖାଥିବା ଅନୁଷ୍ଠାନର ପ୍ୟାଡ୍ରେ କାର୍ଯ୍ୟକ୍ରମର ସମସ୍ତ ବିବରଣୀ ଲେଖି ଆମ ପାଖକୁ ପଠାଇ ଦିଅନ୍ତୁ। ଆମକୁ ଚିଠି ଲେଖିବାର ଠିକଣା ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7530001।

0: ଗଲାଣି ସେଥିରେ ତେଲ ଦେଇ କି ଲାଭ? ଚୋର ଧନ ଲୁଣ୍ଠନ କରି ଚାଲିଗଲା ପରେ ସତର୍କ ହେବା ନିରର୍ଥକ। ଜଳ ଚାଲିଯିବା ପରେ ବନ୍ଧ ବାନ୍ଧିବାରେ କି ଲାଭ? ଉଜ୍ଜଳ ଭବିଷ୍ୟତ ନେଇ ପ୍ରତ୍ୟେକ ଜୀବନରେ ସୁଯୋଗ ଥରେ ମାତ୍ର ଆସେ। ସୁଯୋଗ ହାତରୁ ଖସିଗଲେ ଜୀବନ ସାରା ଘୋର ଅନୁତାପରେ ମୁଣ୍ଡ କୋଡ଼ିବା ସାର ହୁଏ। ସମୟକୁ ଉପଯୋଗ ନ କରିବା ସମୟ ଚୋରି କରିବା ଓ ସୁଯୋଗକୁ ହତ୍ୟା କରିବା ସହ ସମାନ। କଇଁଚ ଠେକୁଆ ଦୌଡ଼ ପ୍ରତିଯୋଗିତାରେ କଇଁଚ ଜିତିବା ପଛରେ ତାର ନିରନ୍ତର ଓ ସମୟୋଚିତ ଉଦ୍ୟମ ଓ ଠେକୁଆ ହାରିବା ପଛରେ ତାର ଆଳସ୍ୟ ଓ ଗଛ ତଳେ ଶୟନ ଜନିତ କାଳକ୍ଷେପକ ଚିନ୍ତା ନିହିତ। ଠିକ୍ ସମୟରେ ଉପସ୍ଥିତ କାର୍ଯ୍ୟଟି ସମ୍ପନ୍ନ ନ କରିବା କାହା ପାଇଁ ଉନ୍ନତିକାରକ ନୁହେଁ, କାହା ପାଇଁ ମଙ୍ଗଳଦାୟକ ନୁହେଁ। ରାଜ୍ୟ ପରିଚାଳନାରେ ଶାସକ ଅଦୀର୍ଘସୂତ୍ରୀ ହେବା ଜରୁରୀ ବୋଲି ମତ୍ସ୍ୟ ପୁରାଣରେ ବର୍ଣ୍ଣନା ରହିଛି। କ୍ଷଣକ କାଳ ହେଉ ପଛକେ ତାର ପ୍ରଭାବ ଅକଳନୀୟ। ଜୀବନରେ ଗୋଟିଏ ମୁହୂର୍ତ୍ତ ଯେପରି ନଷ୍ଟ ନ ହୁଏ ସେଥିପାଇଁ ଜଗିବାକୁ ହେବ। ଅକାଳରେ ବୀଜ ବପନ କଲେ ତାହା କେବେ ଅଙ୍କୁରିତ ହୁଏ ନାହିଁ। କାଳ ବେଳ ଦେଖି ଶକ୍ତି ପ୍ରଦର୍ଶନ କଲେ ବ୍ୟକ୍ତି ଅଭିଳଷିତ ଲକ୍ଷ୍ୟ ହାସଲ କରେ। ସମୟ ପରିଚାଳନାରେ ଶୃଙ୍ଖଳା ଜ୍ଞାନ ଥିଲେ ବ୍ୟକ୍ତି ଓ ଜାତି ଶୃଙ୍ଖଳିତ ଓ ବିକଶିତ ହୋଇଥାନ୍ତି। ଏ ବିଶାଳ ବିଚିତ୍ର ସଂସାରରେ ଯାହା ଆସେ ଥରକ ପାଇଁ, ସମୟ ଏକା ଆସିନଥାଏ, ସାଙ୍ଗରେ ଅପ୍ରକାଶିତ ଓ ଉଜ୍ଜଳ ଭାଗ୍ୟ ଧରି ଆସିଥାଏ। ସେଥିପାଇଁ କବି କହନ୍ତି, ସମୟ କେବେ ଫେରିବ ନାହିଁ, କିଛି ଗୋଟାଏ କର, ସମୟ ସଦା ଯାଉଛି ବୋଇ ପାରିବ ଯଦି ଧର।
1: କଥିକାରେ ଶୁଣୁଥିଲେ ଆଲୋଚନା ଦୀର୍ଘସୂତ୍ରୀ ବିନଶ୍ୟତି। ଆଲୋଚନା କରିଥିଲେ ଡକ୍ଟର ଶରତ ଚନ୍ଦ୍ର ପରିଡ଼ା। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଜ ଫୁଲ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।

ଆରମ୍ଭ କରୁଛୁ ସଜଫୁଲ କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି ଗୀତ ରଚନା ମନୋଜ ମହାନ୍ତି ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଶ୍ୱନାଥ ମିଶ୍ର ପ୍ରଥମ ଗୀତରେ ଗାଇଛନ୍ତି ମହମ୍ମଦ ଆବିଦ ମନୋଜ ମହାନ୍ତିଙ୍କ ରଚନା ଭଲ ପାଉଥିଲି ବିଜନ ବେଳାରେ ବାଲିଘର ତୋଳିବାକୁ ଆଜି ଭଲ ଲାଗେ ବାଲିର ଶେଜରେ ତମସାଥେ ବସିବାକୁ

ମିଛ ନୁହେଁ ମୁହିଁ ସତଟିଏ ମୋତେ ଯତନେ ସାଇତି ରଖ, ଦୂର ଆଉ ମୁଁ ତ ଲାଗିବିନି ଜମା, ଲାଗିବି ନିହାତି ପାଖ। ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା ଗାଇଛନ୍ତି ନମ୍ରତା ମହାନ୍ତି।

0: ଏଡ଼ି ଶେଷ କରୁଛୁ ସଜ ଫୁଲ। କଣ୍ଠଦାନ କରିଥିଲେ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା କରିଥିଲେ ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଶ୍ୱନାଥ ମିଶ୍ର। ଆକାଶବାଣୀ କଟକ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କି କୁଛ କିସ୍ସେ କାହାନୀ କୁଛ ସଫଲତାଓ କି ଅନକହି ବିରାସତ କି ଉମ୍ମୀଦେଁ ନଏ ଭାରତ କି ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ୍ କି ବାତ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 28 जून सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन के संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 28 जून सुबह 11 बजे मन की बात।

ଏଥିକାଲ ଯେଉଁଟା ନୈତିକ ଶିକ୍ଷା ମଧ୍ୟ ଦିଆହେଉଛି ଯେଉଁଗୁଡ଼ାକ ପିଲାମାନଙ୍କୁ ଭବିଷ୍ୟତରେ ବଡ଼ ମଣିଷ କରିବାରେ ସାହାଯ୍ୟ କରିବ। ପର୍ସନାଲିଟି ଡେଭଲପମେଣ୍ଟ ପାଇଁ ଯେମିତି ପିଲାମାନେ ବାହାରେ ଜବ୍ କରିବେ ଷ୍ଟେଟ୍ କିମ୍ବା ଆଉଟସାଇଡ୍ ଷ୍ଟେଟ୍ରେ କରିବେ ତାଙ୍କର କମ୍ୟୁନିକେସନ୍ କେତେ ଇଜି ହେବ ଭଲ ବ୍ୟବହାର କରିପାରିବେ କଥାବାର୍ତ୍ତା କରିପାରିବେ ଏବଂ ପର୍ସନାଲ ଡେଭଲପମେଣ୍ଟ ପାଇଁ ମଧ୍ୟ ଆମେ ଟ୍ରେନିଂ ଦେଉଛୁ। ରେଗୁଲାର ସେମିନାର କରୁଛୁ ଗେଷ୍ଟ ଲେକ୍ଚରମାନଙ୍କୁ ଡାକୁଛୁ ଏବଂ ଟେକ୍ନିକାଲ ଇଭେଣ୍ଟସ୍ ଉପରେ ତାଙ୍କୁ ଟ୍ରେନିଂ ଦେଉଛୁ।

0: ବୈଷୟିକ ଶିକ୍ଷା ପାଇଁ ଅଧିକାଂଶ ପିତାମାତା ଚାହାନ୍ତି ଗୋଟିଏ ଭଲ ଶିକ୍ଷାନୁଷ୍ଠାନ। ତେବେ ଜଗତପୁର ସ୍ଥିତ ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ରେ କଣ ସୁବିଧା ଅଛି ସେ ସମ୍ପର୍କରେ ଯାହା କୁହନ୍ତି ଅନୁଷ୍ଠାନର ଚେୟାରମ୍ୟାନ।
1: ଟ୍ରେଡ୍ ଯେମିତି ଆମର ଡିପ୍ଲୋମାରେ ସିଭିଲ ଅଛି, ମେକାନିକାଲ ଇଞ୍ଜିନିୟରିଂ ଅଛି, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଅଛି, ମାଇନିଂ ଇଞ୍ଜିନିୟରିଂ ଅଛି ଏବଂ କମ୍ପ୍ୟୁଟର ସାଇନ୍ସ ଅଛି। ସ୍କିଲ ଉପରେ ଆମେ ଅଲ୍ ଓଭର ଇଣ୍ଡିଆରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ଯେଉଁ ଅଛି ଦିଲ୍ଲୀରେ ତାହାର ଆମେ ପାର୍ଟନର ଅଛୁ। ତା ଅଣ୍ଡରରେ ମଧ୍ୟ ଗୋଟେ ସ୍କିଲ ପ୍ରୋଗ୍ରାମ କରୁଛୁ, ଓଡ଼ିଶା ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ମଧ୍ୟ ସ୍କିଲ ପ୍ରୋଗ୍ରାମ କରୁଛୁ। ଯେମିତି ନୂଆ ଓଡ଼ିଶାରେ ଆମେ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ କରୁଛୁ, ସେଥିରେ ଆମେ ଫ୍ୟାସନ ଡିଜାଇନର ହେଲା, ସିଏନ୍ସି ହେଲା, ଏମ୍ଏସ୍ଟି ହେଲା, ଏମିତି ବହୁତ ପ୍ରକାର ଟେକ୍ନିକାଲ ଏଜୁକେସନ ପିଲାଙ୍କୁ ଟ୍ରେନିଂ ଦେଉଛୁ। ଏଇଟା ସର୍ଟ ଟର୍ମ କୋର୍ସ, 3 ମାସ 4 ମାସ ପିଲା ଟ୍ରେନିଂ ନେଲା ପରେ ନିଶ୍ଚିତ ଜବ୍ ପାଇପାରୁଛି, ସେ ଜବ୍ ପାଇବାର ବ୍ୟବସ୍ଥା ଆମେ କରୁଛୁ।
0: ଭଲ ଅନୁଷ୍ଠାନଟିଏ ମିଳିଗଲେ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ ସମସ୍ତେ ଖୁସି। ଆଗାମୀ ଦିନର ଲକ୍ଷ୍ୟକୁ ଛୁଇଁବା ପାଇଁ ଛାତ୍ରୀଟିଏ କିମ୍ବା ଛାତ୍ରଟିଏ ଶିକ୍ଷାନୁଷ୍ଠାନର ପରିସରରେ ନିଜର ନିଷ୍ଠା ଅଧ୍ୟବସାୟକୁ ପାଥେୟ କରି ଆଗକୁ ବଢ଼ନ୍ତି। ଏବେ ଶିକ୍ଷାନୁଷ୍ଠାନରେ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଜାଣିବା।
1: ଆମ ଏଇ ଯୋଉ ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଅଛି, ଏଇଟା ଗୋଟେ AICTE ଆପ୍ରୁଭାଲ ଏବଂ ଗଭର୍ଣ୍ଣମେଣ୍ଟ ରେକଗ୍ନାଇଜ୍ଡ କଲେଜ। ଏଠି ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଏବଂ ଡିପ୍ଲୋମା କୋର୍ସ ଡିଜାଇନ୍ କରାହେଇଛି, ଯେମିତି ପିଲାମାନେ ଇଣ୍ଡଷ୍ଟ୍ରିରେ ଜବ୍ କରିପାରିବେ, ଯୋଉ ଟ୍ରେନିଂ ନେଲା ପରେ ଯୋଉ ଏଜୁକେସନ ନେଲା ପରେ ସେ ଯେମିତି ଇଣ୍ଡଷ୍ଟ୍ରିରେ କାମ କରିପାରିବେ, ଜବ୍ କରିପାରିବେ, ସେ ପ୍ରକାର କୋର୍ସ ଡିଜାଇନ୍ କରାହେଇଛି। ୱେଲ୍ ଇକ୍ୱିପ୍ଡ ମଡର୍ନ ଲ୍ୟାବ୍ ଅଛି, ଯୋଉ ଲାବୋରେଟୋରୀରେ ପିଲାମାନେ ପ୍ରାକ୍ଟିକାଲ କ୍ଲାସ୍ କରିପାରୁଛନ୍ତି। ସ୍ମାର୍ଟ କ୍ଲାସରୁମ୍ ବି ଅଛି, ଡିଜିଟାଲ ଲର୍ଣ୍ଣିଂ ପାଇଁ ମଧ୍ୟ ଫାସିଲିଟି ଅଛି। ରେଗୁଲାର ଇଣ୍ଡଷ୍ଟ୍ରି ତାଙ୍କୁ ଭିଜିଟ୍ କରାଯାଉଛି, ସେ ଇଣ୍ଡଷ୍ଟ୍ରିଆଲ ଭିଜିଟ୍ କରିକି ତାର ପ୍ରାକ୍ଟିକାଲ ନଲେଜ୍ ମଧ୍ୟ ଗେନ୍ କରୁଛନ୍ତି। ପିଲା ଚାହିଁଲେ ଆମର ତ ୱେବସାଇଟ୍ ଅଛି, ୱେବସାଇଟ୍ରେ ଦେଖିପାରିବ।

0: ଶିକ୍ଷାନୁଷ୍ଠାନରେ ହଷ୍ଟେଲ ସୁବିଧା ଥିଲେ ଦୂର ଦୂରାନ୍ତର ପିଲାମାନେ ସେଠାରେ ରହି ନିଜର ଭବିଷ୍ୟତ ଗଢିପାରନ୍ତି। ଏମିତି ସୁବିଧା ମଧ୍ୟ ଜଗତପୁରର ସିମ୍ସରେ ଉପଲବ୍ଧ। ଚେୟାରମ୍ୟାନ ଶ୍ରୀ ତ୍ରିଲୋଚନ ରାୟଙ୍କ ଠାରୁ ଅଧିକ ଜାଣିନେବା।
1: କ୍ୟାମ୍ପସ ଭିତରେ ହଷ୍ଟେଲ ସୁବିଧା ଅଛି, ଗର୍ଲସ ହଷ୍ଟେଲ ଅଛି, ବଏଜ ହଷ୍ଟେଲ ଅଛି, ଏବଂ ଇନସାଇଡ୍ କ୍ୟାମ୍ପସ ଅଛି। 300-400 ପିଲା ରହିପାରିବେ। ପିଲାମାନଙ୍କ ପାଇଁ ସବୁ ଅଛି, ବ୍ରେକଫାଷ୍ଟ, ଲଞ୍ଚ, ସ୍ନାକ୍ସ, ଡିନର ସବୁ ଅଛି। ରହିବା ପାଇଁ ରୁମ୍ ଏବଂ ବେଡ୍, ମେଟେସ, ପିଲୋ ସବୁ ପ୍ରକାର ବ୍ୟବସ୍ଥା ଅଛି। ଲାଇଟ୍, ଫ୍ୟାନ୍ ବହୁତ ଫାସିଲିଟି ଦଉଛୁ। ବହୁତ ଭଲ ଲୋକେସନରେ ଅଛି, ଭଲ ଲ୍ୟାବ କରାଯାଇଛି, ଭଲ ଟେକ୍ନିକାଲ ଫ୍ୟାକଲ୍ଟି ରଖାଯାଇଛି, ଏବଂ ଅନେକ ଗୁଡ଼ିଏ ସୁବିଧା ସେଠି ଅଛି, ଯେଉଁଥିପାଇଁ ପିଲାମାନେ ଆକୃଷ୍ଟ ହେବେ ଏଠି ପଢିବା ପାଇଁ।
0: ଶିକ୍ଷାନୁଷ୍ଠାନର ପ୍ରାକୃତିକ ପରିବେଶ।

0: ଶୈକ୍ଷିକ ବାତାବରଣ ହିଁ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସକଳ ଉପାୟ ଦେଇଥାଏ।
1: ଗଛ ତ ଲାଗିବା ଦରକାର ନିହାତି, ପରିବେଶର ସୁରକ୍ଷା ପାଇଁ ହେଲେ ଆମକୁ ସମସ୍ତଙ୍କୁ ଅକ୍ସିଜେନ୍ ଦରକାର ଏବଂ ପରିବେଶକୁ ସନ୍ତୁଳିତ କରି ରଖିବା ପାଇଁ ହେଲେ ଆମକୁ ଗଛର ଆବଶ୍ୟକତା ଅଛି। ଗଛ ଲଗେଇବାର ବ୍ୟବସ୍ଥା ମଧ୍ୟ କରୁ।

ଶୈକ୍ଷିକ ବାସ୍ୟାବରଣ ତ ନିଶ୍ଚିତ ଭାବରେ ରହିଛି, ନହେଲେ ପିଲାମାନଙ୍କଠୁ ଭଲ ପରିବେଶ ନ ଦେଲେ, ଭଲ ଏଜୁକେସନ୍ ନ ପାଇଲେ ପିଲାମାନେ କ'ଣ କରିବେ? ଟେକ୍ନିକାଲ ଏଜୁକେସନ୍ ନେଇକି ଯଦି ପୁଣି ବେକାର ରହିଲେ, ତାହେଲେ ତାର ଟେକ୍ନିକାଲ ଏଜୁକେସନ୍ ନେବାର କୌଣସି ଯଥାର୍ଥତା ନାହିଁ। ତେଣୁ ସେଥିପାଇଁ କେମିତି ପିଲାଟି ବୈଷୟିକ ଶିକ୍ଷା ନେଲା ପରେ 100% ରୋଜଗାରକ୍ଷମ ହେବ, ଏ ପ୍ରକାର ବ୍ୟବସ୍ଥା, ଏ ପ୍ରକାର ଚିନ୍ତା, ଏ ପ୍ରକାର ସବୁ ପାରିପାର୍ଶ୍ୱିକ ପରିସ୍ଥିତି ସବୁ ଆମେ ସୃଷ୍ଟି କରିଛୁ। ପିଲାମାନେ ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ଆସୁଛନ୍ତି, ରୋଜଗାରକ୍ଷମ ହେବା ଉଦ୍ଦେଶ୍ୟରେ ଆସୁଛନ୍ତି। ଯେଉଁମାନେ ମେରିଟେରି ଷ୍ଟୁଡେଣ୍ଟ ଭଲ ନମ୍ବର ରଖିଛନ୍ତି, କୋର୍ସ ଫି ଉପରେ ଡିସ୍କାଉଣ୍ଟ ଅଛି, ଯେଉଁମାନେ SC/ST କମ୍ୟୁନିଟିରେ ଆସୁଛନ୍ତି ଫ୍ରି ଅଫ୍ କଷ୍ଟରେ ପଢୁଛନ୍ତି, ତାଙ୍କର ଯାହା ସ୍କଲାରସିପ୍ ମିଳୁଛି ସେଥିରେ ପିଲାଙ୍କର ଏଜୁକେସନକୁ ଆମେ ଦେଇଦେଉଛୁ। ତା ଛଡ଼ା ଆମେ ଗୋଟେ ଚେୟାରମ୍ୟାନଙ୍କ ରିଲିଫ ଫଣ୍ଡ ଅଛି, ସେ ରିଲିଫ ଫଣ୍ଡରୁ କିଛି ଗରିବ ପିଲାମାନଙ୍କୁ, ମେଧାବୀ ପିଲାମାନଙ୍କୁ ମଧ୍ୟ ଆମେ ଫାଇନାନ୍ସିଆଲ ସପୋର୍ଟ କରୁ। ଆମ ଇନଷ୍ଟିଚ୍ୟୁଟର ପିଲାମାନେ ଓଡ଼ିଶା ବାହାରେ ବହୁ ଜାଗାରେ ଜବ୍ କରୁଛନ୍ତି, ଏବଂ ଜବ୍ କଲା ପରେ ସେମାନେ ଖୁସି ହେଇକି ଆସି ମଧ୍ୟ ଆମ ସହିତ ଯୋଗାଯୋଗ ରଖିଛନ୍ତି, କଣ୍ଟାକ୍ଟ କରୁଛନ୍ତି, ଏବଂ ଫର୍ଦର ପିଲାମାନେ କେମିତି ଏଠି ଆଡମିସନ କଲେ ଜବ୍ ପାଇପାରିବେ ସେ ପ୍ରକାର ବାର୍ତ୍ତା ମଧ୍ୟ ସେ ଦେଉଛନ୍ତି।

0: ନୂଆ ପିଲାମାନେ ଯୋଉ ପରୀକ୍ଷା ଦେଇଛନ୍ତି ଏବେ ସବୁ ତାଙ୍କର ରେଜଲ୍ଟ ବାହାରିବାକୁ ଯାଉଛି, ସେମାନେ ଯଦି ତାଙ୍କର ନିର୍ଦ୍ଦିଷ୍ଟ ଭବିଷ୍ୟତ ତିଆରି କରିବାକୁ ଚାହୁଁଛନ୍ତି, ନିଶ୍ଚିତ ରୋଜଗାରକ୍ଷମ ହେବାକୁ ଚାହୁଁଛନ୍ତି, କୌଣସି ନା କୌଣସି ଜବ୍ କରି ପରିବାରକୁ ଏବଂ ପିତାମାତାଙ୍କୁ ଦେଖିବାକୁ ଚାହୁଁଛନ୍ତି, ଇନ୍ଷ୍ଟିଚ୍ୟୁଟ୍ରେ ଜଏନ୍ କରନ୍ତୁ ଏବଂ କର୍ମ ନିଯୁକ୍ତିର ସୁଯୋଗ ପାଆନ୍ତୁ। ଆମର ପିଲାମାନେ ଯୋଗାଯୋଗ କରିବାକୁ ଚାହିଁବେ 7008549611, ଏଇଟା ଗୋଟେ ଅଲ୍ଟରନେଟିଭ ନମ୍ବର 7008079558।
1: ଏକବିଂଶ ଶତାବ୍ଦୀ ସତେ ଯେମିତି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ଯୁଗ। ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବଳରେ ମଣିଷ ସୌଖୀନ ଜୀବନଯାପନ କରିପାରୁଛନ୍ତି। ଏଥିପାଇଁ ଆବଶ୍ୟକ ହେଉଥିବା ଟେକ୍ନୋଲୋଜିକାଲ ଏଜୁକେସନ୍ ବା ବୈଷୟିକ ଶିକ୍ଷା ମଧ୍ୟ ସୁବିଧାରେ ପାଇପାରୁଛନ୍ତି। ସେମିତି ଏକ ଶିକ୍ଷାନୁଷ୍ଠାନ ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍, ଯିଏକି ଦକ୍ଷତା ବିକାଶ ବା ସ୍କିଲ୍ ଡେଭଲପମେଣ୍ଟ ଏଜୁକେସନ୍ ପ୍ରଦାନ କରିଥାଏ।

0: ଆରେ ସତେ ତ।
1: ତାହେଲେ ଆଜିର କାର୍ଯ୍ୟକ୍ରମକୁ ଶ୍ରୋତା ବନ୍ଧୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାର ଠିକଣା ହେଲା
0: ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଜଗତପୁର କଟକ 754021।
1: ଏଇଠି ଶେଷ ହେଲା ଆଜିର କାର୍ଯ୍ୟକ୍ରମ।
0: ଉପସ୍ଥାପନରେ ମୁଁ ଖୁସି କୃଷ୍ଣ ପ୍ରିୟଦର୍ଶିନୀ ଜେନା ଏବଂ ମୋ ସହିତ ନଳିନୀକାନ୍ତ ବିଶ୍ୱାଳ।
1: ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଜଗତପୁର କଟକ।
1: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 65ତମ ଭାଗ।

ସୀତାଙ୍କ ବିରହରେ ଅଧୀର ହୋଇ ପ୍ରଭୁ ଶ୍ରୀରାମ ବୃକ୍ଷମାନଙ୍କ ସହ କଥୋପକଥନ କରିଥିବା ପୂର୍ବ ଭାଗରେ ବର୍ଣ୍ଣନା କରାଯାଇଛି। ବୃକ୍ଷମାନଙ୍କ ସହ ମିତ୍ରତା କରି ସେ ନିଜ ସହ ସେମାନଙ୍କର ସାମ୍ୟ ଲକ୍ଷ୍ୟ କରି ତାହା ପ୍ରକାଶ କରୁଛନ୍ତି। ପୂର୍ବରୁ କହିଛନ୍ତି ସେମାନଙ୍କ ଭଳି ଜଟା ବହନ କରିଛନ୍ତି, ଏବେ କହୁଛନ୍ତି ହେ ବୃକ୍ଷବୃନ୍ଦ, ତୁମେ ପତ୍ର ଓ ବାସ ସୁମନରେ ବା ସୁବାସିତ ପୁଷ୍ପରେ ବିମୋହିତ ହୋଇଛ, ମୁଁ ମଧ୍ୟ ସୁମନରେ ଅର୍ଥାତ୍ ସନ୍ତୋଷ ମନରେ ପତ୍ର କୁଡ଼ିଆରେ ରହିଛି। ତୁମ ଭଳି ମୁଁ ବଳକଳ ପିନ୍ଧିଛି ଓ ତୁମର ଯେପରି ଶାଖା ଅଛି ମୋ ପାଖରେ ମୋ ବଂଶର ଶାଖା ଲକ୍ଷ୍ମଣ ଅଛି। ତୁମଠାରେ ଖଗ ଅର୍ଥାତ୍ ଖ ବା ଆକାଶକୁ ଗମନ କରୁଥିବା ପକ୍ଷୀମାନେ ଅଛନ୍ତି, ଖଗର ଅର୍ଥ ମଧ୍ୟ ସର, ସେମାନେ ମଧ୍ୟ ଆକାଶକୁ ଗମନ କରନ୍ତି, ମୋ ପାଖରେ ସର ଅଛି, ଏଥରକ ମୋ ପ୍ରିୟାର ବାର୍ତ୍ତା କହି ମୋର ଉଦ୍ବେଗକୁ ନାଶ କର। ପବନ ଦ୍ୱାରା ବୃକ୍ଷମାନଙ୍କର ପଲ୍ଲବ ବା ପତ୍ର ଯେଉଁ ଦିଗକୁ ଚଳିଲା ଅର୍ଥାତ୍ ପତ୍ର ହଲିଲା, ଶ୍ରୀରାମ ଭାବିଲେ ବୋଧହୁଏ ପତ୍ର ହଲେଇ ବୃକ୍ଷମାନେ ସୀତା ଯାଇଥିବା ଦିଗକୁ ଠାରୁଛନ୍ତି। ଲକ୍ଷ୍ମଣଙ୍କୁ ଚାହିଁ ରାମ କହିଲେ ସୁଦନ୍ତୀ ବା ଉତ୍ତମ ଦନ୍ତରେ ଶୋଭିତା ତଥା ସୁଦନ୍ତୀ ବା ଉତ୍ତମ ଗଜଗମନା ସୀତାଙ୍କୁ କିଏ ବଳ ପ୍ରୟୋଗ କରି ଚନ୍ଦନ ବା ରଥରେ ବସେଇ ନେଇଯାଇଛି। ସାଗରର ବାରିରାଶି ମଧ୍ୟରେ ବହିତ୍ର ବା ବୋଇତ କଟେଇ ଧନ ହରିନେଲା ଭଳି ସେ ମୋ ସୁଖକୁ ଜୁର କରି ନଷ୍ଟ କରି ସୀତାଙ୍କୁ ହରଣ କରିଛି। ବୋଇତ ଯିବା ପରେ ବାଣିଜ୍ୟ ବିହୁନେ ଜୀବନ ଗଲା ଭଳି ମୋର ଅବସ୍ଥା ସେଭଳି ହୋଇଗଲା। ଦୈହିକ ସମ୍ପର୍କର ସ୍ଥୂଳ ସୁଖ ତଥା ସେଥିରୁ ଜାତ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭୂତି ମୋ ମନର ଅନୁରୂପ ଥିଲା। ଆଜି ମୁଁ ବଞ୍ଚିତ। ଝିଲିକା ବା ଝିଙ୍କାରୀ ସ୍ୱନରେ ପୁଣି ରାମଙ୍କର ମାନସ ବିଭଳିତ ହେଲା। ମନେ ହେଲା ଯୋଷାମଣି ସୀତାର ନୂପୁରର ଶବ୍ଦ କାନ ପାଖରେ ବାଜୁଛି। ଚାପ ପାଣି ଅର୍ଥାତ୍ କରରେ ଧନୁ ଧରିଥିବା ରାମ ଆଗକୁ ଯାଇ ଭଙ୍ଗା ରଥ ଦେଖିଲେ। ପ୍ରଭୁ ମନେ କଲେ ବୋଧହୁଏ ଶୁଭ ହେବ, ରଥ ଭାଙ୍ଗିବାରୁ ବାମା ଚୋର ବୋଧହୁଏ ଚାଲି ଚାଲି ଯାଉଛି। କହିଲେ ରସସିନ୍ଧୁ, ରସା ବା ପୃଥିବୀର ଭୂଷା ସୀତା ସହ ଓଜନରେ ଲଘୁ ହୋଇ ଚନ୍ଦ୍ର ଉପରକୁ ଉଠି ଆକାଶରେ ରହିଯାଇଛି। ବ୍ରହ୍ମା ଯେଉଁ ପଦ୍ମରୁ ଜାତ ତାର ଗର୍ବ ପାଦରେ ଦଳିଛନ୍ତି ସୀତା। ସିଂହକଟିଠାରୁ ଅଧିକ ସରୁକଟି ତୋ ଶରୀରର ଶୋଭା ସ୍ୱରୂପ। ରାମ ଏଭଳି କହି କହି ଯାଉଥିବା ସମୟରେ ତାଙ୍କର ସ୍ୱର ଶୁଣି ଜଟାୟୁ ପକ୍ଷୀ ଚେତନା ପାଇ ଉଠିଲା ଏବଂ କହିଲା, ହେ କୋଦଣ୍ଡଧାରୀ, ରାବଣ ସୀତାଙ୍କୁ ନେଇ ଲଙ୍କା ଚାଲିଗଲାବେଳେ ମୁଁ ତାହା ସହ ଯୁଦ୍ଧ କରି ତା ରଥକୁ ଭାଙ୍ଗିଛି, ଦକ୍ଷିଣ ଦିଗକୁ ଯାଇ ବିଂଶକର ରାବଣକୁ ବଦ୍ଧ କର। କହି ପ୍ରାଣ ବିସର୍ଜନ ଦେଇ ଜଟାୟୁ ଦିବ୍ୟ ରୂପ ପାଇଲା ଓ ପ୍ରଭୁଙ୍କୁ ସ୍ତୁତି କଲା। ସେ ବିମଳ ବା ମୁକ୍ତ ହୋଇ ପରମଗତି ଲାଭ କଲା। ନିଜ ରାଜ ପରିବାରର ଅନୁଭୂତିରୁ ଉପେନ୍ଦ୍ର ଭଞ୍ଜ କହିଲେ, ପ୍ରେତକ୍ରିୟା କରିବା ପାଇଁ ରାଜା ଜଣେ ବିପ୍ରକୁ ପୋଷ୍ୟପୁତ୍ର କରନ୍ତି, ଜ୍ୟେଷ୍ଠ ରାଜା ହୁଏ। ବିପ୍ର ପୋଷ୍ୟପୁତ୍ର ମୁଖାଗ୍ନି ଦେଲା ଭଳି ଇନ୍ଦ୍ରର ପୂଜ୍ୟ ପ୍ରଭୁ ରାମଚନ୍ଦ୍ର ଜଟାୟୁର ପ୍ରେତକ୍ରିୟା କଲେ। କଳିନ୍ଦ ପର୍ବତରୁ କାଳିନ୍ଦୀ ନଦୀ ବହିଲା ଭଳି କାନ୍ଦି କାନ୍ଦି ଗଲେ ପ୍ରଭୁ, ବକ୍ଷ ତିନ୍ତି ଗଲା ଅଶ୍ରୁଜଳରେ। ଏଇଠି ଶେଷ ହେଉଛି କାବ୍ୟର 25 ଛାନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 65ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଦାନ କରିଥିଲେ ରାମହରି।

0: ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତା ଗୀତିକା
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ ସୋ ଇଜି ହସିଲା
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ ଆର୍ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
0: କିଛି ଅନ୍ତରଙ୍ଗ କଥା ଆଉ କିଛି ସୁମଧୁର ସଙ୍ଗୀତର ମୂର୍ଚ୍ଛନା ସହିତ ଆପଣଙ୍କ ପାଖରେ ପହଞ୍ଚିଯାଇଛି ଆପଣଙ୍କ ଅତି ପରିଚିତ ଗୀତ ଗୀତିକା ଶ୍ରୋତାବନ୍ଧୁ ଆମେ ଗଣମାଧ୍ୟମ ସହିତ ଖୁବ୍ ଭଲ ଭାବରେ ଜଡ଼ିତ ଆଜିର ଦୁନିଆରେ ସେ ଖବରକାଗଜ ହେଉ ରେଡିଓ ଟେଲିଭିଜନ ହେଉ ଏସବୁ ଗଣମାଧ୍ୟମର ଗୋଟିଏ ଗୋଟିଏ ଅଂଶ ଯାହା ମାଧ୍ୟମରେ ଦେଶ ବିଦେଶର ଖବର ଆମେ ଜାଣିପାରୁଛୁ ତା ସହିତ ମନୋରଞ୍ଜନର ଖୋରାକ ମଧ୍ୟ ପାଉଛୁ ତାଛଡ଼ା ଶିକ୍ଷା ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଶିକ୍ଷଣୀୟ କଥା ଏବଂ ଭାଷା ସାହିତ୍ୟ ସଂସ୍କୃତି ସମ୍ପର୍କରେ ଅନେକ ତଥ୍ୟ ଆମେ ଏହି ଗଣମାଧ୍ୟମରୁ ପାଇଥାଉ କିନ୍ତୁ ସମୟ ଆସିଲା ଯେତେବେଳେ ଇଣ୍ଟରନେଟ୍ର ବହୁଳ ଭାବରେ ପ୍ରଚଳନ ହେଲା ଆଉ ଯେତେବେଳେ ଆମେ ହାତରେ ଖଣ୍ଡେ ଖଣ୍ଡେ ସ୍ମାର୍ଟଫୋନ୍ ଧରିଲୁ ସେତେବେଳେ ଗୋଟିଏ ଶବ୍ଦ ଆମ ଭିତରେ ବେଶ୍ ପରିଚିତ ହେଲା ତାହା ହେଉଛି ସୋସିଆଲ୍ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ଶିକ୍ଷା ହେଉ କି ମନୋରଞ୍ଜନ ଅତି ସହଜରେ ଅତି ପାଖରେ ବା ଆମ ହାତମୁଠାରେ ଆଜି ସବୁକିଛି ଉପଲବ୍ଧ ହୋଇପାରୁଛି

ଯଥା ବନ୍ଧୁ ମଣିଷ ମାନେ ଅନେକ ସମୟରେ ବୋର୍ ହେଇଯାନ୍ତି, ମାନେ ଫ୍ରି ଥିବେ ଅଥଚ ପାଖରେ କେହି ନଥିବେ ଗପ କରିବାକୁ ସୁଖଦ ହେବା ପାଇଁ, ଏମିତି ଗୋଟେ ସମୟରେ କିଛି ନଥିଲେ ଗୋଟେ ସମୟ ଥିଲା ଗପ ବହିଟେ ପଢୁଥିଲେ ଲୋକମାନେ, ଗୀତ କିଛି ଗୁଣୁଗୁଣ ହଉଥିଲେ, ଏବେ ବୋର୍ ବୋଲି ଶବ୍ଦ ଆଉ କିଛି ନାହିଁ, ହାତରେ ସ୍ମାର୍ଟଫୋନ୍ ଅଛି ମାନେ ବୋର୍ ହେବାର ପ୍ରଶ୍ନ ଉଠୁନି। ହଁ ଶ୍ରୋତା ବନ୍ଧୁ, କେବଳ ଟାଇମ୍ ପାସ୍ ବା ସମୟ କାଟିବା ନୁହେଁ, ସୋସିଆଲ୍ ମିଡ଼ିଆ ମାଧ୍ୟମରେ ନିଜର ଜ୍ଞାନ ବର୍ଦ୍ଧନ କରିବା ବା ବିତରଣ କରିବା ସେ ଜ୍ଞାନକୁ, ନିଜର ଲୁକ୍କାୟିତ ପ୍ରତିଭାର ପ୍ରଚାର ପ୍ରସାର କରିବା, ବ୍ୟବସାୟ ହେଉ ବାଣିଜ୍ୟ ହେଉ ବିଜ୍ଞାପନ, କ୍ଷଣକ ଭିତରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚାଇବା, ଇଏ ସୁବିଧାଟି ସୋସିଆଲ୍ ମିଡ଼ିଆ ମାଧ୍ୟମରେ ହୋଇପାରୁଛି। ଆଉ ଗୋଟେ କଥା ହେଉଛି, ଅସୁବିଧା ସମୟରେ ଅନ୍ୟଠାରୁ ଧରନ୍ତୁ ଆମେ କିଛି ସାହାଯ୍ୟ ସହଯୋଗ ପାଉଛେ ମାନେ ପାଇବା ପାଇଁ ଚାହୁଁଛେ, ଏବଂ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଯେମିତିକି ଆମେ ଫେସବୁକ୍ ହ୍ୱାଟ୍ସଆପ୍ ହେଉ ଆଉ କିଛି ଯେଉଁ ମିଡ଼ିଆ ସବୁ ରହିଛି, ଇନ୍ଷ୍ଟା ହେଉ ୟୁଟ୍ୟୁବ୍ ହେଉ, ସେଥିରୁ ମଧ୍ୟ ଲୋକମାନେ କିଛି ଅର୍ଥ ରୋଜଗାର ମଧ୍ୟ କରିପାରୁଛନ୍ତି, କିଛି ନୁହେଁ ଭଲ ଅର୍ଥ ରୋଜଗାର କରିପାରୁଛନ୍ତି, ନିଜର ଜୀବନକୁ ସୁଧାରି ପାରୁଛନ୍ତି।

ଶ୍ରୋତାବନ୍ଧୁ, ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରିକି ଶିକ୍ଷକ ଅଧ୍ୟାପକ ପର୍ଯ୍ୟନ୍ତ, ଚାଷୀ ଶ୍ରମିକଙ୍କଠାରୁ ଆରମ୍ଭ କରି ଡାକ୍ତର ଇଞ୍ଜିନିୟର ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ, କଳାକାର ଶିଳ୍ପୀଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ସାମ୍ବାଦିକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଉପକୃତ ହେଉଛନ୍ତି। ତେବେ ପ୍ରତ୍ୟେକ ଜିନିଷରେ ଯେମିତି ଗୋଟିଏ ଭଲ ଦିଗ ଥାଏ ଆଉ ଗୋଟିଏ ମନ୍ଦ ଦିଗ ଥାଏ, ସେପରି ସୋସିଆଲ ମିଡ଼ିଆର ଯେତିକି ସୁପ୍ରଭାବ ଅଛି ସେତିକି ମଧ୍ୟ କୁପ୍ରଭାବ ମଧ୍ୟ ଅଛି। ଯେତିକି ସବୁ ଜିନିଷର ବ୍ୟବହାର ଉପରେ ହିଁ ସୁପ୍ରଭାବ ଆଉ କୁପ୍ରଭାବ ନିର୍ଭର କରୁଛି। ଆଜିକାଲି ସୋସିଆଲ ମିଡ଼ିଆର ଅପବ୍ୟବହାର ଯୋଗୁଁ ଆପଣମାନେ ଜାଣିଛନ୍ତି ଅନେକ ସମସ୍ୟାମାନ ମୁଣ୍ଡ ଟେକୁଛି।

ଅନୁରକ୍ତି ବିଭିନ୍ନ ପ୍ରକାର ରୋଗର କାରଣ ହେଉଛି। ଅର୍ଥନୀତିଜ୍ଞମାନେ କହିଲେଣି ଯେ ମଣିଷର ଉତ୍ପାଦକତା ଉପରେ ମଧ୍ୟ କୁପ୍ରଭାବ ପଡ଼ୁଛି। ସମାଜ ବିଜ୍ଞାନୀଙ୍କ ମତରେ ଏହା ମଣିଷକୁ କ୍ରୋଧୀ, ଅସହିଷ୍ଣୁ ଏବଂ ଅସୁଆଗ୍ରସ୍ତ କରୁଛି, ଯାହା ଆଦୌ ଏକ ସୁସ୍ଥ ସାମାଜିକ ବାତାବରଣର ସମ୍ଭାବନା ନୁହେଁ।

0: ଏଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର କରୁଣାକର। ଆକାଶବାଣୀ କଟକ ପ୍ରଚାର କରୁଛୁ ଲୀଳା ନାଟକ ରାଧା ପ୍ରେମଲୀଳା। ରଚନା କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେବ। ବେତାର ରୂପାନ୍ତର ଲମ୍ବୋଦର ପାଣିଗ୍ରାହୀ। ପ୍ରଯୋଜନା ଶାନ୍ତନୁ କୁମାର ରଥ। ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ଲୀଳା ନାଟକ ରାଧା ପ୍ରେମଲୀଳା।
1: ରାଧାକୃଷ୍ଣଙ୍କ ପ୍ରଣୟ ଲୀଳା ହେଉଛି ରାଧା ପ୍ରେମ ଲୀଳାର କଥାବସ୍ତୁ। ଶ୍ରୀରାଧାଙ୍କ ଜନ୍ମଠାରୁ ଜଳସମାଧି ପର୍ଯ୍ୟନ୍ତ ଏହି ଲୀଳାରେ ବର୍ଣ୍ଣିତ। ପୂର୍ବରାଗ ବିରହ ଏବଂ ମିଳନକୁ ଆଧାର କରି ରାଧା ପ୍ରେମ ଲୀଳାର ନୃତ୍ୟାଂଶଟି ପରିକଳ୍ପିତ। ସାରସ୍ୱତ ପୀଠ ଚିକିଟିର ରାଜକବି ଶ୍ରୀ କିଶୋରଚନ୍ଦ୍ର ରାଜେନ୍ଦ୍ର ଦେବଙ୍କର ଏହି କୃତି ରାଜବାଟିରୁ ମୁକ୍ତ ହୋଇ ରାଜବାଟରେ ମଞ୍ଚସ୍ଥ ହେଲା ପରେ ଏହାର ସ୍ୱରୂପରେ ପରିବର୍ତ୍ତନ ଘଟିଛି। ଗୁରୁ ପରମ୍ପରାରେ ନାଟ୍ୟାମୋଦୀ ଦର୍ଶକଙ୍କ ରୁଚି ଅନୁସାରେ ସ୍ଥଳବିଶେଷରେ ସଂକର୍ତ୍ତିତ ଏବଂ ସମ୍ବର୍ଦ୍ଧିତ ହୋଇ ରାଧା ପ୍ରେମଲୀଳା ଲୋକରେ ଆଦର ଲାଭ କରିଛି। ଆପଣଙ୍କ ମନୋରଞ୍ଜନ ନିମନ୍ତେ ପରିବେଷଣ କରୁଛୁ ପ୍ରାୟ 150 ବର୍ଷ ତଳେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ରଚିତ ଏହି ବିସ୍ତୃତ ଲୀଳାର ସଂକ୍ଷିପ୍ତ ରୂପ।

ନିରବଧ୍ୟ ଗାନ୍ଧର୍ବ ବିଦ୍ୟା ବିଶାରଦ ହେବା ତୁମ୍ଭମାନଙ୍କ ସଭା ମଧ୍ୟରେ କିଛି ବୁଦ୍ଧି ପରାକ୍ରମ ଦେଖାଇ ନିଜ ଶ୍ରମସାର୍ଥ କରିବାକୁ ସମୁଦ୍ୟତ ହେଉଅଛି ଯେ ସେ ସକାଶୁ ଶୃଙ୍ଗାର ବୀର କରୁଣ ଇତ୍ୟାଦି ରସବିଶେଷ ମଧ୍ୟ ରାଧା ପ୍ରେମଲୀଳା ନାଟ୍ୟ ପ୍ରବନ୍ଧ ସାର ସାମଗ୍ରୀ ପ୍ରସାର ଅନୁମତି ପ୍ରଦାନ ଦ୍ୱାରା ଅନୁଗ୍ରହ କରିବା ହେବେ।

ଭୂତଳ ଅକଳିତ ସକଳ ନିରବଧ୍ୟ ବିଦ୍ୟା ପଣ୍ଡିତା ମଣ୍ଡଳ ଅଳଙ୍କାର କବି ରାଜାଧିରାଜ ଶ୍ରୀ ଶ୍ରୀ ଶ୍ରୀ ବିଶ୍ୱମ୍ଭର ରାଜେନ୍ଦ୍ର ଦେବ ରାଟ ପାଟ ତନୁଜ ମନୁଜ ସୁନ୍ଦର କିଶୋର ଚନ୍ଦ୍ର ବିରଚିତ ରୁଚିର ଶ୍ରୀ ରାଧା ପ୍ରେମ ଲୀଳା ନାଟକରେ ରାଧା ଚନ୍ଦ୍ରାବଳୀ ଲଳିତା ଆଦି ଅଷ୍ଟସଖୀମାନେ ଜନ୍ମ ହୋଇ ଗୋପରେ ବିହରିଲେ କିପରି ଏ ବିଷୟ ପରୀକ୍ଷିତ ମହାରାଜା ଶୁକମୁନିଙ୍କୁ ପଚାରନ୍ତେ ଶୁକମୁନି କହୁଅଛନ୍ତି

ଶ୍ରୀରାଧା ଶ୍ରୀକୃଷ୍ଣଙ୍କର କମନୀୟ କାନ୍ତି ଦର୍ଶନ କରି ସ୍ୱସଖୀ ଲଳିତାଙ୍କୁ ନିଜର ଅନ୍ତର କଥା କହନ୍ତେ ଲଳିତା କିଶୋରୀମଣି ରାଧାଙ୍କୁ କହୁଅଛନ୍ତି।

0: ତଦନନ୍ତରେ କିଶୋର ଚନ୍ଦ୍ର ଶ୍ରୀକୃଷ୍ଣ କିଶୋରୀ ଶ୍ରୀ ରାଧାଙ୍କର ମାନଭଞ୍ଜନ ନିମନ୍ତେ ବିଭିନ୍ନ ବେଶ ଧାରଣ କଲେ।
1: ଆଗୋ ବ୍ରଜପୁର ସୁନ୍ଦରୀ ଗଣେ, ବେଗରେ ଆସ ଗୋ, ବେଗରେ ଆସ। ମୁଁ ଜଣେ ଶବରୀ ଆସିଅଛି, ଦେଖ ନାନା ଜାତି ସୁକପିକ ଗୁଡ଼ିଏ ଆଣିଅଛି, ରଖନ୍ତୁ ଅତି ସୁଲଭ ମୂଲ୍ୟରେ ଦେବି, ବିଳମ୍ବ କଲେ ଚନ୍ଦ୍ରାବଳୀପୁରକୁ ବାହାରିଯିବି। ରଖନ୍ତୁ ଆଜ୍ଞା, ତୁମ୍ଭ ଶ୍ରୀମତୀଙ୍କୁ ବୁଝାନ୍ତୁ କିଛି ରଖିବେ।
2: ଆହେ ଶବରୀ, ତୁମ୍ଭେ ଏଇଠାରେ ଥାଅ କି ଆମ୍ଭେ ଯାଇ ରାଧାଙ୍କ ଛାମୁରେ ଜଣା କରି ଆସୁଅଛୁ।
1: ତେବେ ଯାଅ ସଖୀ।
2: ଆଗ ରାଧେ, ଜଣେ ଶବରୀ ଆସିଅଛି, ସେ ନାନା ଜାତି ସୁକପିକ ଗୁଡ଼ିଏ ଆଣିଅଛି, କିଛି ରଖିବାକୁ ଥିଲେ ଡାକି ଆଣିବେ କି ମ?
3: ଲଳିତେ, ଯଦି କହୁଅଛ ତେବେ ଡାକି ଆଣ।
2: ଆହେ ଶବରୀ, ଆମ୍ଭ ଶ୍ରୀମତୀଙ୍କ ଆଦେଶ ହେଲା, ଏଣେ ଆସ ଗୋ ଆସ।
1: ରାଧେ ଗୋ, ତୁମ୍ଭେ ରାଜଜେମା ହେବା ଜାଣି ମୁଁ ଅନ୍ୟ କାହାରିକୁ ନ ଦେଇ ତୁମ୍ଭ ନିକଟକୁ ଭଲ ସୁକସାରୀ ଗୁଡ଼ିଏ ଆଣିଅଛି, ରଖନ୍ତୁ ମା।

ଏଥୁ ଅନ୍ତେ ଶୁଣ ସୁଜନେ, ରାଧା ଯେପରି କୃଷ୍ଣଙ୍କ ପ୍ରତି ଅନୁରକ୍ତା ହେଲେ, କୃଷ୍ଣ ସେପରି ପ୍ରେମାସକ୍ତ ହୋଇ ରାଧାଙ୍କ ସହ ମିଳନ ପାଇଁ ପଦ୍ମାବେଶ ଧାରଣ ପାଇଁ ମନ ବଢ଼ାଇଲେ।

0: ଏଥୁ ଅନ୍ତେ କିଶୋର ଶ୍ରୀକୃଷ୍ଣ ଶ୍ରୀରାଧାଙ୍କର ହୃଦୟ ଜୟ କରିବା ଉଦ୍ଦେଶ୍ୟରେ ମାଳିନୀ ବେଶ ଧାରଣ କରି କୁସୁମ ହାର ବିକ୍ରୟ କରିବା ନିମନ୍ତେ ବ୍ରଜପୁରକୁ ଆସିଅଛନ୍ତି।
1: ଆଗୋ ବ୍ରଜପୁର ସୁନ୍ଦରୀ ଗଣ, ମୁଁ ଜଣେ ମାଳିନୀ ଆସିଅଛି। ଦେଖ, ନାନା ଜାତିର ସୁବାସିତ କୁସୁମ ହାର ଗୁଡ଼ିଏ ଆଣିଅଛି। କାହାର ରଖିବାର ଶ୍ରଦ୍ଧା ଥିଲେ ଅତି ସୁଲଭ ମୂଲ୍ୟରେ ଦେବି, ବିଳମ୍ବ କଲେ ଚନ୍ଦ୍ରାବଳୀପୁରକୁ ବାହାରିଯିବି।
2: ରାଧେ ଗୋ, ଜଣେ ମାଳିନୀ ଆସିଅଛି, ସେ ନାନା ଜାତିର ସୁବାସିତ କୁସୁମ ଗୁଡ଼ିଏ ଗଜରା ମାଳ କରି ଆଣିଅଛି, କିଛି ରଖିବ କି ମ?
3: ଲଳିତେ, ଯଦି ସେ ଖଣ୍ଟ ନଟବର ହୋଇଥିବେ ପଶ୍ଚାନ୍ତେ ବହୁତ ଅପବାଦ ହେବଟିକୁ।

0: ପଦ୍ମାବେଶ ଧାରଣ କରି ଶ୍ରୀକୃଷ୍ଣ ରାଧାଙ୍କର ମାନଭଞ୍ଜନ କରି ନ ପାରିବାରୁ ପୁନରାୟ କାଚରାବେଶ ଧାରଣ କଲେ।
1: ଆଗୋ ବ୍ରଜପୁର ସୁନ୍ଦରୀ ଗଣେ, ମୁଁ ଜଣେ କାଚରା ଆସିଅଛି। ଦେଖ ନାନା ରଙ୍ଗର କାଚ ଗୁଡ଼ିଏ ଆଣିଅଛି, ରଖିବାର ଶ୍ରଦ୍ଧା ଥିଲେ ରଖନ୍ତୁ, ବିଳମ୍ବ କଲେ ଚନ୍ଦ୍ରାବଳୀପୁରକୁ ବାହାରିଯିବି। ରଖନ୍ତୁ ମ ରଖନ୍ତୁ, ଏ କାଚ ପିନ୍ଧିଥିଲେ କାନ୍ତ ବିଚ୍ଛେଦ ଦୁଃଖ ପୀଡ଼ା ହେବ ନାହିଁ। ରଖନ୍ତୁ ରଖନ୍ତୁ ମ।

ଦେଖୁ ତେଜ ମନୁ ଗୁମାନ, ତୁମକୁ ଯେପରି ବିରହ ବାଧୁଛି ସେପଟେ କୃଷ୍ଣଙ୍କ ବିକଳ ବଢି ଚାଲିଛି। କାଲି ନିକୁଞ୍ଜରେ ଦେଖା ହେଲା, ତୁମ ବେଦନା ତାଙ୍କୁ କହିଦେଲି। ମ ଆହୁରି କହିଲି, ତୁମେ ଯାହା କଲ ତା ଭଲ କଥା କି, କିନ୍ତୁ ରାଧେ ଗୋ, କୃଷ୍ଣଙ୍କ ଅବସ୍ଥା ଯାହା, ତୁମକୁ ନ କହିବା ଭଲ। ମାତ୍ର ନ କହି ମୁଁ ରହିପାରୁ ନାହିଁ ଗୋ।

ଏଥୁ ଅନ୍ତେ କିଶୋରୀ ରାଧାଙ୍କ ଚିତ୍ତରେ ଘନଶ୍ୟାମଙ୍କ ଦୁଃଖ ପ୍ରତି ଦରଦ ଜାତ ହେଲା। ସଖୀଙ୍କ ସଙ୍ଗରେ ମିଶି କୃଷ୍ଣଙ୍କ ସହ ମିଳନ ପାଇଁ କୁଞ୍ଜ ଉଦ୍ଦେଶ୍ୟରେ ପ୍ରସ୍ଥାନ କଲେ।

ଶୁଣୁଥିଲେ ଲୀଳା ନାଟକ ରାଧା ପ୍ରେମଲୀଳା। ମୂଳ ରଚନା କରିଥିଲେ କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେବ। ବେତାର ରୂପାନ୍ତର ଡକ୍ଟର ଲମ୍ବୋଦର ପାଣିଗ୍ରାହୀ। ସଙ୍ଗୀତ ସଂଯୋଜନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ବିଭିନ୍ନ ଭୂମିକାରେ ଥିଲେ ଶ୍ରୀ ରାଧା ନିଶିପ୍ରଭା ପାଣି। ସଙ୍ଗୀତାଂଶରେ ଶ୍ରୀକୃଷ୍ଣ ହରପ୍ରିୟା ସ୍ୱାଇଁ, ଲଳିତା ତପସ୍ୱିନୀ ରାଉତ, ସୂତ୍ରଧାର ଏବଂ ଗାୟକ ବିଶ୍ୱନାଥ ମିଶ୍ର, ସୁକମୁନି ରାଜେନ୍ଦ୍ର କୁମାର ସ୍ୱାଇଁ, ବିଶାଖା ପଦ୍ମାବତୀ ଦ୍ୱିବେଦୀ ଏବଂ

0: ସ୍ୱର ଦୀପକ କୁମାର କର। ନାଟ୍ୟାଂଶରେ ଥିଲେ ସଦ୍ୟସ୍ମିତା ବେହେରା, ସୁମିତ୍ରା ମହାପାତ୍ର, ଶାନ୍ତିପ୍ରିୟା ମହାପାତ୍ର ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ କି ଉମ୍ମୀଦେ ନୟେ ଭାରତ କି ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତିଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ୍ କି ବାତ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव 26 जून तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। नमो ऐप या MyGov के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भेज सकते हैं। तो याद रखें, रविवार 28 जून सुबह 11 बजे मन की बात।

କଣ୍ଠରେ ଶୁଣିବେ ଆଧୁନିକ ଗୀତ ଦଣ୍ଡନାଚ ଗୀତ ପ୍ରଚାର କରିବୁ ଦିନ 11:30 ପରିବେଷଣ କରିଛନ୍ତି ଅଦ୍ୱୈତ ସେଠୀ ଏବଂ ସାଥୀ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00

ସାନ୍ତାଳୀ ଗୀତ ଦିନ ଗୋଟାଏ ଦଶ ମିନିଟ୍ରେ ପରିବେଷଣ କରିଛନ୍ତି ବୈଦ୍ୟନାଥ ସୋରେନ ଏବଂ ସାଥୀ। ନାରୀମହଲ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ସ୍ୱୟଂ ସିଦ୍ଧାରେ ଶୁଣିବେ ଗୀତାଞ୍ଜଳି ଦଳାଇଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ର ଗୀତ ଦିନ 2:45 ମିନିଟ୍ରେ।

ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ ତିନିଟାରେ ଇଂଲଣ୍ଡ ମାଞ୍ଚେଷ୍ଟର ୱାର୍ଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଆଇସିସି ୱିମେନ୍ସ ଟି20 କ୍ରିକେଟ୍ ୱାର୍ଲ୍ଡ କପ୍ ଅନ୍ତର୍ଗତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ହିନ୍ଦୀ ଏବଂ ଇଂରାଜୀରେ ଧାରାବିବରଣୀ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ଆଜି ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:39, ସନ୍ଧ୍ୟା 6:55ରୁ ରାତି 7:14, ରାତି 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ପର୍ଯ୍ୟନ୍ତ। କୃଷି ସଂସାରର ଅପରାହ୍ନ 4:00ରେ ଏଥିରେ ଗାଈଗୋରୁଙ୍କ ଥନହରା ରୋଗ ଓ ତା'ର ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଡକ୍ଟର ସୁଧାମୟୀ ମେହେରଙ୍କ ସହିତ ଆଲୋଚନା।

ଶ୍ରୋତାଙ୍କ ଏସ୍ଏମ୍ଏସ୍ ଯୋଗେ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ, ଦେଶଭକ୍ତି ଗୀତ ଅପରାହ୍ନ 4:55, ଓଡ଼ିଆ କଥାଚିତ୍ର ଗୀତ ଶୁଣିବା ଅପରାହ୍ନ 5ଟାରେ, ଯୁବବାଣୀ ଅପରାହ୍ନ 5:30।

0: ଜିଲ୍ଲା ହାଲଚାଲରେ ଆଜି ରହିଛି କଟକ ଜିଲ୍ଲାର ହାଲଚାଲ ରାତି 7:25 ସୁଗମ ସଂଗୀତ ପ୍ରସାର କରିବୁ ରାତି 10:45 ଇଂଲଣ୍ଡ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଆଇସିସି ୱିମେନ୍ସ ଟି20 କ୍ରିକେଟ୍ ୱାର୍ଲ୍ଡ କପ୍ ଅନ୍ତର୍ଗତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ହିନ୍ଦୀ ଏବଂ ଇଂରାଜୀରେ ଧାରାବିବରଣୀ ଆକାଶବାଣୀ ଦିଲ୍ଲୀ ରିଲେ କରି ପ୍ରଚାର କରିବ ଆଜି ସନ୍ଧ୍ୟା 6:30 ସନ୍ଧ୍ୟା 6:49 ସନ୍ଧ୍ୟା 6:55 ରାତି 7:14 ରାତି 7:30 ରାତି 8:45 ଏବଂ ରାତି 9:15 ଖେଳ ଶେଷ ପର୍ଯ୍ୟନ୍ତ ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଦିନର ତାପମାତ୍ରା ସର୍ବୋଚ୍ଚ 38 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 37 ଡିଗ୍ରୀ ସେଲସିୟସ୍ ରହିପାରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲାଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ
5: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଶୁଭଙ୍କର ଦାସ ଶେଷରେ ଗାଇଛନ୍ତି ମୀନାକ୍ଷୀ ଦେବୀଙ୍କର ଅନ୍ୟ ଏକ ରଚନା।

0: ଶେଷ ହେଲା ଅଭୁଲଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଶୁଣନ୍ତୁ ଦଣ୍ଡନାଚ ଗୀତ, ପରିବେଷଣ କରିଛନ୍ତି ଅଦ୍ୱୈତ ସେଠୀ ଏବଂ ସାଥୀ।

ప్రియ శ్రోతృవృంద నమస్తే. ఋతుచక్ర ఆవర్తనరే ఉత్కళర పురపల్లి హోయ ఉఠే ఉత్సవ ముఖరిత. ଏହି ଉତ୍ସବ ମାନଙ୍କ ମଧ୍ୟରୁ ଦଣ୍ଡ ନୃତ୍ୟ ଉତ୍କଳର ଏକ ପ୍ରାଚୀନ ଲୋକ ନୃତ୍ୟ ହିସାବରେ ସୁପ୍ରତିଷ୍ଠିତ. ଶିବଙ୍କର ଉଦାମ ଉଦଣ୍ଡ ତାଣ୍ଡବରୁ ଏହାର ସୃଷ୍ଟି. ଶିବଶକ୍ତି ରୁଦ୍ରକାଳୀଙ୍କ ପ୍ରତି ଭକ୍ତି ବିଶ୍ୱାସକୁ ଦୃଢ଼ୀଭୂତ କରିବା ଦଣ୍ଡ ନୃତ୍ୟର ମୂଳ ଉଦ୍ଦେଶ୍ୟ. ଜାତି ଭେଦର ମୂଳ ଉତ୍ପାଟନ, କୁସଂସ୍କାର ଅନ୍ଧବିଶ୍ୱାସର ନିରାକରଣ, ସମସ୍ତ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ସୃଷ୍ଟି ହିଁ ଏହାର ମୂଳ ଲକ୍ଷ୍ୟ. ଷୋଳ ଗୋଟି କଠୋର ନିୟମ ପାଳନ ପୂର୍ବକ 13 ଋଷି ପୁତ୍ର ମହାପାପ ବିନାଶିନୀ ଦଣ୍ଡବ୍ରତ କରି ମୋକ୍ଷ ପ୍ରାପ୍ତ ହୋଇଥିଲେ. ବର୍ତ୍ତମାନ 13 ଭକ୍ତ ପ୍ରଧାନ ଏହି ଦଣ୍ଡ ନୃତ୍ୟ ପ୍ରକୃତରେ ଶିବଶକ୍ତି ଉପାସନାରେ ଏକ ଜ୍ୱଳନ୍ତ ଭକ୍ତି ବିଳାସ. ଦଣ୍ଡ ଅନୁଷ୍ଠାନ ଆକାଶବାଣୀ ଶ୍ରୋତୃବୃନ୍ଦମାନଙ୍କ ମନୋରଞ୍ଜନ ନିମନ୍ତେ କଟକ କେନ୍ଦ୍ରରୁ ଆରମ୍ଭ କରୁଛି ଦଣ୍ଡ ନାଚ ଗୀତ ଶ୍ରୀରାଧାଙ୍କ ଶିବ ପୂଜା. ଜୟ ହିନ୍ଦ୍।

ଶୁଣୁଥିଲେ ଦଣ୍ଡନାଚ ଗୀତ, ପରିବେଷଣ କରୁଥିଲେ ଅଦ୍ୱୈତ ସେଠୀ ଏବଂ ସାଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 982 kHz। ତେବେ ଶ୍ରୋତାବନ୍ଧୁ ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଏଥିରେ ଶୁଣିବା ଆପଣଙ୍କ ଏସ୍ଏମ୍ଏସ୍ ଜରିଆରେ ଆମ ପାଖକୁ ଆସିଥିବା ଗୀତଗୁଡ଼ିକ, ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ଏଇଠି କହି ରଖିବି, ଏକ ଘଣ୍ଟା ସମୟ ଭିତରେ ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। ତେବେ ଉପସ୍ଥାପନାରେ ଆଜି ଅଛି ମୁଁ ଝୁନା ପଟ୍ଟନାୟକ। ଆଉ ଡେରି ନକରି ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି କବାଟବନ୍ଧ ଯାଜପୁରରୁ, ଲେଖିଛନ୍ତି ଗୋଦାବରୀ ସାହୁ, ବୈରାଗୀ ଚରଣ ସାହୁ। ଆପଣ ଦୁଇଜଣ ଶୁଣିବାକୁ ଚାହିଁଛନ୍ତି ଅରୁନ୍ଧତୀ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ, ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଶ୍ରୋତାବନ୍ଧୁ ଆପଣଙ୍କଠୁ ହିଁ ଆରମ୍ଭ ହେଲା ଆଜିର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ସଂସ୍କାର କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି ମହାନ୍ତି ଫ୍ୟାମିଲି ମେମ୍ବର୍ସ ଦେଓକାଳୀ ଶଙ୍ଖତରାସ କଟକରୁ ଲେଖିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଏବଂ ସମସ୍ତ ପରିବାରବର୍ଗ ତେବେ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣ ଶୁଣିବାକୁ ଚାହୁଁଛନ୍ତି ସଂସ୍କାର କଥାଚିତ୍ରର ଗୋଟିଏ ଗୀତଟିକୁ ଗାଇଛନ୍ତି ଗୋପୀ ପଟ୍ଟନାୟକ

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ ଦକ୍ଷିଣକୁଳ ଯାଜପୁରରୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ୟେସୁ ଦାସଙ୍କ କଣ୍ଠରେ ବାଟ ବାଟ କଥା ଚିତ୍ରର ଗୋଟିଏ ବହୁ ସୁନ୍ଦର ଗୀତ। ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ, ଜୀବନରେ ହସ ନାମେ।

ଆଉ ଗୋଟେ ଏସଏମଏସ ଆସିଛି, ଲେଖିଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର ରଥ, ସୁଦାମ ଭାଇ, ଆପଣମାନେ ହେଲେ ମହମ୍ମଦପୁର ବିଲାହାଟ କଟକରୁ ନିୟମିତ ଶ୍ରୋତା, ସବୁବେଳେ ଆମ ପାଖକୁ ଏସଏମଏସ ଦିଅନ୍ତି, ତେଣୁ ଆମର କାର୍ଯ୍ୟକ୍ରମ ଶୁଣୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ଶୁଣିବାକୁ ଚାହିଁଛନ୍ତି ନୀଳମାଧବ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶୁକ୍ଲାବୋଷ ଏବଂ ବନ୍ଦିତା ଦାସ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ସୌରୀ ବହୁଗ୍ରାମ କଟକରୁ ଲେଖିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଧୂପ ମେ ନିକଲା ନା କରୋ ସୁନ୍ଦର ଗୀତଟିଏ, ଗିରଫ୍ତାର କଥା ଚିତ୍ରର ଏ ଗୀତଟିକୁ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।

ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଲେଖିଛନ୍ତି ପ୍ଲିଜ୍ ମୋ ଗୀତ ପ୍ଲେ କଲେ ଖୁସି ହେବି। ନିଶ୍ଚିତ ଆଜ୍ଞା, ସମୟ ଅଛି, ଆପଣ ଲେଖି ପଠାଇଛନ୍ତି ଆଉ ଆମେ ଆପଣଙ୍କ ଗୀତ ନିଶ୍ଚିତ ଭାବରେ ପ୍ଲେ କରିବୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଇ ଦିଲ୍ ଆଶିକାନା କଥାଚିତ୍ରର ଟାଇଟଲ୍ ଟ୍ରାକ୍ଟି। ତେବେ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲ।

0: ଜିଗ୍ରାନ ପଠାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାହୁ। ଆପଣ ଆମର ନିୟମିତ ଶ୍ରୋତା। ଆପଣ ଲେଖିଛନ୍ତି ସ୍ୱପ୍ନସାଗର କଥାଚିତ୍ରର ଗୋଟିଏ ଗୀତ ଶୁଣିବେ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। ଆପଣଙ୍କର ପସନ୍ଦର ଗୀତ ଆପଣ ଶୁଣି ନିଅନ୍ତୁ।
1: ହୃଦୟହୀନ ସାଗର ତୁମେ

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ। ଆପଣ ମଧ୍ୟ ଆମର ଜଣେ ନିୟମିତ ଶ୍ରୋତା, ରେଡିଓକୁ ମନଭରି ଭଲ ପାଉଥିବା ଜଣେ ଭଲ ମଣିଷ। ଆପଣ ଶୁଣିବାକୁ ଚାହିଁଛନ୍ତି ପ୍ୟାସା ସାବନ କଥା ଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଆଉ ଦୁଇଟି ଏସ୍ଏମ୍ଏସ୍ ଆସିଛି, ଆପଣମାନେ ଶ୍ରୋତାବନ୍ଧୁ ଜାଣିଛନ୍ତି ଏଇଠି ହେଉଛି କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ନିର୍ମଳା ବେହେରା, ସନ୍ତୋଷ ବେହେରା କାନ୍ଥଲା ଠକୁରରୁ ଏବଂ ମହମ୍ମଦପୁର ବିଲାହାଟ କଟକରୁ କିଏ ନାଁ ଲେଖିନାହାନ୍ତି।

ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଆଲବମ୍ ଗୀତ। ଆଲବମ୍ ଗୀତ ଗୁଡ଼ିକୁ କେବଳ ଆମେ ଚାରିଟା ବେଳେ ଚିରହରିତ କାର୍ଯ୍ୟକ୍ରମରେ ଦେଇପାରିବୁ। ମୁଁ ଦୁଇ ଜଣଙ୍କର ନାଁ ରଖିଲି, ଚାରିଟା ବେଳେ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ଚିରହରିତରେ ସ୍ଥାନ ଦେବି। ତେବେ ଇଏ ଯେହେତୁ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଚାଲିଛି, ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କେନ୍ଦ୍ରାପଡ଼ା କୁରୁଆ ଟିକନପୁରରୁ। ଲେଖିଛନ୍ତି ମଞ୍ଜୁ ନାନୀ ଏବଂ ପୁଅ ମୃତ୍ୟୁଞ୍ଜୟ। ଆପଣ ଶୁଣିବାକୁ ଚାହିଁଛନ୍ତି ତୁ ମୋ ଆଖିର ତାରା କଥାଚିତ୍ରର ଟାଇଟଲ ଟ୍ରାକ୍ଟି ଶୁଣିବାକୁ ଇଚ୍ଛା କରିଛନ୍ତି ଇରା ମହାନ୍ତିଙ୍କ କଣ୍ଠରେ। ସୁନ୍ଦର ଗୀତଟିଏ ଶୁଣି ନିଅନ୍ତୁ ଶ୍ରୋତାବନ୍ଧୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଭୂୟାଁ ୱାସ ଗୁଆମାଲ ଭଦ୍ରକରୁ। ଲେଖିଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ। ଆପଣମାନେ ଲେଖିଛନ୍ତି ନମସ୍କାର। ନମସ୍କାର ଆଜ୍ଞା। ଦିଲ୍ସେ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଆପଣମାନେ ଅନୁରୋଧ କରି ପଠାଇଛନ୍ତି। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ।

कहीं दूर जब दिन ढल जाए सांझ की दुल्हन

ଆଜି କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟି ଆସିଛି ବଳପୁରରୁ। ଲେଖିଛନ୍ତି ବିଷ୍ଣୁରାଜ ପରିବାରର 75 ଜଣ, ଗୋଟେ ବିରାଟ ପରିବାର। ପରିବାରର 75 ଜଣ ଯାକ ଆପଣ ଭଲ ପାଆନ୍ତି ରେଡିଓକୁ ନିଶ୍ଚୟ ଶୁଣିବାକୁ ଚାହିଁଛନ୍ତି। ଜେହରିଲା ଇନ୍ସାନ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତ, ଗୀତଟିକୁ ଗାଇଛନ୍ତି କିଶୋର କୁମାର। 75 ଜଣ ବିଷ୍ଣୁରାଜ ପରିବାରର 75 ଜଣଙ୍କୁ ଆମେ ଆକାଶବାଣୀ ତରଫରୁ ଡେଡିକେଟ୍ କରୁଛୁ ଗୀତଟି।

0: ବୈଦ୍ୟନାଥ ସରଣୀ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସାନ୍ତାଳି ଗୀତ ଶୁଣିଲେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, କୌଣସି ହିସାବ ନିକାଶ ବ୍ୟତିରେକ କେବଳ ଗୋଟିଏ ନିରଳସ ମନ ନେଇ ଯଦି ଆମେ ଆମର ଏହି ଜୀବନକୁ ଜୀଇଁବାକୁ ଆରମ୍ଭ କରିବା, ସମ୍ବେଦନଶୀଳ ଭାବନାଟିଏ ନେଇ ଏହି ସଂସାରକୁ ଦେଖିବାକୁ ଲାଗିବା, ତାହେଲେ ଜୀବନ ଆମର ସହଜ ସାବଲୀଳ ହେବା ସହିତ ଏହି ସମଗ୍ର ପୃଥିବୀ ମଧ୍ୟ ସୁନ୍ଦର ହୋଇପାରିବ। ଆମର ଆଜିର କାର୍ଯ୍ୟକ୍ରମର ଅତିଥି ସେମିତି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ଭିତରେ ରହିଛି ମଣିଷ ପ୍ରତି, ସମାଜ ପ୍ରତି ଗଭୀର ସହାନୁଭୂତି ଆଉ ସେଥିପାଇଁ କାମ କରିବାର ଅଫୁରନ୍ତ ପ୍ରବୃତ୍ତି। ତେବେ କ'ଣ ତାଙ୍କର ସେହି କାର୍ଯ୍ୟ ସବୁ, ଆସନ୍ତୁ ତାଙ୍କୁ ଭେଟିବା ଆଉ ଜାଣିବା। ଆମର ଆଜିର ଅତିଥି ଗୀତାଞ୍ଜଳି ଦଳେଇ। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆପଣ ତ ଜଣେ ଉଚ୍ଚଶିକ୍ଷିତ ପୁଣି ଆତ୍ମନିର୍ଭରଶୀଳ ମହିଳା, ତା ସହିତ ଆପଣଙ୍କର ସାହିତ୍ୟ ସଙ୍ଗୀତ ଏହି ସବୁ କ୍ଷେତ୍ରରେ ମଧ୍ୟ ରୁଚି ରହିଛି, ସମାଜସେବୀ ଭାବରେ ମଧ୍ୟ ଆପଣ କାମ କରୁଛନ୍ତି, ତେବେ ବିଭିନ୍ନ କ୍ଷେତ୍ରରେ କାମ କରିକି ଆପଣ ଯେଉଁ ସଫଳତା ପାଇଛନ୍ତି, ସେହି ଯାତ୍ରା ତା କ'ଣ କେମିତି ଆରମ୍ଭ ହୋଇଥିଲା ଆମକୁ ଟିକେ ପ୍ରଥମେ କୁହନ୍ତୁ।
1: ପ୍ରଥମେ ତ ମୋତେ ରେଡିଓ ଶୁଣୁଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ମୁଁ ପ୍ରଣିପାତ ଜଣାଇବି, ହୃଦୟରୁ ଭଲ ପାଇବା ଦେବି, କାହିଁକି ନା ସେଇମାନେ ହିଁ ମୋର ପ୍ରେରଣାଦାୟୀ। ଛୋଟବେଳୁ ଶୁଣି ଆସିଛି ରେଡିଓରୁ, ମୁଁ ଶୁଣେ ବହୁତ ଲୋକଙ୍କର ସାକ୍ଷାତକାର, ମୋ ଭିତରେ ଗୋଟେ ଖୁସି ଫିଲ୍ ହୁଏ। ଏଇ ଯୋଉ ସବୁ ଯାତ୍ରା ରହିଲା, ସାହିତ୍ୟ ହଉ ସମାଜସେବା ହଉ, ଏଇ ସବୁ ଗୁଡିକ ମୋତେ ହୁଏ ଭଗବାନ ମୋ ଭିତରେ ଦେଇଛନ୍ତି ପ୍ରଥମରୁ। ଛୋଟବେଳୁ ହିଁ ଯେବେ ବି ମୁଁ ହଉଛି କେବେ କାହାର ଦୁଃଖ ଦେଖିଲେ ମୋତେ ଅଟୋମେଟିକାଲି ମୋ ମନଟା ହଉଛି ଭାରି କଷ୍ଟ ହୁଏ, କହନ୍ତି ମୋ ବୋଉ କହିକି ଘରେ କହନ୍ତି ଯଦି ଯାହା ଖାଉଥିବେ ଯାହା କାହାକୁ ଦେଖିଦେଲି ତ ସବୁ ମାନେ ସବୁ ଖେଳଣା ଏମିତି ଖୁସିରେ ପିଲାମାନେ ଦିଅନ୍ତିନି, ମୁଁ କିନ୍ତୁ ଦେଇଦିଏ ଖେଳଣା ଦେଇଦିଏ, ଯାହା ଖାଉଥିବି ଦେଇଦିଏ। ଟିକେ ବଡ଼ ହେଲା ପରେ ଯଦି ମୁଁ ରାସ୍ତାରେ କୌଣସି ଦୁଃଖୀ ଦେଖିଲି, ସେତେବେଳେ ମୋ ବାପାଙ୍କୁ ବୋଉକୁ ମାନେ କୁହେ ଯେ କିଛି ଦିଅ ଦିଅ ଦିଅ ଦିଅ, ମୁଁ ତାଙ୍କୁ ଏତେ ବ୍ୟସ୍ତ କରେ, ମୁଁ କହିକି ମୋତେ ପଛେ କିଛି ଦେବା ଦରକାର ନାହିଁ ସେମାନଙ୍କୁ ଦେଇଦିଅ। ତ ସେଇଟା ମୋ ଭିତରେ ସବୁବେଳେ ଥିଲା ମାନେ ଖୁସି ସେଥିରେ। ତା ସହିତ ଯଦି ସାହିତ୍ୟ କଥା କୁହାଯାଏ, ମୁଁ ଛୋଟବେଳରୁ ଲେଖାଲେଖି କରୁଥାଏ, ବହୁତ ଲେଖିଛି କିନ୍ତୁ କେବେ କାହାକୁ ଦେଖେଇନି, କାହିଁକିନା ଯେହେତୁ ମୁଁ ଭଲ ପଢୁଥିଲି ଲୋକ ଭାବନ୍ତି କି ଏସବୁ ଯେଉଁମାନେ ଲେଖାଲେଖି କରନ୍ତି ସେମାନେ ସେମାନଙ୍କ ଜୀବନରେ କିଛି କରିପାରିବେନି, ତେଣୁ କାହାକୁ ଦେଖିବାକୁ ଡର ମାଡେ। ପିଲାମାନେ ଯେତେ ହଉଛି ଫ୍ରି ଫ୍ରାଙ୍କସ୍ ଅଛନ୍ତି, ଆମେ ସେତିକି ଫ୍ରି ଫ୍ରାଙ୍କ ହେଇପାରୁନଥିଲୁ ବୋଧେ, ତ ଯେ ମୁଁ ଦେଖେଇନି, କିନ୍ତୁ ଧୀରେ ଧୀରେ ହଉଛି ସେଇଟା ମୁଁ ଲେଖିବା ଆରମ୍ଭ କଲି ଏବଂ ତାହା ଲୋକଲୋଚନକୁ ମୋର ହଉଛି ସାଙ୍ଗସାଥିମାନେ ପ୍ରଥମେ ସେଟା ଦେଖିଲେ, ଏତେ ଭଲ ଲେଖୁଛୁ କାହିଁକି କୌଣସି ମାଗାଜିନ୍ କି ପଠଉନୁ, ତଥାପି ବି ମୋ ଭିତରେ ସେ ସାହସ କେବେ ବି ହେଇନି, ମୋର ମାଗାଜିନ୍ କି ପଠେଇ ପାରୁନଥିଲି। ଆଉ ସଙ୍ଗୀତ ନୃତ୍ୟ ପ୍ରତି ଯୋଉ ସେଟା ଯେତେବେଳେ ବି ମୋ ବାପା ମା ମାନେ ସେମାନେ ଯେତେବେଳେ ଫିଲ୍ମ ଯାଆନ୍ତି ସେତେବେଳେ ମୁଁ ପୁରା ଆକ୍ୟୁରେଟଲି ସେଇ ଗୀତ ଆଉ ହଉଛି ନାଚକୁ ପୁରା ମନେ ରଖିକି ଆସିଥାଏ ଏବଂ ହଉଛି ଘରେ ଆସିକି ପୁରା ଆକ୍ୟୁରେଟ ସେଇ ଗୀତ ବୋଲେ ସେଇ ନାଚ ହଉଛି ନାଚେ, ତ

0: ଭାରି ଖୁସି ହୁଅନ୍ତି, ମତେ ଆହୁରି ଇନସ୍ପାୟାର କରନ୍ତି, ଏଇ ଗୀତଟା ନଗେ ଏଇ ଗୀତଟା ବୋଲୁ କି ନାଚି, ତ ସେଇଟା ମୋ ଭିତରେ ଥିଲା। ଯଦିଓ ମୁଁ ଏତେ ଷ୍ଟେଜ୍ ପରଫରମାନ୍ସ କେବେ କରିନି ବେଶୀ, କେବଳ ସ୍କୁଲ କଲେଜରେ। ଏବେ ମୋର ସାହିତ୍ୟ ସମାଜ ବା କିଛି ଜାଗାରେ ବହୁତ ଯେହେତୁ କମ୍ପିଟିସନ ସବୁ ହଉଛି ନାରୀମାନଙ୍କର, ଧନ୍ୟବାଦ ଦେବୀ ବହୁତ ଅର୍ଗାନାଇଜେସନ ଏସବୁ କରୁଛନ୍ତି ଆମ ମାନଙ୍କ ଭିତରେ, ଯୋଉଟା ସୁପ୍ତ ପ୍ରାୟ ଆମର ତାହା ହଉଛି
1: ଲୋକଲୋଚନକୁ। ଆପଣ ଏଇସବୁ ରୁଚି ଆଗ୍ରହ କଥା ଯାହା କହିଲେ, ସାହିତ୍ୟ ସଂଗୀତ ବା ସମାଜସେବା କ୍ଷେତ୍ରରେ ରହିଛି, ତା ବାଦେ ଆପଣ ଉଦ୍ଭିଦ ବିଜ୍ଞାନରେ ଏମ୍ଏ କରିଥିଲେ, ତା ସହିତ ପୁଣି ଆଉଥରେ ଆପଣ ମନସ୍ତତ୍ତ୍ୱରେ ମଧ୍ୟ ଏମ୍ଏ କରିଛନ୍ତି।
0: ସେଇଟା ତ ମୁଁ ଉଦ୍ଭିଦ ବିଜ୍ଞାନରେ ଏମ୍ଏ କରିବାଟା ହଉଛି ସେଇଟା ଥିଲା, ଯେହେତୁ ମୁଁ ମେଡିକାଲ ଲାଇନରେ ଯିବାକୁ ଚାହୁଁଥିଲି କିନ୍ତୁ ଦୁଃଖର କଥା ଯାଇପାରିନି, ସେଇଟା ଗୋଟେ ପ୍ରୋବ୍ଲେମ ହେଇଗଲା। ମନୁଷ୍ୟତ୍ୱ ହଉଛି କଥା, ଏଇଥିପାଇଁ କହିବି ବହୁତ ଲୋକଙ୍କୁ ଏମିତି କଥା ହେଲା ବେଳେ ବହୁତ ଲୋକଙ୍କ ବିଷୟରେ ମତେ ଯେମିତି ଜଣାପଡ଼େ, ମୁଁ ବହୁତ କିଛି ଜାଣିପାରେ, ତାପରେ ସାହିତ୍ୟରେ ବି ଜାଣିଥିବେ, ବହୁତ ଲୋକଙ୍କୁ ଟିକେ ବୁଝିବାକୁ ପଡ଼େ, ତାଙ୍କ ମନ କଥାଟା ଯେମିତି ଲେଖିବାକୁ ପଡ଼େ, ଲେଖିବାକୁ ଇଚ୍ଛା ହୁଏ, ତ ସେଇଥିପାଇଁ କା ମନୁଷ୍ୟତ୍ୱ ପଢ଼ିବାକୁ ଇଚ୍ଛା ହେଲା। ତା ସହିତ ମୁଁ ହଉଛି ପ୍ରଥମେ ଶିକ୍ଷକତା କରୁଥିଲି, ତାପରେ ଅଧ୍ୟାପନା କଲି, ପିଲାମାନଙ୍କୁ ବୁଝିବାକୁ ତାଙ୍କର ମନସ୍ତତ୍ୱକୁ ବୁଝି ତାଙ୍କୁ ପଢ଼େଇବା ପାଇଁ କା ମନସ୍ତତ୍ୱର ହଉଛି ଗୋଟେ ପାର୍ଟ ଅଛି। ଟିଚରସିପ୍ରେ ହଉଛି ଆମକୁ ପଢ଼ାଯାଏ, ସମାଜସେବା ହଉ ବା ହଉଛି ଶିକ୍ଷକତା ହଉ, ସେଥିରେ ମାନେ ମୋର ସାମ୍ନା ଲୋକକୁ ବୁଝିବାକୁ ମନସ୍ତତ୍ୱରେ ଆମେ କଲେ।
1: ତେବେ ଆପଣ ଉଦ୍ଭିଦ ବିଜ୍ଞାନରେ ଅଧ୍ୟାପିକା ଭାବରେ ବର୍ତ୍ତମାନ କାମ କରୁଛନ୍ତି, ୟାକୁ ନେଇକି ଅନୁଭୂତି କଣ କେମିତି ରହିଛି?
0: ଉଦ୍ଭିଦ ବିଜ୍ଞାନର ଅଧ୍ୟାପନା ସହିତ ପ୍ରତ୍ୟେକ ଦିନର କ୍ଲାସ ସହିତ ମତେ ଲାଗେ କି ମୁଁ ଗଛମାନଙ୍କ ସହିତ ବେଶୀ ପରିଚିତ ହେଉଛି। ଆମେ ଯେମିତି ଆମ ନିଜ ଲୋକମାନଙ୍କ ସହିତ ଯେତେ ବେଶୀ କଥା ହେବା ସେତେ ବେଶୀ ସେମାନଙ୍କ ବିଷୟରେ ଆମକୁ ଜଣାପଡ଼େ, ଆମେ ତାଙ୍କ ସହିତ ବେଶୀ ଆହୁରି ନିଜର ନିଜର ହେଇଯାଉ ବା ସେମାନେ ଆମକୁ ସେତେ ବେଶୀ ନିଜର ନିଜର ଲାଗନ୍ତି, ତ ଗଛମାନେ ବି ମତେ ସେଇଭଳି ମତେ ଆହୁରି ନିଜର ଲାଗନ୍ତି, ତାଙ୍କ ବିଷୟରେ ମୁଁ ଆହୁରି ବେଶୀ କିଛି ଜାଣିପାରେ, ସେ ମୋର ଅତି ମୋର ହୃଦୟର ନିକଟତର ହେଇଥାନ୍ତି, ତ ସିଏ ତ ଗଲା ହଉଛି ମାନେ ଗଛମାନଙ୍କ ବିଷୟରେ। କିନ୍ତୁ ହଉଛି ସବୁଠୁ ବେଶୀ ମତେ ଲାଗେ ଏଇ ଯୋଉ ଜେନେରେସନ ପିଲାମାନେ ଗଛମାନଙ୍କୁ ବେଶୀ ବୁଝନ୍ତି, ଯେତେବେଳେ ଆମେ ମାନେ ଗଛ ବିଷୟରେ ଯେତେବେଳେ ଉଦ୍ଭିଦ ବିଜ୍ଞାନ ବିଷୟରେ ମୋ ପିଲାମାନଙ୍କୁ ପାଠ ପଢାଏ, ସେତେବେଳେ ମତେ ଲାଗେ କି ସେଇମାନେ ବହୁତ ବୁଝନ୍ତି, ପ୍ରକୃତିକୁ ବେଶୀ ବୁଝନ୍ତି, ଗଛମାନଙ୍କୁ ବେଶୀ ବୁଝନ୍ତି। ମୁଁ ଦେଖିଛି ସେମାନେ ଗୋଟିଏ ଗଛର ଫୁଲଟିଏ କି ପତ୍ରଟିଏ ଛିଣ୍ଡେଇବାକୁ ବି ଇଚ୍ଛା କରନ୍ତି, କିନ୍ତୁ ବଡ ଦୁଃଖର କଥା କହୁଛି ବଡମାନେ ସେମାନେ ଏଇଟାକୁ ବୁଝିପାରନ୍ତି, ପ୍ରକୃତି ଗଛକୁ ମାନେ ବୁଝିପାରୁନାହାନ୍ତି, ମାନେ ବୁଝି ଅବୁଝା ହୁଅନ୍ତି। ନିଜର ଘର କରିବାକୁ ଘର ଉପରେ ଘର କରିବା ପାଇଁ ଗଛ କାଟି ଚାଲନ୍ତି, ବା ଆମର ବିକାଶ ନାଁରେ ଯାହା ବି ହଉଛି ଆମର ବିକାଶ କ୍ଷେତ୍ରରେ ଦରକାର ହଉଛି ଭାବିକି ସେମାନେ ଯୋଉ ଗଛ କାଟି ଚାଲନ୍ତି, ପ୍ରକୃତିକୁ ଧ୍ୱଂସ କରି ଚାଲିଛନ୍ତି, ସେଇଟା ଭାରି ବହୁତ ଦୁଃଖର କଥା ହଉଛି, ବହୁତ ଦୁଃଖ ଲାଗେ ମତେ। ଗଛଟିଏ କଟିଗଲେ ଯେମିତି ଲାଗେ ମୁଁ ହଉଛି ସେଥିରେ ଟିକେ ଗୋଟେ ଗାରଟିଏ ଟାଣିଦିଏ, ଭାବେ ଯେ ଗଛଟା ରିପ୍ଲେସମେଣ୍ଟ କାହିଁକି କରାଯାଏନି, ଅପରୁଟ କରିକି ଆଉ ଗୋଟେ ଜାଗାରେ କାହିଁକି
1: ଲଗାଯାଉନି।
0: ସେଥିପାଇଁ ମୁଁ ବହୁତ ପ୍ରଶାସନିକ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଛି, ସେମାନେ କହନ୍ତି ଯେ ଏଇଟା ବହୁତ ବ୍ୟୟସାପେକ୍ଷ ତେଣୁ ସେଇଟା କରାଯାଉନି, କିନ୍ତୁ ମତେ ଲାଗେ କି ଗୋଟେ ଗଛଟେ ଯେତିକି ଅକ୍ସିଜେନ ଦଉଛି ଆହୁରି ବହୁତ ତ ଦରକାରୀ ଜିନିଷ ଦଉଛି, ଯଦି ଆମେ ସେ ଖାଲି ଅମ୍ଳଜାନ କଥା ଭାବିବା ବି ବୋଧେ ଗୋଟେ ଗଛ ପାଇଁ ତାକୁ ଅପରୁଟ କରିକି ଅଲଗା ଜାଗାରେ ଲଗାଇବା।
1: ନିଶ୍ଚିତ ଭାବରେ ଆପଣ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଇଠି ଉଠେଇଲେ ଯେ ଗଛମାନଙ୍କୁ ଆମକୁ ବୁଝିବାକୁ ଅଛି, ପ୍ରକୃତିକୁ ଆମକୁ ବୁଝିବାକୁ ଅଛି। ଏ ଯେମିତି କହିଲେ ଗଛକୁ ଆମେ ନ କାଟିକିରି ଅପରୁଟ କରିକି ଆଉ ଗୋଟେ ଜାଗାରେ ଲଗେଇ ପାରିବା ଯଦି ବି ବ୍ୟୟସାପେକ୍ଷ କାମ, କିନ୍ତୁ ସେ ଗଛ ଆମକୁ ଯୋଉ ଅମ୍ଳଜାନ ଟିକକ ଦଉଛି ତାଠୁ ଅଧିକ ମୂଲ୍ୟ ତ ନୁହେଁ ନା। ବହୁତ ଭଲ କଥା ଆପଣ କହିଲେ।
0: ଦେଖନ୍ତୁ କୋଉ ପ୍ରକାରର ଗରମ ହଉଛି, ମଣିଷ ଏତେ ବ୍ୟତି ବ୍ୟସ୍ତ, କେହି କେବେ ଟିକେ ଭାବୁଛୁ ଏ କେବଳ ଏଇ ଗଛକୁ ଆମେ କାଟିବା
1: ଯୋଗୁଁ ହଉଛି,
0: ତ ସେଇଟା ଆମେ ବୁଝିବା ଦରକାର। ଗୋଟେ ଗଛଟା ବଡ ହବା ପାଇଁ କେତେ ବର୍ଷ ଲାଗିଯାଉଛି, କାଟିବାକୁ କେତେ ମୁହୂର୍ତ୍ତ ଲାଗୁଛି, ତ ପ୍ରଥମେ ତ ସେଇ ହଉଛି ଆମ ନିଜ ପାଇଁ ହେଲେ ଗଛ ଟିକେ ନ କାଟିକି ଅପରୁଟ କରିବା ଦରକାର।
1: ବାସ୍ତବରେ ଆପଣ ଯୋଉ ବିଷୟକୁ ନେଇକି ଅଧ୍ୟାପନା କରୁଛନ୍ତି ଆମେ ଅନୁଭବ କରୁଛୁ ଯେ ଆପଣ କେବଳ ପିଲାମାନଙ୍କୁ ପଢ଼ଉନାହାନ୍ତି ବରଂ ନିଜ ଜୀବନରେ ମଧ୍ୟ ପ୍ରକୃତି ପ୍ରତି ଆପଣଙ୍କର ସମ୍ବେଦନା ଧୀରେ ଧୀରେ ବଢ଼ିବାରେ ଲାଗିଛି, ବହୁତ ଖୁସିର କଥା। ତେବେ ବିଜ୍ଞାନ ବିଷୟବସ୍ତୁ ଯଦିଓ ଆପଣଙ୍କର ପେସା, ତା ସହିତ ଆପଣଙ୍କର ଅନ୍ୟ ଅନ୍ୟାନ୍ୟ ରୁଚି ମଧ୍ୟ ରହିଛି, ସେ ସମ୍ପର୍କରେ ମୁଁ କହିବି କି
0: ମୋର ସବୁଠୁ ବଡ଼ ରୁଚି ହେଲା ସାହିତ୍ୟ। ସାହିତ୍ୟ କଥା ମୁଁ ଏଥିପାଇଁ କହିବି ଯେ ସାହିତ୍ୟଟା ମୋ ଜୀବନକୁ ପରିପୂର୍ଣ୍ଣ କରିଛି, ମୋ ସୃଜନଶୀଳତାକୁ ବଢ଼େଇ ଦେଇଛି, ଲୋକମାନଙ୍କ ପାଖରେ ମତେ ପହଞ୍ଚେଇ ଦେଇଛି, ମାନେ ମତେ ଯେମିତି ଲାଗେ ଯିଏ ମୋ ପାଖରେ ଠିଆ ହେଇଛି, ମୁଁ ଯୋଉଠି ବି ଯାତ୍ରା କରୁଥାଏ ଯୋଉଠି ବି ଥାଏ ମୋ ପାଖରେ ଯିଏ ବି ବସିଛି, ତ ମତେ ଲାଗିଛି ମୁଁ ତାର ହଉଛି ତା ହୃଦୟର କଥାଟା ମୁଁ ଶୁଣିପାରୁଛି। ମୁଁ ଜେନେରାଲି ଟିକେ ଇଣ୍ଟରଭ୍ୟୁ ବେଶୀ କିଛି କାହାକୁ କହିପାରେ

0: ନା ମୋ କଷ୍ଟ ହେଲା ମୁଁ ଜଣେଇ ପାରେ ନା, ତେଣୁ ଯାହା ବି ମୁଁ ଅନୁଭବ କରେ ହୃଦୟରେ ମୁଁ ତାକୁ ହଉଛି ମାନେ ସାହିତ୍ୟରେ ପରିପ୍ରକାଶ କରିଥାଏ, ସେ ଗପ ହଉ କବିତା ହଉ, ଜେନେରାଲି ମୁଁ କବିତା ବେଶୀ ଲେଖେ, ତ ସେଥିରେ ମୁଁ ପରିପ୍ରକାଶ କରିଥାଏ। ସିଏ ମତେ ଗୋଟେ ବଞ୍ଚିବାର ରାହା ଦେଖୁଛି, ଜୀବନରେ ଯେତେ ବି କଷ୍ଟ ଅଛି ମୁଁ ଯଦି କେତେବେଳେ କିଛି ଲେଖିଦିଏ ସେତେବେଳେ ମୋ ଜୀବନ ପରିପୂର୍ଣ୍ଣ ହେଇଯାଇଛି, ମୁଁ ସବୁକିଛି ଭୁଲି ଯାଇଛି। ତା ସହିତ କଣ ହଉଛି ଏଇ ସାହିତ୍ୟ ପାଇଁ ମାନେ ବହୁତ ବଡ଼ ବଡ଼ ସାହିତ୍ୟିକଙ୍କ ସହିତ ହଉଛି ମୋର ଦେଖା ହେଇଛି, ତାଙ୍କ ସହିତ ଭେଟ ହେଇକି ମତେ ବହୁତ କିଛି ଜାଣିବାର ସୁଯୋଗ ମିଳିଛି, ଆଉ ସେଇ ଯେ ଅନନ୍ୟଶୀଳତା ତାଙ୍କ ଭିତରେ ଅଛି ତାକୁ ମତେ ହଉଛି ଜାଣିବାର ସୁଯୋଗ ମିଳିଛି, ଆଉ ମୁଁ ସେଇଟା ହିଁ ମୋ ହୃଦୟକୁ ସେଟା ଛୁଇଁଛି ଆଉ ମତେ ପରିପୁଷ୍ଟ କରିଛି।
1: ବାସ୍ତବିକ ଖୁବ ସୁନ୍ଦର କଥା। ଆପଣ ଏଇଠି ଆଗରୁ ସମାଜ ସେବାକୁ ଭଲ ପାଆନ୍ତି ବୋଲି କହୁଥିଲେ,
0: ସମାଜ ସେବା କଥା କହିଲେ ମତେ ସବୁଠୁ ବେଶୀ ନାରୀମାନଙ୍କର ଦୁଃଖଟା ମତେ ବଳେଇଯାଏ। କହନ୍ତି ନାରୀ ଦୁଇ କୂଳକୁ ହିତା, ଗୋଟେ ଜାଗାରେ ଜନ୍ମ ହୋଇଥାଏ, ଗୋଟେ ଜାଗାରେ ହଉଛି ଯାଇ ନିଜ ଘର ବନେଇଥାଏ କହିଲେ ଚଳେ। ମତେ ଲାଗେନି ଯେ ସେ ଦୁଇଟା ଘର ତାର ହଉଛି ନିଜର ବୋଲିକି, ଗୋଟିଏ ହଉଛି ଯୋଉଟା କହିବେ ବାପ ଘର କହିବେ ନହେଲେ ଶାଶୁ ଘର କହିବେ, ଆଉ ସବୁଠି କାହାର ନା କାହାର ଛତ୍ର ଛାୟା ତଳେ ସେ ବଢୁଥାଏ। ଏବେ ବି ଦେଖାଯାଇଛି ଯେତେ ସ୍ୱୟଂ ସମ୍ପନ୍ନା ହୋଇ ମଧ୍ୟ ସିଏ ସବୁବେଳେ ନିଷ୍ପେଷିତ ହୋଇ ଚାଲିଛି, ସେମାନଙ୍କର ପ୍ରତ୍ୟେକ ଦୁଃଖ ମତେ ହଉଛି ଲାଗେ। ତେଣୁ କୋଉଠି ଗୋଟିଏ ନାରୀଟିଏ ବି କିଛି ଗୋଟେ ଦୁଃଖ ହଉଛି ପଡିଥାଏ କିଛି ବି, ତ ସେଇ ଜାଗାରେ ମୁଁ ନିଶ୍ଚୟ ପହଞ୍ଚିଥାଏ, କିଛି ନହେଲେ ବି ତାଙ୍କ ପାଖରେ ଠିଆ ହେଇକି ତା କାନ୍ଧରେ ହାତ ଦେଇ କୋଳେଇ ନେଇଥାଏ ଆଉ କହିଥାଏ ଆମେ ଅଛୁ ନା, ଆମେ ଅଛୁ, ଆମେ ସମସ୍ତେ ହଉଛି ଅଛୁ ଏଠି, ଆମେ ଆମର ଭଉଣୀ ଚାରା ଉପରେ ହଉଛି ଗୁରୁତ୍ୱ ଦେବା କଥା, ଆମେ ସମସ୍ତେ ଭଉଣୀ ବୋଲି ଆମ ନିଜ ପାଖ ପଡୋଶୀଙ୍କ ପାଖରେ ଠିଆ ହେବା କଥା, ଆଖି ମୁଜି ଦେବା କଥା ନୁହଁ। ତା ଘରରେ ଯଦି କାଲି ଦୁଃଖଟିଏ ହୋଇଛି ଆଜି ହୁଏତ ଆମ ଘରେ ବି ସେଇ ଦୁଃଖଟିଏ ହୋଇଥାଏ, ଆମେ ବି କୌଣସି ସେଇଭଳି ପରିସ୍ଥିତିରେ ପହଞ୍ଚି ଦେଇପାରିବା। ତା ସହିତ ମୁଁ ଆଉ ଗୋଟିଏ କାମ କରେ, ନିଶା ନିବାରଣ କାମରେ ବି ମୁଁ ହଉଛି ଥାଏ। ନିଶା ଆଜି କେମିତି ଆମ ସମାଜକୁ କେମିତି ଧ୍ୱଂସ ବିଧ୍ୱଂସ କରିଦେଉଛି, ଆମର ଉତ୍ତର ପିଢ଼ି ବା ଆମର ଯୁବଗୋଷ୍ଠୀକୁ କେତେ ହଉଛି ପଥଭ୍ରଷ୍ଟ କରୁଛି, ସେଇଟା କେତେ ବଡ ଦୁଃଖର କଥା। ତ ଯେକୌଣସି ନିଶା ପାଇଁକା ମୁଁ ତାର ନିବାରଣ ପାଇଁକା ମିଳିତ ନିଶା ନିବାରଣ ଅଭିଯାନରେ ମୁଁ ଜଡିତ ହୋଇକି ରହିଛି। ଏବେ ଦେଖାଯାଇଛି ଏ ନିଶା ପାଇଁକା ବେଶୀ ନାରୀମାନେ ହିଁ ସବୁଠୁ ବେଶୀ ନିଷ୍ପେଷିତ ହୋଇଥାନ୍ତି। ଦେଖିଥିବେ ନିଶା ଯୋଗୁଁ ଗୋଟେ ସ୍ୱାମୀଟିଏ ଆସିବ, ସିଏ ଘରେ ଆସିକି ବହୁତ ଅଶାନ୍ତି ସୃଷ୍ଟି କରନ୍ତି, ପିଲାମାନେ ତାଙ୍କର ଯୋଉ ଭବିଷ୍ୟତ ନଷ୍ଟ ହୋଇଯାଏ, ଠିକ୍ ସେମାନଙ୍କୁ ପ୍ରତିପୋଷଣ ହୋଇପାରେନି। ପୁଅଟିଏ ଯଦି ନିଶା ଖାଇଲା ସିଏ ଆସିବି ଘରେ ବହୁତ ଗଣ୍ଡଗୋଳ କ୍ରିଏଟ୍ କରେ, ଆଉ ମା ବହୁତ ଦୁଃଖ କରେ ଯେତେବେଳେ ପୁଅଟିର ଭବିଷ୍ୟତ ନଷ୍ଟ ହୋଇଯାଏ ବା ରାସ୍ତାରେ ହଉଛି ଆକ୍ସିଡେଣ୍ଟ ହେଲେ, ପୁରୁଷମାନଙ୍କର ଯଦି କ୍ଷତିଗ୍ରସ୍ତ କିଛି ହେଇଥାଏ ସେଠି ମାଆଟିଏ ବା ହଉଛି ସ୍ତ୍ରୀଟିଏ ବେଶୀ କାନ୍ଦିଥାଏ। ତ ସବୁଠି ଯୋଉଠି ନାରୀଟିଏ ସବୁଠୁ ବେଶୀ ନିଷ୍ପେଷିତ ହେଇଥାଏ ସେଥିପାଇଁ ନାରୀଟିଏ ହିଁ ବିରୋଧ କରିଥାଏ। ଆପଣ ଦେଖିଥିବେ ବହୁତ ଗୁଡ଼ିଏ ମଦବାଟି ଭାଙ୍ଗିବାର ବା ହଉଛି ମଦ ଦୋକାନରେ ପିକେଟିଂ କରିବାର ନାରୀମାନେ ଆଗରେ ଥାନ୍ତି। ତେଣୁ ମୁଁ ଚାହିଁବି କି ଆମେ ନାରୀମାନେ ଆମ ଘରର ପ୍ରତ୍ୟେକ ସଦସ୍ୟକୁ ଏଇ ଯେ ନିଶା କବଳରୁ ମୁକ୍ତି କରିବା ପାଇଁକା ଆମେ ଆଗଭର ହେବା କଥା, ସେଥିପାଇଁକା ଆମେ ହଉଛି ଲୋକଙ୍କୁ ସଚେତନ କରୁଛୁ ମଦ ନିଶାରୁ ପିଲାମାନେଠୁ ଆରମ୍ଭ କରି ସମସ୍ତେ ଏଥିରୁ ଦୂରେଇ ରହିବା ଦରକାର ଏବଂ ଗୋଟେ ସୁସ୍ଥ ସମାଜ ଗଠନ କରିବାରେ ସାହାଯ୍ୟ କରିବା ଦରକାର।
1: ଆଜ୍ଞା,
0: ଆଉ ଗୋଟିଏ କାମ ହେଲା ଅନାଥାଶ୍ରମ ସହିତ ବି ମୁଁ ହଉଛି ଜଡିତ ଅଛି, ବହୁତ ଗୁଡ଼ିଏ ଅନାଥାଶ୍ରମ ଯାଉଛି। ଏଠି ମୁଁ ଅନାଥାଶ୍ରମ ଏଇ ଶବ୍ଦ ଟିକେ କହିବାକୁ ଚାହୁଁନାହିଁ, କାରଣ ଯୋଉଟାକି ଆମେ ହଉଛି ଡିକ୍ସନାରୀରେ ଲେଖାଯାଇଛି ଯାହାର ବାପା ମା ନାହାନ୍ତି ତାଙ୍କୁ ଅନାଥ କହିବା। ତ ଯେତେବେଳେ ଗୋଟେ ପିଲାର ବାପା ମା ନଥାନ୍ତି ତାର ହଉଛି ଦାଦା ଖୁଡ଼ି ମାମୁଁ ମାଇଁ ସବୁ ଥାନ୍ତି, ସେମାନେ ତାକୁ ଚଳେଇ ନିଅନ୍ତି। ଏଠି ଯୋଉ ପିଲାମାନେ ରହୁଛନ୍ତି ତାଙ୍କ ପାଇଁ ଆମେ ଅଛୁ ନା, ଆମେ ସମସ୍ତେ ଅଛୁ। ଯଦି ଆମେ ସମସ୍ତେ ଅଛୁ ସେମାନେ କେମିତି ଅନାଥ ହେଲେ, ତେଣୁ ଲାଗେ ଯେ ସିଏ ହଉଛି ମୋ ପିଲାମାନେ, ତାଙ୍କ ସହିତ ମୁଁ ସବୁବେଳେ ହଉଛି ମିଶିବାକୁ ଚେଷ୍ଟା କରେ, ତାଙ୍କ ଭିତରେ ଯେମିତି ସେ ନ ଫିଲ୍ କରନ୍ତୁ ଯେ ତାଙ୍କର କେହି ନାହାନ୍ତି। ଇଭେନ୍ ମୁଁ ମୋ ଝିଅକୁ ବି ସେଠି ସେମାନଙ୍କ ପାଖରେ ନେଇକି ମିଶିବାକୁ କୋଉଠି ନୃତ୍ୟ ଶିଖିବାକୁ ଦିଏ, ସେମାନଙ୍କ ସହିତ ଚିତ୍ରାଙ୍କନ କରେ, ତାର ଜନ୍ମଦିନ ବି ସେ ସେଇଠି ପାଳନ କରେ। ତ ମତେ ପିଲାମାନଙ୍କ ସହିତ ସବୁବେଳେ ପାଇଁ ରହିବାର ଅଛି, ଯେମିତିକି ସେମାନେ ଭାବିବେ ଆମେ ହିଁ ତାର ହଉଛି ମା।
1: ଆଜ୍ଞା,
0: ଆଉ ଗୋଟିଏ କଥା ହେଲା ବୃଦ୍ଧାଶ୍ରମ, ସେଇଟା ତ ସବୁଠାରୁ ଦୁଃଖର କଥା, ଯୋଉ ବାପା ମା ମାନେ ଆମ ମାନଙ୍କୁ ଏ ଦୁନିଆକୁ ଆଣିଛନ୍ତି, ଆଲୋକ ଦେଖେଇଛନ୍ତି, ଏତେ ବଡ଼ କରିଛନ୍ତି, ଆମକୁ ଏ ଦୁନିଆ ଦଣ୍ଡରେ ଠିଆ ହେବା ଭଳିଆ ଶକ୍ତି ପ୍ରଦାନ କରିଛନ୍ତି, ସେ ବାପା ମା ମାନେ ଆଜି ହଉଛି ବୃଦ୍ଧାଶ୍ରମରେ ରହିଛନ୍ତି, ସେଇଟା କେତେ ବଡ଼ ଦୁଃଖ କଥା। ଆମେ ଭାବିବା ଉଚିତ ଯେ ଆମର ବି ସମୟ ସରିସରି ଆସିଛି, ଆମେ ବି ଦିନେ ବୃଦ୍ଧା ହେବା, ବୃଦ୍ଧା ହେଲେ ବି ଆମେ ବି ତ ସେଇ ଜାଗାରେ ପହଞ୍ଚିବା। ଯେତେବେଳେ ସେ ସମୟଟା ଦେଖାଯାଏ, ଯେତେବେଳେ ଆମେ ଯେତେବେଳେ ଧୀରେ ଧୀରେ ବୃଦ୍ଧ ହୋଇଯାଆନ୍ତି ବା ଆମ ଆମର ବୟସ ଅଧିକ ହୋଇଯାଏ ଆମେ ସେତେବେଳେ କଣ କରୁ ନା ଆମ ପରିବାର ଖୋଜିଥାଉ, ସେମାନେ ବି ପରିବାର ସହିତ ବିତେଇବାକୁ ଚାହାନ୍ତି, ଆମେ ସେମାନଙ୍କ ଭିତରେ ବୃଦ୍ଧାଶ୍ରମ ଛାଡିଦେଉ ନା, ସେମାନଙ୍କୁ ସେବେ ବି ଲାଗେ ଯେ

0: କୋଉ ପିଲାଟା ମତେ ଛାଡି ଦେଇ ଯାଇନି, ସେ ମତେ ନବାକୁ କେବେ ନା କେବେ ଆସିବ। ସେମାନଙ୍କ ଭିତରେ ଯୋଉ ଆଶା ନା, ତାକୁ ଦେଖିଲେ ଆପଣ କାନ୍ଦି ପକେଇବେ। ଗୋଟିଏ ମାଙ୍କୁ ଦେଖିଲେ ମୁଁ କହିଲି, ମା କଣ କରୁଛ? ମା ଲୋ ମତେ ଟିକେ ମୋ ପୁଅ ଘର ପାଖରେ ଟିକେ ପହଞ୍ଚେଇ ଦେବୁ ନା। ସେମାନେ ମତେ ହଉଛି ଛାଡୁ ନାହାନ୍ତି, ମୋ ପୁଅଟା ନା ମତେ ଅପେକ୍ଷା କରିଥିବ, ମତେ ସେ ନେଇଯିବ, କହିଥିଲା ପା ଆସିକି ନେଇଯିବ ବୋଲିକି। ଏମାନେ ତ ଛାଡୁ ନାହାନ୍ତି, ମତେ ଟିକେ ପ୍ଲିଜ ନେଇକି ମୋ ପୁଅ ପାଖରେ ଛାଡିଦେବୁ। ଭାବୁଛନ୍ତି କେତେ ବଡ ଦୁଃଖର କଥା, ସିଏ ଯେତେ ଏତେ ବର୍ଷ ଆମ ପାଇଁ କରୁଛନ୍ତି, ଆମେ କଣ କିଛି ବର୍ଷ ତାଙ୍କ ପାଇଁ କରିପାରିବାନି?
1: ଇଏ ଗୋଟେ ଭଲ ପ୍ରଶ୍ନ ଆପଣ ଉଠେଇଲେ। କିନ୍ତୁ ଆଜିକାଲି ଆମେ ଦୁର୍ଭାଗ୍ୟର କଥା ଯେ ଦେଖିବାକୁ ପାଉଛୁ, ଅନେକ ପରିବାରରୁ ବୃଦ୍ଧ ବୃଦ୍ଧା ମାନେ ଏଇ ବୃଦ୍ଧାଶ୍ରମରେ ଆସି ରହୁଛନ୍ତି ବା ରହିବାକୁ ବାଧ୍ୟ ହେଉଛନ୍ତି। ଆପଣ ତ ଏ କ୍ଷେତ୍ରରେ କାମ କରୁଛନ୍ତି, ନିଜ ଅନୁଭୂତିରୁ କହିବେ କି କଣ ଏହାର କାରଣ, ଆଉ କି ପ୍ରକାର ଭାବରେ ଆମେ ଏହିପରି ଗୋଟେ ପରିସ୍ଥିତିରେ ପରିବର୍ତ୍ତନ ଆଣିପାରିବା?
0: ପ୍ରଥମେ ତ ଆମେ ଯୋଉ ହଉଛି ପିଢ଼ିଟା ବର୍ତ୍ତମାନ ପାଇଁ ଆମେ କଥା ହଉଛେ ବା ଶୁଣୁଛନ୍ତି ଯୋଉ ପିଢ଼ିଟେ, ପ୍ରଥମେ ସେମାନେ ନିଜ ବାପା ମାଙ୍କ ପ୍ରତି ସେତିକି ଡେଡିକେସନ ସେମାନେ ରୁହନ୍ତୁ, ଭଲ ପାଆନ୍ତୁ, ତାଙ୍କୁ କିଛି କିଛି ସମୟ ଦିଅନ୍ତୁ। ତାଙ୍କୁ ଦେଖିକି ପିଲାମାନେ ବି ଏହା ଜାଣିବେ ଯେ ବାପା ମା ଆମ ମାନଙ୍କ ପାଇଁ ଭଗବାନ, ଆମେ ତାଙ୍କର ଦାୟିତ୍ୱ ନେବା ଉଚିତ, ତାଙ୍କ ସହିତ ସମୟ ବିତାଇବା ଉଚିତ। ଯଦି ଆମେ ଆମ ବାପା ମା ପାଇଁ କରିବା, ସେତିକି ସମ୍ମାନ ବୋଧ କରି ରଖିବା, ଆମ ପିଲାମାନେ ବି ବୁଝିବେ। ଆଉ ବୃଦ୍ଧାଶ୍ରମ ଛାଡିବା ବେଳେ ଆମେ ପ୍ରଥମେ ଭାବିବା ଯେ ଆମ ବି ସେ ସମୟକୁ ଯିବା, ଆମ ପିଲାମାନେ ଆମକୁ ଛାଡିଦେବେ। ତେଣୁ ଏହି ସଚେତନତା ପ୍ରତ୍ୟେକ ଘର ଭିତରେ ପହଞ୍ଚେଇବା ଦରକାର, ତାହେଲେ ନିଶ୍ଚୟ କେହି ବୃଦ୍ଧାଶ୍ରମ ଯିବେନି।
1: ଆଜ୍ଞା, ଆଉ ଗୋଟେ କଥା, ଯେମିତି ଆପଣ ଏଇଠି କହିବା ଆଗରୁ ଆଲୋଚନା କରୁଥିଲେ ନିଶା ନିବାରଣ, ନିଶାଭ୍ୟାସ ଆଜି ଅନେକ ପରିବାରରେ ବିଶୃଙ୍ଖଳା ସୃଷ୍ଟି କରୁଛି ଆମେ ଜାଣିଛୁ, ଏହାର ସମାଧାନ କେମିତି କରାଯାଇପାରିବ ବୋଲି ଆପଣ କହିବେ?
0: ଆମେ ପ୍ରତ୍ୟେକ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରାଇବା ଦରକାର। ଗୋଟେ କଥା, ଆମ ଭିତରେ ଏଇ ଗୋଟେ ହାବିଟ ହେଇଗଲାଣି, ପିଲାଙ୍କୁ ପାଠ ପଢ, ମଣିଷ ହୁଅ, ବହୁତ ବଡ ଚାକିରି କର, କିନ୍ତୁ ପିଲା କେତେ ସମୟ ବାହାରେ ରହୁଛି, କଣ କରୁଛି, ଆମେ ସେତିକି ଜାଣୁନାହାନ୍ତି। ଦେଖିଥିବେ ନିଶା କେତେବେଳେ ସେ ଧୀରେ ଧୀରେ ଯାଇ ପିଲାମାନଙ୍କୁ ସେ ତ କେତେବେଳେ କବଳିତ କରିଦେଉଛି, ଆମେ ଜାଣିପାରୁନୁ। ତେଣୁ ଯଦି ଆମେ ଘର ଭିତରେ ସଚେତନ ହେବା, ଆମ ପିଲାଙ୍କୁ ଗୋଟେ ସୁସଂସ୍କାର ଦେଇ ଚାଲିବା ଯେ ଏଇଟା ଖରାପ କଥା, ତାହେଲେ ଘରୁ ଯଦି ଆମର ଏଇ ସଂସ୍କାରଟା ହେବ, ସଚେତନତା ଆସିବ, ତାହେଲେ ଅଟୋମେଟିକାଲି ସମାଜରୁ ଏଇଟା ଦୂରେଇ ଯିବ।
1: ଆମେ ଆଶା କରିବା ସମସ୍ତଙ୍କ ଘରୁ ଏମିତି ଗୋଟିଏ ସଂସ୍କାରର ବାର୍ତ୍ତା ଆସୁ, ଯାହାଫଳରେ ନିଶା ପରି ଗୋଟେ ଦୂରାଭ୍ୟାସରୁ ସମସ୍ତେ ଦୂରେଇକି ରହିପାରିବେ।
0: ତା ପାଇଁ ମୁଁ ଗୋଟେ ଛୋଟ କବିତାଟେ ଲେଖିଥିଲି, ନିଶା ନିବାରଣ ପାଇଁ ଗୋଟେ କବିତାଟେ ଲେଖିଥିଲି। ସେଥିରୁ ଟିକେ ଖାଲି ଆମେ ବୁଝିପାରିବା ଯେ କେତେ କଷ୍ଟ। ସମୀକରଣର ସମୀକ୍ଷା କରୁଥିବା କ୍ଲାନ୍ତ ପଥିକ ଆମେ ହୋଇଯାଉ, ଶେଷ ପାହାଚରେ ବସି ପରକୁ ଥାଉ, ବନ୍ଧୁକରୁ କ୍ଷିପ୍ର ଅଫେରା ଗୁଳି, ମୃତ୍ୟୁଠାରୁ ବି ଦ୍ରୁତ ଜୀବନଟାକୁ ତା ପାଖରେ ବନ୍ଧା ପକାଇ ଆମେ ଭିକ୍ଷା ମାଗୁ ମୁଠାଏ ନିର୍ବାଣ। ସେ କିନ୍ତୁ ଅଟ୍ଟହାସ୍ୟ କରୁଥାଏ ନେପଥ୍ୟରେ, ମୋତେ ହତ୍ୟା କରିଥିବାର ଆକଣ୍ଠ ଶାନ୍ତିରେ ଆଉ ଏକ ଶିକାର ଖୋଜିବାରେ।
1: ବହୁତ ସୁନ୍ଦର ଉପଲକ୍ଷ ଦେଇକିରି ନିଶା ନିବାରଣ ଉପରେ ଆପଣ ଏଇ ବହୁତ ସୁନ୍ଦର କବିତାଟି ପଢ଼ିଲେ। ତେବେ ଆପଣଙ୍କ ସହିତ ଆଲୋଚନା ତ ଆଗକୁ ଆହୁରି ଜାରି ରଖିବା, ହେଲେ ଏଇଠି ଆଲୋଚନାକୁ ଟିକେ ବିରତି ଦେଇକିରି ଆପଣଙ୍କ ପସନ୍ଦର ଗୋଟେ ଗୀତ ଆମେ ଆପଣଙ୍କୁ ଶୁଣିବାକୁ ଚାହିଁବୁ। କୋଉ କଣ୍ଠଶିଳ୍ପୀଙ୍କର ଗୀତ ଆପଣ ଶୁଣିବାକୁ ଚାହିଁବେ?
0: ମତେ ତୃପ୍ତି ଦାସ ମ୍ୟାଡାମଙ୍କର ଗୀତ ହଉଛି ଶୁଣନ୍ତୁ, ଭଲ ଲାଗିବ, ସମସ୍ତଙ୍କୁ ବି ଭଲ ଲାଗିବ।
1: ଠିକ୍ ଅଛି, ଆମେ ଆପଣଙ୍କ ପସନ୍ଦର କଣ୍ଠଶିଳ୍ପୀଙ୍କର ଗୀତ ଆପଣଙ୍କୁ ଏବଂ ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣେଇ ଦେଉଛୁ।

0: ଭଉଣୀ, ଆଜିର କାର୍ଯ୍ୟକ୍ରମରେ ଆମର ଅତିଥି ହେଉଛନ୍ତି ଗୀତାଞ୍ଜଳି ଦଳେଇ। ଆମେ ତାଙ୍କ ସହିତ ଆଲୋଚନା କରୁଛୁ। ପରିବାରରେ କିଏ ସବୁ ଅଛନ୍ତି?
1: ପରିବାରରେ ମୋର ହଉଛି ବାପା ନାହାନ୍ତି, ଯିଏକି ମୋତେ ପୁଅ ଝିଅ ଉଭୟ ଭାବରେ ଗଢ଼ି ତୋଳିଥିଲେ। କୋଉ ପରିସ୍ଥିତିରେ ହାରି ନ ଯିବା ପାଇଁକା, ଷ୍ଟ୍ରଙ୍ଗ ହେଇକି ଠିଆ ହେବା ପାଇଁକା ସେହି ମୋତେ ଶିଖେଇଥିଲେ। ଯଦିଓ ସେ ନାହାନ୍ତି, ମୋ ବୋଉ ଅଛି। ଆଉ ମୋ ବୋଉ ହଉଛି ମୋର ପ୍ରେରଣାଦାୟୀ। ଗୋଟିଏ ତାର ସବୁଠୁ ବଡ ଗୁଣ ହେଲା ସହନଶୀଳ। ସେଇ ସହନଶୀଳତା ଯୋଗୁଁ ସିଏ ସମସ୍ତଙ୍କ ପାଖରେ ହଉଛି ପ୍ରିୟ। ମୁଁ ତାଠୁ କିଛି କିଛି ଆଣିଛି ସେଇ ସହନଶୀଳତା, ଯେକୌଣସି ପରିସ୍ଥିତିରେ ବି ସହିଯିବା ପାଇଁକା। ଆଉ ମୋର ମୋ ଭାଇମାନେ, ମୋ ଭାଉଜ ମାନେ, ତାଙ୍କ ପିଲାମାନେ ମୋର ପ୍ରାଣପ୍ରିୟ। ତା ସହିତ ମୋ ଶାଶୁଘରେ ବି ସମସ୍ତେ ଅଛନ୍ତି, ସେମାନେ ମୋର ସବୁ ଭାବଧାରାରେ ଅଛନ୍ତି। ମୋ ଜୀବନ ରଥରେ ମୋ ସ୍ୱାମୀ, ମୋ ଝିଅ ଜୀବନ ରଥକୁ ଧରି ଧରି ଚାଲିଛୁ।
0: ଝିଅ ପାଇଁ କଣ ସବୁ ଭାବି ରଖିଛନ୍ତି?
1: ମୁଁ ଝିଅ କଥା କହିବି କି ସେ ଗୋଟେ ସୁସ୍ଥ ସମାଜରେ ସୁସ୍ଥ ମଣିଷ ହୋଇକି ରହୁ, ଗୋଟେ ଭଲ ମଣିଷ ହୋଇକି ରହୁ। ଆଉ ସେ ଯୋଉ ସୁସ୍ଥ ସମାଜ ଗଢିବାରେ ସେ ଗୋଟେ କର୍ମଧାର ହଉ, ସେ କିଛି ବି କରୁ କିନ୍ତୁ ଭଲ ମଣିଷ ହଉ, ସୁମଣିଷ ହଉ, ଲୋକଙ୍କ ପାଇଁ ତା ଭିତରେ ଗୋଟେ ସମ୍ବେଦନଶୀଳତା ଥାଉ, ଯୋଉଥିରେ କି ସିଏ ସମ୍ବେଦନଶୀଳ ହେଲେ କଣ ନା ସିଏ ଲୋକମାନଙ୍କ ପାଇଁକା ପାଖରେ ଠିଆ ହବ। ମୁଁ ତା ପାଇଁ ଏତିକି, ସେ କିଛି ବି କରୁ, ଯେକୌଣସି ପ୍ରଫେସନରେ ରହୁ, ଲୋକଙ୍କ ପାଇଁକା ଭାବୁ ତା ନିଜ ସହିତ ବି।
0: ଆଜ୍ଞା, ଏତେ ସବୁ କାମ ଆପଣଙ୍କର ରହିଛି, ଆପଣ ନିଜେ ଅଧ୍ୟାପନା କରୁଛନ୍ତି, ତା ସହିତ ଅନେକ କାମ ମଧ୍ୟ କରୁଛନ୍ତି, ସମାଜସେବା କୁହନ୍ତୁ, ନିଶା ନିବାରଣ କ୍ଷେତ୍ରରେ କାମ କୁହନ୍ତୁ, ଅନେକ ରୁଚି ଓ ଆଗ୍ରହ ମଧ୍ୟ ରହିଛି, ପ୍ରଚେଷ୍ଟା ମଧ୍ୟ ଆପଣ କରୁଛନ୍ତି, ତେବେ ଅବସର ମିଳିଲେ କଣ କରିବାକୁ ଭଲ ପାଆନ୍ତି?
1: ରେଡିଓ ଶୁଣେ ସବୁବେଳେ, ହଉଛି ରେଡିଓ ଶୁଣିବାକୁ ଭଲ ପାଏ। ମୋର ପ୍ରତ୍ୟେକ ରୁମ୍ରେ ଗୋଟେ ଗୋଟେ ରେଡିଓ ଅଛି, ସବୁବେଳେ କିଛି ନା କିଛି ସମାଜ ସଂସ୍କାର ବିଷୟରେ ହଉ, ନାରୀ ଭିତ୍ତିକ କାର୍ଯ୍ୟକ୍ରମ ହଉ, ଆଉ ଯେ ଗୀତ ମ୍ୟୁଜିକ୍ ଶୁଣିବାକୁ ମୁଁ ବହୁତ ଭଲ ପାଏ। ତ ମ୍ୟୁଜିକ୍ଟା ଗୋଟିଏ ରେଡିଓରେ ସବୁବେଳେ ବାଜୁଥାଏ, ମୁଁ ହଉଛି ସଙ୍ଗୀତ ଶୁଣୁଥାଏ, ଯେ କି ସେଇଟା ସମସ୍ତେ କୁହନ୍ତି କି ସେଇଟା ଗୋଟେ ଥେରାପି ଭଳି। ଆଉ ବହୁତ ବହି ପଢିବାକୁ ଭଲ ପାଏ। ଆପଣ ଯେତେ ପଢିବେ ସେତେ ନଲେଜ ଗେନ୍ କରିବେ, ଅଟୋମେଟିକାଲି ଆମ ଜୀବନକୁ ଗୋଟେ ଧାରାରେ ଚାଲିବାକୁ ଏବଂ ନିଜ ଭିତରେ ଗୋଟେ ଷ୍ଟ୍ରେଙ୍ଗଥ ବଢିବାରେ ଏଇଟା ସାହାଯ୍ୟ କରେ
0: ନିଶ୍ଚିତ ଭାବରେ। ତେବେ ଏଇ ଯୋଉ ପେଶା, ରୁଚି, କର୍ତ୍ତବ୍ୟ, ପରିବାର, ଏଇସବୁ ଭିତରେ ସନ୍ତୁଳନ ରଖିବା ପାଇଁ ଆପଣଙ୍କର ମୂଳ ମନ୍ତ୍ରଟି କଣ ଯଦି ପଚାରିବା କଣ କହିବେ?
1: ପ୍ରଥମେ ନିଜକୁ ନିଜ ଭଳି ଭଲ ପାଆନ୍ତୁ, ଆଉ ନିଜକୁ ସବୁ ଜାଗାରେ ନିଜେ ଯାହା ନିଶ୍ଚୟ ଭଲ ଭାବରେ ପ୍ରେଜେଣ୍ଟେସନ କରନ୍ତୁ। ଯେତେବେଳେ ଆପଣ ନିଜକୁ ଗୋଟେ ପ୍ରେଜେଣ୍ଟେସନ କରିବେ, ଅଟୋମେଟିକାଲି ଆମର ଭଲ ଦିଗଟାକୁ ଆମେ ପ୍ରେଜେଣ୍ଟେସନ କରିବା, ତେଣୁ ଆମେ ଧୀରେ ଧୀରେ ଭଲ ହେଇଯିବା। ଆଉ ସମାଜ ପ୍ରତି ଗୋଟେ ଉତ୍ସର୍ଗୀକୃତ ଜୀବନ ଥିବା ଦରକାର, ବାଧ୍ୟବାଧକତାର ନୁହଁ, ଏଇଟା ମୋର କର୍ମ। ମୁଁ ସମାଜକୁ କିଛି ନେଇକି ଆସିନଥିଲି, ତେଣୁ ଯାହା ପାଇଛି ଏଇଠୁ ହିଁ ପାଇଛି, ତେଣୁ ଏଇଟା ହିଁ ମୋର ହଉଛି କର୍ମକ୍ଷେତ୍ର, ମୁଁ ଯାହା କରିବି ଏଇଟାରେ ହିଁ କରିବି, ଏହା ମୋର ମୂଳ ମନ୍ତ୍ର।
0: ବହୁତ ସୁନ୍ଦର ମୂଳ ମନ୍ତ୍ର ଆପଣଙ୍କର। ଯଦି ପଚାରିବା ଯେ ଜୀବନ ଆପଣଙ୍କୁ କେମିତି ପ୍ରତ୍ୟୟ ହେଇଛି ବା ହୁଏ,
1: ମୁଁ କହେ ଯେ ଜୀବନଟା ଗୋଟେ ନିରିମାଖି କୁଆଁରୀ, ସେଠି ସ୍ୱପ୍ନରେ ବିଭୋରିତ ହୋଇଥାଏ। ପ୍ରତି ମୁହୂର୍ତ୍ତରେ ଆମେ କିଛି କର୍ତ୍ତବ୍ୟ କରିବା, କିଛି ସ୍ୱପ୍ନ ଦେଖିବା ଏବଂ ସମାଜ ପାଇଁକା ଗୋଟିଏ ସୁନ୍ଦର ମନଟିଏ ନେବା, ପରସ୍ପରକୁ ବୁଝିବା, ଏଇଟା ହିଁ ଜୀବନ।
0: ତେବେ ଆଗକୁ ଆହୁରି କଣ ସବୁ କରିବାକୁ ଭାବି ରଖିଛନ୍ତି?
1: ଏବେ ମୋର ଶାଶୁ ଶ୍ୱଶୁର ଚାଲିଗଲେ, ମୋ ବୋଉକୁ ବି ହଉଛି ମୁଁ ଦେଖୁଛି, ମୋର ପାଖାପାଖିରେ ବହୁତ ଲୋକଙ୍କୁ ଦେଖୁଛି, ଯେହେତୁ ଆଜିକାଲି ସ୍ୱାମୀ ସ୍ତ୍ରୀ ଦୁହେଁ ଚାକିରି କରୁଛନ୍ତି, ପିଲାମାନଙ୍କର ବି ମାନେ ଯୋଉଟା ନାତି ନାତୁଣୀ ସେମାନଙ୍କର ବି ବହୁତ ସ୍କୁଲ ଆଉ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ଏତେ ରହୁଛି, ସେମାନେ ବି ଘରେ ବହୁତ କମ୍ ସମୟ ଦେଉଛନ୍ତି। ଦେଖାଯାଇଛି ରିଟାୟାରମେଣ୍ଟ ପରେ ବା ଟିକେ ବେଶୀ ବୁଢାବୁଢି ହେଇଗଲା ପରେ ବହୁତ ବୃଦ୍ଧ ବୃଦ୍ଧ ମାନେ ବାପା ମା ମାନେ ଏତେ ଏକୁଟିଆ ହେଇଯାଉଛନ୍ତି, ସେମାନେ ନ୍ୟୁଜ୍ ପେପର ପଢିବାକୁ ବହୁତ ଲୋକ ଖବରକାଗଜ ପଢିବାକୁ ଭଲ ପାଆନ୍ତି, ଟିଭିର ନ୍ୟୁଜ୍ ଦେଖିବାକୁ ଭଲ ପାଆନ୍ତି ବା ହଉଛି ମା ମାନେ ସିରିଏଲ ଦେଖିବାକୁ ଭଲ ପାଆନ୍ତି। ସେମାନେ ଯେହେତୁ ଆଉ ଭଲରେ ଦେଖାଯାଏନି ଶୁଣାଯାଏନି, ତ ସେମାନେ ଏତେ ଏକୁଟିଆ ହୋଇଯାଆନ୍ତି। ତ ମୁଁ ଗୋଟିଏ ଏବେ ସଂସ୍ଥା ଖୋଲିବାକୁ ଚାହୁଁଛି, ଯେଉଁଠି ଯେଉଁମାନେ ଏଇ ହଉଛି ମା ବାପା ମାନଙ୍କ ପାଖକୁ ଯିବେ, ସେମାନେ ତାଙ୍କ ପାଖରେ ବସି ବହି ପଢିକି ଶୁଣେଇବେ, ତାଙ୍କୁ ନ୍ୟୁଜ୍ ଦେଖିକି ଶୁଣେଇବେ, ତାଙ୍କୁ ସିରିଏଲ ବିଷୟରେ ପଢିବେ, ଗପ ପଢିକି ଶୁଣେଇବେ ଏବଂ ତାଙ୍କ ସହିତ କିଛି ନହେଲେ 8 ଘଣ୍ଟା ରହି ସେମାନଙ୍କ ସହିତ କଥାବାର୍ତ୍ତା ହେବେ। ସେମାନେ ନିଜକୁ କେବେ ଏକୁଟିଆ ଫିଲ୍ କରିବେନି। ଏଇଟା କରି ଆମେ ପୁଅ ବୋହୁଙ୍କୁ ବି ଦୋଷ ଦେଇପାରିବେନି, ଝିଅ ଝିଅଙ୍କୁ ଦୋଷ ଦେଇପାରିବେ, ସେମାନଙ୍କର ବି କାମର ପ୍ରେସର ବି ବହୁତ ବେଶୀ, ଏଇଟା କେତେ ଦିନ ହେଲାଣି ମୋ ମନରେ ବହୁତ କଷ୍ଟ ହେଉଛି। ତେଣୁ ଏଇ ଗୋଟିଏ ସଂସ୍ଥା କରିକି ଏଇ ଜିନିଷଟା କରିବାକୁ ଭାବିଛି, କିଛି ଶିକ୍ଷିତ ମହିଳାମାନଙ୍କୁ ଯେଉଁମାନେ କି ପିଲା

0: ମାନେ ସ୍କୁଲ ଗଲା ପରେ ସେମାନେ ଚାହିଁଲେ ଏ କାମ କରିକି ପାଖାପାଖରେ ବହୁତ ଲୋକଙ୍କୁ ଏଇ ସର୍ଭିସ ଦେଇପାରିବେ, ଯୋଉଟା କି ମୁଁ ଜଣେ ସାଙ୍ଗ ଠାରୁ ଶୁଣିଲେ ଏଟା ଫରେନ୍ରେ କରୁଛନ୍ତି, ଏଇ କଥାଟା କରିବାକୁ ଭାବିଛି।
1: ବହୁତ ଭଲ ଉପାୟ ଗୋଟେ ଆପଣ ଭାବିଛନ୍ତି। ଯୋଉମାନେ ଘରେ ଆମର ବୟସ୍କ ବାପା ମା ରହିଛନ୍ତି ସେମାନଙ୍କ ପାଇଁ ଯଦିଓ ତାଙ୍କ ପୁଅ ବୋହୂ ବା ଝିଅ ଜ୍ୱାଇଁଙ୍କ ପାଖରେ ସମୟ ନାହିଁ, କିନ୍ତୁ ବାହାରୁ ଯାଇକିରି ଯଦି କେତେ ଜଣ ଇଚ୍ଛୁକ ବ୍ୟକ୍ତି ତାଙ୍କ ସହିତ ଯାଇକି ସମୟ ବିତେଇ ପାରିବେ ତାହେଲେ ସେଟା ବହୁତ ଭଲ କଥା ହବ।
0: ବହୁତ ଜଣଙ୍କ ପାଖରେ ପ୍ରଚୁର ପଇସା ଅଛି
1: ଆଜ୍ଞା, ହଁ,
0: କିନ୍ତୁ ସେମାନଙ୍କ ପାଖରେ ଲୋକଟିଏ ନାହିଁ କଥା କହିବା ପାଇଁକା, ସେମାନେ ପଇସା ଦେବାକୁ ରେଡି ଅଛି
1: ଆଜ୍ଞା,
0: କିନ୍ତୁ ତାଙ୍କ ପାଖରେ ମଣିଷଟିଏ ନାହିଁ।
1: ସେଇ କାମଟିକୁ ଆପଣ କରିବେ ବୋଲି ଭାବିଛନ୍ତି, ବହୁତ ସୁନ୍ଦର ଉପାୟ ଗୋଟିଏ ଆପଣ ଭାବିଛନ୍ତି। ଆମେ ଆପଣଙ୍କୁ ଶୁଭେଚ୍ଛା ଜଣାଉଛୁ ଯେ ଆପଣ ଏଇ ଯୋଉ କଥାଟି ଭାବି ରଖିଛନ୍ତି ତାହା ଆଗକୁ ସତ ହଉ। ଆଜି ଆପଣଙ୍କ ସହିତ ଆଲୋଚନା କରିକି ବହୁତ ଭଲ ଲାଗିଲା। ତେବେ ଶେଷରେ ଆପଣଙ୍କୁ ଶୁଣୁଥିବା ଆମର ନାରୀ ମହଲର ଶ୍ରୋତାଭଣୀମାନଙ୍କୁ କ'ଣ ଦୀପଦ କହିବାକୁ ଚାହିଁବେ?
0: ନାରୀମାନେ ତ ସର୍ବଂସାହା, ଦବାରେ ସବୁଠାରୁ ହଉଛି ଆଗରେ, ସବୁ ଦେଇକି ନିଶେଷ ହେଇଯିବାରେ ତାଙ୍କ ବୋଧେ ସବୁଠୁ ବେଶୀ ଖୁସି ଲାଗେ। କିନ୍ତୁ ବେଳେବେଳେ କ'ଣ ହୁଏ ନା, କିଛି ନାରୀଙ୍କୁ କହିପାରିବି, ସେମାନେ ଭଉଣୀ ଚାରାର ହଉଛି ଦୁନିଆରୁ ସେମାନେ ବାହାରି ଯାଆନ୍ତି, ନିଜ ସ୍ୱାର୍ଥକୁ ଦେଖନ୍ତି। କିନ୍ତୁ ମୁଁ ନାରୀମାନଙ୍କୁ କହିବି, ଆମେ ହୁଏତ କିଛି ନ ଦେଇପାରୁ କିନ୍ତୁ କାହାଠାରୁ କିଛି ଛଡ଼େଇ ନେବାକୁ ଚେଷ୍ଟା କରିବାନି, କାହା ଆଖିରେ ଲୁହର କାରଣ ହେବାନି, ବରଂ ଯେତେ ଚେଷ୍ଟା କରିବା ଆମେ ନିଜକୁ ଭଲ ପାଇବା, ଆମ ନିଜକୁ ଦେଖିବା, ତତ୍ ସହିତ ସମାଜ ପାଇଁକା ବା ଆଉ ଜଣେ ନାରୀର କାନ୍ଧରେ ହାତ ରଖିବା, ତାର ଲୁହ ପୋଛିବାକୁ ଚେଷ୍ଟା କରିବା, ଏବଂ କିଛି ନହେଲେ ତାକୁ ଟିକେ କୁଣ୍ଢେଇ ଦେଖିବା, ମୁଁ ତୋ ସହିତ ଅଛି ନା, ଏତିକି ତା ପାଇଁକା ବହୁତ ବଡ କଥା ହେଇଯାଇପାରିବ।
1: ଭାବୁଛୁ ଆମର ଶ୍ରୋତା ଭଉଣୀମାନେ ଯେଉଁମାନେ ଏଇ କାର୍ଯ୍ୟକ୍ରମ ଶୁଣୁଥିବେ, ଆପଣଙ୍କୁ ଶୁଣୁଥିବେ, ସେମାନେ ଆପଣଙ୍କର ଏଇ କଥାଟିକୁ ମନେ ରଖିବେ ଆଉ ଯେତେବେଳେ ସମ୍ଭବ ନିଶ୍ଚୟ ତାକୁ ସତ କରିକିରି ପାଳନ କରିକିରି ଦେଖେଇବେ। ଆପଣ ଆଜି ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଏହି ଆଲୋଚନାରେ ଅଂଶଗ୍ରହଣ କଲେ, ଆପଣଙ୍କୁ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର
0: ସମସ୍ତଙ୍କୁ, ଯେଉଁମାନେ ମୋତେ ଶୁଣିଲେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ଭଉଣୀ ଆମର ଆଜିର ଅତିଥି ଗୀତାଞ୍ଜଳି ଦଳେଇଙ୍କ ସହିତ ଆମର ଏହି ଆଲୋଚନା। ଭାବୁଛୁ ଆଜିର ଏହି ଆଲୋଚନାଟି ଆପଣଙ୍କୁ ଖୁବ୍ ଭଲ ଲାଗିଥିବ ଆଉ ଆପଣ କିଛିଟା ପ୍ରେରଣା ନିଶ୍ଚିତ ପାଇଥିବେ। ତେବେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଏ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତେଲେ ଭଉଣୀ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି, ନମସ୍କାର।
2: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ନାରୀ ମହଲ। ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା।

0: आकाशवाणी कटक समय वर्तमान स्टूडियो घेटी दिन गोटाए बजे पचास मिनिट शुणु ओडिया रे संवाद एवं परे परे इंग्राजी एवं हिंदी रे संवाद रिले करी प्रचार करिवो आकाशवाणी दिल्ली रो।
1: संवाद पढ़ुछंती नीना साहू। मुख्य संवाद जरूरीकालीन परिस्थितिरे देशर गणतांत्रिक प्रतिष्ठान गुड़िक आक्रोशर शिकार होइथिले बोली कहिले प्रधानमंत्री। देशव्यापी आज पालन कराउछि संविधान हत्या दिवस। हरियाणार गुरुग्राम ठारे एकादश ब्रिक्स शक्ति मंत्रीस्तरीय सम्मेलनी आरंभ। भेंजुआलार केतेक अंचलरे आज लगातार भूकंप अनुभूत 32 जणंकर मृत्यु 700रु अधिक आहत। जरूरीकालीन परिस्थिति घोषणा कले राष्ट्रपति डेल्सी रोड्रिग्वेज। एवं श्रीलंकार गालेठारे जारी रही भारत ए एवं श्रीलंका ए मध्यरे चलित क्रिकेट सीरीजर प्रथम टेस्ट मैच। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହାକୁ ସ୍ମରଣ କରି ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି ଜରୁରୀକାଳୀନ ପରିସ୍ଥିତି ସାମ୍ବିଧାନିକ ମୂଲ୍ୟବୋଧର କଠୋର ପରୀକ୍ଷା ନେଇଥିଲା। ନାଗରିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯିବା ସହ ସ୍ୱାଧୀନ ଅଭିବ୍ୟକ୍ତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରାଯାଉଥିଲା। ସମ୍ଭିଧାନକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରି ଦୃଢ଼ ଅଙ୍ଗୀକାରବଦ୍ଧତାର ସହ ବିକଶିତ ଭାରତ ଗଠନ କରିବାକୁ ଉପରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ପାଇଁ ପରିସ୍ଥିତିକୁ ଦୃଢ଼ ଭାବେ ସାମ୍ନା କରିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ଗଣତନ୍ତ୍ରର ମୂଳଦୁଆ ଗଠନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ସେହି ସମୟରେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି 25 ଜୁନ୍କୁ ମୋଦି ସରକାର ସମ୍ଭିଧାନ ଦିବସ

ଭାବରେ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏହି ଅନ୍ଧକାର ଅଧ୍ୟାୟ ସମ୍ପର୍କରେ ଭବିଷ୍ୟତ ବଂଶଧରଙ୍କୁ ସଚେତନ କରିବା। ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରିଛି। ସମ୍ମିଳନୀକୁ ଉଦ୍ଘାଟନ କରି ଶକ୍ତିମନ୍ତ୍ରୀ ମନୋହରଲାଲ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସୁଲଭ ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ୍ ଡିଜିଟାଲ ସକ୍ଷମ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିଭିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। 6 କୋଟିରୁ ଅଧିକ ସ୍କାର୍ଟ ମିଟର ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରୁଛନ୍ତି। ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। କୋଲକାତା ତର୍ତାଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। 20 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭେନେଜୁଏଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିଭିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି, ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସାନ୍ ଫିଲିପ୍ରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେକ୍ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧର୍ଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲାକୋଟ୍ ବଜାରକୁ ଯାତ୍ରା କରିବେ। ଧର୍ଚୁଲାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେଖ
ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ

0: ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 37 ଓଭରରେ 2 ୱିକେଟ୍ ବିନିମୟରେ 148 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ 99 ରନ୍ ଏବଂ ଋତୁରାଜ ଗାଏକ୍ୱାଡ 16 ରନ୍ କରି କ୍ରିଜ୍ରେ ଅପରାଜିତ ରହିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2ଟି 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଉନ୍ନୀତ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ଚେକ୍ ଗଣରାଜ୍ୟକୁ 3-0 ଗୋଲ୍ରେ ମେକ୍ସିକୋ ପରାସ୍ତ କରିଛି। ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେଞ୍ଜୁଏଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ। 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Samvidhan Hatya Divas being observed today. Prime Minister Narendra Modi pays homage to those who defended democratic values during the emergency. External Affairs Minister Dr. S. Jaishankar calls for stronger collaboration amid global challenges, invokes Vasudhaiva Kutumbakam at Jeju Forum in South Korea. BRICS Energy Ministers meeting begins in Gurugram under India's BRICS 2026 chairship. Powerful earthquakes strike Venezuela back-to-back, causing multiple building collapses, state of emergency declared. South Africa advanced to knockout stage of FIFA World Cup for first time, defeating South Korea 1-0 in Monterrey. And in cricket, India to take on Bangladesh in Group A match of ICC Women's T20 World Cup in Manchester this evening. Samvidhan Hatya Divas is being observed today. It serves as a reminder of what happened when the Constitution of India was trampled over on the 25th of June 1975. It is also a day to pay homage to each and every person who suffered due to the excesses of the emergency. Vice President C.P. Radhakrishnan, Prime Minister Narendra Modi and Home Minister Amit Shah today paid homage to all those who stood firm in defence of democratic values during the emergency. In a social media post, Prime Minister Modi said the emergency was a direct assault on the Constitution. He said it witnessed the suspension of civil liberties, curbs on freedom of expression and the arrest of political leaders, journalists and social workers. The BJP today hit out at the Congress over the emergency and described it as a dark chapter in Indian history. Briefing the media at party headquarters in New Delhi, senior BJP leader Ravi Shankar Prasad said that during the emergency, the judiciary was attacked, media was pressurized and opposition leaders were jailed to save the then Prime Minister Indira Gandhi's chair. praising Prime Minister Narendra Modi's role during the emergency. Mr. Prasad

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ପାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ଆଜିର ଦିନରେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦାହାନୀ କରାଯିବା ସହିତ ଲୋକଙ୍କର ମୌଳିକ ଅଧିକାରକୁ ଶେଷ କରି ଦିଆଯାଇଥିଲା, ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା, ରାଜନେତା ସାମାଜିକ କର୍ମୀ ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଓ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍କରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଆସନ୍ତୁ ଆଜିର ଦିନରେ ସମ୍ଭିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଶ୍ରେଷ୍ଠତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମରେ ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ୍ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସିପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ୍ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦର୍ଶନ ପ୍ରାୟ 5 ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୈନନ୍ଦିନ ନୀତି ଅନୁଯାୟୀ ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ଅବକାଶ, ଗୋପାଳବଲ୍ଲଭ ନୀତି ସମ୍ପନ୍ନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛି। ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀଗରେ ଶ୍ରୀ ମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶରେ ସଜିତ କରାଯାଇଛି। ପରେ ପର୍ଯ୍ୟାୟକ୍ରମେ ସମସ୍ତ ନୀତିକାନ୍ତି କରାଯାଇ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା, ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ

ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାର ଯୋଜନା ଏବଂ କୃଷି ବନୀକରଣ ଯୋଜନା ଆଦିର ଅଗ୍ରଗତି ନେଇ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ପାଞ୍ଚଟି ବ୍ଲକରେ ପାଞ୍ଚ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ହାକାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର 10ଟି ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର 42 ଜଣ ଛାତ୍ରଛାତ୍ରୀ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଭଦ୍ରକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ମାଦକ ଦ୍ରବ୍ୟରୁ ଦୂରେଇ ରହିବା ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ ପ୍ରମୁଖ ନଗର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ସେବନଠାରୁ ଦୂରେଇ ରହି ସୁସ୍ଥ ସମାଜ ଗଠନ କରିବା ଲାଗି ସଚେତନ କରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସଂକ୍ରାନ୍ତରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ଲାଗି ପରାମର୍ଶ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 70% ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ 393 ବୁଥ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଡିଜିଟାଇଜେସନ୍ କାର୍ଯ୍ୟ ଜାରି ରହିଛି। ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଏଲ୍ଓ ବୈଠକରେ ମତଦାତା ତାଲିକାରେ ନୂତନ ନାମ ସଂଯୋଗୀକରଣ, ଏକାଧିକ ସ୍ଥାନରେ ଥିବା ଭୋଟରଙ୍କ ନାମ ବାଦ୍ ଦେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ଭୋଟରମାନେ ନିର୍ବାଚନ ଆୟୋଗଙ୍କ ପୋର୍ଟାଲରୁ ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ପରେ ଅନ୍ଲାଇନ୍ରେ ମଧ୍ୟ ନାମ ପଞ୍ଜିକରଣ ପାଇଁ ଦାଖଲ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହିଳା ଓ ଶିଶୁ ବିକାଶ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାରର ସମୀକ୍ଷା କରିଥିଲେ। ଗର୍ଭସ୍ଥ ଶିଶୁ ମୃତ୍ୟୁହାର ଶୂନ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ଭନ୍ଧୀୟ ଟାସ୍କଫୋର୍ସ ଗଠନ ଏବଂ ସଚେତନତା ସଂକ୍ରାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବ୍ଲକ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ଶ୍ରମ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ କରାଯାଇ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ଥିବା କିଶୋର ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଜ, ପୂଜା ସାହୁ, ତନୁଜା ଟୋପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ଆସନ୍ତା ମାସ 5 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ 7ଟି ମ୍ୟାଚ୍ ଖେଳିବ। ପ୍ରଥମେ ସ୍କଟଲାଣ୍ଡର ବରିଷ୍ଠ ଦଳ ସହ 2ଟି ମ୍ୟାଚ୍ ଖେଳିବା ପରେ ଆମେରିକା, ଇଂଲଣ୍ଡ ଓ ବେଲ୍ଜିୟମ୍ କନିଷ୍ଠ ଦଳ ବିପକ୍ଷରେ 5ଟି ମ୍ୟାଚ୍ ଖେଳିବ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିଠାରେ ସର୍ବାଧିକ 69 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ଏସ୍ ଜାନକୀ।

ଶୁଣୁଥିଲି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି ମୁଁ ଅଛି, ମୋ ସହିତ ପୁଣି ଅଛି ପୂର୍ବଥର ଭଳି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣନ୍ତୁ ଆଉ ମଜା ଉଠାନ୍ତୁ। ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଆଶା ଭୋସଲେଙ୍କ କଣ୍ଠରେ ଶୁଣନ୍ତୁ ଇଜାଜତ କଥାଚିତ୍ରର ଏହି ସୁନ୍ଦର ଗୀତଟିଏ।

ଅସରନ୍ତି ଅପରାହ୍ନରେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ପିଲାକୁ କେତେ ଥର କହିଲିଣି ଟିକେ ଆସିକି ଗାଈକି ଟିକେ ଦେଖିବୁ, ତା ଦେହ ଟିକେ ଭଲ ନାହିଁ, ଟିକେ ଡାକ୍ତରଙ୍କ ପାଖକୁ ଯିବୁ, ଏପର୍ଯ୍ୟନ୍ତ ଦେଖା ନାହିଁ, ଆସୁ କେତେବେଳେ ଆସୁଛି।
1: ଆରେ କିଏ କାହା ପରେ ରାଗୁଛ, ବୈଠକ ଘରେ କିଏ ଅଛି ବା?
0: ନିଧିଆଗିରେ
1: ଜୁହାରେ ଜୁହାରେ ଅପା।
0: ଜୁହାରେ ଜୁହାରେ, ମୁଁ ଆଜି ଟିକେ ତମ ଉପରେ ଅଭିମାନ କରିଛି।
1: ଓହୋ, ଇଏ ସେଇଆ ତ ହଉଛି ଆଉ, ଦୁଆର ବନ୍ଧରେ ପଶୁ ପଶୁ ରାଗ ଗରଗର ହଉଛ। ଆଉ
0: ଗରଗର ହେବିନି, ଗାଈଟି ଦେହ ଦି ଦିନ ହେଲା ଖରାପ। ମୁଁ ତମକୁ କହିଥିଲି ଟିକେ ଘରକୁ ଯିବ, ଗାଈକି ଟିକେ ଦେଖିବ, ଟିକେ ଡାକ୍ତରଙ୍କୁ ଡାକିକି ଆଣିବ, ଭାଇନା ନଥିଲେ।
1: ହେଲେ ଇଏ ତମେ ସବୁ କଥା ଜାଣିଛ ନା ଅଧା କଥା କହୁଛ?
0: କଣ ହେଲା, ତମେ ଯାଇଥିଲ କି?
1: ଇଏ ମୁଁ ପରା ଯାଇକି ଭାଇନାଙ୍କୁ ଖୋଜିଲି, ଭାଇନା ମିଳିଲେନି। ଆ ବୋହୁ ସାଙ୍ଗରେ କଥା ହେଇକି ଗାଈକି ଟିକେ ଦେଖିକି ଆସିଲି। ଆ ତାପରେ କଣ ହେଇଛି କହୁନା।
0: ତାହେଲେ ଯାଇଥିଲ?
1: ହଁ, ସେତିକି ନୁହେଁ, ସେଇ ବାଟରେ ଆସିଲା ବେଳେ ଆମର ଡାକ୍ତରଖାନାରେ ଟିକେ ପଚାରିକି ଆସିଲି। ଡାକ୍ତର ବାବୁ କହିଲେ ଆସିବେ, ତମେ ଏଇ ବୈଠକରୁ ଗଲା ପରେ ଦେଖିବ ଡାକ୍ତର ଆସିଥିବେ।
0: ରାତିରେ ଆସିବେ?
1: ହଁ, କାହିଁକି ଆସିବେନି
0: କହିଛ ତ?
1: ଆସିବେ ନା।
0: ହଉ, ତାହେଲେ ଭାଇନା ନାହାନ୍ତି, ଟିକେ ଝିଅ ଘରକୁ ଯାଇଛନ୍ତି, ଆସିନାହାନ୍ତି। ଆଉ ଗାଈ ଦେହ ଟିକେ ବିଗିଡି ଗଲାରୁ ମୋ ମନ ତ ପୁରା ଇଏ ହେଇଗଲା, ସିଏ ମୁକ ଜନ୍ତୁ।
1: ନାଇଁ ନାଇଁ ଅପା, ଠିକ କଥା କହିଛ ନା। ଆଉ ତାଙ୍କୁ ଯେତେବେଳେ ଆମେ ରଖୁଛେ, ତାଙ୍କଠୁ ଦି ପଇସା ଲାଭ ପାଉଛେ, ତେଣୁ ତାଙ୍କର ଦେହ ପା କଥା ଆମକୁ ଦାୟିତ୍ୱ ନେବାକୁ ପଡିବ।
0: ମୁକ ଜନ୍ତୁ, ଗାଈ ଛେଳି ମେଣ୍ଢା ଯାହା ଗୃହପାଳିତ ପଶୁପକ୍ଷୀ ରଖିଲେ, ସେମାନଙ୍କର ଦେହ ପାର ଯତ୍ନ ନଉଥିବା ଏଇ ଯୋଉ ତ ଖରା ସମୟ ଦେଖିଲ, ଆମେ ଯେମିତି ସହିଲେ ସେମାନେ ବି ସେମିତି ସହିଲେ। ତଥାପି କୋଉ ଗୁଳୁଗୁଳି ଗଲାଣି, ଗୁଳୁଗୁଳି ତ ହଉଛି, ସେଇଥିପାଇଁ ବୋଧେ ଗାଈ ଗୋରୁ ପେଟ ଟିକେ ଖରାପ ହେଇଯାଇଛି, ଦେହ ଟିକେ କଣ ଖରାପ ହେଇଯାଇଛି, ଆଉ କଣ କରିବି, ମନଟା ଜମା ଭଲ ଲାଗୁନି।
1: ନାଇଁ ନାଇଁ ନାଇଁ ଅପା, ତମେ ବ୍ୟସ୍ତ ହୁଅନି, ଡାକ୍ତର ଆସିବେ, ତାକୁ ଔଷଧ ପତ୍ର ଦେବେ, ସେ ଭଲ ହବ। ଇଏ ସେ ପଶୁ ହେଲେ ବି ଆମ ପରିବାରର ସଦସ୍ୟ ପରି।
0: ହଉ ହେଲା ନିଧିଆ, ମତେ ଭାରି ଭଲ ଲାଗିଲା ତମ କଥା ଶୁଣିକି। ଆଉ ତମେ ଯାଇକି ବହୁଠାରୁ ବୁଝିଛ, ଗାଈକି ଦେଖିଛ, ଡାକ୍ତରଙ୍କୁ ଡାକିଛ, ସେ ଯଦି ରାତିରେ ଆସିକି ଦେଖି ଦେଇଗଲେ, ଔଷଧ ଦେଲେ, ମୋ ମନ ଭଲ ଲାଗିବ। ଆଉ ଗୋଟେ କଥା,
1: କୋଉ କଥା କହୁନା,
0: ତୁମ ଘରକୁ ଯାଇଥିଲି, ତୁମ ପୋଇ କିଆରୀ ଭାରି ବଢିଆ ହେଇଛି, ଛନ ଛନିଆ ହେଇଛି।
1: ଓହୋ, ଇଏ ସେଥିରେ ପରା ଖତ ସାର ସେମିତି ଦିଆ ହେଇଛି ନା। ଆଉ
0: ମୁଁ ବି ଦିଖଣ ନେଇକି ଆସିଲି।
1: ଭଲ କରିଛ ଅପା, ଇଏ କିଛି ଅସୁବିଧା ନାହିଁ, ଯାହା ଯେତେବେଳେ ଦରକାର ବାରିକି ଯାଉଥିବ, ବୋହୁକୁ କହିକି ଆଣୁଥିବ, କିଛି ଅସୁବିଧା
0: ନା। ନା, ମୁଁ ଆଣିଛି, ତା ସହିତ ମୋ ମନ ଟିକେ ଖୁସି ହେଲା। କାହିଁ କହିଲ?
1: କଣ ପାଇଁ?
0: ତମେ ହେଲ ପାଠ ପଢୁଆ ପିଲା, ଯଦି ତମ ଭଳିଆ ଚାଷବାସକୁ ଯୁବପିଢ଼ି ଶିକ୍ଷିତ ପିଢ଼ି ଆସିବେ, ଚାଷ କ୍ଷେତ ଆହୁରି ହସିବ, କାହିଁକି ନା ତମେ ମାନେ ଭାଗ।

0: ଠିକ ଠାକ ଜାଣିଛ।
1: ହଁ ହେଲା ଅପା, ହେଲେ ତମେ କୋଉ କମ ଜାଣିଛ କି? ଇଏ ଆମେ ପରା ତମ ମାନଙ୍କଠୁ ଶିଖୁଛୁ। ହେଲେ ଅପା, ଇଏ ସେଇ ପୋଇ କିଆରୀ କଡକୁ ଆଉ ଗୋଟିଏ କିଆରୀ ଦେଖିପାଇଲନି ବୋଧେ।
0: କୋଉ କିଆରୀ କହିଲ?
1: ଏ ସେଇ ଯୋଉ ତା ଦକ୍ଷିଣ ପଟକୁ ଘାସ ଚାଷ ହେଇଛି।
0: ହଁ ସେଇଥିପାଇଁ ସବୁଜିଆ ସବୁଜିଆ ଦେଖାଯାଉଥିଲା, ମୁଁ ଆଉ ତାକୁ ଟିକେ ନିରିଖିନି। ସନ୍ଧ୍ୟା ବେଳିଆ ଯାଇଥିଲି ତ, ଆଉ ଖାଲି ପୋଇକିଆରି ଦେଖି ଦେଖି ମନ ପୁରା ଖୁସି ହେଇଗଲା ଆଉ।
1: ନାଇଁ ନାଇଁ, କଥା କଣ କି, ଯେତେବେଳେ ଆମେ ଗୋପାଳନ କରୁଛେ ଆମର ମୁଖ୍ୟ ହଉଛି ଖାଦ୍ୟ।
0: ହଁ ନିଶ୍ଚିତ,
1: ଆଉ ଯଦି ସବୁ ଖାଦ୍ୟ ଆମେ କିଣିକି ଦଉଥିବା
0: ଆମର ଲାଭ ଆଉ କୋଉଠୁ ହବ?
1: ହଁ ସେଇଥିପାଇଁ ଆମର କୃଷି ବିଭାଗରୁ ମତେ ମଞ୍ଜି ଦେଇଥିଲେ, ଆଉ ସେଇ ମଞ୍ଜିକୁ ପକେଇ ଦେଇଛି। ଘାସ ଚାଷ ହଉଛି, ଭଲ ସବୁଜ ଘାସ ଖାଇବ, ଗାଈ ଭଲ କ୍ଷୀର ଦବ।
0: ତାହେଲେ ଗୋଟେ କାମ କରିବା, ମୁଁ ଟିକେ ଘାସ ଚାଷ କରିବା ପାଇଁ ଭାବିଛି।
1: ନାଇଁ ନାଇଁ କରନା, ଆଉ
0: ତାହେଲେ ମଞ୍ଜି ଟିକେ ତମେ ଯୋଗାଯୋଗ କରିକି ଆଣି ମତେ ଦବ, ଆଉ ମୁଁ ବିଲରେ ପକେଇବି। ଘାସ ହେଲେ ମୋ ଗାଈ ଗୋରୁ ଘାସ ଖାଇବେ, ଭଲ କ୍ଷୀର ଦେବେ, ସେମାନଙ୍କ ଦେହ ପା ଭଲ ରହିବ। ହେଲେ ନିଧିଆ, ଏତେ କଥା ହେଲେଣି, ସନ୍ଧ୍ୟା ବେଳ ବୈଠକ ଘର ବସିକି ଭଜନ ଟିକେ ଶୁଣିବା, ତାପରେ କଥା ଆଗେଇବା। ଆଉ
1: ବଢିଆ ହୁଅନ୍ତା ନା, ଆଉ ହଉ ଶୁଣା।
2: ଛୋଟ

0: ଏବେ କାମ କରିବା ପାଇଁ ଦେହରେ ପରା ବଳ ମାଡି ଆସିବ।
1: ହେଲେ ଅପା, ଇଏ ଆମେ ଯୋଉ ମୁଖ୍ୟ କଥାଟି ଆଲୋଚନା କରୁଥିଲେ,
0: ଏଇ ଗାଈ ଗୋରୁଙ୍କ ଦେହ ପା କଥାଟି, ଆମେ ତ କଥା ହେଲେ ଡାକ୍ତର ଆସିବେ, ଔଷଧ ଦେବେ, ମୋ ଗାଈ ଦେହ ଭଲ ହବ। ହେଲେ ଆମ ଶ୍ରୋତା ବନ୍ଧୁମାନେ ଯୋଉ ଗାଈ ଗୋରୁ ରଖିଛନ୍ତି, ତାଙ୍କର ଦେହ ପା ଅଛି, ଭଲ ମନ୍ଦ ଅଛି, ତାରି ଉପରେ ଯଦି ଆଜି ବୈଠକ ଘରେ ଗୋଟେ ବିଷୟ ରହନ୍ତା କେମିତି ହୁଅନ୍ତା?
1: ବଢିଆ ହୁଅନ୍ତା ନା। ଆଉ
0: ଆଜି ବୈଠକ ଘରେ ଆଲୋଚନାର ବିଷୟ ଅଛି ଗାଈ ଗୋରୁଙ୍କ ଥନହରା ରୋଗ ଓ ତାର ପ୍ରତିକାର ବ୍ୟବସ୍ଥା। ମହାଶୟା ହେଉଛନ୍ତି ଡକ୍ଟର ସୁଧାମୟୀ ମେହେର।
1: ତାହେଲେ ମହାଶୟଙ୍କୁ ସବୁକିଛି ଟିକି ନେଇକି ପଚାର।
0: ହଁ, ମୁଁ ଯାହା ମୋର ପଚାରିବାର ଥିବ ପଚାରୁଛି। ଆଉ ତୁମେ ଶୁଣ, ଆମ ଶ୍ରୋତା ଭାଇ ଭଉଣୀ ମାନେ ମଧ୍ୟ ବସିକି ଶୁଣୁଛନ୍ତି। ଆଉ
2: ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ମହାବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ପ୍ରାଧ୍ୟାପିକା ଡକ୍ଟର ସୁଧାମୟୀ ମେହେର। ଆସନ୍ତୁ ମ୍ୟାଡାମ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର
2: ମ୍ୟାଡାମ, ଆଜି ଆମେ ଯୋଉ ବିଷୟ ରଖିଛେ
0: ଗାଈଗୋରୁଙ୍କ ଥନହରା ରୋଗ ଓ ତାର ପ୍ରତିକାର ବ୍ୟବସ୍ଥା,
2: ଏ ବିଷୟରେ ତ ଆମେ କଥା ହେବା, ତା ପୂର୍ବରୁ ଟିକେ ଜାଣିବା ପାଇଁ ଚାହିଁବୁ ଏଇ ଯୋଉ ଥନହରା ରୋଗ, ଏଇ ଥନହରା ରୋଗ କ'ଣ ବା କାହାକୁ କୁହାଯାଏ?
3: ଥନହରା ରୋଗ ଏହା ଗାଈ ମଇଁଷି ଆଦି ଦୁଗ୍ଧ ପ୍ରଦାୟୀ ପଶୁମାନଙ୍କ ଠାରେ ଦେଖାଦେଉଥିବା ଏକ ପ୍ରଦାହ ଜନିତ ରୋଗ, ଯାହାଦ୍ୱାରା କ୍ଷୀରର ପରିମାଣ ଏବଂ ଗୁଣବତ୍ତା ହ୍ରାସ ପାଇଥାଏ। ଏହି ରୋଗରେ ଗୋଟିଏ ପହ୍ନା କିମ୍ବା ଏକାଧିକ ପହ୍ନା ଆକ୍ରାନ୍ତ ହୋଇଥାନ୍ତି।
2: ସବୁ ସମୟରେ ହେଇଥାଏ ନା କେତେବେଳେ ବର୍ଷା ଦିନେ କି ଖରା ଦିନେ କି ଶୀତ ଦିନେ, ଆର କୋଉ ସମୟରେ ତାର ପ୍ରଭାବ ବେଶୀ ଥାଏ?
3: ରୋଗର କିଛି ସିଜନ ନଥାଏ, ସେ ରୋଗଟା କୌଣସି ବି ସମୟରେ ହେଇଥାଇ ପାରେ, ଆକ୍ରାନ୍ତ କରିଥାଇ ପାରେ। ଆମେ ଯେହେତୁ ଜାଣିଛୁ ଭାରତ ଏକ ନମ୍ବର ସ୍ଥାନରେ ଅଛି ମିଲ୍କ ପ୍ରଡକ୍ସନରେ, ତ ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର ସ୍ଥାନ ଗ୍ରହଣ କରିଛି ଭାରତ। କିନ୍ତୁ ଯେତେବେଳେ ଥନହରା ରୋଗଟା ହଉଛି, ଆମର 21% କ୍ଷୀରରେ ରିଡକ୍ସନ ହେଇଯାଉଛି, ମିଲ୍କ ରିଡକ୍ସନ ହଉଛି, ତ କ୍ଷୀର ଉତ୍ପାଦନ କମିଯାଉଛି 21%, ଯାହାଦ୍ୱାରା ଆମର ଇଣ୍ଡିଆକୁ ଭାରତକୁ 575 million ଇକୋନୋମିକ ଲସ୍ ଫେସ୍ କରିବାକୁ ପଡୁଛି। ତେଣୁ ଏଇଟା ହେବା ଦ୍ୱାରା, ତାହା ମଧ୍ୟ ଆମର କ୍ଷୀରର ପରିମାଣ କମିବା ଦ୍ୱାରା, ତାପରେ କ୍ଷୀରର କ୍ୱାଲିଟି ମଧ୍ୟ ହ୍ରାସ ପାଉଛି। ତେଣୁ କ୍ଷୀରର ଯୋଉ ପ୍ରଡକ୍ଟ ଆମେ ପନିର ହେଲା, ଛେନା ହେଲା, ଏଗୁଡାକ ମଧ୍ୟ ତାର କ୍ୱାଲିଟି ବି ଖରାପ ହେଇଯାଉଛି। ଏହାଦ୍ୱାରା ଇକୋନୋମିକ ଗୋଟେ ବର୍ଡନ ଚାଷୀ ଉପରେ ପଡୁଛି, ତେଣୁ ଚାଷୀ ଭାଇମାନେ ଏଠୁ କ୍ଷତିଗ୍ରସ୍ତ ହେଉଛନ୍ତି।
2: ସାଧାରଣତଃ ଆଉ ଗୋଟେ ମନକୁ ପ୍ରଶ୍ନ ଆସୁଛି, ରୋଗର କାରଣ କ'ଣ, ଏଇ ଥନହରା ରୋଗର କାରଣ କ'ଣ, କାହିଁକି ହେଇଥାଏ?
3: ଦେଖନ୍ତୁ, ଥନହରା ରୋଗ ମୁଖ୍ୟତଃ ଜୀବାଣୁ ଜନିତ ରୋଗ, ଜୀବାଣୁ ସଂକ୍ରମଣରେ ଏହି ରୋଗଟା ବ୍ୟାପିଥାଏ। ଏହା ବ୍ୟତୀତ ଭୂତାଣୁ କିମ୍ବା କବକ ଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପିପାରେ। ତ ଏହି କାରଣ ଗୁଡ଼ିକ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ସଂକ୍ରାମକ ଜୀବାଣୁ, କଣ୍ଟେଜିୟସ୍ ପ୍ୟାଥୋଜେନ୍ସ, ସେଇ ଭିତରେ ଏକ୍ସାମ୍ପଲ ଆସୁଛି ଷ୍ଟେଫାଇଲୋକୋକସ୍ ଅରିୟସ୍, ଷ୍ଟେଫାଇଲୋକୋକସ୍ ଆଗାଲାକ୍ଟିଏ। ଏହି ଜୀବାଣୁ ଗୋଟିଏ ସଂକ୍ରମିତ ଗାଈର ପହ୍ନାରୁ କ୍ଷୀର ଦୁହିଁବା ସମୟରେ ଗୋପାଳକର ହାତ କିମ୍ବା କ୍ଷୀର ଦୁହିଁବା ମେସିନ୍ ବା ସଫା କରୁଥିବା କପଡ଼ା ମାଧ୍ୟମରେ ଅନ୍ୟ ସୁସ୍ଥ ଗାଈକୁ ବ୍ୟାପିଥାଏ। ଆଉ ଗୋଟେ ହେଲା ପରିବେଶ ଜନିତ ଜୀବାଣୁ, ଏନ୍ଭାରମେଣ୍ଟାଲ ପାଥୋଜେନ୍ସ, ଯେମିତିକି ଇକୋଲାଇ, ଷ୍ଟ୍ରେପ୍ଟୋକୋକସ୍ ଉବେରିସ୍, ସୋ ଏଗୁଡ଼ାକ ଏନ୍ଭାରମେଣ୍ଟାଲ ପାଥୋଜେନ୍। ଏହି ଜୀବାଣୁ ଗୁଡ଼ାକ ଗୁହାଳର ମଇଳା, ଗୋବର, ଓଦା ଚଟାଣରେ ଥାନ୍ତି। ତ ଗାଈ ଯେଉଁ ସମୟରେ ଶୋଏ, ଗାଈ ଶୋଇବା ସମୟରେ ଏହି ଜୀବାଣୁ ଗୁଡ଼ିକ ସ୍ତନର ଛିଦ୍ର ଦେଇ ଭିତରକୁ ପ୍ରବେଶ କରିଥାନ୍ତି।
2: ମ୍ୟାଡାମ, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏ ତ ରୋଗର କାରଣ ଗଲା, ଅନ୍ୟାନ୍ୟ କାରଣ କ'ଣ ସବୁ ଅଛି ଏଇ ଆମ ଥନହରା ରୋଗର?
3: ଅନ୍ୟାନ୍ୟ କାରଣ ଭିତରେ ଆମର ଯଦି ଗୁହାଳ ଘର ଆମେ ସଫା ନ ରଖୁଛୁ, ତାହେଲେ ଅନ୍ୟ ଜୀବାଣୁ ସେଠି ଗୁହାଳ ଘରେ ଅଛି, ଚଟାଣରେ ଅଛନ୍ତି ଜୀବାଣୁ, ତ ସେଇଥିରୁ ଆମେ ଯେତେବେଳେ ଗାଈ ଶୁଏ ସେ ସମୟରେ ପହ୍ନା ଛିଦ୍ର ଭିତରୁ ହେଇକି ହେଟା ଗାଈର ଭିତରକୁ ଯାଉଛି, ଇନଫେକ୍ସନ କରୁଛି। ତା ବାହାରେ ଆମେ ଯଦି ଭୁଲ କ୍ଷୀର ଦୁହିଁବା ପ୍ରଣାଳୀ ଆପଣାଉଛନ୍ତି ଗୋପାଳକ ମାନେ, ତ ସେ ଯଦି ସେମାନେ ଆମେ କ'ଣ ସୁସ୍ଥ ଏବଂ କମ୍ ବୟସ୍କ ଗାଈର କ୍ଷୀର ଦୁହିଁବା, ପ୍ରଥମେ କମ୍ ବୟସ୍କ ଗାଈର କ୍ଷୀର ଦୁହିଁବା ଉଚିତ, ତାପରେ ରୋଗାଗ୍ରସ୍ତ ଆଉ ବୁଢ଼ୀ ଗାଈମାନଙ୍କର କ୍ଷୀର ଦୁହିଁବା ଉଚିତ। ଯଦି ଆମେ ଭୁଲ କ୍ଷୀର ଦୁହିଁବା ପ୍ରଣାଳୀ ଆପଣାଉଛୁ ତେବେ ବି ଇନଫେକ୍ସନର ଚାନ୍ସେସ୍ ଅଧିକ ବଢ଼ିଯାଉଛି। ଆଉ ତା ବାହାରେ ଯଦି ସ୍ତନରେ କିଛି ଖଣ୍ଡିଆ ରହିଛି, ଯଦି ତା କିଛି ବ୍ଲଡ୍ ଆସୁଛି, ରକ୍ତ ଆସୁଛି, ତ

0: ଗୋପାଳକ ଯଦି ଧୋଇବା ସମୟରେ ତା ହାତକୁ ସେ ବ୍ଲଡ୍ କଣ୍ଟାକ୍ଟରେ ଆସିଲା, ଆଉ ତାଠୁ ପୁଣି ସେ ଅଲଗା ଗାଈ ସୁସ୍ଥ ଗାଈ ଧୋଇବାକୁ ଗଲେ ପୁଣି ସେ ରୋଗଟା ତା ଗୋପାଳକର ହାତରୁ ଆଉ ଗୋଟେ ଗାଈକୁ ସେଟା ଇନଫେକ୍ସନଟା ସ୍ପ୍ରେଡ୍ କରୁଛି, ବ୍ୟାପୁଛି, ସେଟା ବି ଗୋଟେ କାରଣ ହେଇଥାଇ ପାରେ। ଆଉ ଗୋଟେ ପଶୁର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଇଛି, ଯଦି କିଛି ରୋଗାଗ୍ରସ୍ତ ଅଛି ଗାଈ, କିମ୍ବା ତାକୁ କିଛି ପ୍ରେଗନେନ୍ସି ଷ୍ଟ୍ରେସ୍ ଅଛି, କିଛି ଲାକ୍ଟେସନ୍ ଷ୍ଟ୍ରେସ୍ ଅଛି, ତ ସେ ସମୟରେ ଯଦି ଷ୍ଟ୍ରେସ୍ କଣ୍ଡିସନରେ ଆମର ଇମ୍ୟୁନ୍ ସିଷ୍ଟମଟା ଲୋ ଥାଏ, ତେଣୁ ସେ ସମୟରେ ଯଦି କିଛି ଇନଫେକ୍ସନ ବହୁତ ଜଲ୍ଦି ଆକ୍ରାନ୍ତ ତାକୁ କରିଥାଇ ପାରେ, ତ ସେଟା ବି ଗୋଟେ କାରଣ ହେଇଥାଇ ପାରେ।
1: ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏହି ରୋଗର ପ୍ରକାର ଓ ଲକ୍ଷଣ କ'ଣ ସବୁ ଅଛି?
0: ଲକ୍ଷଣ ଅନୁଯାୟୀ ଏହି ରୋଗ ଦୁଇ ପ୍ରକାରର, କ୍ଲିନିକାଲ ବା ଦୃଶ୍ୟମାନ ଥନହରା, ଆଉ ଗୋଟେ ହେଉଛି ସବ୍ କ୍ଲିନିକାଲ ବା ଲୁକାୟିତ ଥନହରା। କ୍ଲିନିକାଲ ମାଷ୍ଟାଇଟିସରେ ସାଇନ୍ ସିମ୍ପଟମ୍ ସବୁ ସ୍ପଷ୍ଟ ବାରି ହୋଇଥାଏ, ଯେମିତିକି ଥନ ଫୁଲି ରହିଥାଏ, ତାର ନାଲି ପଡ଼ିଯାଏ, ଏବଂ ଛୁଇଁଲେ ସେଟା ଗରମ ଲାଗେ, ଛୁଇଁଲେ ଗାଈକୁ କଷ୍ଟ ଅନୁଭବ ହୁଏ, କେତେକ କ୍ଷେତ୍ରରେ କ୍ଷୀରର ରଙ୍ଗ ମଧ୍ୟ ବଦଳିଯାଏ, କ୍ଷୀର ପାଣିଆ ହେଇଯାଏ ଏବଂ ହଳଦିଆ ପଡ଼ିଯାଏ, ଆଉ କ୍ଷୀରରେ ଛିଣ୍ଡା ଦହି ଭଳି ପଡ଼ିଥାଏ, ରକ୍ତ ମଧ୍ୟ ଆସିଥାଏ। ତ ଗାଈକୁ ଇନଫେକ୍ସନ ହେବା ଦ୍ୱାରା ଜ୍ୱର ମଧ୍ୟ, କୌଣସି କୋଉ କୋଉ କେସ୍ରେ ଜ୍ୱର ମଧ୍ୟ ଆସିଥାଏ, ରୋଗ ହେବା ଦ୍ୱାରା ଗାଈର ଖାଇବା କମିଯାଏ, ଯାହାଦ୍ୱାରା ସେ ଟିକେ ଦୁର୍ବଳ ହୋଇପଡ଼େ। ଆଉ ଗୋଟେ କହିଲି ଆପଣଙ୍କୁ ସବ୍ କ୍ଲିନିକାଲ ବା ଲୁକାୟିତ ଥନହରା, ଏହି ଥନହରା ସବୁଠାରୁ ଅଧିକ ବିପଦଜନକ, କାରଣ ଥନ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଏ ଏହି କ୍ଷେତ୍ରରେ, ଏବଂ କ୍ଷୀରରେ ମଧ୍ୟ କୌଣସି ପରିବର୍ତ୍ତନ ଆସେ ନାହିଁ, କିନ୍ତୁ ଭିତରେ ଭିତରେ କ୍ଷୀର ଉତ୍ପାଦନ କମିଯାଏ, ଏବଂ କ୍ଷୀରରେ ସୋମାଟିକ ସେଲ୍ ବା ଶ୍ୱେତରଙ୍ଗ କଣିକାର ପରିମାଣଟା ବଢ଼ିଯାଏ। ତେଣୁ ଚାଷୀମାନେ କିଛି ଜାଣିବା ଆଗରୁ ହିଁ ଏହା ଗୁହାଳର ଅନ୍ୟ ଗାଈମାନଙ୍କୁ ସଂକ୍ରମିତ କରିସାରିଥାଏ।
1: ଏହି ରୋଗକୁ ନିରୂପଣ ବା ଚିହ୍ନଟ କିପରି କରିବେ ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
0: ଦେଖନ୍ତୁ, ରୋଗ ନିରୂପଣ କରିବାର କିଛିଟା ଟେଷ୍ଟ ଅଛି, ଯେମିତିକି ଗୋଟେ ହେଲା ଷ୍ଟ୍ରିପ୍ କପ୍ ଟେଷ୍ଟ। କ୍ଷୀର ଦୁହିଁବା ପୂର୍ବରୁ ପ୍ରଥମ ଦୁଇ ତିନି ଧାର କ୍ଷୀରକୁ ଏକ କଳା ରଙ୍ଗର ପାତ୍ର ବା କପ୍ରେ ନେଇ ପରୀକ୍ଷା କରାଯିବ, କ୍ଷୀରରେ କୌଣସି ଗୋଟା ବା ଛିଣ୍ଡା ଅଂଶ ଥିଲେ ଏହା ସହଜରେ ଜଣାପଡ଼ିଯାଏ, ତ ଏଇଟା ଷ୍ଟ୍ରିପ୍ କପ୍ ଟେଷ୍ଟ କୁହନ୍ତି। ଆଉ ଗୋଟେ ଟେଷ୍ଟ ମୁଁ ଆପଣଙ୍କୁ କହିବି, କାଲିଫର୍ଣ୍ଣିଆ ମାଷ୍ଟାଇଟିସ୍ ଟେଷ୍ଟ, ଏହା ସବୁଠାରୁ ସହଜ ଏବଂ ଲୋକପ୍ରିୟ ପରୀକ୍ଷା। ଏକ ଚାରିଖୋପ ବିଶିଷ୍ଟ ପ୍ଲାଷ୍ଟିକ୍ ପ୍ୟାଡଲର୍ରେ ଚାରୋଟି ଥନରୁ ଅଲଗା ଅଲଗା କ୍ଷୀର ନିଆଯାଏ, ଏବଂ ସେଥିରେ ସିଏମ୍ଟି କେମିକାଲ ବା ରିଏଜେଣ୍ଟ ପକାଯାଇଥାଏ। ଯଦି କ୍ଷୀର ଜେଲ୍ ବା ସ୍ଲାଇମ୍ ଭଳି ମୋଟା ହୋଇଯିବ, ତେବେ ଆପଣ ଗାଈକୁ ସବ୍ କ୍ଲିନିକାଲ ମାଷ୍ଟାଇଟିସ୍ରେ ଆକ୍ରାନ୍ତ ବୋଲି ଆପଣ ଜାଣିପାରିବେ। ତା ବାହାରେ ଆମେ କିଛିଟା ପ୍ରୟୋଗଶାଳା ପରୀକ୍ଷା ମଧ୍ୟ କରିପାରିବା, ଲାବ୍ରୋଟରୀ ଟେଷ୍ଟ। ଆମେ କ୍ଷୀର ନମୁନାକୁ ପ୍ରୟୋଗଶାଳାକୁ ପଠାଇ ସୋମାଟିକ୍ ସେଲ୍ କାଉଣ୍ଟ କରିପାରିବା, କାରଣ ଥନହରା ରୋଗରେ ସୋମାଟିକ୍ ସେଲ୍ କାଉଣ୍ଟ ବଢ଼ିଯାଏ। ମୁଁ ଯେମିତି କହିଥିଲି ଆଗରୁ, ନର୍ମାଲ ଗୋଟେ ଗାଈର କ୍ଷୀରରେ 1 ml, ଗୋଟେ ml କ୍ଷୀରରେ ନର୍ମାଲରେ କେତେ 1×10⁵ ନମ୍ବର ଅଫ୍ ସୋମାଟିକ୍ ସେଲ୍ସ ଥାଏ, କିନ୍ତୁ ଯେତେବେଳେ ଥନହରାରେ ଆକ୍ରାନ୍ତ ହୋଇଛି ସେତେବେଳେ ସେଟା ବଢ଼ିକି 2×10⁵, ମାନେ 2 ଲକ୍ଷରୁ ଅଧିକ ନମ୍ବର ଅଫ୍ ସେଲ୍ସ ପର୍ ml ଗୋଟେ ml କ୍ଷୀରରେ ଦେଖାଯାଏ। ତେଣୁ ସେଟା ଆମେ ଯଦି ସୋମାଟିକ୍ ସେଲ୍ କାଉଣ୍ଟ କରିବା, ଆମେ ଜାଣିପାରିବା କି ମାଷ୍ଟାଇଟିସ୍ ହେଇଛି ବୋଲିକି। ଆଉ ଆମେ କାଲିଫର୍ଣ୍ଣିଆ ମାଷ୍ଟାଇଟିସ୍ ଟେଷ୍ଟ ମଧ୍ୟ କରିପାରିବା, ଯୋଉଟାକି ଆମେ ଆମର କ୍ଷୀର ନମୁନାକୁ ଆମର ଲାବ୍ରୋଟରୀ ଅଛି ଫୁଲନଖରାରେ, ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫୁଲନଖରାରେ ଅଛି ସରକାରୀ ଆମର ପ୍ରୟୋଗଶାଳା, ସେଇଠି ମଧ୍ୟ ପଠେଇ ପାରିବା, କିମ୍ବା ଆମେ OUAT ଆମର ମଧ୍ୟ ଟେଷ୍ଟ ହେଉଛି ଆମର ଭେଟନେରୀ କଲେଜରେ, ସେଇଠି ମଧ୍ୟ ଆପଣ ସାମ୍ପଲ ପଠେଇକି ଏଇ ଟେଷ୍ଟ ଗୁଡାକ କରିକି ଆପଣ କନଫର୍ମ ହେଇପାରିବେ କି ଥନହରା ରୋଗ ହେଇଛି ବା କୋଉ ଜୀବାଣୁ ସଂକ୍ରମଣ ହେଇଛି। କଲଚର, ବ୍ୟାକ୍ଟେରିଆର କଲଚର ମଧ୍ୟ ଟେଷ୍ଟ କରିକି, ଆଉ ଆଣ୍ଟିବାୟୋଟିକ୍ ସେନ୍ସିଟିଭିଟି ଟେଷ୍ଟ ଆପଣ ଟେଷ୍ଟ କରିକି ଜାଣିପାରିବେ କି ଥନହରା ରୋଗ ହେଇଛି, ଏବଂ କୋଉ ଆଣ୍ଟିବାୟୋଟିକ୍ଟା ସେନ୍ସିଟିଭ୍ ଅଛି ଆମ ଗାଈ ପାଇଁ, ସେଇ ଅନୁସାରେ ସେଇ ଆଣ୍ଟିବାୟୋଟିକ୍ସଟା ଆମ ଗାଈ ପାଇଁ ସେ ସମୟରେ ପ୍ରୟୋଗ କରାହେବ। ସେ ଡାକ୍ତରଙ୍କ ପରାମର୍ଶରେ ଏଗୁଡା ସବୁ ହେବ।
1: ଆଜ୍ଞା, ଆଉ ଗୋଟେ କଥା ମ୍ୟାଡମ ଜାଣିବା ପାଇଁ ଚାହିଁବୁ, ଏହି ରୋଗର ଚିକିତ୍ସା କେମିତି କଣ କରିପାରିବା?
0: ଦେଖନ୍ତୁ, ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ

0: ସହ ପରାମର୍ଶ କରନ୍ତୁ।
1: ଆଜ୍ଞା।
0: ଜୀବାଣୁ ନାଶ କରିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଇଞ୍ଜେକ୍ସନ କିମ୍ବା ସ୍ତନ ନଳୀରେ ଦେଇ ସ୍ତନ ଭିତରକୁ ସିଧାସଳଖ ଆଣ୍ଟିବାୟୋଟିକ୍ ଟ୍ୟୁବ୍ ଦିଆଯାଏ। ସ୍ତନର ଫୁଲା କଷ୍ଟ ଏବଂ ଜ୍ୱର କମାଇବା ପାଇଁ ଔଷଧ ଦିଆଯାଏ। ସଂକ୍ରମିତ ସ୍ତନରୁ ପ୍ରତି 3-4 ଘଣ୍ଟାରେ ଥରେ କ୍ଷୀର ଦୁହିଁ ସମ୍ପୂର୍ଣ୍ଣ ଖାଲି କରିଦେବା ଉଚିତ, ଯଦ୍ୱାରା ଜୀବାଣୁ ଏବଂ ସେମାନଙ୍କର ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଆଉ ତା ବାହାରେ ଆମେ କିଛି ଲୋକାଲ ଟ୍ରିଟମେଣ୍ଟ ବା ସ୍ଥାନୀୟ ଚିକିତ୍ସା ଯେମିତିକି ସ୍ତନରେ ହଳଦୀ ପାଣି କିମ୍ବା ପୋଟାସିୟମ ପରମାଙ୍ଗନେଟ୍ ଲଗାଇ ସଫା କରାଯାଇପାରେ। ବରଫ ଘଷିବା ମଧ୍ୟ ଫୁଲା ଓ ଯନ୍ତ୍ରଣା କମେଇ ଦେଇଥାଏ। ତ ଏଗୁଡା ସବୁ ଚିକିତ୍ସା ଆମେ କରିପାରିବା।
1: ଆଜ୍ଞା, ଆମେ ଚିକିତ୍ସା କଲେ ଆମ ଗାଈକୁ ରୋଗ ଦାଉରୁ ରକ୍ଷା କରିପାରିବା। ସାଧାରଣତଃ ଆମେ ଏହି ରୋଗର ପ୍ରତିକାର ଓ ପ୍ରତିରୋଧ କିପରି କରିପାରିବା ଏ ବିଷୟଟି ପରାମର୍ଶ ଦିଅନ୍ତୁ, ଆମ ଶ୍ରୋତା ବନ୍ଧୁମାନେ ନିହାତି ଜାଣି ରଖିବା ଦରକାର।
0: ଯେମିତିକି ଆମେ ଭଲ ଭାବରେ ଜାଣିଛେ ଯେ ଚିକିତ୍ସା ଅପେକ୍ଷା ପ୍ରତିକାର ଶ୍ରେୟସ୍କର, ଏହି ନିୟମ ଥନହରା ରୋଗ ପାଇଁ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। ଦୁଗ୍ଧ ଦୁହିଁବା ସମୟରେ ବିଭିନ୍ନ ସତର୍କତା ଅବଲମ୍ବନ କରିବା କଥା, ଯେମିତିକି ଗୁହାଳ ଓ ନିଜ ହାତ ସଫା କରିବା, କ୍ଷୀର ଦୁହିଁବା ପୂର୍ବରୁ ଗୋପାଳକ ନିଜ ହାତକୁ ସାବୁନରେ ଭଲ ଭାବେ ଧୋଇ ସଫା କରିବା ଉଚିତ, ଦୁହିଁବା ପୂର୍ବରୁ ଗାଈର ଥନକୁ ହାଲୁକା ଉଷୁମ ପାଣି ବା ପୋଟାସିୟମ ପରମାଙ୍ଗନେଟ୍ ପାଣିରେ ଧୋଇ ଏକ ସଫା ଶୁଖିଲା କପଡ଼ାରେ ପୋଛିଦେବା ଉଚିତ, କ୍ଷୀର ଦୁହିଁବା ସରିବା ମାତ୍ରେ ଗାଈର 4ଟି ଯାକ ଥନକୁ ପୋଭିଡନ୍ ଆୟୋଡିନ୍ ଭଳି ଆଣ୍ଟିସେପ୍ଟିକ୍ ଦ୍ରବଣରେ ବୁଡ଼ାଇ ଦିଅନ୍ତୁ। ଏହା ସ୍ତନ ଛିଦ୍ରରେ ଜୀବାଣୁ ପ୍ରବେଶକୁ ରୋକିଥାଏ। ଦୁହିଁବା ପରେ ପ୍ରାୟ 30 ମିନିଟ୍ ପର୍ଯ୍ୟନ୍ତ ସ୍ତନର ଛିଦ୍ର ଖୋଲା ରହିଥାଏ, ତେଣୁ କ୍ଷୀର ଦୁହିଁବା ପରେ ଗାଈକୁ ଖାଇବାକୁ ଦିଅନ୍ତୁ, ଯଦ୍ୱାରା ଗାଈ ତୁରନ୍ତ ଚଟାଣରେ ନ ଶୋଇ ଠିଆ ହୋଇ ରହିବ ଏବଂ ଭୂମିରୁ ଜୀବାଣୁ ସଂକ୍ରମଣ ହେବ ନାହିଁ। ଗୁହାଳରେ ପ୍ରଥମେ ସୁସ୍ଥ ଓ ଅଳ୍ପ ବୟସର ଗାଈକୁ ଦୁହିଁବା ଉଚିତ ଏବଂ ଶେଷରେ ରୋଗାକ୍ରାନ୍ତ ବା ଚିକିତ୍ସା ଚାଲିଥିବା ଗାଈକୁ ଦୁହିଁବା ଉଚିତ। ସଠିକ୍ ଖାଦ୍ୟପେୟ ଦିଅନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସୁଷମ ଖାଦ୍ୟ ସହିତ ଭିଟାମିନ୍ ଇ ଏବଂ ଜିଙ୍କ ଓ ସେଲେନିୟମ ଭଳି ଖଣିଜ ଲବଣ ପ୍ରଦାନ କରନ୍ତୁ। ଏଥିରେ ମୁଁ ଆଉ ଗୋଟେ ଜିନିଷ ଯୋଡ଼ିବା ପାଇଁ ଚାହୁଁଛି, ସେଇଟା ହେଉଛି ଡ୍ରାଏ କାଓ ଥେରାପି। ଗାଈ ଗର୍ଭବତୀ ଥିବା ସମୟରେ କ୍ଷୀର ଶୁଖାଇବା ବେଳେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ବିଶେଷ ଆଣ୍ଟିବାୟୋଟିକ୍ ଟ୍ୟୁବ୍ ଥନରେ ଦିଆଯାଏ, ଯାହା ପରବର୍ତ୍ତୀ ସମୟରେ ରୋଗ ହେବାର ଆଶଙ୍କାକୁ ବହୁତ କମାଇ ଦିଏ।
1: ସେଇଟା କେମିତି କଣ ଦେଇପାରିବେ?
0: ଯେତେବେଳେ ଆମର କ୍ଷୀର ଶୁଖି ଆସୁଛି,
1: ସେ
0: କମିଯାଉଛି କ୍ଷୀର, ସେ ସମୟରେ ଯଦି ଆମେ ଟ୍ରାଏ କାଓ ଥେରାପି କୁହାଯାଉଛି, ଆଣ୍ଟିବାୟୋଟିକ୍ ଟ୍ୟୁବ୍ ଇନ୍ଫ୍ୟୁଜନ୍ କରାହଉଛି ତାର ଟିଟ୍ କେନାଲରେ, ତାକୁ ଆଣ୍ଟିବାୟୋଟିକ୍ ଟ୍ୟୁବ୍ଟା ଇଞ୍ଜେକ୍ସନ୍ ଦିଆହଉଛି, ଯୋଉଟା ଦେବା ଦ୍ୱାରା ତାର ନେକ୍ସଟ ଆମର ଯେତେବେଳେ ସେ ଲାକ୍ଟେସନ୍ ଆସିବ, କ୍ଷୀର ଆସିବ ତାର, ସେ ସମୟରେ ଥନହରା ରୋଗର ଚାନ୍ସେସ୍ ବହୁତ କମିଯିବ।
1: ଆଜ୍ଞା, ଏଇ ଯୋଉ ରୋଗ ହଉଛି ଥନହରା ରୋଗ, ଚାଷୀ ଭାଇଙ୍କ ଉପରେ କିଭଳି ପ୍ରଭାବ ପକାଇଥାଏ?
0: ଏହି ରୋଗରେ ଦୁଗ୍ଧ ଉତ୍ପାଦନ କମିଯିବା ଦ୍ୱାରା ଚାଷୀ ଆର୍ଥିକ କ୍ଷତି ସହିଥାନ୍ତି, କ୍ଷୀରର କ୍ୱାଲିଟି ମଧ୍ୟ ହ୍ରାସ ପାଇଥାଏ, ଯାହାଦ୍ୱାରା ଚାଷୀର କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରନ୍ତି ନାହିଁ। ଏହା ବ୍ୟତୀତ ଚିକିତ୍ସାର ଖର୍ଚ୍ଚ ବ୍ୟୟ ବହୁଳ ହୋଇଥାଏ, ଚାଷୀମାନଙ୍କ ଉପରେ ସେଭଳି କ୍ଷତିଗ୍ରସ୍ତ ଚାଷୀମାନେ ହୋଇଥାନ୍ତି।
1: ମ୍ୟାଡାମ, ସାଧାରଣତଃ ଆମର ଗ୍ରାମାଞ୍ଚଳରେ ଚାଷୀ ଭାଇମାନେ ବିଶେଷ କରି ଗାଈ ଗୋରୁ ରଖିଥାନ୍ତି, ଗୋଟେ 2ଟା 3ଟା 4ଟା, ଆଉ କିଏ କିଏ ଯଦି ଆମର ବହୁତ ଗାଈ ରହିଥାଏ ବା ମଇଁଷି ରଖିଥାନ୍ତି, ସାଧାରଣତଃ ଏଇ ବର୍ଷା ଦିନେ କିଛି ଅଧିକ ରୋଗ ସେମାନଙ୍କୁ ହୋଇଥାଏ କି?
0: ବର୍ଷା ଦିନ ଦେଖନ୍ତୁ, ଆମେ ଏବେ ବହୁତ ଟିଙ୍କ ଜନିତ ରୋଗ ଦେଖୁଛୁ, କାହିଁକି ନା ଘାସ ଏଗୁଡ଼ାରେ ସବୁ ଟିଙ୍କ ରହିଥାନ୍ତି, ଯେତେବେଳେ ଗାଈ ଘାସ ଗୁଡାକରେ ଟିଙ୍କ ରହିଥାନ୍ତି, ଲୁଚିକି ରହିଥାନ୍ତି, ଯେତେବେଳେ ଗାଈ ଗୁହାଳ ଘରେ ଚରି ବୁଲିକି ଆସି ଗୁହାଳ ଘରେ ପହଞ୍ଚେ, ସେତେବେଳକୁ ସେ ଟିଙ୍କ ଗୁଡାକୁ ଆସିକି ତାଙ୍କ ଦେହରେ ବସିଥାନ୍ତି, ଆଉ ତାଙ୍କର ରକ୍ତ ପେୟ କରିକି ସେମାନେ ତାଙ୍କର ହିମୋଗ୍ଲୋବିନ୍ କମେଇ ଦେଇଥାନ୍ତି, ଟିଙ୍କ ପାଇଁ ତାଙ୍କ ଦେହରେ ଜ୍ୱର ମଧ୍ୟ ଆସିଥାଏ। ତେଣୁ ବର୍ଷା ଦିନରେ ଟିକ୍ ଇନଫେକ୍ସନର ଚାନ୍ସେସ୍ ବହୁତ ବଢ଼ିଯାଉଛି ଏବଂ ଅନ୍ୟ ବ୍ୟାକ୍ଟେରିଆ ଇନଫେକ୍ସନ ବି ମଧ୍ୟ ରହୁଛି ଯେମିତିକି

0: ଆମର ପ୍ରି ମନସୁନ ଆମର ଟିକାକରଣ ସବୁ ଏଚ୍ଏସ୍ ବିକ୍ୟୁ ଏଭଳିଆ ରୋଗର କିଛି ଟିକାକରଣ ହେବା ଦରକାର। ତାଙ୍କର ପ୍ରି ମନସୁନ ତାଙ୍କର କୁର୍ମି ଔଷଧ ମଧ୍ୟ ଦେବା ଦରକାର।
1: ଆଜ୍ଞା,
0: ତେଣୁ ଏଇ ଡିୱର୍ମିଂ ଭ୍ୟାକ୍ସିନେସନ ଏବଂ ଯୋଉ ଟିକ୍ କଣ୍ଟ୍ରୋଲ ର ପଦକ୍ଷେପ ଆମେ ନେବା ଉଚିତ।
1: ପ୍ରାୟ ଗାଁ ଗହଳିରେ ଦେଖାଯାଏ ଗାଈ ଗୋରୁ ଯାଇ ବାହାରେ ବୁଲିକି ଖାଇଥାନ୍ତି, ସେଥିରେ କିଛି ତାଙ୍କୁ ଅସୁବିଧାରେ ପକାଇଥାଏ କି ବାହାରେ ବୁଲିକି ଖାଇବାରେ?
0: ବାହାରେ ଯୋଉ ଚରି ବୁଲିକି ଖାଉଛନ୍ତି ସେଥିରୁ ତାଙ୍କର ଟିଙ୍କ ଯୋଉ ଘାସରେ ମୁଁ କହିଲି ଟିଙ୍କ ସବୁ ନେଇକି ସେ ଆସନ୍ତି ତାଙ୍କ ଦେହରେ। ସେ ଟିଙ୍କରୁ ଗୋଟେ ଗାଈକୁ ଆକ୍ରାନ୍ତ ହେଲେ ଅନ୍ୟ ଗାଈମାନଙ୍କୁ ବି ସେ ଟିଙ୍କ ସ୍ପ୍ରେଡ୍ କରେ, ବ୍ୟାପିଥାଏ। ତେଣୁ ଅନ୍ୟ ଗାଈ ଗୁଡାକ ବି ସେ ଟିକ୍ ଫିଭରରୁ ଆକ୍ରାନ୍ତ ହୋଇଥାନ୍ତି। ଥାଇଲେରିଆ ଭଳିଆ ରୋଗ ତାଙ୍କୁ ଥରେ ଯଦି ହେଲା ଗୋଟେ ଚାଷୀକୁ, ସେଥିରେ ତାର ଖର୍ଚ୍ଚରେ ସେ ବହୁତ ଟ୍ରିଟମେଣ୍ଟର ଖର୍ଚ୍ଚଟା ତାକୁ ବହୁତ ପଡିଯାଏ ଗୋଟେ ଚାଷୀକୁ। ତେଣୁ ଯୋଉ ଭୋଜି ଭାତ ଯୋଉ ଖାଆନ୍ତି ଭାତ, ସେଗୁଡାକ ତାଙ୍କର କାର୍ବୋହାଇଡ୍ରେଟ ଇନଟେକ୍ଟା ବହୁତ ବଢିଯାଏ, ଆଉ ତାଙ୍କୁ ଆସିଡ୍ ଇନଡାଇଜେସନ ବୋଲି ଯୋଉ କୁହନ୍ତି ସେଇ କଣ୍ଡିସନଟା ବି ତାଙ୍କ ଦେହରେ ଦେଖାଯାଏ। ତେଣୁ ଯୋଉ ଚରି ବୁଲିକି ଖାଉଛନ୍ତି ତାଙ୍କୁ ଆମେ ତାଙ୍କର ଖାଦ୍ୟଟାକୁ ମନିଟର କରିବା ଦରକାର, ଆଉ ତାଙ୍କୁ ସୁଷମ ଖାଦ୍ୟ ଯଦି ସେମାନେ ବର୍ଷା ଦିନ ଦେଖିବା ଆମେ ଗାଈ ଗୁଡାକ ବାହାରକୁ ଯଦି ଯାଇପାରୁନାହାନ୍ତି ବର୍ଷା ହେଲେ ଆମେ ତାଙ୍କୁ ଆଣିକି ଘାସ ଆଉ ଦାନା ଏଗୁଡାକ ତାଙ୍କୁ ଆମେ ତାଙ୍କୁ ଗୁହାଳ ଘରେ ଦେଇପାରିବା।
1: ଆଜ୍ଞା ମ୍ୟାଡାମ, ଆଉ ଗୋଟେ କଥା ଶେଷରେ, ଆମର ଏଇ ଗୋପାଳନ ଭାଇମାନଙ୍କୁ କ'ଣ ବାର୍ତ୍ତା ଦେବେ? ସେମାନେ କେମିତି କ'ଣ ଏଇ ଥନହରା ରୋଗକୁ ପ୍ରତିରୋଧ କରିପାରିବେ, ଆଉ କେମିତି କ'ଣ ତାଙ୍କ ଗାଈକୁ ସୁସ୍ଥ ରଖିପାରିବେ, ଶେଷରେ ପରାମର୍ଶ ଦିଅନ୍ତୁ।
0: ଶେଷ ମେସେଜ ମୁଁ ଏହା ଦେବା ପାଇଁ ଚାହୁଁଛି ଯେ ସବୁବେଳେ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରି ସଠିକ୍ ଚିକିତ୍ସା କରାଇବେ। ଆଣ୍ଟିବାୟୋଟିକ୍ ସେନ୍ସିଟିଭିଟି ଟେଷ୍ଟ କରି ହିଁ ସଠିକ୍ ଆଣ୍ଟିବାୟୋଟିକ୍ ପ୍ରୟୋଗ କରିଲେ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ହେବାର ସମ୍ଭାବନା କମିଯିବ ଏବଂ ଚାଷୀର ଚିକିତ୍ସା ଖର୍ଚ୍ଚ ମଧ୍ୟ ହ୍ରାସ ହେବ। ତେଣୁ ଯେତେବେଳେ କ୍ଷୀର ଉତ୍ପାଦନ କମିଯାଉଛି ବା ଅନ୍ୟାନ୍ୟ ଲକ୍ଷଣ ଦେଖାଯାଉଛି ସଙ୍ଗେ ସଙ୍ଗେ ତାର ଚିକିତ୍ସା ଆରମ୍ଭ କରିବା ଉଚିତ।
1: ଏଇଟା ହେଲା ବଡ଼ ପଦକ୍ଷେପ ଚାଷୀ ଭାଇମାନଙ୍କ ପାଇଁ। ଡକ୍ଟର ମେହେର ସୁନ୍ଦର ବାର୍ତ୍ତାଟି ଦେଲେ, ପରିଷ୍କାର ପରିଚ୍ଛନ୍ନ ରଖିବା ନିହାତି ଦରକାର ଗାଈଗୋରୁମାନଙ୍କୁ, ତାଙ୍କ ଗୁହାଳ ଘର, ତାଙ୍କ ଦେହ ପାର ଯତ୍ନ ନେବା, ତା ସହିତ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଦେବା। ଡକ୍ଟର ମେହେର, ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ତମେ ପଚାରିବାକୁ ମହାଶୟଙ୍କ ଉତ୍ତର।
1: ଯେତିକି ମୋ ମନ ଭିତରେ ଥିଲା ଭଲ ମନ୍ଦ କଥା, ଗାଈ ଗୋରୁ ଯେତେବେଳେ ପାଳୁଛନ୍ତି ଆମେ, ଆମ ମନ ଭିତରେ କେତେ ପ୍ରଶ୍ନ ଅଛି।
0: ଠିକ କଥା କହିଛ ଅପା,
1: ପ୍ରଶ୍ନ ଯେମିତି ପଚାରିଲି ମହାଶୟା ତ ଭଲ ଭାବରେ ଉତ୍ତର ଦେଲେ। ଆଉ ମୁଁ ତ ଟିପା ଖାତାରେ ଟିପିକି ରଖିଛି, ଆଉ ଶ୍ରୋତା ଭାଇ ଭଉଣୀ ମାନେ ମଧ୍ୟ ଟିପା ଖାତାରେ ଟିପିକି ରଖିଥିବେ। ଆଉ ଯେତେବେଳେ ଆମ ଗାଈ ଗୋରୁଙ୍କର ଥନହରା ରୋଗ ହେଲା, ଆଉ ତାହେଲେ ସେ ସେଇ ବ୍ୟବସ୍ଥା କରିବେ ଆଉ କଣ।
0: ଇଏ ଥନହରା ରୋଗଟି ଆମର ଗାଈ ମାନଙ୍କୁ କଷ୍ଟ ପହଞ୍ଚାଇବା ସହିତ ଚାଷୀମାନଙ୍କୁ ମଧ୍ୟ କ୍ଷତି ପହଞ୍ଚାଏ। ବିଶେଷ କରି ଆମର ଯୋଉମାନେ ଦୁଆଳିଆ ଗାଈ, ଯେ ନଗଦ ଜନ୍ମ କରିଥିବ ତା ପାଖରେ ଏଇ ଯୋଉ ରୋଗଟି ଦେଖାଯାଏ। ସେଥିପାଇଁ ଆମେ ଟିକେ ସତର୍କ ରହୁଥିବା, ପରିଷ୍କାର ପରିଚ୍ଛନ୍ନ ରହୁଥିବା, ଯେମିତି ମହାଶୟ କହିଲେ ଆମେ ଟିକେ ସତର୍କ ରହୁଥିବା, ପରିଷ୍କାର ପରିଚ୍ଛନ୍ନ ରହୁଥିବା, ତାହେଲେ ଏ ରୋଗ ଦାଉରୁ ଆମେ ତାକୁ ରକ୍ଷା କରିପାରିବା।
1: ତାହେଲେ ଆମର ମହାଶୟାଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ। ହେଲେ ନିଧିଆ, ଆଉ ତମେ ଆଜି ମୋ ମନ ଖୁସି କରିଦେଲ, ଯାହା ହଉ ଡାକ୍ତରଙ୍କୁ ଡାକିଛ, ଡାକ୍ତର ଆମ ଘରକୁ ଆସିବେ, ଗାଈକି ଦେଖିବେ, ମୋ ଗାଈ ଦେହ ଭଲ ହବ, ତମକୁ ଦେବି ଦେବି।
0: ଦବ ତ?
1: ହଁ,
0: କଣ
1: ଦେବି ପଚାରୁନ।
0: ଇଏ କ୍ଷୀର ଟିକେ କି ଛେନା ଟିକେ କି ଘିଅ ଟିକେ ଦବ ଆଉ କଣ।
1: ହଁ, ଘିଅ ଆଉ ଦହି ଛେନା ରଖିଛି, ଆଉ ତୁମ ଘରକୁ ନେଇକି ଯିବି।
0: ନାଇଁ ନାଇଁ, ଏ ଗୋରୁ ଗାଈ ଆମର ଭଲ ରହିଲେ ଆମେ ଭଲ ରହିବା, ଦି ପଇସା ଭଲ ରୋଜଗାର କରିବା, ଭଲ ଖାଦ୍ୟ ଟିକେ ମଧ୍ୟ ଖାଇପାରିବା।
1: ହେଲେ ନିଧିଆ, ଏଥର ଉଠିବା ନା ଆଉ କଣ କାମ ଅଛି?
0: ନାଇଁ, ଆମର ଗୋଟିଏ କାମ ମୁଖ୍ୟତଃ ରହିଲା,
1: ପାଣିପାଗ ଶୁଣିବା, ତାପରେ ଉଠିବା।
0: ହଉ ହଉ ହଉ ହଉ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଏସଏମଏସ ଟି ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ, ଲେଖିଛନ୍ତି ସୁନିତା ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ସୁରେଶ ୱାଡକରଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ଗଗନ ବିହାରୀ।

ପରବର୍ତ୍ତୀ ଏସଏମଏସଟି ଆସିଛି ଭୁବନେଶ୍ୱରରୁ, ଲେଖିଛନ୍ତି ସନ୍ତୋଷ ବରାଡ଼। ଆପଣ ଶୁଣିବାକୁ ଚାହିଁଛନ୍ତି ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରେ ଗୋଟିଏ ଗୀତ, ଗୀତ ରଚନା ନିର୍ମଳା ଦେବୀ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି, ଲେଖିଛନ୍ତି ରଞ୍ଜନ କୁମାର ଗିଲ, କୈଳାଶ ଚନ୍ଦ୍ର ଗିଲ, ଭାରତ ଚନ୍ଦ୍ର ପାତ୍ର, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସୁରେଶ ୱାଡକର ଏବଂ ନିବେଦିତାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ। ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ସୁବାସ ଦାସ।

0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ହେଲେ ଶ୍ରୋତାବନ୍ଧୁ ଆପଣ ଆପଣଙ୍କ ନାଁ ଲେଖି ନାହାନ୍ତି ଏବଂ କୋଉ ଜାଗାରୁ ମଧ୍ୟ ତାହା ଲେଖି ନାହାନ୍ତି, ତେଣୁ ଭିକାରୀ ବଳଙ୍କ କଣ୍ଠରେ ଗୋଟିଏ ଗୀତ ଶୁଣିବା ପାଇଁ ଆପଣ ଇଚ୍ଛା କରିଛନ୍ତି। ଗୀତଟିକୁ ରଚନା କରିଛନ୍ତି ଲୋକନାଥ ପଟ୍ଟନାୟକ। ଶ୍ରୋତାବନ୍ଧୁ, ଯେତେବେଳେ ଆପଣ ଏସ୍ଏମ୍ଏସ୍ କରୁଛନ୍ତି, ନିଜର ନାଁ ଠିକଣା ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ।

କାର୍ଯ୍ୟକ୍ରମ ଶିରହରିତରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ ଗୀତ ରଚନା ରଜନୀକାନ୍ତ ନାୟକ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ଅରବିନ୍ଦ ତୃପ୍ତି ଦାସ କଥାଚିତ୍ର ନଈ ସେପାରି କନକ ଗୋରୀ

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ସୋପାନ ଅଗଣାକୁ ମୁଁ ସ୍ୱାଗତ କରୁଛି ଆପଣଙ୍କ ଉପସ୍ଥାପିକା ଶ୍ରିୟା, ଆଉ ମୁଁ ସ୍ୱାତି। ବନ୍ଧୁ, ଦୈନନ୍ଦିନ ଜୀବନର ନାନା ବ୍ୟବସ୍ଥା, ଦାୟିତ୍ୱ ଓ ଅପସାଦ ଭିତରେ ମଣିଷ କିଛି ଶାନ୍ତି ଖୋଜିଥାଏ। ଆଚ୍ଛା ସ୍ୱାତି, ଏମିତି କୌଣସି ଜିନିଷ ଅଛି କି ଯାହା ଦୁଃଖରେ ସାନ୍ତ୍ୱନା ଦିଏ, ଆନନ୍ଦରେ ଉଲ୍ଲାସ ବଢ଼ାଏ ଓ ନୀରବ ମୁହୂର୍ତ୍ତରେ ମନର ସାଥୀ ହୋଇଯାଏ?
1: ଶ୍ରିୟା, ମତେ ଯଦି ପଚାରିବ ମୁଁ ତ କହିବି ସଙ୍ଗୀତ, କାରଣ ଏହା କେବଳ ଶୁଣିବାର ବିଷୟ ନୁହେଁ, ଏହା ଅନୁଭବର ବିଷୟ।
0: ଠିକ କହିଲ ସତୀ। ଜାଣିଛ, ଆଜି ଷ୍ଟୁଡିଓକୁ ଆସୁଥିବା ବେଳେ ଗୋଟିଏ ଦୃଶ୍ୟ ମୋ ମନକୁ ବହୁତ ଛୁଇଁଥିଲା।
1: ଆଚ୍ଛା, କେଉଁ ଦୃଶ୍ୟ?
0: ରାସ୍ତା କଡ଼ରେ ଜଣେ ବୃଦ୍ଧ ଫୁଲ ବିକ୍ରି କରୁଥିଲେ। ସେ ନିଜ କାମରେ ବ୍ୟସ୍ତ ଥିଲେ, କିନ୍ତୁ ମୁହଁରେ ଥିଲା ଏକ ଅପୂର୍ବ ପ୍ରଶାନ୍ତି, ଆଉ ସେ ନିଜେ ନିଜେ ଗୁଣୁଗୁଣୁ ହୋଇ ଗାଉଥିଲେ। ମତେ ଲାଗିଲା, ସତରେ ଜୀବନର ସଂଘର୍ଷ ମଧ୍ୟରେ ମଧ୍ୟ ମଣିଷ ସଙ୍ଗୀତ ଭିତରେ ଆନନ୍ଦର ଆଶ୍ରୟ ଖୋଜି ନିଏ।
1: ହଁ, ମୋର ମଧ୍ୟ ଠିକ ସେହିପରି ଗୋଟେ କଥା ମନେ ପଡୁଛି। ମା ଘର କାମ କରୁଥିବା ବେଳେ ଗୁଣୁ ଗୁଣୁ ହୋଇ ସବୁବେଳେ କିଛି ନା କିଛି ଗାଉଥାନ୍ତି। ସେତେବେଳେ ବୁଝିପାରୁନଥିଲି, କିନ୍ତୁ ଆଜି ଅନୁଭବ ହେଉଛି ସଙ୍ଗୀତ ହେଉଛି ମଣିଷର ଦୈନନ୍ଦିନ ଜୀବନର ଏକ ନୀରବ ସହଯାତ୍ରୀ।

0: ସତରେ ବନ୍ଧୁ, ଏହା ହିଁ ସଙ୍ଗୀତର ମହିମା। ମନର ଭାଷାକୁ ପ୍ରକାଶ କରିବା ପାଇଁ ସବୁବେଳେ ଶବ୍ଦର ଆବଶ୍ୟକତା ହୁଏ ନାହିଁ। କେବେ କେବେ ଗୋଟିଏ ସୁନ୍ଦର ଧ୍ୱନି ହିଁ ଅନେକ ଅକୁହା କଥା କହିଦେଇଥାଏ।
1: ହଁ ବନ୍ଧୁ, ଆଜିର ପ୍ରଯୁକ୍ତି ନିର୍ଭର ଯୁଗରେ ମଧ୍ୟ ସଙ୍ଗୀତର ଆବେଦନ କମି ନାହିଁ। ମାଧ୍ୟମ ବଦଳିଛି, ସମୟ ବଦଳିଛି, ଜୀବନଯାପନର ଧାରା ମଧ୍ୟ ପରିବର୍ତ୍ତିତ ହୋଇଛି, କିନ୍ତୁ ସଙ୍ଗୀତ ପ୍ରତି ମଣିଷର ଅନୁରାଗ ଆଜି ମଧ୍ୟ ଅମ୍ଳାନ।
0: ପରିବର୍ତ୍ତନ ଚକ୍ରରେ ଗୋଟିଏ କଥା ଆଜି ମଧ୍ୟ ଅପରିବର୍ତ୍ତ।

ସଙ୍ଗୀତ ରହିଛି। ମଣିଷ ଯେତେବେଳେ ଏକାକୀ ଅନୁଭବ କରେ ସେତେବେଳେ ସଙ୍ଗୀତ ହିଁ ତାହାର ନିରବ ବନ୍ଧୁ ହୋଇଥାଏ। ବନ୍ଧୁ, ସଙ୍ଗୀତର ମାଧୁର୍ଯ୍ୟ ହୃଦୟରେ ଆନନ୍ଦର ପୁଲକ ସଞ୍ଚାର କରିଥାଏ। ସପ୍ତସ୍ୱର ସା ରେ ଗା ମା ପା ଧା ଓ ନି ଭାରତୀୟ ସଙ୍ଗୀତର ଭିତ୍ତିସ୍ତମ୍ଭ। ସେଥିପାଇଁ ତ କୁହାଯାଏ ଜୀବନ ସାତ ସୁରରେ ବନ୍ଧା। ସାତ

0: ହଁ, କଥାରେ ଅଛି ପରା ବନ୍ଧୁ, ଯେଉଁଠାରେ ଶବ୍ଦ ନିଶବ୍ଦ ହୋଇଯାଏ ସେଠାରେ ସଙ୍ଗୀତ ନିଜେ କଥା କହିଥାଏ। ସଙ୍ଗୀତ ମଣିଷର ଭାବନା ସହିତ ଜଡିତ, ସେଥିପାଇଁ ତ ପୁରୁଣା ପିଢ଼ିର ମନରେ ଯେପରି ଏହାର ସ୍ଥାନ ରହିଥିଲା ସେହିପରି ନୂତନ ପିଢ଼ିର ହୃଦୟରେ ମଧ୍ୟ ଏହାର ଗୋଟିଏ ସୁନ୍ଦର ସ୍ଥାନ ରହିଛି।
1: ଆଚ୍ଛା ସ୍ୱାତୀ, ଆମେ ସଙ୍ଗୀତର କଥା କହୁଛେ, ତେବେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର କଥା ନ ଉଠିଲେ ଆଲୋଚନାଟି ଅସମ୍ପୂର୍ଣ୍ଣ ଲାଗିବ।
0: ନିଶ୍ଚୟ ଶ୍ରୀୟା, ଶାସ୍ତ୍ରୀୟ ସଙ୍ଗୀତ କେବଳ ଏକ କଳା ନୁହେଁ, ଏହା ହେଉଛି ସାଧନା, ଅନୁଶାସନ ଓ ଆଧ୍ୟାତ୍ମିକ ଚେତନାର ଏକ ଅଦ୍ଭୁତ ସମନ୍ୱୟ। ଏହାର ମୂଳ ଆମର ପ୍ରାଚୀନ ସଂସ୍କୃତି ଓ ପରମ୍ପରାରେ ନିହିତ।
1: ଠିକ୍ କହିଲ ସତୀ, କୁହାଯାଏ ବେଦର ମନ୍ତ୍ର ଉଚ୍ଚାରଣରୁ ହିଁ ଭାରତୀୟ ସଙ୍ଗୀତର ମୂଳ ସ୍ରୋତ ପ୍ରବାହିତ ହୋଇଥିଲା। ବିଶେଷ କରି ସାମବେଦକୁ ଭାରତୀୟ ସଙ୍ଗୀତର ଆଧାର ବୋଲି କୁହାଯାଏ।
0: ବନ୍ଧୁ, ଶାସ୍ତ୍ରୀୟ ସଙ୍ଗୀତର ବିଶେଷତା ହେଉଛି ଏହା ଶ୍ରୋତାଙ୍କ ଅନ୍ତରକୁ ସ୍ପର୍ଶ କରେ। ସେଥିପାଇଁ ସଙ୍ଗୀତଜ୍ଞମାନଙ୍କୁ ପ୍ରତିଦିନ ନିଷ୍ଠାର ସହ ଅଭ୍ୟାସ ଅଧ୍ୟବସାୟ କରିବାକୁ ପଡିଥାଏ।
1: ଆମ ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା ମଧ୍ୟ ବହୁତ ସମୃଦ୍ଧ। ଶ୍ରୀଜଗନ୍ନାଥ ସଂସ୍କୃତି, ଗୀତ ଗୋବିନ୍ଦ, ଚମ୍ପୁ ଓ ଓଡ଼ିଶୀ ସଙ୍ଗୀତ ଏହି ପରମ୍ପରାକୁ ଆହୁରି ଗୌରବ ଆଣିଦେଇଛି।
0: ବନ୍ଧୁ, ଶ୍ରୀମନ୍ଦିରର ନୀତିକାନ୍ତି ସହ ଜଡିତ ସଙ୍ଗୀତ ହେଉ କିମ୍ବା ଓଡ଼ିଶୀ ନୃତ୍ୟର ଗୀତ, ସବୁଠି ଏକ ଆଧ୍ୟାତ୍ମିକ ଆବେଗ ଅନୁଭବ କରାଯାଏ।
1: ହଁ ବନ୍ଧୁ, ଆଜି ମଧ୍ୟ ଅନେକ ଯୁବ ପ୍ରତିଭା ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆକୃଷ୍ଟ ହେଉଛନ୍ତି। ତେବେ ଆଜିର ଅଗଣାରେ ସେହିଭଳି ଜଣେ ଯୁବ ପ୍ରତିଭା ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି। ସେ ତାଙ୍କ କଣ୍ଠର ମାଧୁର୍ଯ୍ୟ ଓ ଭାବଭକ୍ତି ଦ୍ୱାରା ଶ୍ରୋତାଙ୍କ ହୃଦୟକୁ ସ୍ପର୍ଶ କରନ୍ତି।
0: ହଁ ଶ୍ରୋତା ବନ୍ଧୁ, ସେ ହେଉଛନ୍ତି କଣ୍ଠଶିଳ୍ପୀ ଅଭିପ୍ସା ଅନ୍ୱେଷତା ପଣ୍ଡା। ତେବେ ଆସନ୍ତୁ ଡେରି ନକରି ଶୁଣିବା ତାଙ୍କ ସଙ୍ଗୀତ ଏବଂ ଜୀବନଯାତ୍ରା ବିଷୟରେ। ତାଙ୍କୁ ସାକ୍ଷାତ କରୁଛନ୍ତି ଶୁଭଶ୍ରୀ ପ୍ରଧାନ।

ବନ୍ଧୁ, ସଙ୍ଗୀତ ହେଉଛି ଆତ୍ମାର ଭାଷା, ଆଉ ଯେତେବେଳେ ସେହି ସଙ୍ଗୀତରେ ଆମ ମାଟିର ଶାସ୍ତ୍ରୀୟତାର ସୁବାସ ଏବଂ ଭକ୍ତିର ପବିତ୍ରତା ମିଶିଯାଏ, ସେତେବେଳେ ତାହା କେବଳ କାନକୁ ନୁହେଁ ବରଂ ସିଧାସଳଖ ହୃଦୟକୁ ଆନ୍ଦୋଳିତ କରେ।

0: କରିଥାଏ। ଆଜିର ଯୁବପିଢ଼ି ଯେତେବେଳେ ଆମର ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତକୁ ଆପଣେଇ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଟେକ ରଖନ୍ତି, ସେତେବେଳେ ଗର୍ବରେ ଛାତି କୁଣ୍ଢେ ମୋଟ ହୋଇଯାଏ। ଆଜି ଯୁବବାଣୀ ଷ୍ଟୁଡିଓରେ ଆମ ସହିତ ଅତିଥି ଭାବେ ଉପସ୍ଥିତ ଅଛନ୍ତି, ଯାହାଙ୍କର ପ୍ରତିଭା ଏବଂ ମଧୁର କଣ୍ଠସ୍ୱର ମାଧ୍ୟମରେ ଏକ ଆଲୋଡ଼ନ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ଯୁବ ଶାସ୍ତ୍ରୀୟ ଗାୟିକା ଅଭିପ୍ସା ଅନ୍ୟଶ୍ୱେତା ପଣ୍ଡା। ଆକାଶବାଣୀର ଯୁବବାଣୀ ଷ୍ଟୁଡିଓକୁ ଆପଣଙ୍କୁ ସ୍ୱାଗତ କରୁଛି।
1: ନମସ୍କାର ଶ୍ରୋତା ବନ୍ଧୁ, ମୁଁ କଣ୍ଠଶିଳ୍ପୀ ସୁଶ୍ରୀ ଅଭିପ୍ସା। ଆଜି ମୋତେ ବହୁତ ଖୁସି ଲାଗୁଛି ଆକାଶବାଣୀର ଷ୍ଟୁଡିଓକୁ ଆସି।
0: ଅଭିପ୍ସା, ଆପଣ ପ୍ରଥମେ କେମିତି ଅଛନ୍ତି କୁହନ୍ତୁ ଆମ ଶ୍ରୋତା ବନ୍ଧୁମାନଙ୍କୁ।
1: ବହୁତ ଭଲ ଅଛି, ଆଶା କରୁଛି ଶ୍ରୋତା ବନ୍ଧୁମାନେ ମଧ୍ୟ ଭଲରେ ଥିବେ, ଆପଣ ମଧ୍ୟ ଭଲରେ ଥିବେ।
0: ନିହାତି, ମୁଁ ବି ମଧ୍ୟ ଭଲ ଅଛି, ଆଶା କରୁଛି ଆମ ଶ୍ରୋତା ବନ୍ଧୁମାନେ ମଧ୍ୟ ନିଶ୍ଚୟ ଭଲରେ ଥିବେ। ତେବେ ଆମ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ କଣ୍ଠରେ ଏକ ସୁମଧୁର ଗୀତ ହୋଇଯିବା ଉଚିତ ନା କ'ଣ କହୁଛନ୍ତି?
1: ବିଲକୁଲ, ଆରମ୍ଭ କରିବା ପାଇଁ ଚାହିଁବି ଜଗନ୍ନାଥଙ୍କର ଗୋଟେ ଅତି ସୁନ୍ଦର ଭଜନରୁ, ଭିକାରୀ ବଳଙ୍କର।
0: ନିଶ୍ଚୟ ଅଭିପ୍ସା,

0: ବହୁତ ସୁନ୍ଦର ଅଭିପ୍ ସାହ, ଆପଣଙ୍କର ଏହି ସୁନ୍ଦର ଗୀତରୁ ଆମର ଏହି କାର୍ଯ୍ୟକ୍ରମଟି ଆରମ୍ଭ ହୋଇଛି। ଆଶା କରୁଛି ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ଏହି ସୁନ୍ଦର ଗୀତଟି ବହୁତ ଭଲ ଲାଗିଥିବ। ତେବେ ଅଭିପ୍ ସାହ, ଆମ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ମୋର ଆପଣଙ୍କୁ ଏକ ପ୍ରଶ୍ନ ରହିବ। ଆଜିକାଲିର ଅଧିକାଂଶ ଯୁବକ ଯୁବତୀ ପାଶ୍ଚାତ୍ୟ ସଙ୍ଗୀତ ପ୍ରତି ଆକର୍ଷିତ ହେଉଥିବା ବେଳେ ଆପଣ ଖୁବ୍ ଛୋଟ ବୟସରୁ କଠିନ ଶାସ୍ତ୍ରୀୟ ସଙ୍ଗୀତକୁ ବାଛିଲେ ନିଜର ଫ୍ୟୁଚର ପାଇଁ, ତେବେ ଏହି ଯାତ୍ରା କେମିତି ଆରମ୍ଭ ହେଲା ଏବଂ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଏହି ଅନୁରାଗ ଆପଣଙ୍କ ଭିତରେ କିପରି ସୃଷ୍ଟି ହେଲା?
1: ମୁଁ ଯେତେବେଳେ ଛୋଟ ଥିଲି, ମୋ ବାବାଙ୍କର ଇଚ୍ଛା ଥିଲା କି ମୁଁ ଶାସ୍ତ୍ରୀୟ ସଙ୍ଗୀତ ଶିଖେ, ଶାସ୍ତ୍ରୀୟ ସଙ୍ଗୀତ ଗାଏ ଏବଂ ତାକୁ ଆଗକୁ ନେଇଯାଏ। ସେଥିପାଇଁ ସିଏ ମୋତେ ଶିଖେଇଲେ। ମୋ ମା ବି ବହୁତ ସପୋର୍ଟିଭ, ବହୁତ ସାହାଯ୍ୟ କରିଛନ୍ତି, ବହୁତ ସାହାଯ୍ୟ କରନ୍ତି, ଏବେ ବି ମଧ୍ୟ କରୁଛନ୍ତି। ଦି ଜଣଙ୍କ ଇଚ୍ଛାରେ ସେମାନେ ମୋତେ ଶିଖେଇଲେ ଆଉ ମୁଁ ଆଜି ଗାଉଛି।
0: କୁହାଯାଇପାରିବ ଶାସ୍ତ୍ରୀୟ ସଙ୍ଗୀତ ଶିଖେଇବାରେ ପ୍ରେରଣା ଆପଣ ଆପଣଙ୍କର ପିତାମାତାଙ୍କ ପାଖରୁ ପାଇଛନ୍ତି?
1: ନିଶ୍ଚୟ। ଫାର୍ଷ୍ଟ ଯେତେବେଳେ ଗୋଟେ ଛୁଆଟେ ଛୋଟ ଥାଏ, ସେତେବେଳେ ତା ମା ହିଁ ତାକୁ ଫାର୍ଷ୍ଟ ଲୋରି ଗାଇକି ଶୁଣାଏ। ଶୁଆଇବା ବେଳେ ଗୀତ, ନାନାବାୟା ଗୀତ, ପରି ରାଇଜର ଗୀତ, ସେଗୁଡ଼ା ସବୁ ଗାଇକି ଶୁଣାଏ। ତ ମୋ ମା ବି ମୋତେ ସେମିତି ଶୁଣାନ୍ତି, ମୋ ମମି ଶୁଣାନ୍ତି ସେମିତି। ତ ସେଇଠୁ ମୋ ଭିତରେ ସେ ଗୀତ ଗାଇବା ପ୍ରତି ଆଗ୍ରହଟା ମୋ ଭିତରେ ଜନ୍ମ କରାଇଛନ୍ତି ସେ। ସେଇ ଗୀତ ଗୁଡ଼ା ସବୁ ହିଁ ମୋର ପ୍ରଥମ ପାହାଚ, ପ୍ରଥମ ଆକର୍ଷଣ କହିଲେ ଭୁଲ ହେବନି।
0: ତେବେ ଏହି ସଙ୍ଗୀତ ଯାତ୍ରାରେ ଆପଣଙ୍କର ପ୍ରଥମ ଗୁରୁ କିଏ ଥିଲେ ଏବଂ ତାଙ୍କଠାରୁ କେବେ ଆପଣ ଶିଖିବା ଆରମ୍ଭ କରିଥିଲେ?
1: ସଙ୍ଗୀତ ଗୁରୁ ଯଦି ପଚାରୁଛନ୍ତି ଆପଣ, ତାହେଲେ ମୁଁ କହିବାକୁ ଚାହିଁବି କି ମୋର ପ୍ରଥମ ଗୁରୁ ହେଉଛନ୍ତି ସୁବର୍ଣ୍ଣ ସାର୍। ସିଏ ଶିଖଉଥିଲେ ଆମକୁ ସ୍କୁଲରେ, ମୁଁ ଯୋଉଠି ପାଠ ପଢୁଥିଲି ସେଇଠି ରବିବାରକୁ ରବିବାର ଘଣ୍ଟେ ଦି ଘଣ୍ଟା ଏମିତି ସେ ଟାଇମ୍ ଦିଅନ୍ତି, ଶିଖାନ୍ତି ପିଲାଙ୍କୁ। ସେଇଠୁ ହିଁ ମୋର ଯାତ୍ରା ଷ୍ଟାର୍ଟ ହେଇଥିଲା। ତାପରେ ମୁଁ ଯେତେବେଳେ ବଡ଼ ହେଲି ଧୀରେ ଧୀରେ, ତାପରେ ଉଦୟ ଭାନୁ ଦ୍ୱିବେଦୀ ସାର୍ଙ୍କ ପାଖରେ ମୁଁ ଶିଖିଲି। ସିଏ ମୋତେ ଶାସ୍ତ୍ରୀୟ ସଙ୍ଗୀତ ବିଷୟରେ ଷ୍ଟାର୍ଟିଂରୁ ନେଇକି ଆଜି ପର୍ଯ୍ୟନ୍ତ ଯେତିକି ବି ଶିଖିଛି ତାଙ୍କରି ଅବଦାନ କହିଲେ ଅତ୍ୟୁକ୍ତି ହେବନି।
0: ଆଚ୍ଛା ଅଭିପ୍ ସାହ, ଆମ ଶ୍ରୋତାମାନଙ୍କ ପାଇଁ ଆପଣଙ୍କର ପ୍ରିୟ ରାଗର ଦୁଇ ଧାଡ଼ି ଗାଇପାରିବେ କି?
1: ନିଶ୍ଚୟ। ତ ମୋର ପ୍ରିୟ ରାଗ ହେଉଛି ଯୋଉଟାକି ଶାସ୍ତ୍ରୀୟ ସଙ୍ଗୀତର ପ୍ରଥମ ରାଗ କହିଲେ ଚଳିବ, ଯୋଉଟାକୁ ପ୍ରଥମ ପାହାଚ ବୋଲି କୁହାଯାଏ ଶାସ୍ତ୍ରୀୟ ସଙ୍ଗୀତର, ଭୋପାଲି ରାଗ। ତାର ଗୋଟେ ବନ୍ଦେଶ ଗାଇକି ଶୁଣେଇବି।

0: ଏଥିରେ ପର୍ଟିକୁଲାରଲି ଭୋପାଲି ରାଗର ପୁରା ଇଣ୍ଟ୍ରୋଡକ୍ସନ କହିଲେ ସବୁ ଅଛି ଏଥିରେ। ମା ନି ବର୍ଜିତ ଦିଟାଙ୍କ ସ୍ୱର, ମା ସ୍ୱର ଓ ନି ସ୍ୱର ସେଥିରେ ଲାଗିନି ଭୋପାଲି ରାଗରେ। ବହୁତ ସୁନ୍ଦର ଅଭିପ୍ସାଦ, ଆପଣ ଏତେ ସୁନ୍ଦର ଆମ ସମ୍ମୁଖରେ ଏହି ରାଗଟିକୁ ଉପସ୍ଥାପନା କରିଛନ୍ତି। ଆଶା କରୁଛି ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ନିଶ୍ଚୟ ଭଲ ଲାଗୁଥିବ। ତେବେ ଅଭିପ୍ସା, ଆପଣ ରିଆଜ ପାଇଁ କେତେ ସମୟ ଦିନକୁ ଦିଅନ୍ତି?
1: ବର୍ତ୍ତମାନ ତ ମୁଁ ପାଠପଢା ପାଇଁ ମୋର ପ୍ରୋଗ୍ରାମ ପାଇଁ ଟାଇମ ଦେଇପାରୁନି ସଙ୍ଗୀତ ରିଆଜକୁ, କିନ୍ତୁ ସେଇଟା ଯେହେତୁ ଆମର ଲାଇଫର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ତେଣୁ କିଛି ନହେଲେ ଅତି ଅଧଘଣ୍ଟାରୁ ଘଣ୍ଟେ ସବୁଦିନ ବସିବା ପାଇଁ ଚେଷ୍ଟା କରେ।
0: ବର୍ତ୍ତମାନ ଆପଣ କ'ଣ କରୁଛନ୍ତି, ମାନେ କ'ଣ ପାଠ ପଢୁଛନ୍ତି ବା ଚାକିରି ପାଇଁ ପ୍ରିପେୟାର କରୁଛନ୍ତି, ଯାହା ବି କରୁଛନ୍ତି ଆମ ଶ୍ରୋତାବନ୍ଧୁମାନଙ୍କୁ ଟିକେ ଜଣାଇବେ କି?
1: ନିଶ୍ଚୟ, ମୁଁ ଏବେ MBA କରୁଛି, ଫାର୍ଷ୍ଟ ଇୟର କମ୍ପ୍ଲିଟ୍ ହେଲା ଆଣ୍ଡ ଇଣ୍ଟର୍ଣ୍ଣସିପ୍ ଚାଲିଛି ଭୁବନେଶ୍ୱରରେ।
0: ଆଚ୍ଛା, ବହୁତ ସୁନ୍ଦର। ତେବେ ଅଭିପ୍ସା, ଗୀତ ଗାଇବା ସମୟରେ ଆପଣଙ୍କ ମନରେ କେଉଁ କେଉଁ ସବୁ ଭାବନା ଆସେ?
1: ଗୀତ ଗାଇବା ସମୟରେ ମୋ ମନରେ ଭାବନା, ଯାହା ଲିରିକ୍ସ ଥାଏ ସେଇଟାକୁ ମୋ ମୁଣ୍ଡରେ ସବୁବେଳେ ଚାଲୁଥାଏ। ପ୍ରାୟତଃ ମୁଁ ଭଜନ ଗାଇବା ପସନ୍ଦ କରେ, ଭଜନ ଗାଏ, ଶୁଣେ ବି ଭଜନ, ତେଣୁ ତାର ଯାହା ବି ଲିରିକ୍ସ ଥାଏ ମୋ ମୁଣ୍ଡ ସେଇଠି ଥାଏ କି ଏଥିରେ ଲେଖା ହେଇଛି, ତାକୁ ଫିଲ୍ କରିବା ପାଇଁ ଚେଷ୍ଟା କରେ ମୁଁ।
0: ମାନେ ଆପଣ କହିବାକୁ ଚାହୁଁଛନ୍ତି ଆପଣ କଳ୍ପନା ରାଇଜରେ ହଜିଯାଏ?
1: ହଜିଯାଏ।
0: ଯେମିତିକି ଆପଣ ସପୋଜ ଗୀତ ବୋଲିଲେ ମୁଁ ଜଗନ୍ନାଥଙ୍କ ଝିଅ ବୋଲି, ତ ଆପଣ ଭାବିନେବେ କି ମୁଁ ଜଗନ୍ନାଥଙ୍କ କୋଳରେ ବସିଛି, ଲକ୍ଷ୍ମୀ ମାଙ୍କ କୋଳରେ ବସି ଗୀତ ବୋଲୁଛି, ତ ଆପଣ ସେଇ ଧାଡ଼ିରୁ ଦୀପଦ ଗାଇବାକୁ ଚାହିଁବେ ଆମ ଶ୍ରୋତାବନ୍ଧୁମାନଙ୍କୁ?
1: ନିଶ୍ଚୟ, ନମିତା ମ୍ୟାମ୍ଙ୍କର ଏକ ଅତି ସୁନ୍ଦର ଗୀତ।

0: ବହୁତ ସୁନ୍ଦର ଅଭିପ୍ସା, ମନ ପୁରା ଖୁସି ହେଇଗଲା ଏବଂ ସତରେ ଆମ ଷ୍ଟୁଡିଓଟା ଯେମିତି ଜଗନ୍ନାଥମୟ ହେଇଯାଇଛି। ତେବେ ଅଭିପ୍ସା, ଆପଣଙ୍କୁ ଆଉ ଏକ ପ୍ରଶ୍ନ ରହିବ, ସଙ୍ଗୀତ ବ୍ୟତୀତ ଆପଣଙ୍କର ଆଉ କ'ଣ କ'ଣ ସବୁ ସଉକ ବା ହବି ରହିଛି?
1: ସଙ୍ଗୀତ ବ୍ୟତୀତ ମୋତେ ବୁଲିବାକୁ ଭଲ ଲାଗେ, ନୂଆ ନୂଆ ଜିନିଷ ଡିସ୍କଭର କରିବା ପାଇଁ ଭଲ ଲାଗେ। କିଛି ନହେଲେ ଯଦି ଫ୍ରି ଅଛି ପୁରା, ତ ମମିଙ୍କୁ କିଚେନରେ ହେଲ୍ପ କରିଦିଏ, ଖାଇବା ବନାଉଛନ୍ ତ ଟିକେ ହେଲ୍ପ କରିଦିଏ ଯାଇକି, ସେମିତି କିଛି କିଛି ରହିଛି।
0: ତେବେ ଅଭିପ୍ସା, ଆପଣଙ୍କର ଏଇ ସଙ୍ଗୀତକୁ ନେଇ ଆଗକୁ କିଛି ନୂଆ ପ୍ରୋଜେକ୍ଟ ଆସିବାର ସମ୍ଭାବନା ରହିଛି କି?
1: ହଁ, ନିଶ୍ଚୟ ଭାବେ ସେମିତି ତ କିଛି ପ୍ଲାନିଂ ଅଛି, କିନ୍ତୁ ସେଟା ସରପ୍ରାଇଜ୍ ଅଛି, ଏବେ ସେଟାକୁ ମୁଁ ରିଭିଲ୍ କରିବା ପାଇଁ ଚାହିଁବିନି। ଭଗବାନଙ୍କ ଦୟାରୁ ଯଦି ସେଟା ସକ୍ସେସଫୁଲ ହେଲା ତ ଶ୍ରୋତା ବନ୍ଧୁମାନେ ନିହାତି ଭାବେ ଶୁଣିବାକୁ ପାଇବେ।
0: ମୁଁ ଆଶା କରୁଛି ଭଗବାନଙ୍କ କୃପାରୁ ଆପଣଙ୍କର ସେ ଆଶା ପୂରଣ ହେଉ ଏବଂ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଯାହା ସିକ୍ରେଟଟି ରଖିଛନ୍ତି ତାହାର ଉନ୍ନତି କାମନା ମୁଁ କରୁଛି। ଆଚ୍ଛା ଅଭିପ୍ସା, ଆଜିର ଯୁବପିଢ଼ି ଯେଉଁମାନେ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଛନ୍ତି ସେମାନଙ୍କ ପାଇଁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
1: ବହୁତ ଭଲ କଥା, ଜଣେ ଯଦି ଛୋଟବେଳୁ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଗ୍ରହ ଦେଖାଉଛି ନିଜର, ସେଟା ବହୁତ ସୁନ୍ଦର କଥା। ନୂଆ ଯୁବପିଢ଼ିମାନଙ୍କୁ ମୁଁ ଏହା କହିବା ପାଇଁ ଚାହିଁବି କି ଭଲସେ ଶିଖନ୍ତୁ, ସେମାନେ ଭଲକି ପ୍ରାକ୍ଟିସ୍ କରନ୍ତୁ, ଅଭ୍ୟାସ କରନ୍ତୁ ଆଉ ଶାସ୍ତ୍ରୀୟ ସଙ୍ଗୀତକୁ ଏକ ଉଚ୍ଚତର ସୋପାନରେ ପହଞ୍ଚାଇବାରେ ଚେଷ୍ଟା କରନ୍ତୁ।
0: ଆଚ୍ଛା ଅଭିପ୍ସା, କେବେ ଏମିତି ହେଇଛି କି ଗୀତ ଗାଉ ଗାଉ ସୁର ବା ଗୀତର ପଦ ଭୁଲି ଯାଇଛନ୍ତି, ଆଉ ସେତେବେଳେ ପରିସ୍ଥିତିକୁ ଆପଣ କେମିତି ସମ୍ଭାଳିଛନ୍ତି?
1: ନିହାତି ଭାବେ ହେଇଛି, ବହୁତ ଥର ସେମିତି ହେଇଛି, ଦୁଇ ତିନି ଥର ହେଇଛି ମୁଁ ଗାଉ ଗାଉ ଲିରିକ୍ସ ଭୁଲି ଯାଇଛି। ଥରେ ଲାଷ୍ଟ ଇୟର ରଥଯାତ୍ରା ଟାଇମ୍ରେ ସୁନାବେଶ ଦିନ, ମୋର ଏବେ ବି ମନେ ଅଛି, ଗୋଟେ ପ୍ରୋଗ୍ରାମ ଥିଲା, ମୁଁ ଯାଇଥିଲି ସେଠି, ରଥ ଉପରେ ଠାକୁରଙ୍କର ବଡ଼ ବଡ଼ ମୂର୍ତ୍ତି ପୁରା, ମୁଁ ଗାଉଛି ଗୋଟେ ଗୀତ ସେଇ ଜଗନ୍ନାଥଙ୍କର, ଜଗନ୍ନାଥଙ୍କୁ କୋଉ ଗୀତ ଗାଇ ଶୁଣେଇବି ସେଇ ଉପରେ ଗୋଟେ ଗୀତ ଥିଲା, ସେଇଟା ମୁଁ ଗାଉଥିଲି ଆଣ୍ଡ ଲୁହ ଭରିଗଲା ମୋ ଆଖିରେ, ମୁଁ ଜାଣିପାରିଲିନି କା ପର ଲାଇନ୍କୁ ଗାଇବି ନା ମୁଁ କାନ୍ଦି ପକେଇବି ନା କ'ଣ, ମୁଁ ବୁଝିପାରିଲିନି ସେତେବେଳେ।
0: ତେବେ ସେ ଗୀତ ମନେ ଅଛି, ଆମ ଶ୍ରୋତାବନ୍ଧୁମାନଙ୍କୁ ଶୁଣେଇବାକୁ ଚାହିଁବେ?
1: ନିଶ୍ଚୟ।

0: ବହୁତ ସୁନ୍ଦର ଅଭିପ୍ସା। ତେବେ ଅଭିପ୍ସା, ରିୟାଜ କଲାବେଳେ ଘର ଲୋକ କେବେ ପାଟି କରି କହିଛନ୍ତି କି ବହୁତ ହେଲା ଏବେ ବନ୍ଦ କର?
1: ସେମିତି ହୁଏ, ଥରେ ଦୁଇଥର ଖଣ୍ଡେ ହେଇଛି। ଯେତେବେଳେ ଲଗାତାର ପୁରା କଣ୍ଟିନ୍ୟୁଅସ୍ ମୁଁ ରିୟାଜ କରିବି, ମାନେ ଟୋଟାଲ କବାଟ ଝରକା ପୁରା ବନ୍ଦ କରିଦେବି, ଯେମିତି ମତେ ମୁଁ ଚାହେଁନି କି ଡିଷ୍ଟର୍ବ କେହି କରନ୍ତୁ, ଫୋନ ସେପଟ ଘରେ ଥୋଇଦେବି ମୁଁ। ତ ଯେତେବେଳେ ଦୁଇ ତିନି ଘଣ୍ଟା ପାର ହେଇଯାଏ ଆଣ୍ଡ ମୁଁ ଉଠେନି, ଯେତେବେଳେ ସେତେବେଳେ ମମି ଆସିକି ପାଟି କରନ୍ତି କି ସେତିକି ଥାଉ, କାଲି ସକାଳେ କରିବୁ।
0: ତେବେ ଅଭିପ୍ ସାର୍, ଯଦି ଆପଣଙ୍କୁ କୌଣସି ଜଣେ ପ୍ରସିଦ୍ଧ ଗାୟକ ଓ ଗାୟିକାଙ୍କ ସହିତ ଡୁଏଟ୍ ଗାଇବାକୁ ସୁଯୋଗ ମିଳେ, ତେବେ ଆପଣଙ୍କର ପ୍ରଥମ ପସନ୍ଦ କିଏ ରହିବେ?
1: ଯଦି କେବେ ସୁଯୋଗ ମିଳେ, ଶ୍ରୀଚରଣ ମହାନ୍ତି ସାର୍ଙ୍କ ସହିତ ଗାଇବା ପାଇଁ ଚାହିଁବି ଫାର୍ଷ୍ଟ।
0: ତେବେ ହିନ୍ଦୀ କ୍ଷେତ୍ରରେ?
1: ହିନ୍ଦୀ କ୍ଷେତ୍ରରେ ସୋନୁ ନିଗମ ସାର୍ଙ୍କ ସହିତ ଗାଇବା ପାଇଁ ଚାହିଁବି।
0: ନିହାତି, ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବି, ଆପଣଙ୍କ ଅଭିଳାଷା ସଫଳ ହେଉ ଏବଂ ଆପଣଙ୍କର ପ୍ରିୟ ଗାୟକଙ୍କ ସହିତ ଆପଣ ଗାଇବାର ସୁଯୋଗ ପ୍ରାପ୍ତ କରନ୍ତୁ। ତେବେ ଅଭିପ୍ସା, ଆଜି ଆମମାନଙ୍କ ସହ ବହୁତ ଯୁବପିଢ଼ି ଓ ସଙ୍ଗୀତ ପ୍ରେମୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡ଼ି ହୋଇସାରିଛନ୍ତି। ସେମାନଙ୍କୁ ଆପଣଙ୍କ ନିଜ ଶୈଳୀରେ ଏମିତି କ'ଣ ଗୋଟେ ମୂଲ୍ୟବାନ ମନ୍ତ୍ର ଦିଅନ୍ତୁ ଯାହା ସେମାନଙ୍କ ଜୀବନର ସୁରକୁ ଆହୁରି ମିଠା କରିଦେବ?
1: ସଙ୍ଗୀତ ଏକ ତପସ୍ୟା, ସଙ୍ଗୀତ ଶିକ୍ଷା କରିବା, ସଙ୍ଗୀତ ଗାଇବା ମୋ ମତରେ ତ ଛୋଟ କଥା ନୁହେଁ। ଭଗବାନ ସମସ୍ତଙ୍କୁ କଣ୍ଠ ଦେଇନଥାନ୍ତି, ସମସ୍ତଙ୍କୁ ସ୍ୱର ଦେଇନଥାନ୍ତି, ସମସ୍ତଙ୍କ ଭିତରେ ସେ ଗାଇବାର ଆଗ୍ରହ ଦେଇନଥାନ୍ତି, ଶିଖିବାର ଆଗ୍ରହ ଦେଇନଥାନ୍ତି। ଯେଉଁମାନଙ୍କୁ ମିଳିଛି ସେମାନେ ନିଜକୁ ବହୁତ ଲକି ବୋଲି ଭାବନ୍ତୁ। ମୁଁ ବି ଭାବୁଛି କି ମୋତେ ଭଗବାନଙ୍କର ଏଇଟା ଗୋଟେ ବହୁତ ସୁନ୍ଦର ଆଶୀର୍ବାଦ ମୋ ପାଇଁ। ତ ସମସ୍ତେ ଯେଉଁମାନେ ଶିକ୍ଷା କରୁଛନ୍ତି, ନୂଆ ଅଛନ୍ତି, ସେମାନେ ଆହୁରି ଶିଖନ୍ତୁ, ଆହୁରି ଜ୍ଞାନ ଅର୍ଜନ କରନ୍ତୁ, ନିଜ ଉପରେ ଭରସା ରଖନ୍ତୁ। ସଫଳତା ଆଜି ନହେଲେ ତ କାଲି ମିଳିବ ଯାହା ବି ହେଲେ।
0: ବହୁତ ସୁନ୍ଦର କଥା କହିଲେ ଅଭିପ୍ସା। ତେବେ ଆମ ଯୁବବାଣୀର ଶ୍ରୋତାମାନଙ୍କୁ ଆପଣ ଏକ ସୁନ୍ଦର ଗୀତର ଦୁଇ ଧାଡ଼ି ଗାଇ ବିଦାୟ ଦେବାକୁ ଚାହିଁବେ ଯାହା ଆଜି ତାଙ୍କ ଦିନଟିକୁ ସ୍ୱତନ୍ତ୍ର କରିଦେବ?
1: ନିହାତି ଭାବେ, ଗୋଟେ ସୁନ୍ଦର ଗୀତ ଅଛି ମାଙ୍କ ଉପରେ, ହିନ୍ଦୀ ଗୀତ।

0: ବହୁତ ସୁନ୍ଦର ଅଭିପ୍ସା, ଆଜି ଆପଣଙ୍କ ସହ କଥା ହୋଇ ଆପଣଙ୍କ ସଙ୍ଗୀତ ଯାତ୍ରା ବିଷୟରେ ଜାଣି ବହୁତ ଖୁସି ଲାଗିଲା। ଆପଣଙ୍କ ଭଳି ଜଣେ ପ୍ରତିଭାଶାଳୀ ଶାସ୍ତ୍ରୀୟ ଗାୟିକା ଆମ ଓଡ଼ିଶା ପାଇଁ ଗର୍ବ। ଆମ ଷ୍ଟୁଡିଓକୁ ଆସି ଆମ ଶ୍ରୋତାମାନଙ୍କୁ ଏତେ ସୁନ୍ଦର ସମୟ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଆପଣଙ୍କୁ ମଧ୍ୟ ଧନ୍ୟବାଦ ମୋତେ ଏଠାକୁ ନିମନ୍ତ୍ରଣ କରିଥିବାରୁ, ଏବଂ ଆକାଶବାଣୀକୁ ମଧ୍ୟ ଧନ୍ୟବାଦ ମୋତେ ଏତେ ସୁନ୍ଦର ମଞ୍ଚ ଦେଇଥିବାରୁ, ଯୁବବାଣୀ ପରିବାର ସହିତ ସାମିଲ କରିଥିବାରୁ, ଯାହାଫଳରେ ମୁଁ ଏତେ ସାରା ଶ୍ରୋତାବନ୍ଧୁଙ୍କ ସହିତ ଯୋଡ଼ି ହୋଇପାରିଛି। ନମସ୍କାର।
0: ନମସ୍କାର।

ବନ୍ଧୁ, ଆପଣ ଶୁଣୁଥିଲେ କଣ୍ଠଶିଳ୍ପୀ ଅଭିପ୍ସା ଅନ୍ୱେଷତା ପଣ୍ଡାଙ୍କ ସହ ସାକ୍ଷାତକାର, ଯାହାଙ୍କୁ ସାକ୍ଷାତ କରିଥିଲେ ଶୁଭଶ୍ରୀ ପ୍ରଧାନ।

0: ବନ୍ଧୁ, ଆଜି ତ ସମୟ ଶେଷ ହୋଇଛି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ଆଜିର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆପଣଙ୍କ ମତାମତ ଆମକୁ ଚିଠି କିମ୍ବା ମେଲ୍ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲିବେ ନାହିଁ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆଉ ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
1: ଆଜିର ସୋପାନ ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଉପସ୍ଥାପିକା ସ୍ୱାତି।
0: ଆଉ ମୁଁ ଶ୍ରିୟା
1: ରହୁଛୁ।
0: ନମସ୍କାର।

0: ମୁଖ୍ୟ ସମ୍ବାଦ ସହିତ ମୁଁ ନିନା ସାହୁ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବା ସହ ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି କହିଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 100% ଡିଜିଟାଇଜେସନ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏବଂ ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଚ, ପୂଜା ସାହୁ, ତନୁଜା ଟପ୍ପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7:00। ନମସ୍କାର।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନୟେ ଭାରତ କି महीने के आखिरी रविवार का रहता है इंतजार। मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव 26 जून तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। नमो ऐप या MyGov के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भेज सकते हैं। तो याद रखें, रविवार 28 जून सुबह 11 बजे मन की बात।
2: यहाँ खबरें तोड़ी मरोड़ी नहीं जाती।
3: बहुत सारे निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
2: क्योंकि ये है देश का सबसे भरोसेमंद न्यूज चैनल DD न्यूज। केवल खबर, पूरी खबर।
1: मन की बात है जन जन की, सभी की कुछ अपनी सी, संघर्षों के कुछ किस्से कहानी, कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार। मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 59ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍କିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦିନକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶରେ ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା 1975 ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ସମ୍ଭିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ସେହିଦିନ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍କରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଣ୍ଡୀଗଡ଼ରେ ଆୟୋଜିତ ସମ୍ଭିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2047ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ଭିଧାନ ହତ୍ୟା ଦିବସକୁ ସ୍କରଣ କରିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନୁଷିକ ନିର୍ଯାତନା ସହି ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟରେ ସମ୍ଭିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ରାଜ୍ୟସଭାର 10 ଜଣ ନବନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଦେବାଶିଷ ସାମନ୍ତରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ 4 ଜଣ, ଝାଡ଼ଖଣ୍ଡରୁ 2 ଜଣ ଏବଂ ତାମିଲନାଡୁ, ଗୁଜରାଟ ଓ ଅରୁଣାଚଳ ପ୍ରଦେଶରୁ 1 ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଅଗ୍ନି ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାଲିଂ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍କିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁପାଳନ ନେଇ ସମୀକ୍ଷା କରିଥିଲେ। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡ ପରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଓ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ଆଜି ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର

ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବିଷୟ ଘୋଷଣା କରିଛନ୍ତି। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ପ୍ରକଳ୍ପର ତ୍ୱରିତ ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଡକ୍ଟର ମହାପାତ୍ର ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି।

0: ଅଛନ୍ତି। ସରକାରଙ୍କ ପକ୍ଷରୁ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। ସେହିପରି 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାବାର ଚଳଚ୍ଚିତ୍ର ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
1: ଯେଉଁମାନେ 2023 ଏବଂ 2024 ମନୋନୀତ ହୋଇଛନ୍ତି ପୁରସ୍କାର ପାଇବା ପାଇଁ, ସମସ୍ତଙ୍କୁ ମୋ ତରଫରୁ, ଆମ ବିଭାଗ ତରଫରୁ, ରାଜ୍ୟ ସରକାରଙ୍କ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି ଏବଂ ଆଶା କରୁଛି ଏ ପୁରସ୍କାର ସେମାନଙ୍କୁ ଓଡ଼ିଆ ସିନେ ଜଗତକୁ ଆହୁରି ପରିପୃଷ୍ଟ କରିବା ପାଇଁ, ଆହୁରି ସମୃଦ୍ଧ କରିବା ପାଇଁ ପ୍ରେରଣା ଯୋଗାଇବ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇଥିବା ବେଳେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସେଠାରେ ବଚନିକା ଆଦି ବିଧି ସହ ହରଣ ନୀତି ଶେଷ ହୋଇଥିଲା। ସନ୍ଧ୍ୟାଧୂପ ନୀତି ପରେ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ଭନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୋଷାକଟା ରାସ୍ତାର ଉନ୍ନତିକରଣ ପାଇଁ 7 କୋଟି ଟଙ୍କା ବ୍ୟୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଦ୍ୱାରା କାଣିଗିରି, କୋଷାକଟା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସହଜରେ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିପାରିବେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ନିରୋଧୀ ଅଭିଯାନ 2026 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାର ପ୍ରୋହାହନ ଉପରେ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ୍ ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍କାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମସ୍ତ 24 ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣ ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା, 64 ଜଣଙ୍କୁ ଆୟୁଷ୍ମାନ ବୟବନ୍ଦନ ଯୋଜନାରେ ପଞ୍ଜିକରଣ, 887 ଜଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇ କେୱାଇସି କାର୍ଡ ପ୍ରଦାନ କରାଯାଇଥିଲା। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 3 ତାରିଖ ପୂର୍ବାହ୍ନ 11:00 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର କିମ୍ବା ଆକାଶବାଣୀ କାର୍ଯ୍ୟାଳୟ ସମ୍ଭଲପୁର ଓ 27 ତାରିଖରେ ଆଇଆଇଏମ୍ସି ଢେଙ୍କାନାଳ ପରିସରରେ ସ୍ପଟ୍ ପ୍ରବେଶ ଓ ସାକ୍ଷାତକାର ଅନୁଷ୍ଠିତ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 99378-8125 ନମ୍ଘରରେ ଯୋଗାଯୋଗ କରିପାରିବେ। ଫୋନ୍ ନମ୍ଘରଟି ଆଉଥରେ କହିଦେଉଛୁ, ଇଚ୍ଛୁକ ଛାତ୍ରଛାତ୍ରୀମାନେ 99378-8125 ନମ୍ଘରରେ ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ସମ୍ଭିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍କିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ

1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ଇଂଲଣ୍ଡ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଅନ୍ତର୍ଗତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ,

ହରିଆଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ଏକାଦଶ ବ୍ରିକ୍ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଭାରତରେ ରେକର୍ଡ ପରିମାଣ 48 ବିଲିୟନ୍ ଡଲାର ନିବେଶ କରିବ ଆମାଜନ୍ ନିଷ୍ପଭିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି ପାଇଛି 971 ଜଣ ଆହତ ହୋଇଥିବା ଜଣାପଡ଼ିଛି ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ହୋଇଥିଲା ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗିଜ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି ଫଳରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି ଏହି ଘଟଣାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜ୍ଞାପନ କରିଛନ୍ତି ଆବଶ୍ୟକ ସହାୟତା ପ୍ରଦାନ କରିବା ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ରାଷ୍ଟ୍ରପତି ରୋଡ୍ରିଗିଜ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି ଏହି ଆହ୍ୱାନପୂର୍ଣ୍ଣ ସମୟ ଭିତରେ ଭାରତ ଏବଂ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିଜ୍ କହିଛନ୍ତି ରାଜ୍ୟସଭାର 10 ଜଣ ନବନିର୍ବାଚିତ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସେମାନଙ୍କୁ ଶପଥପାଠ କରାଇଛନ୍ତି ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ବିଜେପିର ତାଇ ତାଗକ ଓଡ଼ିଶାରୁ ଦେବାଶିଷ ସାମନ୍ତରାୟ ଏବଂ ଗୁଜରାଟରୁ ରାଜେଶ ପରମାନନ୍ଦ ଶୁକ୍ଳ ଅଛନ୍ତି ଅନ୍ୟମାନଙ୍କ ମଧ୍ୟରେ ତେଲୁଗୁଦେଶମ ପାର୍ଟିର 3 ଜଣ ଜନସେନା ପାର୍ଟି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସର ଜଣେ ଲେଖାଏଁ ସଦସ୍ୟ ଓ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି ଭାରତ ଅଧ୍ୟକ୍ଷତାରେ ହରିଆଣାର ଗୁରୁଗ୍ରାମରେ ଏକାଦଶ ବ୍ରିକ୍ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଆରମ୍ଭ ହୋଇଛି ଶକ୍ତି ମନ୍ତ୍ରଣାଳୟ କହିଛି ଏହି ବୈଠକରେ ବୈଷୟିକ ସ୍ତରରେ ପ୍ରମୁଖ ଶକ୍ତି କ୍ଷେତ୍ରଗୁଡ଼ିକରେ ସୃଷ୍ଟ ଆହ୍ୱାନର ମୁକାବିଲା ପାଇଁ ଆଲୋଚନା ହେବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ମତ ବିନିମୟ ହେବ ଏହି ଦୁଇଦିନିଆ ବୈଠକର ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ଶକ୍ତିମନ୍ତ୍ରୀ ମନୋହରଲାଲ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧି ସାମାଜିକ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶକ୍ତି କ୍ଷେତ୍ର ଏକ ଆଧାର ଭାବେ ପରିଗଣିତ ହୋଇଥାଏ ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ସହିତ ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ସମୟ ସମ୍ଭଳ ଏବଂ ସଂସ୍କାରମୂଳକ ନୀତି ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ବିକାଶଶୀଳ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ବିଶ୍ୱର ସର୍ବବୃହତ ଡିଜିଟାଲ ଆଧାରିତ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାପକ କରୁଛି ଭାରତ ବିଶ୍ୱର ତୃତୀୟ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦକ ଏବଂ ଚାହିଦା ପୂରଣ ରାଷ୍ଟ୍ର ଭାବେ ଉଭା ହୋଇଛି ଦେଶର ବିଦ୍ୟୁତ୍ କ୍ଷମତା 540 ଗିଗାୱାଟ୍ ହୋଇଛି ଅଣୁ ଜୀବାଶ୍ମ ଇନ୍ଧନ ଉତ୍ସ କ୍ଷେତ୍ର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ଦେଶରେ ଏବେ ସୌରଶକ୍ତି କ୍ଷମତା 54 ଗିଗାୱାଟ୍ରୁ ଅଧିକ ହୋଇଛି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଏବଂ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ଆସନ୍ତା 27 ତାରିଖରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2ଟି ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ବୈଠକ କରିବେ ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ସେସେଲ୍ସ ଓ ଭାରତ ମଧ୍ୟରେ ପୁରାତନ ସହଭାଗୀ ସମ୍ପର୍କ ରହିଆସିଛି ଉଭୟ ଦେଶ ମଧ୍ୟରେ ଐତିହାସିକ ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ବନ୍ଧ ରହିଆସିଛି ଭାରତୀୟ ମହାସାଗର ଅଞ୍ଚଳରେ ସେସେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ ଭାରତୀୟ ମହାସାଗର ଯୋଜନାରେ ସେସେଲ୍ସ ଏକ

0: ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ଏବଂ ସୁଦୂର ପ୍ରସାରୀ ବନ୍ଧୁତ୍ୱ ସ୍ଥାପନ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ୍ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଉଦ୍ୟାନ କୃଷି ବିଭାଗରେ ଏକ ସ୍ୱଚ୍ଛ ଚାରା କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି କେନ୍ଦ୍ର ଚାଷୀମାନଙ୍କୁ ଉଚ୍ଚମାନର ନିରୋଗ ଚାରା ଯୋଗାଇଦେବ। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ହେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ତ୍ରୀ ଶ୍ରୀ ଚୌହାନ ଲକ୍ଷ୍ନୌସ୍ଥିତ ଯୋଜନା ଭବନରେ ଆଜି ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟ କୃଷି ବିଭାଗର ରୋଡ୍ମ୍ୟାପ୍ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଚୌହାନ ବୁଟ, ମସୁର ଡାଲି ଏବଂ ସୋରିଷ ପାଇଁ ସରକାରୀ ସଂଗ୍ରହ ସମୟସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ପତ୍ର ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ତେଲଙ୍ଗାନା, ଜାମ୍ମୁ କାଶ୍ମୀର ଓ ଲଦାଖର ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି, ରକ୍ଷଣାବେକ୍ଷଣ ଓ ଗୁଣମାନର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ତେଲଙ୍ଗାନାର 4931 କିଲୋମିଟର, ଜାମ୍ମୁ କାଶ୍ମୀରର 2035 କିଲୋମିଟର ଏବଂ ଲଦାଖରେ 804 କିଲୋମିଟର ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ ତିନୋଟି ମ୍ୟାଚ୍ରୁ ଦୁଇଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଜିର ଷ୍ଟମ୍ପ ଅପ୍ରସାରଣ ବେଳକୁ ଭାରତ 4 ୱିକେଟ୍ ବିନିମୟରେ 333 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ସାଇ ସୁଦର୍ଶନ 132 ରନ୍ର ପାଳି ଖେଳିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ ଦୁଇଟି ଚାରିଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏ ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ରେ ଆମେରିକାର ଫିଲାଡେଲ୍ଫିଆରେ ଆଜି ବିଳମ୍ବିତ ରାତିରେ ଗ୍ରୁପ୍ ଇର ଏକ ମ୍ୟାଚ୍ରେ କୁରାକାଓ ଓ ଆଇଭରି କୋଷ୍ଟ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଇର ଆଉ ଏକ ମ୍ୟାଚ୍ରେ ଆଜି ରାତି 1:30 ଆମେରିକାର ଇଷ୍ଟ ରଥରଫୋର୍ଡଠାରେ ଇକ୍ୱେଡର ଓ ଜର୍ମାନୀ ପରସ୍କରକୁ ଭେଟିବେ। ପରେ ଆସନ୍ତାକାଲି 4:30 ଗ୍ରୁପ୍ ଏଫ୍ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମୁକାବିଲା ହେବ। ସେହି ସମୟରେ ଟୁନିସିଆ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆଜି ସକାଳେ ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ହରାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଆମାଜନ 48 ବିଲିୟନ୍ ଡଲାର ରେକର୍ଡ ପରିମାଣ ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମାଜନର ଏହି ନିଷ୍ପଭିକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଶ୍ରୀ ମୋଦିଙ୍କ ସହ ଆମାଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜାସି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିବେଶ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବିଶ୍ୱସ୍ତରରେ ଭାରତରେ ନିବେଶ ପାଇଁ ବୃଦ୍ଧି ପାଉଥିବା ଆଗ୍ରହକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ, ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ, ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ 11 ବ୍ରିକ୍ସ ଶକ୍ତିମନ୍ତ୍ରୀସ୍ତରୀୟ ବୈଠକ, ଭାରତରେ ରେକର୍ଡ ପରିମାଣ 48 ବିଲିୟନ୍ ଡଲାର ନିବେଶ କରିବ ଆମାଜନ, ନିଷ୍ପଭିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ଭାଦଦାତା କାଳୀପ୍ରସାଦ।

0: ଖଞ୍ଜା ହୋଇ ଥୁଆ ହୋଇଛି ଅସଂଖ୍ୟ ବିମାନ ପରି, ଆଉ ମଝିରେ ସବୁଜ ଉପତ୍ୟକା, ସେଇଠି ପରଜା ଗାଁ ଯାହାର ନାଁ ଲୁଲା। ତାରି ଭିତରେ ରୂପାର ହସଧାର ପରି ଖଳଖଳ ହୋଇ ଚାଲିଛି ମୁରାନ ନଈ, ପାହାଡ଼ ଦେଶର ଇମୁଣ୍ଡୁ ସେମୁଣ୍ଡ। ରାତି ମଥା ଉପରେ ରାତିର ଚାନ୍ଦୁଆ, କଳା ପାହାଡ଼ର ବାଙ୍କେ ବାଙ୍କେ ପୁରୀ ରହିଛି ଅନ୍ଧାର ଆଉ ତାରା। ପାହାଡ଼ ତାକୁ ବାନ୍ଧି ରଖିପାରୁନାହିଁ। ଲୁଲା ଗାଁର ପାଞ୍ଚ ଜଣ ଲୋକ ଖୋଲକୁ ଗଡ଼ିଲେ ପାହାଡ଼ ମଥାନ ଉପରୁ ତଳକୁ, ହଠାତ୍ ଆଖି ବାନ୍ଧି ହୋଇଗଲା। ଚାରିପଟର ବଳା ପିନ୍ଧା ପାହାଡ଼ରେ ଖାଲି ଦିଆଲି ମହୋତ୍ସବ, ପାହାଡ଼ରେ ନିଆଁ କେଡ଼େ ସୁନ୍ଦର, ଫଗୁଣର ଶେଷ ସେତେବେଳକୁ କୋରାପୁଟର ଫେରି ଘାସ ଶୁଖିଯାଏ। ଚାଞ୍ଚେରୀ ଡମ ଶୁଖିଲା ଫେରିକରକୁ ଯାଇ ନିଆଁ ଫୁଙ୍କିଲା, ନିଆଁ ଜଳିଲା ରାମନାୟକ ପାଖେ। ରାମନାୟକ ଚମକି ଉଠିଲା ଆଉ ହସିଲା, ଆଉ ହସିଲା ଚାଞ୍ଚେରୀ ଡମ।
1: ଆରେ ଚାଞ୍ଚେରୀ, ଏଲିଓ ପାଖରେ ଆଉ ଗୋଟେ ଫେରି ଘାସ ବୁଦାରେ ନିଆଁ ଲଗେଇ ଦେ, ଦେଖିବା ଚମକୁଛି କି ନାହିଁ। ଆବେ ଏଇ ଏଲିଓ ପ୍ରାଚୀନ, ଜାଣିଛୁ ଏଇ ଡଙ୍ଗର ଭିତରେ ରାତିରେ ଯୋଉ ନିଆଁ ଦିଶୁଛି ସେଇଟା ଅନ୍ଧାରରେ ଗୋଟେ ବିରାଟ ବିଜୁଳି ପରି। ଆଚ୍ଛା କହିପାରିବୁ ଏ ନିଆଁ କେମିତି ଲାଗେ, କିଏ ତାକୁ କରେ, ଆଉ କେମିତି ନିଆଁ ଚହଟି ଯାଇ ସୁନ୍ଦର ଦିଶେ? ଏସବୁ ଆମ ପୂର୍ବପୁରୁଷ ଡୁମା ମାନଙ୍କର କାମ।
2: ଦେଖ ଜାଣି ବୁଢ଼ା, ଆମେ ଲଗେଇବାରୁ ନିଆଁ ଜଳୁଛି ନା ମନକୁ? ଏ ତମେ ସବୁ ପରଜା ଲୋକ କହିବ ଭୂତ ଲଗେଇଛି ନିଆଁ, ଡୁମା ଲଗେଇଛି ନିଆଁ, ସବୁ ମିଛ କଥା।
3: ମିଛ କଥା ନୁହେଁ ଆଉ କ'ଣ, ଏ ଡୁମା ଫୁମା ସବୁ ହେଉଛି ମିଛ।
1: ମିଛ କେମିତି ମିଛ, ଏଠି ସିନା ଆମେ ଲଗେଇଛୁ, ଏଇ ଯୋଉ କୋଷ କୋଷ ନିଆଁ ଲାଗିଛି ଆକାଶର ଅଧା ଅଧି, କୋଉ ମଣିଷ ଯାଇଥିଲା ସେଠିକି ନିଆଁ ଲଗେଇବା ପାଇଁ? ସେଇ ସବୁ ଆମ ପୂର୍ବପୁରୁଷ ମଲା ଲୋକଙ୍କର କାମ, ସେଇମାନେ ହିଁ ଡୁମା, ସେଇମାନେ ହିଁ ନିଆଁ ଲଗାନ୍ତି।
3: ସତ କଥା ଜାଣୁ, ସେଇମାନେ ହିଁ ନିଆଁ ଲଗାନ୍ତି, ଡୁମା ନାହିଁ ଆଉ କ'ଣ।
2: ଆବେ ଚାଞ୍ଚେରି, ତୁ ଗୋଟେ ନିପଟ ବୋକା।
3: ବୋକା କ'ଣ,
2: ବୋକା ନୁହଁ, ଡୁମା କୁଆଡ଼ୁ ଆଇଲା ବେ ନିଆଁ ଲଗେଇବା ପାଇଁ? ସେଠି ତ ଲୋକେ ଦିନରୁ ନିଆଁ ଲଗେଇ ଯାଇଛନ୍ତି, ସେଇ ନିଆଁଟା ଏବେ ରାତିରେ ବି ଜଳୁଛି।
3: ଦିନରେ ଲାଗିଥିବା ନିଆଁ ରାତିରେ ବି ଜଳୁଛି?
2: ହଁ, ଦିନରେ ଲାଗିଥିବା ନିଆଁଟା ଏବେ ରାତିରେ ବି ଜଳୁଛି ବୋଲି ଏତେ ସୁନ୍ଦର ଦିଶୁଛି। ଆମେ ଯେମିତି ରାତିରେ ଡଙ୍ଗର ବାଟ ଦେଇ ଯାଉଛେ, ସେ ଲୋକମାନେ ବି ସେ ବାଟ ଦେଇ ଯାଉଛନ୍ତି।
3: ଯାଉଥିଲେ, ତମେ ଦେଖିଛ
2: ଡୁମା ମାନେ ନିଆଁ ଲଗେଇଛନ୍ତି, ତମେ ଦେଖିଛ?
1: କିଏ ନିଆଁ ଲଗେଇଛି ତମେ ଦେଖିନା କି ଆମେ ଦେଖିନୁ? ତମେ ଭାବୁଛ ଲୋକ ଲଗେଇଛନ୍ତି, ଆମେ ଭାବୁଛୁ ଡୁମା। ତମେ କାହିଁକି ଠିକ୍ କହିବ, ଆମେ କାହିଁକି ଭୁଲ କହିବୁ? ତମେ ତମର ଠିକ୍, ଆମେ ଆମର ଠିକ୍।
4: ସତ କଥା, ଡୁମା ନୁହେଁ ତ ଆଉ କିଏ ଲଗେଇଛି? ସେଇ ତ ରାତି କଲା, ତରା କଲା, ପାହାଡ଼ ଡୁଙ୍ଗର ସବୁ କଲା, ନିଆଁ ଲଗେଇବାକୁ ସିଏ ଏକା, ବର୍ଷା ମାରିବାକୁ ସିଏ ଏକା। ଆରେ ଇଏ କ'ଣ ଆଜିର କଥା, ଆମର ବାପାର ବାପା ହଜାର ହଜାର କାଳର କଥା, ବୁଝିଲୁ? ତମେ ତମ ଲୋକେ ବୁଝିବ ନାହିଁ, ତୁମର ସାହେବକୁ ଏମିତି ରାତିରେ ଏଠିକି ଠିଆ କରି ନିଆଁକୁ ଦେଖାଅ, ଆଉ ପଚାର ସେ କିସ୍ କହୁଛି, ଦେଖିବା ଡୁମା ନାହିଁ, ଏତେ ଲୋକ ମରୁଛନ୍ତି ସେମାନେ କିସ୍ କହୁଛନ୍ତି?
2: ଆମ ଧର୍ମରେ ଏସବୁ ନାହିଁ।
4: ଆରେ ତୁମର ଧର୍ମ ବେଶୀ ବୁଢ଼ା କି ମୁଁ ବେଶୀ ବୁଢ଼ା ସେଦିନ ଜାଣିବ, ଜାଣିଛୁ? ଏ ପାହାଡ଼କୁ ଯେତିକି ବସ ମୋତେ ସେତିକି, ମୁଇଁ ମଲି ଜନ୍ମ ହେଲା ମୋର ଦାଦି, ମୋର ଦାଦିର ଭାଇ ମଲା, ତାର ଡୁମା ମୁଇଁ ଜନ୍ମ ହେଇଛି, ମୁଇଁ ମରିବି ମୋର ଡୁମା ପୁଣି ପୁଅ ହେବ। ଯେତେବେଳେ ଯାକ ମଣିଷ ନ ହେଇ ଡୁମା ଥିବି, ଡୁଙ୍ଗରେ ଡୁଙ୍ଗରେ ବୁଲୁଥିବି, ନିଆଁ ଲଗଉଥିବି, ପବନ ହେଇ ଗିର୍ଲି ଗଛର ଫୁଲ ଝାଡ଼ୁଥିବି, ମେଘ ହେଇ ଡୁଙ୍ଗର ଉପରେ ଗଛ ପୂଜଉଥିବି, ଅନ୍ଧାର ହେଇ ତରା ଫୁଟଉଥିବି, ମୁଇଁ ଜାଣିଛେ, ବୁଝିଲୁ? ମୁଇଁ ଜାଣିଛେ, ତତେ କିଛି ଜଣା ନାହିଁ।
2: ଆରେ ତୁ ସେମିତି ଖାଲି କହିବୁ, ଶାସ୍ତ୍ର ତ ପଢ଼ିବୁ ନାହିଁ, କେତେ ଛାପା ପୁସ୍ତକମାନ ପାଷ୍ଟର ପଢ଼ି କରି ଶୁଣାଇ ଦଉଛି, ଦେଖିବୁ ସେଥିରେ କିସ୍ କିସ୍ ଲେଖା ଅଛି।
4: ହଁ ଦେଖିଛି, ଦେଖିଛି ଏଲିଓ, ସେ ଛାପା ପୁସ୍ତକ ଦେଖିଛି, ତୁମର ପାଷ୍ଟର ଆଣିଥିଲା ସେ ଛାପା ପୁସ୍ତକ, ସେଟା ନୂଆଟା ଧୋପ ଦିଶୁଛି, ନୂଆ ଖଦି ମସ୍ତର, ହେଲେ ଆମ ଦିଶାରି ଘର ପୋଥି ଦେଖିଛୁ ନା, ତାଳ ପତ୍ରର ପୋଥି, କେତେ କଥା ତାହିଁରେ ଲେଖା ଅଛି, ପାକଯୋଗ କଥା, ଭଲ ଅସାର କଥା, କିଏ କାହାର ଡୁମାର କଥା, ସେ ତାଳପତ୍ର ବିଡ଼ାଟା ପୁଣି ପୋଥିରେ ଏଲିଓ, ବୁଝିଲୁ? ଏ ପାହାଡ଼ ପରି ପୁରୁଣା, ଆଉ ଇଟା ଯୋଉଟାକୁ ପାଷ୍ଟର ଆଣିଥିଲା ସେ ତ ନୂଆଟା।
2: ହଉ ଭାଇ ହେଇଥିବ, ଆମେ କାହିଁକି ତୁଚ୍ଛାଠାରେ ଏତେ କଥା ହେବା, ତୋ ଧର୍ମ ତତେ, ମୋ ଧର୍ମ ମୋତେ।

0: ତାପରେ ଗାଁ ଦାଣ୍ଡ କମ୍ପିଲା, ବାଜାର ତାଳେ ତାଳେ ଅଘର ଦୁଆରି ନାଚିଲେ, ବୁଦା ପଡ଼ିଲା, ପାରା କୁକୁଡ଼ା ତଣ୍ଟି ମୋଡ଼ା ହେଇ ଫଡ଼ଫଡ଼ ହେଲେ, କିଛି କିଛି ରକ୍ତରେ ଦାଦିବୁଢ଼ାର ମୁହଁରେ ପିଚିକାରି ମରା ହେଲା, ଦାଦିବୁଢ଼ାର ପୂଜା ହେଲା। ଗୁରୁମାଈ ଏକା ଦୌଡ଼ାକେ ଗାଁ ଉପରକୁ ଧାଇଁଲା, ପଛେ ପଛେ ନାଚି ନାଚି ଗାଁର ଭୁଆଶୁଣୀମାନେ ଧାଇଁଲେ। ସେ କୁଦା ମାରି ଏକା ଦୌଡ଼ାକେ ପାହାଡ଼ ଉପରେ ଚଢ଼ିଲା। ସଭା ଉପରେ ଯେଉଁ ବୁଢ଼ା ବରଗଛଟି ଅଛି, ଦୁଇ ହାତରେ ତାକୁ କୁଣ୍ଢେଇ ଧରି ଗୁରୁମାଈର ଚେତା ବୁଡ଼ିଗଲା।
1: ଉତ୍ତର ମିଳିଗଲା ରେ, ମୋ କଥାର ଉତ୍ତର ମିଳିଗଲା।
2: କିସ କିସ ମିଳିଲା ବିସାରି?
1: ଆଜିଠୁ ଏଇ ଖଜୁରୀ ଗଛରେ ରହିଲା ଦାଦି ବୁଢ଼ା।
2: ଆଚ୍ଛା,
1: ପୂଜା ଦିଅ, ପୂଜା ଦିଅ ରେ, ଆଉ ଭୁଲ କର ନାହିଁ, ପୂଜା ଦିଅ। ଖଜୁରୀ ଗଛର ମୁଣ୍ଡିଟା ହାଣିଦିଅ ରେ, ନହେଲେ ଦାଦି ବୁଢ଼ା ଏଠୁ ପଳେଇଯିବ।
0: ଦାଦି ବୋଲନ୍ତେ କୋରାପୁଟର ଜଙ୍ଗଲି ଲୋକେ ବାପର ଭାଇକୁ ବୁଝନ୍ତି ନାହିଁ, ବୁଝନ୍ତି ବାପର ବାପ ଓ ତାର ବାପ। ଦାଦି ସହିତ ବୁଢ଼ା ମିଶିଗଲେ ପରଜା ଓ କନ୍ଧ ଦୁଇ ଭାଷା ଯାକ ମିଶିଯାଏ। କନ୍ଧ ଭାଷାରେ ବୁଢ଼ା ଅର୍ଥ ବାପର ବାପ। ଦାଦି ବୁଢ଼ା ବଡ଼ ସୁଧାର ଠାକୁର, ଅତି ବିରକ୍ତ ନହେଲେ ସେ କୋପ ହୁଏ ନାହିଁ। ସେ ପରା ଅନାଦି ପୂର୍ବପୁରୁଷ, ତାରି ସୃଷ୍ଟି, ଏସବୁ ସବୁ ତାରି ଖେଳ। ପ୍ରତି ଶୁକ୍ରବାର ଦିନ ନଳିଗାଁ ହାଟରୁ ଛତା ଛତୁଡ଼ି ଧରି ଏଇ ଦାଦି ବୁଢ଼ା ବାଟେ ମଣିଷର ସୁଅ ଧୀରେ ଧୀରେ ବୋହିଯାଏ। ଦାଦି ବୁଢ଼ା ଚାହିଁ ଚାହିଁ ଦେଖେ, ହାତ ଗୋଡ଼ ହେଲା ମଣିଷର କାର୍ଯ୍ୟ ଆଉ ତାର ଭଙ୍ଗୀ। ତୁନି ପଡ଼ି ଦେଖେ, କିଛି କହେ ନାହିଁ, କାରଣ ତାର ପାଟି ନାହିଁ, ସେ ଠାକୁର। ଦିନା କେତେ ଦାଦି ବୁଢ଼ାର ଠିକ୍ ଗତିକୁ ଲାଗି ଠିଆ ହେଲା ଗୋଟାଏ ବିରାଟ ଉଇହୁଙ୍କା। କିନ୍ତୁ ଗାଁ ଲୋକେ ଆସି ହୁଙ୍କାକୁ ଭାଙ୍ଗିଦେଲେ ନାହିଁ, କାରଣ ଦିଶାରି ପାଞ୍ଜି ଓଲଟେଇ କହିଲା, ଆପଣାର ସାଥୀ ହେବା ପାଇଁ ଦାଦି ବୁଢ଼ା କେଉଁ ଏକ ଠାକୁର ଡୁମାକୁ ଆପଣା ପାଖକୁ ଡାକି ଆଣିଛି। ତହୁ ଟୁଆଁଟୁଇଁ ପରି ଦାଦି ବୁଢ଼ା ଆଉ ଉଇ ହୁଙ୍କା ଏକାଠି ଠିଆ ହୋଇ ରହି ଗାଁରୁ ଏମୁଣ୍ଡ ସେମୁଣ୍ଡ ପର୍ଯ୍ୟନ୍ତ ଶୁଭଦୃଷ୍ଟି ଢାଳିଲେ। ଦାଦି ବୁଢ଼ା ପାଖେ ମାନସିକ କରିବା ବେଳେ ହୁଙ୍କା

0: ବୁଢ଼ାଠୁ ଛଡ଼େଇ ବିଭୂତି ଅନେକ ଖାଇଲେ। ଯାହାର ଛୁଆ ହେଉନାହିଁ ସିଏ ଆସିଲା ଦାଦି ବୁଢ଼ା ପାଖକୁ। ଯାହାର ଭାତ ହଜମ ହେଉନାହିଁ, ଯାହାର ରୋଗ ଭଲ ହେଉନାହିଁ, ସେମାନେ ଆସିଲେ ଦାଦି ବୁଢ଼ା ପାଖକୁ। ସେହିପରି ଗାଁର ମୁଖିଆ ରାମ ନାୟକ ଆସି ସବୁଦିନ ପରି ତା ଗୋଡ଼ ତଳେ ପଡ଼ି ଜଣାଣ କରେ,
1: ଏ ଦାଦି ବୁଢ଼ା, ମୋର ପୁଅ ଠେଙ୍ଗା ଲାଗି ଗୋଟେ ଭଲ ବୋହୂ ଦେବୁ, ଦେଖିବାକୁ ଭଲ ହେଇଥିବ, କ୍ଷେତ ପାଇଟି ଲାଗି ମଜବୁତ ଥିବ, ପିଲା ଜନମ କରିବ ଅନର ଯା, ଆଉ ଆମ ବୁଢ଼ା ବୁଢ଼ୀଙ୍କୁ ପଚାରିବ।
0: ଗାଁର ମୁଖିଆ ରାମ ନାୟକର ଗୋଟିଏ ବୋଲି ପୁଅ ଠେଙ୍ଗା ଜାନି ବାପ ହନ୍ତେ ସିଏ ହେବ ଗାଁର ନାୟକ। ରଜାଘର ତାକୁ ମୁଣ୍ଡରେ ପାଗ ଦେବେ, ଅଙ୍ଗିରେ ଲଗେଇ ଦେବାକୁ ଯୋଡ଼ିଏ ବୋତାମ ଦେବେ, ଗୋଟିକ ଉପରେ ରଜାଙ୍କ ଛବି, ଆଉ ଗୋଟିକରେ ନାତି ରଜାଙ୍କ ଛବି ଥିବ। ଠେଙ୍ଗାଜାନିର ଗଢ଼ଣ ବଳିଷ୍ଠ, ଆଉ ଲଳିତ ତାର ରୂପ, ଆଖି ଯୋଡ଼ିକ ସତେ ଯେପରି ବୌଦ୍ଧ ମେଳରେ ହସି ହସି ଭାସି ଭାସି ଯାଉଛି, ଆଉ ଉପୁଜଉଛି କେବଳ ସ୍ୱପ୍ନର କୋହକ। ତାକୁ ବାହା ହେବାକୁ ଗାଁର ସବୁ ଧାଙ୍ଗିଣୀଙ୍କର ମନ।

0: ಇಲ್ಲ ಸಾಧ್ಯ. ಅಲ್ಲೋ ಎತ್ತೆ ಬಡ ಬಡ ಮಕಾನಿ ಕೋಣ ಕರು ಅಲ್ಲೋ ದೇ ಗುಟ್ಟೆ ಮತ್ತೆ
1: ನೌನು ಮು ಕಣ ಮನ್ನ ಕಲಿ ಸಬ್ಬ ಮಕಾ ನೇ ಜಾ ಮೋರ ಗುಟ್ಟೆ ಲಿ ಚಳಿವ
0: ಗೌನು ದೇ
2: ಸಾರಿಯಾ ಬಡಿ ದಲ ಸಬುತಕ ಮಕಾ ಕಿಂತು ಠೆಂಗಾ ಜಾನಿ ಸಾರಿಯಾರ ಹಾತಟಕು ಧರಿ ಪಕೇಲಾ ಚಾಂಕಿರಿ ಆ ಝಾಂಕಿ ದಲ ಆಸ್ತೆ ಕಿನಾ
0: ಆ ಆ ಎಡಾ
1: ରହରେ ଧାଙ୍ଗଡ଼ା, ତତେ ଯଦି ମୁଁ ବିବାହ ନ ହେଇଛି ମୋ ନାଁ ବି ସାରିଆ ଦାନ ନୁହେଁ, ହାତକୁ ଧରୁଛୁ ମୋର ନାଇଁ, ଧରିଲୁ ମାନେ ମୁଁ ବି ଆଉ ଛାଡ଼ିବିନି। ଆଜି ଖସିଗଲୁ ରେ ଧାଙ୍ଗଡ଼ା, ରହ ଜହ୍ନପକ୍ଷେ ଆସୁ।
2: ଦିନେ ରାମ ନାୟକ ଆସି ତାର ସାଙ୍ଗ ପ୍ରାଚୀନ ଏଲିଓକୁ ପଚାରେ,
3: ଅୟୋ ପ୍ରାଚୀନ, ଗୋଟେ କଥା
4: କହୁନ ନାଇକେ।
3: ଏ ଆମ ଠେଙ୍ଗାର ଲାଗି, ହଁ ଠେଙ୍ଗାର ଲାଗି ସାରିଆ ଦାନକୁ ମାଗିଲେ କିସ ଖରାପ ହବ କି?
4: ସାରିଆ ଦାନ କୋଉଟା? ଓହୋ, ସେ ହରିଜାନିର ଝିଅ ତ?
3: ହଁ ହଁ ହଁ, ଆମ ଠେଙ୍ଗା ଲାଗି ମାଗିଲେ କିସ ମନ୍ଦ ହବ କି?
4: ମନ୍ଦ କ'ଣ, ଭଲ ହବ। ଆରେ ଏତେ ବଡ଼ ଲୁଲା ଗାଁରେ ହରିଜାନି ଘରକୁ ଛାଡ଼ିଦେଲେ ତୋ ସାଙ୍ଗରେ ସମାନ ହବାକୁ ଆଉ କିଏ ଅଛି? ଏକା ତୁ ଅଛୁ ରେ ରାମ, ତୋ ପୁଅ ପାଇଁ ହରିଜାନିର ଝିଅଟା ଠିକ ହବ।
3: କିନ୍ତୁ ଗୋଟେ କଥାରେ ପ୍ରାଚୀନ,
4: ପୁଣି କିନ୍ତୁ ଗୋଟାଏ କିସରେ,
3: ଠେଙ୍ଗା ଲାଗି ମୁଁ କାହିଁକି କନିଆ ଠିକ କରିବି ଯେ? ସିଏ ନିଜେ ତାର କରୁ।
4: ହଁ ହଁ, ତା ବି ଗୋଟେ କଥା, ଏ ଗାଁରେ ଏତେ ଧାଙ୍ଗିଡ଼ି, ପୁଣି ଠେଙ୍ଗା ଭଳିଆ ଧାଙ୍ଗଡ଼ା, ଦେଖିବାକୁ ସୁନ୍ଦର ଯେମିତି ପାଇଟି ବି ସେମିତି, ଆରେ ତା ପାଇଁ କ'ଣ କନିଆ ଅଭାବ?
3: ହଁ, ତାର କେତେ ବୟସ କେମିତି, ଜମା 22 ବରଷ ହେଲା, ଆମେ ଏତେ ତରତର କାହିଁକି ଲାଗି ହେବା?
4: କୋରାପୁଟ ଯାଇଥିଲି, ସେଇଠି ତ 27-28 ବର୍ଷ ନହେଲେ ଧାଙ୍ଗଡ଼ା ମାନଙ୍କର ବାହାଘର ହଉନି।
3: ତାହେଲେ ଆଉ କିଛି ଦିନ ଅପେକ୍ଷା କରିଯିବା, କି ବୋଲୁଛୁ ଯେ?
4: ହଁ ଭଲ ହୁଅନ୍ତା।

0: ନାଇକ ଯଦି ତା ପୁଅ ବିଷୟରେ ମୋତେ ମାଗି ଆସିବ, 20 କୋଟି ଟଙ୍କା ଝୋଲା ଦେଲେ ସୁଦ୍ଧା ବାପା ନାଇଁ କରିବ ନାଇଁ କୁଆଡେ।
1: ଏଲୋ, 2 ଲକ୍ଷ ବେଳେ ହେଲାଣି ଆସି, କେତେବେଳେ ଯାଇ ଆଉ ଗାଧୋଇବା?
0: ଚାଲ ଚାଲ ଚାଲ, ହଁ ଟିକେ ଦାଦି ବୁଢ଼ା ବାଟ ଦେଇ ଯିବା।
1: ଏ ସାରିଆଦାନ, ତୁ ଦାଦି ବୁଢ଼ା ପାଖରେ ଫୁଲ ଚଢ଼ିବୁଟି?
0: ହଁ ଏଇ ପରା ମନ୍ଦାର ଫୁଲ ଆଣି ହାର ଗୁନ୍ଥିଛି।
1: ତୁ ତାହେଲେ ଫୁଲ ଚଢ଼େଇଆ, ମୁଁ ଟିକେ ଯାଉଛି, ଆମର ମାଈ ଘୁଷୁରୀଟା ହଜି ଯାଇଥିଲା, ଅଇଲା କି ନାହିଁ ଦେଖୁଛି।
0: ହଉ ଯା, ବେଲ୍ ବୋର୍ଡକୁ ଦେଖା ହବ।
1: ହଉ ହଉ, ମୁଁ ତେବେ ଯାଉଛି।

0: ଦାଦିପୁରାର ପଗଡ଼ି ଉପରେ କ'ଣ ସଜ ଫୁଲମାଳ? କିଏ ବା ସେମିତି? ଏବେ ଯାଇ ତାକୁ ଛିଣ୍ଡେଇବି ଆଉ ନୂଆ ମାଳ ଲଗେଇବି। ଦାଦିପୁରା, ଏଇ ଦେଖ, ତତେ ମୁଁ ଦି ହାତରେ କୁଣ୍ଢେଇ ଧରି ଗେଲ କରି କହୁଛି, ଶୁଣୁଛୁ? ଏଣିକି ତୁ ଖାଲି ମୋ ଫୁଲ ପିନ୍ଧିବୁ, ଆଉ କା ଫୁଲ ଛୁଇଁବୁ ନାହିଁ, ନହେଲେ ମୁଁ ରୋଷେଇବି, ଜାଣିଛୁ ନା, ପେଜ ପାଣି ଛୁଇଁବିନି, ବୁଝିଲୁ? ମୋ କଥା ଭାଙ୍ଗିବୁନି।
1: ଇତିହାସର ପୃଷ୍ଠା ଗଡ଼ି ଚାଲିଛି। ଦାଦିବୁଢ଼ାର ଗୋଡ଼ ତଳେ ଝରଣା କୂଳରେ ବେଆଇନ ମଦ ରନ୍ଧା ଆରମ୍ଭ ହୋଇଛି। ଚୁଲି ଉପରେ ସଢ଼ା ମହୁଲର ଫାସ୍ ଭର୍ତ୍ତି ହାଣ୍ଡି, ତା ମୁହଁକୁ ମୁହଁ ଲାଗି ଆଉ ଗୋଟାଏ ସାନ ହାଣ୍ଡି, ସନ୍ଧିରେ ଗୋବର ନେଶା ହୋଇଛି, ସେଇଥିରୁ ନଳ ଲାଗିଛି ତଳେ ଥିବା ନିବୁଜ ଧରଣୀ ହାଣ୍ଡିରେ। ମୁହଁରେ ଅନର୍ଗଳ ହସ, ଆଉ ପାହାଡ଼ ଉପରେ ଭୁସ୍ଫାସ୍ ତାସ କାମ ଚାଲିଛି। ଏଇ ଅଳସ ଫୁଲିଆ ଦିଆଲି ମାସ ଦ୍ୱିପହରେ ଠେଙ୍ଗାଜାନି ଗଡ଼ି ଆସୁଥିଲା ଚିଲବେଢ଼ା ଜଙ୍ଗଲ ଉପରୁ ତଳ ଖାଲକୁ। ଆଖି ଜଲସା ଆଉଟା ବର୍ଣ୍ଣର ନିଶା ଠେଙ୍ଗାଜାନିର ମୁଣ୍ଡକୁ ଉଠିଥାଏ, ଧାଇଁ ଧାଇଁ ସେ ଆସୁଥାଏ। ତଳର ବେଢ଼ା ନଈରୁ ସେତେବେଳେ ଏଲିଓ ପ୍ରାଚୀନର ଭାଇ ଅଲେଇବିରିଆର ଝିଅ ସନ୍ତୋଷ କୁମାରୀ ଧୀରେ ଧୀରେ ଉଠି ଆସୁଛି। ବାଳ ମୁକୁଳା ହୋଇ ପଡ଼ିଛି, ପାଣି କେରା କେରା, ଧୀରେ ଲୁଗା ନାହିଁ, ଠେଙ୍ଗାଜାନି ପାଖରେ ଠିଆ ହୋଇଗଲା।
2: ଆରେ ଆରେ, ଇଏ କ'ଣ ଲୁଗାଟା? ହେ ଲୁଗାଟା ପିନ୍ଧି ପକା ସନ୍ତୋଷ କୁମାରୀ।
1: ସନ୍ତୋଷ କୁମାରୀ ଚାଲିଗଲା, ପଛେ ପଛେ ଠେଙ୍ଗା। କିଛି ସମୟ ଗଲା ପରେ ସେମାନେ ପହଞ୍ଚିଲେ ସମ୍ବର ଖୋଜ ଚଟାଣ ପାଖେ। ସେଠି ଚାରିପାଖେ ଗଛ ଲଟା, ସେପଟେ ଗୋଟେ ପାଣିଝରା ପଥର। ସନ୍ତୋଷ କୁମାରୀ ସେହି ଚଟାଣ ଉପରେ ଗୋଡ଼ ଲମ୍ବେଇ ଦେଇ ଧୀରେ ଧୀରେ ବସି ଗୋଡ଼ ଖସି ହେଲା। ଠେଙ୍ଗାଜାନି ତଳୁ ଉଠି ଆସି ସେଇଠି ପହଞ୍ଚିଲା।
0: କିରି, ସେମିତି କାହିଁକି ଚାହୁଁଛୁ ମୋତେ? ଏ କଥା କ'ଣ, ତୁଣ୍ଡରେ କଥା ନାହିଁ, ଛାଳ ଫିଟି ଯାଉଛି, ତୁ ଏମିତି ନାଚକୁରା? ଏ
1: ତୁଣ୍ଡ ନ ଖୋଲି ଠେଙ୍ଗାଜାନି ଦି ହାତରେ ତାକୁ ଉଠେଇ ନେଲା, ଛାତିରେ ଚାପି ଧରି ଫୁଲ ପରି ନେଇଗଲା ପାଣିଝରା ପଥର ସେ ପାଖକୁ। ସେଦିନ ପରଠୁ ସନ୍ତୋଷ କୁମାରୀ ନିଜକୁ ସମ୍ଭାଳି ନେଲା, କିନ୍ତୁ ଠେଙ୍ଗାଜାନି ଦିବାସ୍ୱପ୍ନ ଦେଖିବାକୁ ଲାଗିଲା। ରାତି ସାରା ମଧ୍ୟ ଖାଲି ସ୍ୱପ୍ନ, କିନ୍ତୁ ମୁହଁ ଫିଟେଇ କିଛି କହିବା ତା ପକ୍ଷରେ ଅତି ଅସମ୍ଭବ। ବାପ ଶୁଣିଲେ ଘର ଜାଳିଦେବ, ମା ଶୁଣିଲେ ମୁଣ୍ଡ ପିଟିଦେବ, କାରଣ ଖ୍ରୀଷ୍ଟିଆନ ହେଲେ ବି ସନ୍ତୋଷ କୁମାରୀ ଡମ ଝିଅ, ଆଉ ପରଜାମାନେ ଡମମାନଙ୍କ ସହିତ ସମ୍ପର୍କ ରଖିବା ମନା। ସେଦିନ ରାମ ନାୟକ ଓ ତା ସ୍ତ୍ରୀର ଲାଗିଲା ଝଟା ପଟା।
3: ମୋର ଗୋଟେ ବୋଲି ପୁଅ ଆସି ଭେଣ୍ଡା ହେଲାଣି, ତାର ବିବାହର ପାଇଁ ମନ ଦଉନ ମୋଟେ? କ'ଣ ତମର ଅଭାବ? ଝୋଲା ଟଙ୍କା ଯୋଗାଡ଼।

0: ପାରିବି ବିଭା ଦେବି, ଝୋଲା ଦେବି 3-4 କୋଟି ଟଙ୍କା ଆଉ 3 କୋଟି ଟଙ୍କାର ଭୋଜି। ଖ୍ରୀଷ୍ଟିଆନ ଘର ହେଲେ ବି ପ୍ରାଚୀନ ଡମ୍ ଲୋକ ଭାରି ବୁଧିଆ, ସେ ଦେଶ ବିଦେଶ ଦେଖିଛି, କୋରଡ଼ ଘର ଦେଖିଛି, ମୋଠୁ ବୟସରେ ବଡ଼, ସେ ମୋତେ ଠିକ ବୁଦ୍ଧି ବତେଇ ଦେବ ଯେ।
1: ରାମ ନାୟକ ଗଲାବେଳକୁ ପ୍ରାଚୀନ ପିଣ୍ଡାରେ ବସି ଖ୍ରୀଷ୍ଟିଆନ ହଲ୍ ଶିସ୍ତୁ ଅସୁଲ କରୁଥିଲା ଖଣ୍ଡେ କାଗଜରେ, ଆଉ ପାଖରେ ତା ଭାଇ ଅଲେଇବିରିଆର ଝିଅ ସନ୍ତୋଷ କୁମାରୀ ଗୋଟିଏ ହାଣ୍ଡିରେ ସଢ଼ା ମାଣ୍ଡିଆ

0: ପଡିବ ଦବୁ ଆମେ।
1: ତମର ଯାହା ଇଚ୍ଛା ତାହା କର, ମୁଁ କିଛି ଜାଣିନି ସେ କଥା, ମୁଁ କିଛି ଜାଣିନି ସେ କଥା।
0: ଦାଦି ବୁଢା, ତତେଇ ଲାଗିଲା ମୋ ପୁଅ କଥା।
2: ଏ ଦାଦି ବୁଢା, ନିତ ନିତ ଆସି ତୋ ପାଖେ ଜୁହାର ହଉଛି, ଠେଙ୍ଗା ଲାଗି ମୋର ମନ ଲାଖି ବହୁ ଦେବୁ। ଦେଖିବାକୁ ଭଲ ଥିବ, କ୍ଷେତ ପାଇଟିକୁ ମଜବୁତ ଥିବ, ପିଲା ଜନମ କରିବ ଅନର ଯାପ, ଆଉ ଆମ ବୁଢା ବୁଢ଼ୀ କି ପଚାରବ। ତୋ ପାଖେ ଏତିକି ମାଗୁଛି ଦାଦି ବୁଢା, ତୋ ଉପରେ ଭରସା କରି ମୁଁ ଠେଙ୍ଗା ଲାଗି ଗୋଟେ ନୂଆ ଘର କରୁଛି, ଆମ ଘରକୁ ଲାଗି ସେଇଠି ସେଇଠି ତା କନ୍ୟାକୁ ଧରି ସେ ରହିବ ଆମର ଠେଙ୍ଗା। ତୁଇ ଖାଲି ତାର ଲାଗି କନ୍ୟାଟେ ବାଛି ଦେ ଦାଦି ବୁଢା।
3: ଏଣେ ଠେଙ୍ଗା ଜାନି ବ୍ୟସ୍ତ ହୋଇ ପଡ଼େ, ମନ ଭିତରେ ସେଇ ସନ୍ତୋଷ କୁମାରୀର ଧିଏରେ ଲୁଗା ନଥିବା ରୂପ ଖାଲି ଦୁସେ ଆଉ ନିଭିଯାଏ। ସେଇ ସନ୍ତୋଷ କୁମାରୀ ଯାହାକୁ ଯେତେ ଦେଖିଲେ ବି ଆଶା ମେଣ୍ଟେ ନାହିଁ, କିନ୍ତୁ ନିଜେ ସିଏ ସନ୍ତୋଷ କୁମାରୀ କତିକି ପଶେ ନାହିଁ। ଦେଖା ହେଲେ ସନ୍ତୋଷ କୁମାରୀ ହସି ଦେଇ ଚାଲିଯାଏ, ଆଉ ଠେଙ୍ଗାର ଛାତି ଖାଲି ଦମ୍ ଦମ୍ ପଡ଼େ। ତାପରେ କିଛି ଗୋଟେ ବାହାନା କରି ସନ୍ତୋଷ କୁମାରୀ ପଛେ ପଛେ ସଜାଏ, କିନ୍ତୁ ତାକୁ ପାଏ ନାହିଁ। ପାଣିଘାତ ବାଟେ ଗଲାବେଳେ ମନକୁ ମନ ପାଦ ଥିରେ ଥିରେ ପଡ଼େ, ଅଟକି ଯାଏ ଠେଙ୍ଗା। ଆଜି ଉଦାସିଆ ଜହ୍ନ ରାତିଟାଏ, ଧାଙ୍ଗଡ଼ା ବସାଘର ସାମ୍ନାରେ ଥିବା ଗୋଟିଏ ପଥର ଚଟାଣ ଉପରେ ବସିଥାଏ ଠେଙ୍ଗା ଜାନି। ପଛପଟେ ଗୋଟେ ବଡ଼ ବରଗଛ, ଏଠି ସେଠି ଗୋଟାଏ ଗୋଟାଏ ଗଛ, ଆଉ ମୁରାନ ନଈ କୂଳର ଅନ୍ଧାରୀ ଗଛର ଗହଳି ବାଡ଼। କୁହୁଡ଼ିଆ ଜହ୍ନ ରାତିରେ ଖାଲ ଭିତରେ ଆଲୁଅର ସମୁଦ୍ର ସୃଷ୍ଟି ହୋଇଛି, ପାହାଡ଼ ଉପରେ ଗୋଲ ହେଇ ଜହ୍ନ ଉଇଁଛି, ପାହାଡ଼ି ଦେଶର ହସ ହସ ପରିଷ୍କାର ଜହ୍ନ। ଠେଙ୍ଗା ଜାନି ସାମ୍ନାକୁ ମୁହଁ କରି ବସି ଭାବୁଛି, ତା ଭାବନାର ନିଜତ୍ୱ ନାହିଁ।
4: ଆରେ ମତେ ନିଦ ଲାଗି ଯାଇଥିଲା ନା, ଏ କିସ ମୋ ଦେହ ସାରା କାକର ପଡ଼ି ଓଦା ହେଇଯାଇଛି। କିଏ ଏଇଟା, ଡୁମା ନୁହେଁ ତ? ମା କହୁଥିଲା ଏମିତି କାକର ପଡ଼ୁଥିବା ଜହ୍ନ ରାତିରେ କୁଆଡ଼େ ବାଘ ଡୁମା ବୁଲେ। ନା ନାଇଁ ନାଇଁ, ଏଇଟା ବାଘ ଡୁମା ନୁହଁ, ସେଇଟା ଦେଖିବାକୁ ସାତ ଆଠ ବର୍ଷର ପୁରୁଷ ପିଲାଟିଏ ପରି, ତୁଣ୍ଡ ଲାଲ, ମୁଣ୍ଡ ଚନ୍ଦା, ଆଖି ହଳଦିଆ। ନା ଏଇଟା ବାଘ ଡୁମା ନୁହଁ, ତେବେ କୋଉ ମଣିଷର ଡୁମା? ତୁ ତୁ ଏତେ ରାତିରେ ସନ୍ତୋଷ କୁମାରୀ,
0: କେତେ ରାତି ତ ଆସିଛି, ଆଜି କଣ ନୂଆ? କେତେ ଦୂର ବା ଆମ ଘର ଯେ, ଏଇ ତ ସେଇ ରାସ୍ତା ବାଙ୍କରେ।
4: କୁମାରୀ,
0: ତୋ କଥା ଭାବିଲେ ରାତିରେ ମତେ ନିଦ ହଉନି ରେ, କେତେ ଥର ଏମିତି ରାତି ଅଥରେ ପଳେଇ ଆସିଛି, ଭାବେ ଦେଖି ଆସିବି ଠେଙ୍ଗା କିସ୍ କରୁଛି। ହେଲେ ତୋର କି କରଜ, ଘୁଙ୍ଗୁଡ଼ି ମାରି ଶୋଇଥାଉ, ଆଉ ତୋର ଘୁଙ୍ଗୁଡ଼ି ଶବ୍ଦ ଶୁଣି ଘରକୁ ଫେରିଯାଏ।
4: କୁମାରୀ, ଏ କୁମାରୀ, ଏ ଆଡ଼ିକି ଆ, କଥା ହବା।
0: ନାଇଁ ନାଇଁ, କିଏ ଉଠିବ? ଏ ରାସ୍ତାଏ ରାସ୍ତାଏ ଯିବା, କେହି କୁଆଡ଼େ ନାହିଁ ରେ, ଆ ଦେଖିଆଇଛି।
3: ସନ୍ତୋଷ କୁମାରୀ ଆଉ କଥା ନ କହି ଯୋଉ ବାଟେ ଆସିଥିଲା ସେଇ ବାଟେ ବାଟେ ଚାଲିଲା, ପଛେ ପଛେ ଠେଙ୍ଗା। ନିଶବଦ ସାଇଁ ସାଇଁ ରାତିରେ ସେମାନେ ଚାଲିଗଲେ ଗଡ଼ାଣିଆ ରାସ୍ତାରେ ବାଟେ ବାଟେ, ଯେତେବେଳେ ଦକ୍ଷିଣର ଗୋଟିକିଆ ତରାଟି ଆକାଶରେ ଆହୁରି ତଳକୁ ତଳକୁ ବୁଡ଼ି ଆସୁଥିଲା, ଠେଙ୍ଗା ଜାନି ପଚାରିଲା,
4: ଏ କୁମାରୀ, କାଲି ପୁଣି ଆସିବୁ?
0: ହଁ
4: ଆସିବୁ ନା,
0: ହଉ ତୁ ସିଧା ଏଇଠିକି ଚାଲି ଆସିବୁ କଥା ହେବା, ସେ ଧାଙ୍ଗଡ଼ା ବସା ପାଖକୁ ଜମା ଯିବୁନି, ଏଇଠିକି ଚାଲି ଆସିବୁ।

0: ଘର ତୋଳା କାମ ଚାଲିଛି ରାମ ନାୟକର, ମାଟି ଚକଟା ହେଉଛି, କେତେ ଟୋକାଟୋକି ଲାଗିଛନ୍ତି କାମରେ, ତାଙ୍କର ମୂଲ ଦୀପା ମାଣ୍ଡିଆ, ଟୋପାଏ ଟୋପାଏ ରନ୍ଧା ମଦ, ରାମ ନାୟକ ଠେଙ୍ଗାକୁ ବସେଇ ରଖିଛି କାମ ପାଖରେ, ନିଜେ ଦଳେ ଲୋକ ନେଇ ଲାଗିଛି ଝୋଲାରେ ହିଡ଼ ବାନ୍ଧି କ୍ଷେତ ତିଆରି କରିବାରେ। ରାମ ନାୟକ ଭାବେ ତାଠୁ ଭଳି ସୁଖୀ ଆଉ କେହି ନାହିଁ।
1: ଘର ତିଆରି ସରିଗଲେ ଠେଙ୍ଗା ତାର ରହିବ ଏଇ ଘରେ, ମୁଇଁ ଥାଉ ଥାଉ ତାର କିଛି ଅସୁବିଧା ହେବନି। ଅଳ୍ପ ବୟସରେ ମା ବାପା ମୋର ମରିଗଲେ, ବଡ଼ ହେଇ ଆଠୁ ତାଠୁ ଜମି ମାଗି ତାସ୍ କଲି, ନିଜେ ମେହନତ କରି କେତେ ଧାନ ମାଣ୍ଡିଆ ଘରେ ଭର୍ତ୍ତି କଲି, ଧୀରେ ଧୀରେ ମୋର ନିଜର ଗୋରୁ ଗାଈ ହେଲେ, ଜମି କିଣିଲି। ଭାଗ୍ୟ ମୋର ଲାଗି ପର୍ସନ ହେଲା, ନହେଲେ ମୋର ଦାଦି ହରି ନାୟକ ବୁଢ଼ା ପୁତ୍ରିକ ଆଉ ନାଦାର ହେଇ ମରିଗଲା ଉତରୁ ଅମିନ ରେଭିନ୍ୟୁ ମତେ କଲେ ଗାଁର ନାୟକ, କପାଳକୁ ମୋର ଝିଅ ନାହିଁ, ନହେଲେ ଝୋଲା ଟଙ୍କା ମୋର ଘରେ ପଶିଥାନ୍ତା। ହଉ ହେଲା, ନଥାଉ ଝିଅ, ଠେଙ୍ଗା ଜାନି ତ ଅଛି, ସିଏ ମୋର ବୁଢ଼ା ଦିନର ବହବ, ସିଏ ମୋର ଟଙ୍କା ଗଛ।
0: ଏଡ଼ୁଟି ଦିନୁ ଠେଙ୍ଗା ତା ପୁଅର ପରିଚୟ ଦେଇଛି, ବାପ ପରି ପରିଶ୍ରମୀ ଆଉ ବାପ ପରି ସଦାଶୟ। ଆଠ ବର୍ଷରେ ଠେଙ୍ଗା ବାପର ଗୋରୁ ଜଗିଲା, ବାର ବର୍ଷରେ କ୍ଷେତରେ ଲଙ୍ଗଳ ଧରିଲା, ପନ୍ଦର ବର୍ଷରେ ବାପ ସଂସାରରୁ ସେ ଅଧେ, ଏବେ ତ ଆହୁରି ବଡ଼ ହେଲାଣି।
1: ଠେଙ୍ଗା, ଆରେ ତୋର ଯଦି କୋଉ କନ୍ୟା ମନ ଅଛି କହିଦେ, ଆଜ୍ଞା କରେ।
2: ମୋର କିସରେ ଆଜ୍ଞା, ତୁ ଯୋଉତା ବୋଇଲେ ସେଇତା ଆଜ୍ଞା।
3: ପରଜା ଭାଇମାନେ, ପ୍ରଭୁ ପରମ ପିତାଙ୍କୁ ବିଶ୍ୱାସ କରେ ଯେ ଆପଣଙ୍କ ପ୍ରିୟ ପୁତ୍ରକୁ ସଂସାରର ପାପ ପରିତ୍ରାଣ ନିମନ୍ତେ ପ୍ରେରଣ କରିଥିଲେ, ସର୍ବଦା ହୃଦୟରେ ତାଙ୍କୁ ଧ୍ୟାନ କର, କାରଣ ସେ ସଂସାରର ସବୁ ପାପର ବୋଝକୁ ମୁଣ୍ଡେଇବେ, ଯାହାଙ୍କୁ କ୍ଷମା କରିବେ ତାର ସବୁ ବୋଝ ତାଙ୍କର। ଏଇଟା ହେଉଛି ସୁସମାଚାର, ସୁସମାଚାର।

0: ହେଲେ ମୋ ପାଇଁ ମୋ ପାଇଁ ସୁସମାଚାର କିଛି ନାହିଁ। ସନ୍ତୋଷ କୁମାରର କ'ଣ ଅଛି? ଠେଙ୍ଗା ଭାବୁଥିବ ମୁଁ କାଲି ତାକୁ ଦହଗଞ୍ଜ କରି ମାରୁଛି, ଆଜି ରାତିରେ ତାକୁ କହିଦେଇ ଆସିବି। ଦାଦିବୁଢ଼ା, ଦାଦିବୁଢ଼ାରେ, ମୁଁ ଖ୍ରୀଷ୍ଟିଆନ ଝିଅ ବୋଲି ମୋ କଥା ଶୁଣିବୁନି? ଦେଖ, ତୋ ସାମ୍ନାରେ କାଠି କୁଠା ଏକାଠି କରି ମୁଁ କେମିତି ନିଆଁ ଜାଳୁଛି। ହେଲେ ଆମ ମଣ୍ଡଳୀ ସଭାରେ ଦେଶିଆ ଦେବଦେବୀଙ୍କୁ ପ୍ରେତ ଆଉ ସୈତାନ ବୋଲି କହୁଛୁ ବୋଲି ମୋ ଉପରେ ରାଗିଛୁ? ନାଇଁ ଦାଦିବୁଢ଼ା, ଜମାରୁ ରାଗିବୁ ନାହିଁ ମୋ ଉପରେ। ତୁ ଜରୁର ରହିବୁ ଆଜି, ମୋତେ ଦୟା କରିବୁ, ମୋ କଥା ମନେ ରଖିଥିବୁ ଦାଦିବୁଢ଼ା।
1: ଅଥଚ ଠିକ ଏହିପରି ଦିନେ ଠେଙ୍ଗା ଜାନିକି ସେ ଛଟପଟ କରି ମାରେ, ଦେଖା ଦେଇ ହସି ହସି ଚାଲିଯାଏ, କଥା କହେ ନାହିଁ, ମୁହଁ ଟିକେ ଅନାଏ ନାହିଁ ବି ଥରେ ହେଲେ, ଖୋସାରେ ଫୁଲ ପିନ୍ଧେ। ଏଣେ ସାରିଆଦାନକୁ କନ୍ୟାମାଗୁଣୀ ହେବା କଥାଟା ଗାଁରେ ଚହଳ ପକେଇଲାଣି।
2: ଆଲୋ ରହଲୋ ସାରିଆଦାନ, ତତେ ଘସି ମାଜି ଚିକଣ କରିବାକୁ ହେବ, କନ୍ୟାମଗ୍ନି ପରା ହେଇଗଲାଣି। ଠେଙ୍ଗା ଜାନି ତତେ ଉଦୁଲିଆ କରି ନବନି ଲୋ, ନାଇକ ପୁଅ, ଗାଁରେ ବଡ ଭୋଜି ହବ, ଶ୍ୱଶୁର ତୋର ଘର ତୋଳୁଛି ଲୋ।
3: ଠେଙ୍ଗାକୁ ଦେଖିଲେ ମତେ ସରମ ଲାଗୁଛି ଯେ,
2: ବାପା ତୋର ହାଟରୁ କେରା କେରା ମାଳି ଆଣିଦେଇଛି ଲୋ, ନେ ପିନ୍ଧି ପକା। ପିନ୍ଧି ପକା ଲୋ, ଗଣ୍ଠି ଗଣ୍ଠିକେ ପିତ୍ତଳ ମୁଦି ବସିଛି ପରା।
3: ଏଇ ମତେ ଟିକେ ହଳଦୀ ନଗେଇ ଦେଲୁ?
2: ନଗେଇ ଦଉଛି ଲୋ, ନଗେଇ ଦଉଛି, ତତେ ପୁରାପୁରି ହଳଦୀ ଗୁରୁ ଗୁରୁ କରିଦେବି ଲୋ ସାରିଆଦାର, ଘସି ମାଝି ପୁରା ତୋରା କରିଦେବି। ହେଲେ ଠେଙ୍ଗା ସାଙ୍ଗରେ ଦେଖା ହେଲେ ସେ ତତେ କିସ୍ କହୁଛି ଲୋ,
3: ମତେ ନାଜ ଲାଗୁଛି।
2: ଏ ମା, ବରକୁ ଦେଖି ନାଜ କିସ୍, ଠେଙ୍ଗା କିଛି କହୁନି,
3: ସେ କିସ୍ କହିବ ଲୋ, ତାକୁ ବି ତା ସାଙ୍ଗମାନେ ଟାହି ଟାପ୍ରା କରୁଛନ୍ତି,
2: ଆଉ ସେ ଧାଙ୍ଗଡ଼ାକୁ ନାଜ ଲାଗୁଛି।
1: ଠେଙ୍ଗା ଜାନି ମନେ ମନେ ଭାବେ, ସନ୍ତୋଷ କୁମାରୀ ତାର କେହି ନୁହେଁ, ସିଏ ବିବାହ ହେଇଛି, ସିଏ ଆଉ କାହାର, ପରର, ସିଏ ତଉଲି।

0: ଦେଖେ ସାରିଆ ଦାନକୁ ଆଉ ସନ୍ତୋଷ କୁମାରୀକୁ। ସାରିଆ ଦାନ ସୁନ୍ଦରୀ, ସାରିଆ ଦାନ ଭଲ, କିନ୍ତୁ ସେ ଯେମିତିକା ଗାଈ ଗୋରୁ ପରି ସହଜ ସରଳ, ଠେଙ୍ଗା ମନରେ ସିଏ ଠିକ୍ ଖେଞ୍ଚା ମାରି ଦେଇପାରେ ନାହିଁ। ସେଇଥିପାଇଁ ତାକୁ ଭଲ ଲାଗେ ସନ୍ତୋଷ କୁମାରୀ, ସିଏ ଜାଳିପାରେ, ସିଏ ଟାଣିପାରେ। ସେଦିନ ଅନ୍ଧାର ରାତି ହୋଇଥାଏ, ସମସ୍ତେ ଶୋଇପଡ଼ିଥାନ୍ତି, ମଝି ରାତିରେ ଶୀତରେ ମଞ୍ଜ ଥରି ଯାଉଥାଏ। ସନ୍ତୋଷ କୁମାରୀ ଆଉ ଠେଙ୍ଗା ଜାନି ଭେଟାଭେଟି ହେଲେ ତିନି ସପ୍ତାହ ପରେ। ସନ୍ତୋଷ କୁମାରୀ ରାଗରେ ଫଁ ଫଁ ହେଉଥାଏ,
1: କାହିଁକି ଏତେ କଥା ଠେଙ୍ଗା, କାହିଁକି ଏମିତି ଭେଟାଭେଟି ହେବା, କେତେ ଦିନ ଏମିତି ଚାଲିଥିବ ଯେ ତୋ ପାଇଁ କନିଆ ମଙ୍ଗନୀ ହେବାକୁ ବସିଲାଣି, ଆଉ କିଛି ଦିନ ପରେ ସାରିଆ ଦାନକୁ ନେଇ ତୁ ଘର କରିବୁ, ଏତେ ଲୁଚକାଳି ଖେଳର ଆଉ ଦରକାର କଣ?
2: କୁମାରୀ, ମୋ ବାପା
1: କିରେ କହୁନୁ, କଣ କହିବାକୁ ଚାହୁଁଛୁ? ବାପା ଜବରଦସ୍ତି କରୁଛି, ତୁ ପୁରା ଅଣ୍ଡ୍ରା ପିଲା, ତୋ ତୁଣ୍ଡରେ କଣ କଥା ନାହିଁ? ମୁଁ ତତେ ବୁଦ୍ଧି ବତେଇବା କି ଦରକାର ଯେ? ତୋ ସୁଖରେ ତୋ ବାଟରେ ତୁ ଯା, ମୋର କହିବାର କିଛି ନାହିଁ। ଆଗରେ ତ କେତେ ଥର ମନା କରୁଥିଲି, ଏଥିରେ କିଛି ଲାଭ ନାହିଁ। ଆମେ ହଉଛୁ ଡମ ଆଉ ଖ୍ରୀଷ୍ଟାନ, ତମେ ପରଜା, ଆମ ଜାତି ଭିନ୍ନେ ଯୋଗଟା ନ ହବାର କଥା। ଯୋଉ ରୀତିରେ ଆମର ଦାବି ଅନ୍ୟ କାଳରୁ ଚାଲୁନି, ସେ କଥା କହିଲେ ତୁ ମାନିଲୁନି, ଆଉ ଏବେ ଏବେ ତୋ ଛଡ଼ା ମୋର କେହି ନାହିଁ ରେ, କେହି ନାହିଁ। ବାପା ମାଙ୍କର ତୁ ସୁନା ପୁଅ, ମୁଁ ଜାଣେ ମତେ ତୁ ଗୋଡ଼ରେ ଘୋଡ଼େଇ ଦେବୁ, ଆଉ ତୁ ଭାଗନିଆ ନେଇ ତୁ ସୁଖରେ ଘର ଦ୍ୱାର କରିବୁ। ମୋର ଏମିତି ଅବସ୍ଥା ଯେ ଛତି କଡ଼ି ହେଇ ମନେ ମନେ ମରିଗଲେ ବି ପଦାରେ ପଦେ କଥା କହିପାରିବିନି। ସୁଖରେ ରହ, ସୁଖରେ ରହ, ମୁଁ ଯାଉଛି।

କ'ଣ କରିବି ମୁଁ କିଛି ଜାଣିପାରୁନି। ବାପା ମାଆକୁ ଟାଣ କରି ଦି କଥା ବତେଇ ଦେଲେ ପ୍ରାଣର ଶାନ୍ତି ଆସନ୍ତା। ଡୋକରାର ନିଃସହଳକ ଉପାଡ଼ି ପକାଇବାକୁ ଇଚ୍ଛା ମୋର ହେଉଛି। ସେମାନେ କେହି ମୋ ମନର କଥା ବୁଝୁନାହାନ୍ତି, କିନ୍ତୁ ମୋ ସୁଖ ପାଇଁ ଧାଉଁଛନ୍ତି ବୋଲି କହୁଛନ୍ତି। କାହିଁକି ବାହାଘରଟା ଚଞ୍ଚଳ ନ ହେଉଛି ସେଥିପାଇଁ ତାଙ୍କର ମନ ଖରାପ। ଆଉ ମୋର ବି ଇଚ୍ଛା ହେଉନି ତାଙ୍କ ଆନନ୍ଦରେ ଗୋବର ପାଣି ଅଜାଡ଼ି ଦେବାକୁ।

0: ଶୁଣୁଛ ପୁଅଟା ମୋର କାହିଁକି ମନମରା ହେଇଯାଇଛି ଏଇ କେତେ ଦିନ ହେଲାଣି
1: କାହିଁ ନାଇଁ ତ ଯିଏ ବାହା ହେବ ସିଏ କିସ ପାଇଁ ମନମରା ହେବ ଭଲ ଅଛି ଖାଉଛି ପିଉଛି ଡୁଙ୍ଗୁଙ୍ଗା ବଜାଉଛି ଗୀତ ଗାଉଛି ଏଇଟା ତ ଧାଙ୍ଗଡ଼ାର କାମ ଏଥିଲାଗି ମନ ଦୁଃଖ କଲା ବୋଲି କିଏ କାହିଁକି କହିବ
0: ମତେ କେମିତି ଲାଗୁଛି ଜାଣୁ ପୁଅ ମନରେ ଆହୁରି କଣ ପଶିଛି ଯୋଉ କଥା ସିଏ ତମ ଆଗରେ କହିବନି କି ମୋ ଆଗରେ କହିବନି
1: କିସ ବୋଲି ଭାବୁଛୁ ତୁ
0: ସାରିଆ ଦାନକୁ ବୋହୁ କରିବା ହଁ ଭଲ ହବ କିନ୍ତୁ ପୁଅ କଣ ସେଥିରେ ଆମର ଷୋଳ ଅଣା ମଙ୍ଗିଛି କାଳେ ଯଦି ଆଉ କାହାକୁ
1: ଏଇଟା ବାଜେ କଥା ଜାନିର ଝିଅ କେଡ଼େ ଭଲ ପିଲା ଭାଗ୍ୟରେ ଥିଲେ କନିଆ ମିଳେ ତାକୁ ପୁଣି ଠେଙ୍ଗାର ଇଷ୍ଟ ନାହିଁ ତେବେ ତାର ସିଏ ବାଛୁ ଆମେ ମନା କରିବୁ ନାହିଁ ଆମକୁ ଯିଏ ଭଲ ଦିଶିଲା ତାକୁ ଆମେ ବାଛିଲୁ ନାହିଁ ତାର ଯଦି କୋଉଠି ଜିଦ୍ ଅଛି ସେ କିସ ମାଇକିନା ପିଲା ହେଇଛି କହୁ ନାହିଁ କାହିଁକି
2: ଏମିତି ସନ୍ଦେହ ଭିତରେ ମାଙ୍ଗଳି ଦିନ ଆସି ପହଞ୍ଚିଥିଲା ସେଦିନ ସକାଳ ହେଲା ରାମ ନାୟକ ଏପାଖ ସେପାଖ ଦୌଡ଼ ଲଗାଇଦେଲା ଠେଙ୍ଗାର ମା ଦିନଯାକ ଘର ଲିପାଲିପିରେ ବ୍ୟସ୍ତ ଖାଲି ଦେଖା ନାହିଁ ଠେଙ୍ଗାର
1: ଦେଖୁଛୁ ତ ଠେଙ୍ଗା ମା ଦେଖୁଛୁ ପୁଅର କଥା ଆଜି କିଡ଼େ ବଡ଼ କାମ ମୁଁ ଏକୁଟିଆ ଧନ୍ଦି ହିଁ ମରୁଛି ସିଏ ତା ସୁଖରେ ଯୁଆଡ଼େ ଇଚ୍ଛା ସିଆଡ଼େ ବୁଲୁଛି ସାହାଯ୍ୟ କରିବାକୁ ଟିକେ ହେଲେ ନାହିଁ
0: ପୁଅ ଅନ୍ୟବେଳେ ଯେଡ଼େ ବେହେଲ ହଉ ପଛେ ଏତେବେଳକୁ ଟିକେ ଲାଜ କରିବ

0: ସେତକ ଦରକାର। ଉଚ୍ଚ ମୁଣ୍ଡିଆ ଡେଙ୍ଗା ପୁଅର ମୁଣ୍ଡଟି ଏତିକି ବେଳେ ମା ଗୋଡ଼ ତଳେ ନ ଘୁଷୁରିଲେ ଆମେ ତାକୁ କେତେ କଷ୍ଟ ସହି ବଡ଼ କରୁଥିଲେ କାହିଁକି। ଠେଙ୍ଗା ତାର ଠିକ କରିଛି, ଯାହା ତାର ପୂର୍ବପୁରୁଷ ମାନେ କରିଥିଲେ ସେ ତ ସେଇଆ କରିଛି, ଆଉ କଣ।
1: ଆରେ କୁଆଡ଼େ ଯାଇଛି?
0: ଗାଈ ଗୋରୁ ନେଇ ଚରେଇବାକୁ ଯାଇଛି ଜଙ୍ଗଲକୁ।

0: କିରି ଏଠି ତୁ ଆଜି ତୋର ବାହାଘର ମାଗନି ପରା, ଆଉ ଲୁଚି ଲୁଚି ତୁ ଆସି ଏଠି କାନ୍ଦୁଛୁ କାହିଁକି? ହେଇ ବାପା ଖାଇବାକୁ ଦେଇନାହିଁ କିରି, ଏ ଠେଙ୍ଗା ଠେଙ୍ଗା ଏଇ ଠେଙ୍ଗା କଣ ହେଇଛି ରେ? ହେଇ ଠେଙ୍ଗା କଣ ହେଇଛି ଯେ? ଠେଙ୍ଗା କଣ ହେଇଛି?
1: ଦି ଜଣ ଯାକ କୁଣ୍ଡା କୁଣ୍ଡି ହୋଇ କାନ୍ଦିଲେ, ଆଉ କାନ୍ଦି କାନ୍ଦିକା ପାଖର ଲଟା ଭିତରକୁ ପଶିଗଲେ। ଠେଙ୍ଗାଜାନିର ଓଠରେ ସନ୍ତୋଷ କୁମାରୀର ଲୁଣିଆ ଲୁହ, ଆଉ ସନ୍ତୋଷ କୁମାରୀର ଗାଲରେ ଠେଙ୍ଗାଜାନିର ନାକର ପାଣି।
2: ସେ କଥା ହବନି କୁମାରୀ, ଯିଏ ଯାହା କହୁ ପଛକେ ମୁଁ ତତେ ଛାଡ଼ି ପାରିବିନି କୁମାରୀ, ମୁଁ ତତେ ଛାଡ଼ି ପାରିବିନି। ଜାତିର ଲୋକେ ଖେଦି ଦେବେ ତ, ଆଉ କୋଉ ଗାଁକୁ ହେଲେ ଚାଲିଯିବା, ଯୋଉଠି କେହି ଦେଖିବେନି, କେହି ଜାଣିବେନି, କେହି ଚିହ୍ନିବେନି, ସେଠି ତୁ ଆଉ ମୁଁ ରହିବା କୁମାରୀ, କୋଉ କଣ ଭିତରେ ଡାଙ୍ଗ ପତ୍ରରେ ବାଲସାଟାଏ କରିବା, ଚାରିପାଖ ସଫା ହେଇ ଟିକିଏ ଜାଗା, ପାଖରେ ପାଣିଧାରଟିଏ ଥିବ, ସେଇଠି ରହିବା ତୁ ଆଉ ମୁଁ, କିଏ କଣ କରିବା ଆମର? ଚାଲ କୁମାରୀ ଚାଲ, ଆମେ ଏବେ ଯିବା।
0: ଛାୟା ହେଇଗଲୁ ତୁ, ଏ ପୃଥିବୀରେ କୋଉ ଜାଗା ଏମିତି ଅଛି କହିଲୁ, ଯୋଉଠି ଜାତି ଲୋକେ ଆମକୁ ଖୋଜି ପାଇବେନି, ଦିନେ ପାଇବେନି, ଦି ଦିନ ପାଇବେନି, ତାପରେ ତାପରେ ସେମାନେ କଣ ଛାଡ଼ିଦେବେ? ସେମାନେ ଖୋଜୁଥିବେ, ଯଦି ଯଦି ଆମେ ଆଉ କୋଉ ତାଲୁକାକୁ ସେମିତି ସେମିତି ଲୁଚି କରି ପଳେଇ ଯିବା ନା, ଠିକ ଅଛି ଧର ଆମେ ପଳେଇବା, ହେଲେ ସେଠି କଣ ଖାଲି ଡାଳପତ୍ରର ବାଲସା ଖଣ୍ଡେ କରିଦେଲେ ଆମ ଜିଉଣୀ ଠିକଣା ହେଇଯିବ? ପଇସା କାହିଁ, ଜମି କାହିଁ, ଖାଦି କାହିଁ, ଖଦି କାହିଁ, ଲୋକେ ଜାଣିଲେ କି ନାଚ ଲାଗିବ ରେ, ପୁରା ହରବର ହେଇଯିବା। ନାଇଁ ନାଇଁ ନାଇଁ, ତୁଚ୍ଛାକୁ ସିନା ଆମେ ବାୟା ହେଇଛି ରେ, କିଛି ନାଇଁ କିଛି ନାଇଁ।
2: କୁମାରୀ ଏଇ କୁମାରୀ କୁମାରୀ ଶୁଣ, ଖାଲି କାନ୍ଦିଲେ ତ ହବନି କୁମାରୀ, କିଛି ଗୋଟେ କରିବାକୁ ହବ, ଆମେ ଯିବା, ଯିବା କରି କୁମାରୀ, ଯୁଆଡ଼େ ହେଲେ ଆମେ ପଳେଇବା। ଆଚ୍ଛା କୁମାରୀ, କୁଆଡ଼େ ଗଲେ ହବ କହିଲୁ, କହ ତ।
0: ଗୋଟେ ଜାଗା ଅଛି ଆସାମ, ଆସାମ ଚା ବଗିଚାର କୁଲି।
2: କୁମାରୀ ଆସାମ ଏତେ ବାଟ ନଥାଉ, ଆଉ କୋଉଠିକି ଯିବା? ଏ କୁମାରୀ ତୁ କଣ ଏ ଗାଁ ଛାଡ଼ି ଏତେ ବାଟ ଯିବୁ ମୋ ସାଙ୍ଗରେ?
0: କାହିଁକି ଯିବିନି, ଆସାମ ଚାଲ। ହଁ ଆସାମ ଚାଲ, ସେଇଠି ଡିପୁରେ ରହିବା, ଡିପୁରେ କହିବା ତୁଇ ମୁଇଁ ବିବାହ ହେଇଛୁ, ଗୋଟେ ପର୍ଯ୍ୟା ଜାତି ଆମର, ହେ ମୁଁ ପର୍ଯ୍ୟା ଧାଙ୍ଗିଡ଼ି ପରି ଖଦି ପିନ୍ଧି ନେବି, ଚାଲ ଯିବା, ଦେଶ ଦେଖିବା, ପଇସା ଅର୍ଜିବା, ସେଇଠି ଯେତେ ଦିନ ମନ ଲାଗିବ ରହିବା, ଆଉ ପଇସା ପତ୍ର ହେଲେ ଲେଉଟି ଆସି କୋରାପୁଟରେ କି ଜୟପୁରରେ ଘର ବାଡ଼ି କିଣିକି ରହିଯିବା। ସେତେବେଳକୁ କେତେ ଦିନ ହେଇଯାଇଥିବ ରେ, କିଏ କଣ କରିବ ଆମର କହିଲୁ? ସେଇ ଗୋଟାଏ ଉପାୟ ଛଡ଼ା ଆଉ କିଛି ନାହିଁ ରେ, ଆଉ କିଛି ନାହିଁ।
2: ଆମେ ଯିବା, ଯିବା ଆମେ ଆସାମ କୁମାରୀ।
0: ହଁ
2: ଆଚ୍ଛା କୁମାରୀ, ତାହେଲେ କେବେ ଯିବା ଆମେ?
0: କାଲି ରାତି ନ ପାହାଣ ଉଠି ପଳେଇ ଯିବା, ହେଲା? ତୁ ବାହାରି ଆସିବୁ ଧାଙ୍ଗଡ଼ା ବସା ଘରୁ, ବାଟ ପାଖରେ ମୁଁ ବସିଥିବି, ତୁହେଁ ଏକାଠି ଚାଲିଯିବା, କଣ କହୁଛୁ?
2: ହଁ ଯିବା।
1: ଠିକ ସେ ରାତିରେ କନ୍ୟା ମାଗିବା ଠିକଣା କରି ରାମନାୟକ ଫେରି ଆସିଲା, ପାଞ୍ଚ ହାଣ୍ଡି ରନ୍ଧା ମଦ ଓ

0: ବୋତଲ ମଦରେ ସମୁଦି ସାଙ୍ଗରେ କଥା ଠିକଣା ହେଲା। ସାରିଆଦାନଙ୍କୁ ତା ବାପା ଜାଣି ପଚାରିଲା,
1: ଝିଅ
2: ବାପା,
1: ଏ ଜାଗାର ନାଇକ ତାର ପୁଅ ଠେଙ୍ଗା ଜାନି ପାଇଁ ତତେ ମାଗୁଣୀ କରିବାକୁ ଆସିଛି। ଆମେ ପରଜା ଜାତି, ଯୁଗେ ଯୁଗେ ଆମର ମନଟା କାହାରି ନୌକର ନୁହଁ। ତୋର ଇଚ୍ଛା ହେଲେ ତୁ ଯିବୁ, ନହେଲେ ମନା କରିଦବୁ। ହାତକୁ ହାତ ତାର ମଦଲନ୍ଧା ସବୁ ଫେରେଇ ଦବା। ତୋର ମନ କଥା ତୁ କହିଦେ। ଠେଙ୍ଗା ଜାନି ଗାଁର ପିଲା, ତୋର କିଛି ଅଛି ନା ନୁହଁ?
2: ମୋର ମନରେ କାହାର କଥା ନାହିଁ। ମୋର ବାପା ମାଙ୍କ ଯେମିତି ଇଚ୍ଛା ସେମିତି ଇଚ୍ଛା ମୋର।
0: ଗୋରୁ ଗୋଠ ଧରି ଠେଙ୍ଗା ଜାନି ଲେଉଟି ଆସିଲା। ମାଟା ଭାରି ବ୍ୟସ୍ତ ହେଲା।
3: ଆହା, ଆଜି ପରାଦିନଟାରେ ଏତେ ଲାଜ କଲୁ ଯେ ଲୁଚି ପଡ଼ିଲୁ। ଖରାଯାକ କୋଉଠି ରହିଲୁ ରେ ପୁଅ? ଆଜି ପୁରୁଣା ମାଣ୍ଡିଆ ପେଜ ସାଙ୍ଗରେ ଝଟା ତରକାରୀ ଟିକିଏ ହେଇଛି, ଘରେ ଲନ୍ଧା ମଦ ଅଛି, ଖା ରେ ବାପା ଖା। ଆହା, ଦିନ ଯାକ ଏମିତି ଲୁଚିଲୁ ଯେ ପେଟ ପିଠି କୋଉଠି ଲାଗି ଯାଉଛି, ମୁହଁରେ ପାଣି ନାହିଁ, ମୁହଁଟି ଶୁଖି ଯାଇଛି ରେ ଠେଙ୍ଗା।
0: ଖାଇଦେଇ ଠେଙ୍ଗା ଜାନି ଧାଙ୍ଗଡ଼ା ବସା ଘରେ ଶୋଇ ରହିଲା ସକାଳ ପାଇଁ ପ୍ରସ୍ତୁତ ହେଇ। ଲୁଗାପଟା ଦୁଇ ଖଣ୍ଡ ମୁଣ୍ଡ ତଳେ ମୁଚୁଳା କରି ରଖିଛି, ଆଉ ଦୁଇଟା ଟଙ୍କା, ଅଳ୍ପ କିଛି ମାଣ୍ଡିଆ ପେଜ, ତାର ଡୁଙ୍ଗୁଡୁଙ୍ଗା ଖଣ୍ଡକ। ରାତିଯାକ ନିଦ ନାହିଁ, ଗୋଟାଏ ନିଶା, ଗୋଟାଏ ମୋହ, ତାରି ଭିତରେ ସିଏ ଉବିଟୁବି ହେଉଛି। କୁକୁଡ଼ା ଡାକିବାକୁ ଆହୁରି ସମୟ ବାକି ଅଛି। ଠେଙ୍ଗା ଉଠିଲା। ଘରଗୁଡ଼ାକ ନିଦରେ ଶୋଇଛନ୍ତି। ଚିହ୍ନା ଘର, ଚିହ୍ନା ଦାଣ୍ଡ, ଚିହ୍ନା ପରିଚ ଧୂଆଁ କୁହୁଡ଼ି ସବୁକୁ ଛାଡ଼ି ଠେଙ୍ଗା ଚାଲିଲା ବାଟ ମଝିରେ ସନ୍ତୋଷ କୁମାରୀ। ଦୁହେଁ ଚାଲିଲେ ପାଦକୁ ପାଦ ମିଳି। ଫିକା ଅନ୍ଧାର ଭିତରେ ଚିହ୍ନା ତୋଟା ସବୁ ପଛକୁ ପଳେଇଗଲା। ମନରେ ଉଦ୍ବେଗ, କାଳେ ପଛରୁ କିଏ ଗୋଡ଼ି ଆସୁଛି। ପହିଲି ଖରା ଆସି ପଡ଼ିଲା। ଗୋଟାଏ ଉଚ୍ଚ ଘାଟି ଉପରେ ସେମାନେ,
4: ଏ କୁମାରୀ ଏଇ ଦେଖ, ଦୀପ ଉପରେ ଦାଦି ବୁଢ଼ା ଏଠିକି ବୋଲି ଦିଶୁଛି।
2: ଏତେ ଜଲ୍ଦି ଥକି ପଡ଼ିଲୁ, ଦେଖିଲୁ କି ସୁନ୍ଦର ଫୁଲ ଫେନ୍ତାଏ ଫୁଟିଛି, ଖୋସି ଦେଲୁ, ମୋ ଖୋସାରେ ଟିକେ ଲଗେଇ ଦେ। ଆରେ ଉଠ, ଉଠ ନା, ଆଜି ଯେମିତି ହେଲେ କୋରାପୁଟ ଯିବାକୁ ହବ ଯେ।
0: ସେପଟେ ସାରିଆଦାନ ଉଠିଗଲା, ବାଳରେ ଜଡ଼ା ତେଲ ଟିକେ ମାଖୁ ମାଖୁ ଭାବିଲା,
2: ଆଜି କାହିଁକି ଠେଙ୍ଗା ଜାନି କଥା ମନେ ପଡୁଛି, କେଜାଣି ନଈ ପାଣିକି ଗାଧେଇ ଗଲା ବେଳେ ଯଦି ଅତଡ଼ା ଉପରେ ଠିଆ ହେଇଥିବ କେମିତି ଠିଆ ହବ ଯେ, ପୁରୁଷ ପିଲା ମଦ ଟିକେ ପିଇ ଦେଇ ଶୋଇଯାଇଥିବ ଯଦି।
5: ଅଛି କି ଆଡେ
6: ଶୁଣିଲୁଣି, ତୋ ବର ଠେଙ୍ଗା ଜାନି ସେ ସାହିର ସନ୍ତୋଷ କୁମାରୀ ଡମୁଣୀକୁ ଉଦୁଲିଆ ନେଇ କୁଆଡେ ପଳେଇ ଯାଇଛି, ତାଙ୍କ ଘରେ କାନ୍ଦଣା ଲାଗିଛି। ଏଇ ମୁଁ ଯାଉଛି, ତୁ ଯିବୁ କି?
2: ଠେଙ୍ଗା ପଳେଇ ଯାଇଛି,

0: ଅଧା ତୋଳା ଘର ଆଗରେ ଆ କରି ବସିଛି ରାମ ନାୟକ। ଖାଲି କାନ୍ଥ ଗୁଡ଼ିକ ଉଠିଛି, ଆଉ କିଛି ନାହିଁ।
1: ଘର ହେଇଥାନ୍ତା, ଅନୁକୂଳ ହେଇଥାନ୍ତା, ପଳେ କଳା ମାଟି, ରଙ୍ଗ ମାଟି ଆଉ ଧୋବ ମାଟିରେ ଚିତା ପଡ଼ିଥାନ୍ତା, ଚାଳ ଉପରେ ମାଡ଼ିଥାନ୍ତା ଲାଉ କୁମ୍ଭଡ଼ା ଆଉ କଖାରୁ, ଆମର ବହୁ ସାରିଆ ଦାନ ମାଣ୍ଡିଆ ଫେସୁଥାନ୍ତା, ଘର ଚାଳରେ ଘରଚଟିଆ ବସା କରିଥାଏ, ଆଉ ଉଡ଼ି ବୁଲୁଥାଏ ଫଡ଼ର ଫଡ଼ର, କବାଟରେ ଭଁର ଘର କରି ଛୁଆ ପାଳିଥାନ୍ତା, ଆଉ ଆଉ ଏ ପାଞ୍ଚ

ସେ ପା ଦୁଇ ତିନିଟା ଅଝଟ ଛୁଆ ବାଳ ଫୁରଫୁର ପେଟ ଯାକ ଧୂଳି ପାଟିରେ ନାଳ ଆଉ ନାକରେ ସିଙ୍ଗାଣି ଧାର ଧାର କିଏ ବାପର ମାଳି ଭିଡ଼ୁଥାନ୍ତା ତ ଆଉ କିଏ ମାର ପଣ ଚିରୁଥାନ୍ତା ହେଲେ ଠେଙ୍ଗା ଠେଙ୍ଗା ଠେଙ୍ଗା ମୋତେ ଉଚ୍ଛନ କରି କେରେଡ଼ି ଚାଲିଗଲାରେ ଠେଙ୍ଗା ଠେଙ୍ଗା ଠେଙ୍ଗା।

0: ବୁଝିଲ ଭାଇ, ରାମ ନାଇକର ଘର ଉପରେ କୋଉ ଅଜଣା ଡୁମାର ନଜର ପଡିଛି।
1: କିଛି ଚିନ୍ତା କରନି ରେ, ମୁଁ ପ୍ରାଚୀନ ଏଲିଓ କହିଲେ ଆମର ଗୁରୁ ପାଷ୍ଟର ଆସି ହାଲେଲୁୟା ଗାଇବେ, ଆଉ ସବୁ ଦୁଃଖରୁ ନାଇକ ଆମର ତ୍ରାଣ ପାଇବ।
0: ଆଚ୍ଛା ଦିଶାରି, ପାଞ୍ଜି ଦେଖିଲ କ'ଣ ହେଇଛି ନାଇକର, କ'ଣ କଲେ ଦୋଷ କଟିବ?
2: ଦାଦି ବୁଢ଼ା ପାଖରେ ଗୋଟେ ବଡ଼ ପୂଜା ହବ, ଗୁରୁମାଇ ନାଚିବ, ଉତ୍ସବରେ ନାଇକ ନାୟିକାଣୀ ଯୋଗ ଦେବେ, ତେବେ ଯାଇ ଦାଦି ବୁଢ଼ାର ଦୟାରେ ସେମାନଙ୍କର ଜୀବନ ଶୀତଳ ହବ। ପୂର୍ଣ୍ଣମୀ ଦିନ ପୂଜା ପାଇଁ ସବୁ ଆୟୋଜନ କର।

ଯଶକୁମାରୀ ଖରାପ ଡୁମା ଥିଲା।

ତମେ ସମସ୍ତେ ଜନ୍ମ ହବା ଆଗରୁ ମୋ ଦାଦି ବୁଢ଼ା ମୁଁ ସବୁ ଜାଣେ ତମ ସମସ୍ତଙ୍କୁ ସର୍ଜେଛି ମୁଁ।

ନାଚ କର ଗୀତ ବୋଲ ମଦ ଦିଅ ଆରେ ମୋତେ ମଦ ଦିଅ।

ଲୁଲା ଗାଁର ଚାଳ ସବୁ ଭାଙ୍ଗି ପଡ଼ିଲା, ଉଇଧାର ଲାଗିଗଲେ। ଦାଦି ବୁଢ଼ା ଉପରେ ହୁଙ୍କା ବୁଢ଼ା ଟଳି ପଡ଼ିଲା, ଦୁଇ ବୁଢ଼ା ହୋଇଗଲେ ଏକ ଅଦ୍ୱିତୀୟ।

0: କିଣିଛି ତାକୁ। ଡୋରାର ଧଳା ଦେହକୁ ବି ସେମିତି ବ୍ରାଉନ ରଙ୍ଗର ଗରମ ଜାମାଟା। ସତେ କି ଗୋଟାଏ ମସ୍ତ ବଡ଼ ଅଫିସର ସେ ନୁହେଁ କି ଜେମା?
1: ନା ନା, ବଡ଼ ଅଫିସର କାହିଁକି ହବ, ଜଲିର ଯେମିତି ଗୋଟେ ଚାକର ସେ।
0: ହଁ, ହେଇ ଦେଖିଲ ଜେମା, ଜଲି ସାମ୍ନାରେ କେମିତି ବସି ପଡ଼ି ଆଗ ଦିଗୋଡ଼କୁ ଯୋଡ଼ି ଦଣ୍ଡବତ କଲା ଭଳି ଚାହିଁଛି, ପୁଣି ପଛପଟେ ତାର ଝଙ୍କା ଲାଙ୍ଗୁଡ଼ଟାକୁ ଗୁଡ଼ାଇ ଆସ୍ତେ ଆସ୍ତେ ଚଅଁର ଭଳି ହଲାଉଛି।
2: ଭାରି କସୁର ହୋଇଛି ମୋର ଜେମାମଣି, ଭାରି କସୁର, ଆପଣଙ୍କୁ ଜୁହାର ହଉଛି, ହଜୁରଙ୍କ କାନରେ ଯେମିତି ଏକଥା ନ ପଡ଼େ।
3: କିରେ ମାଧିଆ, ତୁ କାହିଁକି ଡୋରାକୁ ଜଗି ରଖିଲୁ, ଛାଡ଼ିଦେଲୁ, ସେ ମୋ ଜଲି ମୋର ଘାସ ଟାଣିନି, ଆମକୁ ଭାରି ହଇରାଣ କଲାଣି।
2: ମାଫ କରିବେ ଜେମାମଣି, କିଛି ଦୋଷ ନାହିଁ ମୋର।
3: ନା, କିଛି ଦୋଷ ନାହିଁ। ଆଚ୍ଛା ହଉ, ବାପିଙ୍କୁ କହିଦେଉଛି ଏଥର।
2: କେତେବେଳେ ସେ ଶିକୁଳୁରୁ ଖସି ପଳାଇ ଆସିଛି ମଣିମା। ଜୁହାର ଜେମାମଣି, ମାଫ କରିବେ, କାନ ମୋଡ଼ି ହଉଛି, ଆଉ କେବେ ଦିନେ ଏମିତି ହବନି। ସନିଆ ଜିମା, ମୁଁ ଡୋରାକୁ ଛାଡ଼ିଦେଇ ମଣିମାଙ୍କ ପାଇଁ ତମାଖୁ ସଜାଡ଼ିବାକୁ ଯାଇଥିଲି, ସନିଆଟା ତାକୁ ସମ୍ଭାଳି ପାରିଲାନି ହଜୁର। ଡୋରା କ'ଣ ମୋ ଛଡ଼ା ଆଉ କାହାରି କଥା ଶୁଣିବ କି? ସନିଆଟା ତାକୁ ସମ୍ଭାଳି ନ ପାରିବାରୁ ତାରି ହାତରୁ ଖସି ସେ ପଳାଇ ଆସିଛି। ଜୁହାର ଜେମାମଣି, ହେଇ ଦେଖନ୍ତୁ ମଣିମା ଇଆଡ଼ିକି ବିଜେ ହେଉଛନ୍ତି ବୈଠକଖାନାରୁ ବାହାରି।
3: ହଉ ଯା, ଏଥରଟା ତତେ ଛାଡ଼ିଦେଲି, ଆଉ ଯେବେ ଏମିତି କରିଥିବୁ ନା ତେବେ ଦେଖିବୁ। ଜାଣିଛୁ ଟି ମୁଁ କିଏ?
2: ଜାଣିଛି ଆଜ୍ଞା, ଖୁବ୍ ଜାଣିଛି, ନ ଜାଣିଥିଲେ କି ଆଜି ଯାକେ ମୋର ମୁଣ୍ଡ ରହନ୍ତା। ଜେମାମଣି ଦାନାଦାର ପରା, ହେଇ ଦେଖନ୍ତୁ ଆଜ୍ଞା, ଏ ମଣିମା ଆସିଗଲେ, ପଛେ ପଛେ ତାଙ୍କର ତମାକୁ ହୁକା ଧରି ହୁକା ନିଆ ଫୁଙ୍କି ଫୁଙ୍କି ସନିଆ ଚାଲିଛି କେମିତି, ଆଉ ମଣିମାଙ୍କ ହାତରେ ସେ ଲମ୍ବ ତମାଖୁ ନଳିକା। ମାଫ କରିବେ ଜେମାମଣି, ମୁଁ ଯାଉଛି ତେବେ।
0: ଦେଖିଲ ଜେମାମଣି, ଡୋରା କେମିତି ମଣିମା ଆସିବା ଜାଣିପାରି ସାଙ୍ଗେ ସାଙ୍ଗେ ଦୌଡ଼ି ପଳାଉଛି, ତା ପଛେ ପଛେ ପୁଣି ନାଚି ନାଚିକା ଧାଇ ଚାଲିଛି ଜଲି।
3: ଆସିଲି ମୋ ପାଖକୁ, ଗଲେ ଯାଉ ସେ ବଦମାସ ଡୋରା, ତା ସାଥିରେ ତୁ ଜମାରୁ ସାଙ୍ଗ ହେଲା, ବୁଝିଲୁ? ଆ ନେ, ଏ ବୁଟ ଭଜା ଖାଇଲୁ ଜଲି ଡାଲି, ନେ, ଭାରି ୱିକେଟ ସେ ଡୋରାଟା ନୁହେଁ କି ଆୟା? ଏଇ ଦେଖିଲ ଆୟା କେମିତି ସେ ଲନ୍ ସାରା ଘୁରି ଯାଉଛି, ଲନ୍ ଭିତରେ ଏଥର ସ୍ଲିଜିନ୍ ଫ୍ଲାୱାର ବେଗ ଗୁଡିକ କି ସୁନ୍ଦର, ନାଲି ନେଳି ଧଳା ହଳଦିଆ ଫୁଲରେ ଭର୍ତ୍ତି, ତାରି ଭିତରେ ଡୋରା କେମିତି ବିଜୁଳି ଭଳି ଏଣେତେଣେ ଛୁଟିଛି, ଭାରି ୱିକେଟ ନୁହେଁ କି ଆୟା?
0: ଓ ୟେସ୍, ଡ୍ୟାମ୍ ୱିକେଟ। ତେବେ କ'ଣ କି ଜେମାମଣି, ସେ ଦୁଇଟା ଯାକ ଭାରି ଦୋସ୍ତ ବି, ଜଲିର ସେଥର ଯେମିତି ଦେହ ଦୁଃଖ ହେଲା, ଡୋରା କେମିତି ତାକୁ ରାତିଦିନ ଜଗି ବସିଲା, ଖାଇବାକୁ ସୁଦ୍ଧା ଜଲି ପାଖରେ ତା ପାଇଁ ଦିଆଗଲା ପରା, କାହିଁ ହେଲେ ଡୋରାଟା ତ ଚଙ୍କିଲାନି ସେଥର, ଦେଖିନ
3: ପୁଣି ଯୋଉଥର ଡୋରାର ପାଦ ଜୋଖମ ହେଲା, ଜଲି କ'ଣ ତାର ପାଖ ଛାଡ଼ିଲା କି? ସତେ ଯେମିତି ଜଲିଟା ତୋର ମା। ମୋ ମାକୁ ତୁମେ ଦେଖିଛ ଆୟା, ସେ କ'ଣ ମୋତେ ଏମିତି ସୁଖ ପାଆନ୍ତି, ଆଦର କରନ୍ତି।
0: ହଁ ଜେମା, ନିଶ୍ଚୟ ୟାଠାରୁ ବହୁତ ବେଶୀ ଆଦର କରନ୍ତି ତୁମ ମା। ଏ ଯେତେ ହେଲେ ପଶୁଜନ୍ତୁ ପରା, ମଣିଷ ସାଥିରେ ପୁଣି ପଶୁ କେବେ ସମାନ ହେଲେଣି କି?
3: ମୋ ମାଙ୍କୁ ଦେଖିଛ ତୁମେ ଆୟା, ସେ ଭାରି ଭଲ ମଣିଷ ଥିଲେ ନା, ଆଉ ଖୁବ୍ ସୁନ୍ଦର ନା?
0: ଅତି ଉତ୍ତମ ମଣିଷ ସେ, ସାକ୍ଷାତ ଠାକୁରାଣୀ। ହଁ ଜେମା, ଏଇ ପରା ମଣିମା ଆସିଗଲେଣି, ଦେଖିଲ ଦେଖିଲ ଡୋରା କେମିତି ତାଙ୍କ ଦୁଇ ଗୋଡ଼ ମଝିରେ ପଶିଯାଇ ଘସି ହୋଇ ଛନ୍ଦି ହୋଇ ଏପାକ ସେପାକ ହଉଛି, ବାଟ ସୁଦ୍ଧା ଚଲାଇ ଦେଉନି ତାଙ୍କୁ, ଦେଖୁଛ ଜେମା, ମାଧିଆଟା ଯେତେ ଉଠାରୁଛି ଟାଣି ଆଣି ପାରୁନି ଜମାରୁ ତାକୁ, ମଣିମା ଖାଲି ହସୁଛନ୍ତି, ଦେଖୁଛ?
3: ଆରେ ଆରେ, ଜଲି ଜଲି ପଳେଇଲା, ବାପି ବାପି।
4: କଣ ମା, କଣ ହେଲା କି?
3: ଦେଖିଲ ବାପି, ଜଲିଟା ଜମାରୁ ମତେ ମାନୁନି।
4: ମାନିବ ମାନିବ ମା, ନିଶ୍ଚୟ ମାନିବ, ସେ ତମକୁ ନ ମାନି ପୁଣି ଯିବ କୁଆଡେ ସେ?
3: ହଁ ବାପି, ସେ ମାନନ୍ତା ଯେ ଏ ବଦମାସ ଡୋରା ତାକୁ ଜମାରୁ ଛାଉନି ପରା, ଗୋଡି ଗୋଡି ତାକୁ ଜଗି ରହିଛି ଯେମିତି,
4: ଦିହିଁକି ଦିହେଁ ଭାରି ସୁଖ ପାଆନ୍ତି କି ନା ସେଇଥିପାଇଁ।
3: ଆରେ ଆରେ, ଦେଖିଲ ବାପି, ଏ ବୁଲା କୁତି ଗୁଡିକ ଜଲିକୁ କେମିତି ଚାହିଁଛନ୍ତି, ସତେ ଯେମିତି ଖାଇଯିବେ ତାକୁ ସେମାନେ।
4: ନା ନା, ଜଲିର କେହି ରୁମ ବଙ୍କା କରିପାରିବେନି ମା, ଏଇ ଚା ଡୋରା ଉପରେ ତାଙ୍କ ନଜର ପଡ଼ିବା କିଣି କେମିତି ଲାଙ୍ଗୁଡ଼ ଯାକି ମୁହଁ ତଳୁ କରି ଗୋଟେ ଗୋଟେ ଖସି ପଳାଉଛନ୍ତି। ଆଚ୍ଛା ମା, ଏଥର ତୁମେ ୱାସ ଭିତରକୁ ଗଲ, କାକର ଫରା ପଡ଼ିଲାଣି, ଥଣ୍ଡା ଧରିବ। ଏଇ ଦେଖ ଦେବାନ ସାହେବ କାହିଁକି ତରବ ହେଇ ଆସୁଛନ୍ତି, କିଛି ଗୋଟେ ଜରୁରୀ କାମ। ଆୟା
0: ଆସନ୍ତୁ
3: ଜେମାମଣି,
4: ଜଲି ଜଲି ଯିବନି ମୋ ସାଥିରେ, ନିଶ୍ଚୟ ଯିବ
2: ମା। ହଜୁର ଚାଲନ୍ତୁ ଜେମାମଣି, ଜଲି ଆଉ ଡୋରାକୁ ନେଇ ମୁଁ ଯାଉଛି।
4: କଣ କି ଦେବାନ ସାହେବ, ହଠାତ୍ ଏମିତି ଅସମୟରେ କିଛି ଜରୁରୀ କାମ?
5: ମାଫ କରିବା ହଜୁର, ଗୋଟାଏ ଏକ୍ସପ୍ରେସ ଟେଲିଗ୍ରାମ।
4: ଏକ୍ସପ୍ରେସ ଟେଲିଗ୍ରାମ ଦେଖି, ହଁ ହେଲା,

0: ଡିଆଇଜି ହାମିଲଟନ୍ ପଠାଇଛନ୍ତି। ଗଲାଥର ପରା କଟକରେ ତାଙ୍କ ଘରକୁ ମୋତେ ସେ ନିମନ୍ତ୍ରଣ କରିଥିଲେ, ତେଣୁ ତାଙ୍କୁ ମଧ୍ୟ ମୋତେ ପ୍ରତି ନିମନ୍ତ୍ରଣ କରିବାକୁ ପଡ଼ିଥିଲା। ସେଇ ନିମନ୍ତ୍ରଣଟା ରକ୍ଷା କରି ସେ ଆସୁଛନ୍ତି। ଏଥର କ'ଣ କିଛି ଅସୁବିଧା ହେବ କି ଦେବାନ ସାହେବ?
1: ଅସୁବିଧା ହେବ କ'ଣ ହଜୁର, ଇଣ୍ଡିଆନ୍ ଆଉ ୟୁରୋପିଆନ୍ ଦୁଇଟା ଯାକ ଗେଷ୍ଟ ହାଉସ୍ ଟିପ୍ଟପ୍ ଅବସ୍ଥାରେ ରହିଛି ବରାବର ହଜୁର।
0: କିନ୍ତୁ ହାମିଲଟନ୍ ଯେ ସପରିବାରରେ ଆସୁଛନ୍ତି।
1: ସପରିବାର ବୋଇଲେ ତ ମିଷ୍ଟର ହାମିଲଟନ୍, ମିସେସ୍ ହାମିଲଟନ୍ ଆଉ ମିସ୍ ହାମିଲଟନ୍, ଆମ ୟୁରୋପିଆନ୍ ଗେଷ୍ଟ ହାଉସ୍ ପାଇଁ ସେ ତିନି ଜଣଙ୍କ ପାଇଁ ଯଥେଷ୍ଟ ହବ ହଜୁର।
0: ଠିକ କହିଛନ୍ତି, ସେଥର ସିନା ଲାଟ ସାର୍ ସଦଳ ବେଳେ ଆସିଥିବାରୁ ଦୁଇଟା ଯାକ ଗେଷ୍ଟ ହାଉସ୍ ଦରକାର ପଡ଼ିଲା।
1: ଡିଆଇଜି ସାହେବଙ୍କ ସାଥିରେ ଆଉ ବି କେହି ପୋଲିସ ଅଫିସର ଆସୁଥିଲେ, ତାଙ୍କ ପାଇଁ ଇଣ୍ଡିଆନ୍ ଗେଷ୍ଟ ହାଉସ୍ଟା ମଧ୍ୟ ଠିକ ରହିଛି ହଜୁର।
0: କିନ୍ତୁ ଡିଆଇଜିଙ୍କର ଯେ ଅସଲ ମତଲବ ହେଲା ଶିକାର,
1: ଶିକାର ପାଇଁ ତ ତଣ୍ଟିକଟା ଜଙ୍ଗଲ ଡାକ ବଙ୍ଗଳାଟା ଆଗରୁ ପ୍ରସ୍ତୁତ ରହିଛି।
0: ଆଗରୁ?
1: ହଁ ହଁ ହଜୁର ହଁ, ଆମର ପୁରା ଷ୍ଟାଣ୍ଡିଂ ଅର୍ଡର, ସବୁ ବର୍ଷ ସେଠାରେ ଶିକାର ପାଇଁ ଖ୍ରୀଷ୍ଟମାସ ଆଗରୁ ବ୍ୟବସ୍ଥା କରାଯାଇଥାଏ।
0: ସତେ ତ, ମୋର ଆଦୌ ମନେ ନଥିଲା ସେ କଥା, ଧନ୍ୟବାଦ ଦେବାନ ସାର। କିନ୍ତୁ ତଣ୍ଟିକଟା ଡାକ ବଙ୍ଗଳା ଯେ ଏଠାରୁ 12-14 ମାଇଲ ବାଟ ହବ।
1: ଚିନ୍ତା ନାହିଁ ହଜୁର, କିଛି ଚିନ୍ତା ନାହିଁ, କାଲି ସକାଳୁ ସେଠିକି ଲୋକ ଯାଇ ତମକୁ ପକେଇଦେବେ, ସେସବୁ ତଦାରଖ କରିବାକୁ ମୁଁ ସେକେଣ୍ଡ ଅଫିସରକୁ ପଠେଇ ଦେଉଛି ଆଜ୍ଞା।
0: ସେଠାରେ ପାହାଡ଼ ଜଙ୍ଗଲ ଛଡ଼ା ଗାଁ ଗଣ୍ଡା ଯେ କିଛି ନାହିଁ, ଏଣେ ହାମିଲଟନ୍ ଯେ ଯୁଦ୍ଧ ପରନ୍ତା ଖାଣ୍ଟି ଗୋରା ମିଲିଟାରୀ ଅଫିସର, କିଛି ଟିକେ ତାଙ୍କର ଅସୁବିଧା ହେଲେ ମୁଁ ଆଉ ପଦାରେ ମୁହଁ ଦେଖିପାରିବିନି।
1: ଆମେ ତେବେ ସବୁ ଅଛୁ କାହିଁକି ହଜୁର, ଛେଳି ମେଣ୍ଢା ଗୋରୁ କୁକୁଡ଼ା ଯାହା ଇଚ୍ଛା ତାଙ୍କର, ଯୋଉଦିନ ସବୁ ମହଜୁଦ ରହିବ ଖାଇବା ପାଇଁ।
0: କିନ୍ତୁ ସେ ପଶୁପକ୍ଷୀ ଜନ୍ତୁ ଗୁଡା ଯେମିତି ରୋଗିଣା ନ ହୁଅନ୍ତି,
1: ପରୀକ୍ଷା କରିବାକୁ ପଶୁ ଡାକ୍ତର ଯାଇ ବରାବର ନମଜ କରୁଥିବେ। ହଜୁରଙ୍କୁ କୌଣସି ବିଷୟରେ ଚିନ୍ତା କରିବାକୁ ଦେବିନି, ଯଦି ସେମିତି କିଛି ଘଟେ ତା ଆଗରୁ ମୁଁ ଇସ୍ତଫା ଦେଇସାରିଥିବି ହଜୁର।
0: କିନ୍ତୁ ଆପଣଙ୍କ ଇସ୍ତଫା ଦାଖଲ ଫଳରେ ମୋ ଅପମାନ ତ କମିବନି କି ସମ୍ମାନ କଦାପି ବଢ଼ିବନି, ବରଂ?
1: ନାଇଁ ହଜୁର, ନାଇଁ ନାଇଁ ନାଇଁ, ନିଶ୍ଚିନ୍ତ ରୁହନ୍ତୁ, ଏକାବେଳେକେ ସବୁ ଠିକ କରିଦେଉଛି ମୁଁ।
0: ଆଗ ଆପଣ ଟେଲିଗ୍ରାମର ପ୍ରାପ୍ତି ସ୍ୱୀକାରତା କରିସାରି ସାହେବଙ୍କୁ ମୋର ଅଭିନନ୍ଦନ ଜଣାଇ ଦିଅନ୍ତୁ ଆଜି ରାତିରେ।
1: ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ହଜୁର।
0: ହଁ ଶୁଣନ୍ତୁ, ଶିକାର ନ ମିଳିଲେ ଯେ ସବୁ ଅକାରଣ, ସେଥିପାଇଁ ଆଗରୁ ଆମକୁ ଟିକେ ନିଶ୍ଚିନ୍ତ ହେବାକୁ ପଡ଼ିବ।
1: କେତୁଟା ଶିକାର ନେଇ ଆଗରୁ ବଣ ଭିତରେ ଛାଡ଼ିବାକୁ ହବ ତ ଆଜ୍ଞା? ହଁ, ସବୁଥର ପରି ସେ ବ୍ୟବସ୍ଥା ରହିଛି। ତେବେ ସାହେବ କ'ଣ ବାଘ ଶିକାରକୁ ସୁଖ ପାଆନ୍ତି କି? ହଁ, ମିଲିଟାରୀ ଅଫିସର ପରା ପାଇଲେ ପାଉଥିବେ, ତାହେଲେ କିନ୍ତୁ ବାଘ ଆଣି ବଣରେ ଛାଡ଼ିବା ତ ମୁସ୍କିଲ ହଜୁର। ଆଉ ଯଦି ହାତୀ ଶିକାର କରିବେ ତେବେ କ'ଣ ହାତୀ ଖେଦା ଏତେ ଜଲ୍ଦି ହେଇପାରିବ କି ହଜୁର?
0: ଆରେ ନା ନା, ଏଇ ଦେଖନ୍ତୁ ଆପଣଙ୍କର ଅକଲ, ସାହେବ କ'ଣ ବାଘ ହାତୀ ଶିକାର କରିବାକୁ ଆସୁଛନ୍ତି? ପକ୍ଷୀ ହରିଣ ହେଲେ ତାଙ୍କର ଚଳେ, ଛୁଟି କଟେଇବା ଭିତରେ ଟିକେ ମନ ଖୁସ୍ କରିବା, ଫୁର୍ତ୍ତି କରିବା, ବୁଝିଲେ?
1: ଖୁବ୍ ବୁଝିଲି, ଖୁବ୍ ବୁଝିଲି ହଜୁର, ଖୁବ୍ ବୁଝିଲି। ହଁ ସାହେବ, ପୁଣି ତାଙ୍କ ୱାଇଫ୍ ପୁଣି ଡକ୍ଟରଙ୍କୁ ଘେନି ଏଠିକି ଆମର ଶୀତ ଛୁଟା କଟେଇବେ ଏଥର, ଆମେ ଖାଲି 2-4 ଡଜନ ଛେଳି ହରିଣ ସେଇ ଜଙ୍ଗଲ ଭିତରେ ଛାଡ଼ିଦେଲେ ହେଲା। କିନ୍ତୁ ହଜୁର, ଚଢ଼େଇ ଗୁଡ଼ାଙ୍କୁ ତ ପାରି ହବନି, ତେଳାଙ୍କୁ ଖବର ଦେଇ ଚଢ଼େଇ ଗୁଡ଼ାରେ ଅଠା ଲଗେଇ ଗଛ ଡାଳରେ ବସିବା ପାଇଁ ବେଳ କାହିଁ ହଜୁର? ତେବେ ଅଜ କରିକି ଅହିରାଜ ନହେଲେ ଦିଶାଟା ଗୋଖର ସାପ ଯଦି ଚାହାନ୍ତେ?
0: ନା ନା, ମହା ମୁସ୍କିଲ, ସାପ ଦେଖିଲେ ସେମାନେ ଡରିବେ, ଭାରତ ବର୍ଷର ବଡ଼ ବିଜ୍ଞାପନ ଯେ ସାପ, ଆଉ 10-12ଟା ହରିଣ ଗୋଡ଼ରେ ଲମ୍ବ ସରୁ ଦୌଡ଼ି ବାନ୍ଧି ଲୋକେ ଯେମିତି ବଣ ଭିତରେ ଲୁଚି ରହନ୍ତି, ନହେଲେ ହରିଣ ଶିକାର କରୁ କରୁ ସାହେବ ଯଦି ମଣିଷ ଶିକାର କରିପକାନ୍ତି ସେଥିପାଇଁ ଦାୟୀ ହେବେ ଆପଣ ଦେବାନ ସାର।
1: କଦାପି ନୁହେଁ, କଦାପି ନୁହେଁ ହଜୁର, ମୋ କାମରେ କେବେ ହେଲେ କିଛି ଅସାବଧାନତା ଦେଖିଛନ୍ତି କି ହଜୁର? ସେଥର କମିଶନର ସାହେବ ଆସିଲା ବେଳେ ଯେମିତି ସବୁ ଥଣ୍ଟିଆ ପୁଣି ମଣିଷକିଆ କିମ୍ବୀର ଧରାଇ ଆଣି ନଈଟାପୁରେ ପୋଖରିଆ ଭିତରେ ଛାଡ଼ିଦେଲୁ, ଶିକାର କରି ଖୁସି ହେଇ ସାହେବ ମୋତେ ସାର୍ଟିଫିକେଟ୍ ଦେଇଯାଇଛନ୍ତି ହଜୁର।
0: ସବୁ ଜାଣି ଦେବାନ ସାର, ତଥାପି ଆଉ ଥରେ ଆପଣଙ୍କର ମନେ ପକେଇ ଦେବାଟା।
1: ହଁ ହଜୁର, ମନେ ପକେଇବେନି ତ ଆଉ କିଏ ପକେଇବ ହଜୁର, ଯେ ମା ବାପ।
0: ହଁ ଆଉ ଦେଖନ୍ତୁ, ଡିଆଜି ସାହେବଙ୍କର ଯେମିତି କର୍ଣ୍ଣଗୋଚର ହୁଏ ଯେ କ୍ୟାମ୍ପରେ ଯେତେ ଦୁଧ ଅଣ୍ଡା ମାଂସ କୁକୁଡ଼ା ରୋଜ ଖର୍ଚ୍ଚ ହୁଏ ସେସବୁ ଟିକିନିକି ଭାବରେ ଭେଟେନାରୀ ଡାକ୍ତରଙ୍କ ପରୀକ୍ଷାରେ ପାସ୍ କରିସାରି ସାହେବଙ୍କ ରନ୍ଧନଶାଳକୁ ଅଣାଯାଏ, ତାହା ନହେଲେ ଯେ ଆମର ସବୁ ପରିଶ୍ରମ ପଣ୍ଡ,
1: କୌଣସି ବିଷୟରେ କିଛି ମାତ୍ର ତ୍ରୁଟି ହବନି ହଜୁର, ସେଗୁଡ଼ାକ ତ ହେଲା ମାମୁଲି କଥା।
0: ହଁ ଆଉ ଶୁଣନ୍ତୁ
1: ଆଜ୍ଞା,
0: ଆପଣ ସବୁବେଳେ ଏମିତି ମୋତେ ମଣିମା ହଜୁର ବୋଲି ଡାକିବେନି।
1: କାହିଁକି ହଜୁର?
0: ଏଇ ସାଙ୍ଗେ ସାଙ୍ଗେ ପୁଣି ସେଇ ହଜୁର, ହଜୁର ମଣିମାର ଯୁଗ ତ ନାହିଁ ଦେବାନ ସାହେବ, ଟଙ୍କା ଯାଇ ପରା ନୋଟ ବାହାରିଲାଣି, ଯାହା ଅଚଳ ହେଇପଡ଼ିଛି ତାକୁ ଆଉ ବ୍ୟବହାର କଲେ ଚଳିବ କେମିତି? ଏସବୁ ଛାଡ଼ିବାକୁ ହବ ଦେବାନ ସାହେବ, ପାସରେ ଦେବାକୁ ପଡ଼ିବ।
1: ପାସରେ ହବ କେମିତି ଆଜ୍ଞା, ହଜୁରଙ୍କୁ ତ ପୁଣି ଖୋଦ ଇଂରେଜ ସରକାର KCI ଉପାଧିରେ ଭୂଷିତ କରିଛନ୍ତି, ଭାରତ ସାମ୍ରାଜ୍ୟର ନାଇଟ କମାଣ୍ଡର ପରା ହଜୁର।
0: ତାର ଅର୍ଥ ହେଲା ମୁଁ ଜଣେ ସାର୍ ବା ମହାଶୟ ବ୍ୟକ୍ତି, ଆପଣ ମୋତେ ସାର୍।

0: ବୋଲି ଡାକି ପାରନ୍ତି।
1: ସାର୍ଟା ତ ବିଦେଶୀ ଶବ୍ଦ ହଜୁର, ସାର୍ ତ ସ୍କୁଲ ପିଲାମାନେ ତାଙ୍କ ମାଷ୍ଟରଙ୍କୁ ଡାକନ୍ତି।
0: ସ୍କୁଲ ପିଲାଙ୍କ କଥା ଛାଡ଼ନ୍ତୁ, ଏଇ ଯେ ପୋଲିସ ଡିଆଇଜି ଆସୁଛନ୍ତି ନା, ସିଏ କଦାପି ହଜୁର ମଣିମା ଆଜ୍ଞା ଅବଧାନ କଥା ଗୁଡ଼ାକ ପସନ୍ଦ କରିବେନି, ଶୁଣିଲେ ଖାଲି ହସିବେ। ଇଂରେଜ ଜାତି ପରା ସେମାନେ, ଅନେକ ବର୍ଷ ଓଡ଼ିଶାରେ ରହି ଓଡ଼ିଆ କହିବା ବୁଝିବା ତାଙ୍କ ପକ୍ଷରେ ସହଜ ହେଇ ପଡ଼ିଲାଣି କି ନା, ଠିକ ଏଇ ଆମ କଟକ କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ହେଣ୍ଡରସନ୍ ସାହେବଙ୍କ ଭଳି। ଆପଣଙ୍କ ମୋର ଏସବୁ ଶବ୍ଦ ଶୁଣିଲେ ସେମାନେ ଆମକୁ ପୁରୁଣା କାଳିଆ ମରଟି ଭାବି ହସିବେ ସିନା।
1: କଦାପି ନୁହେଁ, କଦାପି ନୁହେଁ ହଜୁର, କଦାପି ନୁହେଁ ହଜୁର, ମୁଁ କହିବେ ପୁରୁଣା କାଳିଆ ମରଟି, ଆଉ ତାହେଲେ ଅପ୍ ଟୁ ଡେଟ୍ କୁହାଯିବ କାହାକୁ ହଜୁର?
0: ଅପ୍ ଟୁ ଡେଟ୍? ହଁ, ମୁଁ ଆଉ ମୋର ଦେୱାନ ସାହେବ ଆପଣ ନୁହେଁ କି? ମୁଁ ଜଣେ ବିଲାତ ଫେରନ୍ତା, ଆଉ ଆପଣ ହେଲେ ଇଂରେଜ ପଢୁଆ।
1: କଲେଜିଏଟ୍ ସ୍କୁଲ ହେଣ୍ଡରସନ୍ ସାହେବଙ୍କ ପାଖରେ ମୁଁ ପଢିଛି ଆଜ୍ଞା, ସିଏ ତ ନିଜେ ଓଡ଼ିଆରେ ବହି ଲେଖିଛନ୍ତି, କିନ୍ତୁ ସେଇମାନେ ତ ପୁଣି ୟୋର୍ ଅନର୍, ୟୋର୍ ମେଜେଷ୍ଟି, ୟୋର୍ ହାଇନେସ୍, ମି ଲର୍ଡ, ଏମିତି କେତେ କଥା ବାହାର କରୁଛନ୍ତି ଆଜ୍ଞା।
0: ଆପଣଙ୍କୁ ପାରି ହବନି ଦେୱାନ ସାହେବ, ଆଉ ପାରି ହବନି, ଏ ବିଷୟରେ ମଧ୍ୟ ଅନେକ କଥା ଭାବିଛନ୍ତି। ଦେଖୁ
1: ହଜୁରଙ୍କ ଠାରୁ ଯେତିକି ଶିଖିଛି ସେତିକି, ହଜୁର ତ କେତେ ଥର ବିଲାତ ଯାଆସ କଲେଣି, ତେବେ ଉଆସ ଭିତରେ କାହିଁ ହେଲେ ଟିକେ ବିଲାତି କାଇଦା ଦେଖିବା ଯେ ମୁସ୍କିଲ।
0: ସେଟା ମୋର କିଛି ହେଲେ ବାହାଦୁର ନୁହେଁ ଜାଣନ୍ତି, ବାହାଦୁରୀଟା ଉଆସର। ଆପଣ ତ ଜାଣନ୍ତି କେତେକ ନୈତିକ ଲୋକ ମୋତେ ଭ୍ରଷ୍ଟାଚାରୀ ବିଧର୍ମୀ ବୋଲି ବିଚାରନ୍ତି, ତାର କାରଣ ମୁଁ ଉଆସ ଭିତରେ ଖିଆ ପିଆ ଆଚାର ବ୍ୟବହାର ଚାଲିଚଳନରେ କିଛି ବିଦେଶୀ ଢଙ୍ଗ ପୁରେଇବାର ଚେଷ୍ଟା କରିଛି ମାତ୍ର, କିନ୍ତୁ ପାରି ନାହିଁ। ଆଚ୍ଛା ଆସନ୍ତୁ, ଆପଣ
1: ଆସୁଛି ହଜୁର, ଆଉ କିଛି କହିବାକୁ ଅଛି କି?
0: ହଁ ଦେଖିବେ, ଆମ ଷ୍ଟକ୍ରୁ ସାହେବଙ୍କ ଗାଡ଼ିରେ ପେଟ୍ରୋଲ ଯେମିତି ସବୁବେଳେ ଭରା ହେଇ ରହେ, ଆଉ ଯେମିତି ଭରା ହେଇ ରହେ ବିୟର, ବ୍ରାଣ୍ଡି, ହୁସ୍କି, ସାମ୍ପେନ୍,
1: କିଛି କିଛି କାହିଁରେ ଗଲତି ହବନି ହଜୁର।
0: ଆଚ୍ଛା ଡୋରା ଆଉ ଜଲି?
1: ଡୋରାକୁ ତ ଯିବାକୁ ପଡ଼ିବ ଶିକାର ଜାଗାକୁ, ଆଉ ସେ ବି ଛାଡ଼ି ଯାଇପାରିବନି ଜଲିକୁ, ତାର ଅତଏବ ଏଥର ମଧ୍ୟ ଦୁହିଁକୁ ନେବାକୁ ପଡ଼ିବ ସବୁଥର ଭଳି ହଜୁର।
0: ଆଚ୍ଛା ସେଇ ଯେ ପାହାଡ଼ ମୁଣ୍ଡିଆ ଗେଷ୍ଟ ହାଉସ୍ ପାଖରେ ନା, ତାର
1: ଭାରି ଭୋଳା ମନ ହଜୁରଙ୍କର, ନିଜେ ପରା ତାର ଆଜ୍ଞା ନାଁ ଦେଇଛନ୍ତି ହଜୁର ଦିଗନ୍ତ।
0: ହଁ ହଁ ହଁ, ସେଇ ଦିଗନ୍ତ ପାହାଡ଼ ଉପର ରାସ୍ତାଟା ଠିକ ଅଛି ତ?
1: ସେଟାକୁ ତ ଯାହା ଖାଲି ଚଲା ବାଟ ହଜୁର।
0: ଆଚ୍ଛା ଠିକ ଅଛି, ସାହେବ ମାନେ ତ ସବୁ ବାଟକୁ ଧୁରନ୍ଧର।
1: ହଁ ନଇଲେ କି ସେମାନେ ସାତ ସମୁଦ୍ର ତେର ନଈ ପାର ହେଇ ଏ ଦେଶରେ ଆସି ରାଜୁତି କରନ୍ତେ ହଜୁର। ମୁଁ ଆସୁଛି ହଜୁର।
0: ଆଚ୍ଛା ଆଚ୍ଛା।

0: କିଛି ଭୟ ନାହିଁ, କିଛି ଭୟ ନାହିଁ। ଆପଣ ପୁଣି ରାସ୍ତାକୁ ନ ଚାହିଁ ତଳ ଉପରେ ଏଣେ ତେଣେ ଚାହୁଁଛନ୍ତି ଯେ, ତାହେଲେ ପୁଣି ଗୋଡ଼ ଖସିଯିବ ଟି, ସାବଧାନ।
1: ମୁଁ କଣ ଇଚ୍ଛା କରି ଚାହୁଁଛି କି ମିଷ୍ଟର ଦେଓ, ଚାରି ପାଖରେ ଏଇ ଦୃଶ୍ୟ ଆଡ଼ିକି ମୋ ଆଖି ଯେମିତି ଆପେ ଆପେ ଟାଣି ହେଇଯାଉଛି, ଆଉ ଯୋଉଠି ପଡୁଛି ସେଠି ଯେମିତି ପଡ଼ି ଲକ୍ଷଣ ଲାଖି ଯାଉଛି। ଏଇ ଯେ ଆପଣଙ୍କ ଗ୍ରେ ହାଉଣ୍ଡ ପାହାଡ଼ ଉପରୁ ଓହ୍ଲାଇ ଆସୁଛି ମୋତେ ବୋଧହୁଏ ସାହାଯ୍ୟ କରିବା ପାଇଁ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଅଙ୍କୁଲି, ଭେରି ଗୁଡ୍ ଜଲି। ମିଷ୍ଟର ଦେଓ, ଆପଣ ଜଲି ତାକୁ ଏଇ ଶିକାର କ୍ୟାମ୍ପକୁ ଆଣିଲେ କାହିଁକି? ଘରେ ଛାଡ଼ି ଆସିବା ଉଚିତ ଥିଲା। ଏଠାରେ ତାର କି କାମ?
0: କିଛି ନୁହେଁ, କେବଳ ଏଇ ଗ୍ରେ ହାଉଣ୍ଡ ପାଇଁ ଜଲିକୁ ଅଣାଯାଇଛି। ତା ଛଡ଼ା ଜଲି ହେଲା ଏକ ପ୍ରକାର ମୋର ସାନ ଝିଅ। ସେ ମୋର ଝିଅ, ମୋର ସାନ ଝିଅ। ମୋ ବେବିର ଜନ୍ମ ପରେ ରାଣୀ ସାହେବଙ୍କ ମୃତ୍ୟୁ ହୁଏ, ଆଉ ଏଇ ଜଲି, ଏଇ ପଶୁ ସାହେବଙ୍କ ଜଲି, ତାର ଗୋଟେ ଇତିହାସ ଅଛି ମିସ୍ ହାମିଲଟନ।
1: ଆପଣଙ୍କ ପ୍ରଥମ ସ୍ତ୍ରୀ ମରିଯିବା ପରେ ଆଉ ଦ୍ୱିତୀୟବାର ବିବାହ କଲେନି? ଓ, ତାର ଅର୍ଥ ୟୁ ଇଣ୍ଡିଆନ୍ ଡୁ ନଟ୍ ନୋ ହାଉ ଟୁ ଲଭ୍।
0: ଆମେ ବିବାହ ପରେ ହିଁ ଲଭ୍ କରିଥାଉ, ତା ପୂର୍ବରୁ ତ ନୁହେଁ। ସ୍ତ୍ରୀ କହିଲେ କି ପ୍ରେମ କହିଲେ ମୁଁ ଖାଲି ଜଣକୁ ବୁଝେ, ଦ୍ୱିତୀୟ କିମ୍ବା ତୃତୀୟର ସ୍ଥାନ ସେଠାରେ ନାହିଁ। ସେଟା ଭୁଲ ହଉ କି ଠିକ ହଉ, ମୋର ଯାହା ବ୍ୟକ୍ତିଗତ ମତ ବୋଲି ଆପଣ ଧରି ନେଇପାରନ୍ତି। ପୁଣି ବ୍ୟକ୍ତିଗତ ମତାମତକୁ ଏ ବିଷୟରେ କିଛି ହେଲେ ସ୍ଥାନ ଆପଣ ନିଶ୍ଚୟ ଦେବେ ବୋଧହୁଏ।
1: କିନ୍ତୁ ଆପଣଙ୍କ ଶକୁନ୍ତଳା ଓ ଦୁଷ୍ମନ୍ତ, ତାଙ୍କର ତ ଲାଭ୍ ମ୍ୟାରେଜ୍ ହୁଏ ନୁହେଁ କି? ଦୁଷ୍ମନ୍ତ ପରା ମ୍ୟାରେଜ୍ ଆଗରୁ ଶକୁନ୍ତଳାକୁ ପ୍ରେମ କରନ୍ତି। ମୁଁ ଶକୁନ୍ତଳାର ଇଂରେଜ ଅନୁବାଦ ପଢ଼ିଛି ମିଷ୍ଟର ଦେଓ, ଜର୍ମାନୀର ମହାକବି ଗେଟେ ମଧ୍ୟ ତାର ଖୁବ୍ ପ୍ରଶଂସା କରିଛନ୍ତି। ଆପଣଙ୍କ ଇଣ୍ଡିଆରେ ତ ସେଭଳି ପ୍ରଥା ରହିଛି?
0: ଇଣ୍ଡିଆରେ ସବୁ ପ୍ରକାର ପ୍ରଥା ରହିଛି ବୁଝିଲେ, ସବୁ ପ୍ରକାର ପ୍ରଥା, ଯାହା ଅବଶ୍ୟ ସମାଜ ବିରୋଧରେ ଯାଏ ନାହିଁ। ମିସ୍ ହାମିଲଟନ, ଜଣେ ସ୍ତ୍ରୀ ଜଣେ ପୁରୁଷ, ଜଣେ ପୁରୁଷ ବହୁ ସ୍ତ୍ରୀ, ପୁଣି ଜଣେ ସ୍ତ୍ରୀ ବହୁ ପୁରୁଷ, ସେଗୁଡ଼ା ଅବଶ୍ୟ ପ୍ରାଚୀନ ପ୍ରଥା। ହ୍ୟୁମରସ୍ ନାହିଁ ମିସ୍ ହାମିଲଟନ, ଆପଣଙ୍କର ଇଂଲଣ୍ଡରେ ଆହୁରି ଅନେକ ହ୍ୟୁମରସ୍ ପ୍ରଥା ଅଛି।
1: କିନ୍ତୁ ଆପଣଙ୍କ ଇଣ୍ଡିଆନ ମାନେ ଖୁବ୍ ଗୋଟେ ଗର୍ବ କରନ୍ତି କି ନା ମରାଲିଟି ନେଇ? ସତେ ମିଷ୍ଟର ଦେଓ, ମୁଁ ଏଭଳି ଗର୍ବର କିଛି ଅର୍ଥ ବୁଝିପାରେନି। ମରାଲିଟି ମରାଲିଟି, ଖାଲି ଏଇ କଥାରେ ଆପଣଙ୍କ ଦେଶଟା ଯେମିତି ଉଚ୍ଛନ୍ନ ହେଇଗଲା।
0: ଆପଣ କାହିଁକି ବୁଝିବେ ମିସ୍ ହାମିଲଟନ, ଆପଣ ନିଜ ଦେଶର ଗର୍ବ ସିନା ବୁଝିବେ, ଅନ୍ୟ ଦେଶର ଗର୍ବ ବୁଝିବା ଆପଣଙ୍କର କି ଦରକାର?
1: ଓ, ଆପଣଙ୍କ ସେକେଣ୍ଡ ଡଟର ସେଇ ଜଲି କଥା କୁହନ୍ତୁ ନା, ଦ୍ୟାଟ୍ ଫୋର୍ ଲେଗେଡ୍ ଆନିମାଲ, ସେଇ ଚତୁଷ୍ପଦ ଜନ୍ତୁ।
0: ଶୁଣନ୍ତୁ ତାହେଲେ ଏଇ ଦ୍ୱିପଦ ଜନ୍ତୁ ମୁହଁରୁ ସେଇ ଚତୁଷ୍ପଦ ଜନ୍ତୁଟିର କାହାଣୀ।
1: ହାଉ ଇଣ୍ଟରେଷ୍ଟିଂ, ହାଉ ଲଭ୍ଲି ୟୁ ଆର୍ ମିଷ୍ଟର ଦେଓ। କୁହନ୍ତୁ କୁହନ୍ତୁ।
0: ଶୁଣନ୍ତୁ, ଥରେ ମୁଁ ଠିକ ଏଇ ଜାଗାରେ, ଠିକ ଏଇ ଡାକ ବଙ୍ଗଳାରେ ଆସି ଶିକାର ପାଇଁ କ୍ୟାମ୍ପ କରିଥାଏ। ଜିଲ୍ଲା କଲେକ୍ଟର ମିଷ୍ଟର ଫର୍ଗୁସନ୍ ମୋର ଅତିଥି ହେଇଥାଏ।
1: ଓ, ମିଷ୍ଟର ଫର୍ଗୁସନ୍? ମିଷ୍ଟର ଫର୍ଗୁସନ୍ ଆସିଥିଲେ, ମୋର ଜଣେ ଘନିଷ୍ଠ ବନ୍ଧୁ। ସେ ଦୁହେଁ ଏକ ସାଙ୍ଗରେ ଚିଲିକାରେ ବୋଟ୍ ଚଳାଇ ପକ୍ଷୀ ଶିକାର କରିଛୁ।
0: ସେଇ ଜଙ୍ଗଲରେ ମିଷ୍ଟର ଫର୍ଗୁସନ୍ ଆଉ ମୁଁ ଶିକାର ଖୋଜି ବୁଲୁଥିବା ବେଳେ ଗୋଟେ ଚମତ୍କାର ଦୃଶ୍ୟ ଦେଖିଲୁ।
1: ୱଣ୍ଡରଫୁଲ, କି ଚମତ୍କାର ଦୃଶ୍ୟ ଦେଖିଲେ ମିଷ୍ଟର ଦେଓ? କୁହନ୍ତୁ। ହୋ, ୟୁ ଆର୍ ଭେରି ଇଣ୍ଟରେଷ୍ଟିଂ।
0: ଜଲି ସେତେବେଳେ ଛୋଟ ଛୁଆଟି, ବୋଧହୁଏ ଚାରି ପାଞ୍ଚ ମାସର, ମୋଟେ ଚାରି ପାଞ୍ଚ ମାସର। ହଁ, ଦୂରରେ ଏଇ ବିରାଟ ପିଆଶାଳ ଗଛଟା ଦେଖିପାରୁଛନ୍ତି ମିସ୍ ହାମିଲଟନ? ଏଇ ଦୂରରେ?
1: ହଁ ହଁ, ଖୁବ୍ ପାରୁଛି। ତା ପାଖରେ ଆଉ କେତୋଟା ଛୋଟ ଛୋଟ ଗଛ ନୁହେଁ କି? ମହୁଲ ଗଛ ହେବ କି? ମହୁଲ ଫୁଲର ଗନ୍ଧଟା ଭାରି ମିଠା ନୁହେଁ କି ମିଷ୍ଟର ଦେଓ?
0: ସେଇ ଶାଳ ଗଛ ମୂଳେ ଠିଆ ହେଇଥାଏ ଜଲି ଆଉ ତାର ମା। ଜଲି ତା ମା ଠାରୁ ଦୁଧ ଖାଉଥାଏ, ଖୁବ୍ ଖୁସି ହେଇ ନିଶ୍ଚିନ୍ତରେ।
1: ତାପରେ ତାପରେ କଣ ହେଲା ମିଷ୍ଟର ଦେଓ?
0: ମିଷ୍ଟର ଫର୍ଗୁସନ୍ ମୋ ସାଥିରେ ଗୋଟେ ବାଜି ମାରିଲେ ଯେ ମୁଁ ଖାଲି ମାଆକୁ ତାର ଲକ୍ଷ୍ୟ କରି ଗୁଳି ମାରିପାରିବି କି ନାହିଁ, ଅଥଚ ପିଲାର କିଛି ହବନି।
1: ୱଣ୍ଡରଫୁଲ, ଚମତ୍କାର ବାଜି। ଆଚ୍ଛା, ତାପରେ କଣ ହେଲା?
0: ମୁଁ ତାଙ୍କ ବାଜିକୁ ଗ୍ରହଣ କଲି, ମୋର ଗୋଟାଏ ଗୁଳିରେ ଜଲିର ମା ସେଇଠି ଟଳି ପଡ଼ିଲା। କିନ୍ତୁ ନିର୍ବୋଧ ଶିଶୁ ଜଲିଟି ଅବାକ ହେଇ ଠିଆ ହେଇଛି।

0: ଆଉ ମାଆକୁ ତାର ଚାହିଁ ରହିଥାଏ। ବୁଝିବାକୁ ବୋଧେ ଚେଷ୍ଟା କରୁଥାଏ ମା ତାର କାହିଁକି କିଛି ସମୟ ପାଇଁ ଛଟପଟ ହେଇ ନିଶ୍ଚଳ ହେଇ ପଡ଼ି ରହିଲା। ପାଖକୁ ଯାଇ ଦେଖିଲୁ ଗୁଳିଟା ଠିକ୍ ତା ମାଆର ତୁଟି ପାଖରେ ବାଜିଛି। ସେଇଠି ରକ୍ତ ଧରି ଘାସ ଗୁଡ଼ାକ ଲାଲ ହେଇ ପଡ଼ିଥାଏ ଆଉ ମୁହଁରୁ ତାର ବାହାରି ଆସୁଥାଏ ଗୋଟେ ଅଦ୍ଭୁତ ଶବ୍ଦ। କିଛି ସମୟ ପରେ ସେ ଶବ୍ଦଟା ମଧ୍ୟ ବନ୍ଦ ହେଇଗଲା।
1: ତାପରେ କଣ ହେଲା ମିଷ୍ଟର ଦିଓ?
0: ମିଷ୍ଟର ଫର୍ଗୁସନ୍ ମୋର କରମର୍ଦ୍ଦନ କଲେ ସାବାସ ସାବାସ ବ୍ରାଭୋ ବ୍ରାଭୋ ଚିତ୍କାର କରି, କିନ୍ତୁ
1: କିନ୍ତୁ କଣ?
0: କିନ୍ତୁ ସେ ନିର୍ବୋଧ ହରିଣ ଶିଶୁ ତାର ମାତୃହନ୍ତାକୁ ଦେଖି ସେ ଡରି ପଳାନ୍ତା କଣ ଏକା ନଜରରେ ମୋତେ ଚାହିଁ ରହିଲା ଏମିତି ବଡ଼ ବଡ଼ ଡୋଳା ବାହାର କରି।
1: ଭାରି ଦୁଃଖ ଭାରି ଦୁଃଖ, ଆପଣ ଭାରି ନିଷ୍ଠୁର। ଓ ୟେସ୍, ଆପଣ ବଡ଼ ନିଷ୍ଠୁର ମିଷ୍ଟର ଦେଓ, ଠିକ୍ ମୋ ବାପାଙ୍କ ପରି ନିଷ୍ଠୁର। ବାପାଙ୍କର ଶିକାର ନ କଲେ ଭଲ ନିତ ହୁଏନି ଜାଣନ୍ତି ଆପଣ?
0: ଆପଣଙ୍କ ପିତାଙ୍କ ପକ୍ଷରେ ତାହା ସ୍ୱାଭାବିକ, ଯୁଦ୍ଧ ଫେରନ୍ତା ସୈନ୍ୟ ବିଭାଗର ଅଫିସର କି ନା, କିନ୍ତୁ ଶିକାରୀ ମାତ୍ରେ ନିଷ୍ଠୁର, ତା ନହେଲେ ସେ ଶିକାରୀ ହେଇପାରେ ନା। ତେବେ କେବଳ ଶିକାର ପାଖରେ ସେ ସିନା ନିଷ୍ଠୁର, ସବୁରି ପାଖରେ ତ ନୁହେଁ, କଣ କହୁଛନ୍ତି?
1: ଓ ନିଶ୍ଚୟ ନିଶ୍ଚୟ।
0: ଏଇ ଯେ ମିସ୍ ହାମିଲଟନ, ଦିନ ଆସି ଗୋଟାଏ ବାଜିଲାଣି, ତେଣେ ଆପଣଙ୍କ ବାପ ମା ଲଞ୍ଚ ପାଇଁ ଆମକୁ ଅପେକ୍ଷା କରି ରହିଥିବେ ଯେ, ଚାଲନ୍ତୁ ଫେରିବା ଏଥର।
1: ଓ ଫେରିବା? କିନ୍ତୁ ଫେରିବାକୁ ଯେ ମୋର ଆଦୌ ଇଚ୍ଛା ନୁହେଁ ମିଷ୍ଟର ଦେଓ। ଏଇ ପବନ, ଏଇ ସୂର୍ଯ୍ୟ, ଚାରିଆଡ଼ର ଏଇ ଦୃଶ୍ୟ, ଏସବୁ ଛାଡ଼ି ଯିବାକୁ ମନଟା ଏକା କେମିତି ନାରାଜ ମିଷ୍ଟର ଦେଓ।
0: ମୋ ପକ୍ଷରେ କିନ୍ତୁ ଏସବୁର ଆଜି କିଛି ହେଲେ ନୂତନତା ନାହିଁ ଜାଣନ୍ତି, ଏସବୁ ଦେଖି ଦେଖି ଯେ ଆଖି ମୋର ଅଭ୍ୟସ୍ତ।
1: ଆପଣ ଭାରି ସେଲ୍ଫିସ୍ ମିଷ୍ଟର ଦେଓ, ଭାରି ସେଲ୍ଫିସ୍। ଆପଣ ସବୁବେଳେ ଏ ଦୃଶ୍ୟ ଦେଖୁଛନ୍ତି ବୋଲି ଅନ୍ୟକୁ ତାହା ଏଞ୍ଜୟ କରିବା ସୁଖରୁ ବଞ୍ଚିତ କରିବାଟା କ'ଣ ଠିକ୍?
0: କଦାପି ନୁହେଁ, କଦାପି ନୁହେଁ ମିସ୍ ହାମିଲଟନ୍। ବରଂ ଆଜି ମୋର ଏହା ସୌଭାଗ୍ୟ ଯେ ଆପଣଙ୍କ ସହିତ ପାହାଡ଼ ଚଢ଼ିବା ସୁଯୋଗ ମୋତେ ମିଳିଛି। ଆଉ
1: ଆଉ କ'ଣ କୁହନ୍ତୁ କୁହନ୍ତୁ ଟିକିଏ। ଆରେ ଚାହିଁ ରହିଲେ କାହିଁକି ଏମିତି ବୋକାଙ୍କ ପରି ମୋ ଆଡ଼କୁ, କୁହନ୍ତୁ
0: କହିବି। ଶୁଣନ୍ତୁ ତାହେଲେ ମିସ୍ ହାମିଲଟନ୍, ଏଇ ନିର୍ଜନ ବନ ପର୍ବତ ଭୂମି ଯେତେ ମୋ ଦେହ କଥା ହେଲେ ବି ଆଜି ପୁଣି ତାହା ନୂଆ ହେଇ ଉଠିଛି, ଏକାବେଳେକେ ନୂଆ, ଏକାବେଳେକେ ଅଜଣା ଅଶୁଣା ରହସ୍ୟମୟ ଅପରିଚିତ। ଏଇ ବିରାଟ ନିର୍ଜନତା, ଏଇ ଅଚଳ ଶ୍ରେଣୀର ସ୍ଥବିରତା ସହସା ହେଇ ଉଠିଛି ଚଞ୍ଚଳ ଜୀବନ୍ତ ନୂତନ ମଧୁର ସୁନ୍ଦର ମୋହନୀୟ କେବଳ ଗୋଟିଏ କାରଣରୁ, ଆଉ ସେ କାରଣଟି ହେଲା ମୋ ଦୀର୍ଘ 40 ବର୍ଷ ବୟସ ଭିତରେ ଆଜିର ଏଇ 4 ଘଣ୍ଟାର ବନ୍ଧୁତ୍ୱ।
1: ହଁ କୁହନ୍ତୁ କୁହନ୍ତୁ ଆଉ ଟିକିଏ। ଭାରି ଭଲ ଲାଗୁଛି ଆପଣଙ୍କ କଥା ଏଇ ନିର୍ଜନ ଗଭୀର ଅରଣ୍ୟ ମଧ୍ୟରେ।
0: ଓ ହାଉ ଲର୍ନେଡ୍ ୟେଟ୍ ହାଉ ସିମ୍ପଲ୍ ୟୁ ଆର୍ ଲାଇକ୍ ମିରାଣ୍ଡା ମିସ୍ ହାମିଲଟନ୍। ମିରାଣ୍ଡାଙ୍କ ଭଳି ଆପଣ ଯେମିତି ସରଳ, ଆଉ ସେ ସରଳତା ହିଁ ଯାହାର ଭୂଷଣ, ତାଠାରୁ ସୁନ୍ଦର ଆଉ କେହି ହେଇନପାରେ।
1: ଆପଣ ଯେ ମୋତେ ଖୁବ୍ ଫ୍ଲାଟର୍ କରୁଛନ୍ତି ମିଷ୍ଟର ଦେଓ। କୋଉଠି ମହାକବି ଶେକ୍ସପିୟରଙ୍କ ଟେମ୍ପେଷ୍ଟ ନାଟକର ଶ୍ରେଷ୍ଠ ନାୟିକା ମିରାଣ୍ଡା, ପୁଣି କେଉଁଠି ମୁଁ?
2: ଓହୋ, ଆରେ ବିଶ୍ୟା ଆଣେ ମୋ ସିଲଣ୍ଡା, ଟିକେ ଆଣେ, ଏଠି ଦମ୍ ମାରିବା। ବୁଝିଲୁ ବିଶିଆ, ଏ ଜଙ୍ଗଲରେ ମୁଁ ଏତେ ଧାଁ ଧପଡ଼ା ଆଉ କରିପାରିବିନି। ହରି, ଏ ଦିନ 7ଟାରେ ଜଙ୍ଗଲଟା ଏକ ଏକାଳକୁ ପଦା ହେଇଗଲା।
3: ସତରେ ଭାଇ, ମୁଁ ଏତେ ଗୋରା ସାଇବ ଦେଖିଛି, ହେଲେ ଏମିତି ଗୋଟେ ରାକ୍ଷସ ଭାଇ ଦିନ 7ଟାରେ ଜଙ୍ଗଲଟାକୁ ପଦା କରିସାରିଲାଣି ହେ। ଆରେ ଦିନକୁ କେତେ ମହଣ ମାଂସ ସିଏ ହଜମ କରୁଛି କିରେ?
2: ଆରେ କେତେ ମହଣ କ'ଣ କହୁଛୁ ମ, ଗୋଟାଏ ମଇଁଷି ତା ଆଗରେ ଥୋଇଦେଲେ ତାକୁ କାଟି ଘଣ୍ଟା ଭିତରେ ସବୁ ଜଳଖିଆ କରିଦେବ ପରା।
3: ଧେତ୍, ସେଦିନ 12ଟାରୁ ଅଧେ ଖାଇପାରିଲାନି ଆଉ ତୁ କହୁଛୁ ମଇଁଷି?
2: କେମିତି କେମିତି ଶାଳଗଦା ଭଳି ମଣିଷଟା ହେଇଛି ଦେଖୁନୁ, ଖାଲି କ'ଣ ଏକାଦଶୀ ବ୍ରତ କରି ସେମିତି କେହି ହେଇପାରେ?
3: ଆରେ ସବୁଦିନେ ତାର ଏକାଦଶୀ ପାରଣା ବୁଝିଲୁ, ଆମ ଗାଁ ସାହୁକାରଙ୍କୁ ଦେଖୁନୁ କେଉଁ ମାସରେ ଭଲା ତାଙ୍କର ପୁଣ୍ୟ ଅମେଷା ଏକାଦଶୀ ପାରଣା ନ ହୁଏ, ଖାଲି କ୍ଷୀରି ସାକର ଦୁଧ ଘିଅର ଏକାଦଶୀ ବୁଝିଲୁ, ନହେଲେ ହାତ ଗୋଡ଼ ପେଟ ପିଠି।

0: ଯେମିତି ତିନି ଚାରିଟା ମଣିଷଙ୍କର ଏକାଠି ହେଇ ତିଆରି ହେଇଛି ହରି ତା ହଁତା କେମିତି
1: ଆରେ ନେ ଚିଲମଧ ତୁ ଏକାବେଳେ ଢେଙ୍କାନାଳରୁ ଯାଇ ଢେଙ୍କିଶାଳରେ ପହଞ୍ଚିଲୁଣି ଆରେ କୋଉଠି ପୋଲିସ ଗୋରା ସାହିବ ଆଉ କୋଉଠି ଆମ ଗାଁ ସାହୁକାର ସେ ତ ହେଲେ ଗାଁ ଭିତରେ ରହି ଆଖି ଆଗରେ ଯାହା କିଛି କରୁଛି କରୁ ହେଲେ ଏ ପରା ସାତ ସମୁଦ୍ର ତେରେ ନେଇ ପାରି ହେଇ ଆମ ଜଙ୍ଗଲ ପଦା କରି ସାରିଲାଣି
2: ଏଠି ବସିବ ଆଡ୍ଡା ମାରୁଛ ପରା
0: ଆଡ୍ଡା ମାରୁ ନା ଆଉ କଣ ଜଙ୍ଗଲଟା ଯାକ ଧାଇଁ ଧାଇଁ ପଛେ ଗୋଡ଼ରୁ ବାକୁଲି ବାହାରିଲାଣି
2: କଣ କହିଲୁ ଆରେ କଣ କହିଲୁ ସାଙ୍ଗେ ସାଙ୍ଗେ ମୁହଁ ଉପରେ ଜବାବ ତୁ ଏକା ନା ସମସ୍ତେ ଧାଇଁଛନ୍ତି କେବେ
3: ଏମିତି ବେ ବା କଲେ ଚଳିବ କି ମାତ ସାନ୍ତେ ଥରୁଟାଏ ଚିଲମ ସବୁରି ହାତକୁ ଯାଇଛି କି ନାହିଁ ତମେ ଆସିକି ନା ହାଜର ହେଇଗଲ ଆମେ କଣ ମଣିଷ ନା ଗୋରୁ କହିଲ ଦେଖିଥାନ୍ତେ
2: ହଉ ତେବେ ତମେ ସବୁ ମଣିଷ ନା ଗୋରୁ ତାହା ତ ମୁଁ କହିପାରିବିନି ଡାକିବି ତାହେଲେ ସିପାହୀକି
0: ଡାକ ନା ସିପାହୀକି ଆମେ କଣ ଚୋରି କରିଛୁ କି ସିପାହୀକି ଦେଖିଲେ ଡରିଯିବୁ ଆଠ ଦିନ ହେଲା ପଛେ ଖିଆ ନାହିଁ ପିଆ ନାହିଁ ନିଦ ନାହିଁ ସିପାହୀ ଆମର କଣ କରିବ ହେ ଡାକୁନ
2: ଦେଖ ନାତିଆ ସେମିତି ମୁହଁ ଭଣଙ୍କ କର ନା କହୁଛି ଏସା କରେଙ୍ଗା ତେସା କରେଙ୍ଗା ସିପାହୀ ଦେଖିଲେ ଶୋଇ ପଡ଼େଙ୍ଗା କଣ ବା ମତେ ଦେଖୁଛ ଟି ଏକା ଡୋରା ପଛରେ ତମେ କିଏ ଜଣେ ଖଟିଲ
1: ଆରେ ଚିଲମ ଟିକେ ବଢେଇଲୁ ମାଧ ସାନ୍ତ ହାତକୁ
2: ଦେ ଗୋଟେ ଦମ ଦେ
0: ସତ କହୁଛ ମାଧ ସାନ୍ତେ ଆଛେ ସାହେବ ଭଲା କୋଉଦିନ ଯିବ ତାହେଲେ ଜଙ୍ଗଲଟା ଟିକେ ଥଣ୍ଡା ପଡିଯାଆନ୍ତା
2: କିରେ କିଛି ନ ଜାଣିଲା ପରି ପଚାରୁଛୁ କଣ
0: ଏ କେମିତି ଜାଣିବୁ ସାନ୍ତେ ଆମକୁ ତ ରଖିଲ ଜଙ୍ଗଲ ଡ୍ୟୁଟିରେ ଆମେ ସିଆଡ଼ିକା ଖବର କେମିତି ପାଇବୁ କହିଲ
2: କାଲି ଭୋରରୁ ବୁଝିଲ ଆଜିଠାରୁ ସବୁ ଜିନିଷ ପତ୍ର ଗଡକୁ ବୁହା ସରିଲାଣି ପରା ମଣିମା ଓ ସାହବ ଆଜି ସନ୍ଧ୍ୟା ସୁଦ୍ଧା ଯାହା ଶିକାର କରିବେ ସେତିକି ଆଜି ରାତିଟା ଖାଲି କ୍ୟାମ୍ପରେ ଶେଷ ଥର କୋଲ ସାନ୍ତାଳ ଗାଧବା ନାଚ କାଲି ତୁମମାନଙ୍କର ଛୁଟି ବୁଝିଲ
4: ମାଧ ସାନ୍ତେ ଦେଖିଲ ଦେଖିଲ ସେ ହାଣ ମୁଣ୍ଡିଆ ପାହାଡ ପଛକୁ
5: ଆରେ ସେଇ ତ ଆମର ନଜର ନଥିଲା ଆରେ ଉଠୁ କେମିତିଆ କଳାହାଣ୍ଡିଆ ମେଘୁଟା ଆଇଲାଣି ଆରେ ଆକାଶ ସେପଟେ ବାହାରିଲାଣି ଦେଖୁଛୁ ଓହୋ ଚାହୁଁଛନ୍ତି ତ ଏଇ ଶୁଣି ମାରି ଆସିବ
2: ଚିପା ସୋନା ଚଳିତୁ ଚାଲ ଚାଲ ସେ ହାଣ ମୁଣ୍ଡିକୁ ତ ମଣିମା ଆମ ସାହବଙ୍କୁ ନେଇକି ଯାଇଛନ୍ତି ସେଇଠି ତ ଆଖ ପାଖରେ ଗାଁ ଗଣ୍ଡା କିଛି ନାହିଁ ଆଉ ଶିକାର କଣ କରିବେ ଏମିତି ମେଘ ଅନ୍ଧା ରାତି ଚାଲ ଚାଲ ଚାଲ
6: ଆଉ ଚାଲିବା ଆଣିକି ଦରକାର ନାହିଁ ଡବଲ ମାର୍କ ଡବଲ ମାର୍କ।

0: ପୁଣି ଏଠାରେ ଏମିତି ତୋଫାନ ହୁଏ, ମୋର ତ ଆଦୌ ଧାରଣା ନଥିଲା।
1: ସେଟା ଅବଶ୍ୟ ଖୁବ୍ ଅନ୍ଟାଇମଲି ମିସ୍ ହାମିଲଟନ, ସକାଳଟା କେଡ଼େ ପ୍ରେଜେଣ୍ଟ ଥିଲା ଦେଖିଲେ ତ। ଆପଣ ତ ଏକାବେଳେ ପାହାଡ଼ ଉପରୁ ତଳକୁ ଖସିବାକୁ ରାଜି ନଥିଲେ, ନୁହେଁ କି?
0: ରିଏଲି ଜାଣନ୍ତି ମିଷ୍ଟର ଦେଓ, ବେବି ମୋର ଭୟାନକ ଦୁଷ୍ଟ। ଏଇସବୁ ଜଙ୍ଗଲ ପାହାଡ଼ରେ ବୁଲିବା ହେଲା ତାର ମସ୍ତ ବଡ଼ କୌତୁକ। ସକାଳେ କିନ୍ତୁ ଆପଣ ତାକୁ ସାହାଯ୍ୟ କରିନଥିଲେ, ସେ ନିଜ ଗୋଡ଼ ଭାଙ୍ଗି ଫେରିଥାନ୍ତା କହୁଥିଲେ।
1: ନା ନା, ସେ କିଛି ନୁହେଁ, ପାହାଡ଼ ମୁଣ୍ଡିଆଟା ଖୁବ୍ ଷ୍ଟିପ୍ ଥିଲା କି ନା, ସେଥିଲାଗି ଗୋଡ଼ ତାଙ୍କର ସ୍ଲିପ୍ କରିଗଲା ଟିକେ। ଆଉ କଣ ଗୋଡ଼ରେ କିଛି ପେନ୍ ଅଛି ମିସ୍ ହାମିଲଟନ୍?
0: ନୋ ନୋ, ପେନ୍ ହବ କାହିଁକି, ମମି ଯେମିତି କହିବାକୁ ଆପଣ ବି ସେମିତି ଶୁଣିବାକୁ।
2: ଦେଓ ସାହେବ, ଆପଣମାନେ ଆଜି ସନ୍ଧ୍ୟାରେ ତୋଫାନ ମୁହଁରୁ ବଞ୍ଚିଗଲା, ସେଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ। କିନ୍ତୁ ଖ୍ରୀଷ୍ଟମାସରେ କଣ ଏମିତି ତୋଫାନ ହୁଏ?
1: ମଝିରେ ମଝିରେ ହୁଏ ମ୍ୟାଡାମ, ସବୁ ସମୟ ନୁହେଁ। ମୁଁ କିନ୍ତୁ ଖୁବ୍ ଦୁଃଖିତ କର୍ଣ୍ଣେଲ ହାମିଲଟନ୍ଙ୍କ ପାଇଁ, ହଠାତ୍ ତୋଫାନ ଆସିନଥିଲେ ଆମେ କଦାପି କିଛି ଶିକାର ନ କରି ଫେରି ନଥାନ୍ତୁ।
3: ଓ ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଧନ୍ୟବାଦ ଦେଓ ସାହେବ, ବହୁତ ବହୁତ ଧନ୍ୟବାଦ। ଟୁ ସ୍ପିକ୍ ଦ ଟ୍ରୁଥ, ମୋର ତ ମୋଟେ ଆଶା ନଥିଲା ଆଜି ତୋଫାନ ମୁହଁରୁ ୱାପସ ଆସିବାକୁ। ହଁ ୟେସ୍, କେବଳ ଆପଣଙ୍କ ଯୋଗୁଁ, ଫର୍ ୟୁ ଆଲୋନ୍ ମୁଁ ମୋର ଲାଇଫକୁ ସେଭ୍ କରିପାରିଛନ୍ତି।
1: ହଁ ମିସେସ୍ ହାମିଲଟନ, ଭୀଷଣ ଧୂଳି ଛଡ଼ ଆଉ ତା ପଛେ ପଛେ ପ୍ରଚଣ୍ଡ ବର୍ଷା, ଲାଇକ୍ କ୍ୟାଟ୍ସ ଆଣ୍ଡ ଡଗ୍ସ।
3: ଓ ସିଓର, ଆଣ୍ଡ ୟୁ ନୋ ଦ୍ୟାଟ ସେଇ ଲାଇକ୍ ଏ ଡେଭିଲ୍, ସେଇ ଶାଲ ଗଛଟା ବହୁତ ଗର୍ଜନ କରି ଥାଏ, ଟେରିଫିକ୍ ସାଉଣ୍ଡ, ମଡ଼ ମଡ଼ କରି ଭାଙ୍ଗି ପଡ଼ିଥିଲା ଠିକ ମୋ ଠାରୁ 4 feet ଦୂରରେ। ଡାର୍ଲିଙ୍ଗ ୟୁ ନୋ, ଓ ଗଡ୍, ଇସ୍ ଠିକ ସେଇ ସମୟରେ ଦେଓ ସାହେବ ମୋତେ ଟାଣି ଆଣିଲା, ବଞ୍ଚାଇଲା। ଆଉ ଦ୍ୟାଟ୍ ଡେଭିଲିଶ୍ ଡାର୍କନେସ୍ ଖୁବ୍ ଅନ୍ଧାରରେ ବାଟ ଦେଖାଉଥିଲା, ମଝିରେ ମଝିରେ ଓନ୍ଲି ସେଇ ୱାଟ୍ ୟୁ କଲ୍ ଇଟ୍ ବିଜଲି ଲାଇଟ୍।
0: ଓ କର୍ଣ୍ଣେଲ, ମୁଁ ସେତେବେଳେ ଡାକ ବାଙ୍ଗଲୋରେ ତୁମକୁ ଚାହିଁ ଚାହିଁ ଏକ ରକମ ବେହୋସ ହେଇ ପଡ଼ିଲା। ଯେତେବେଳେ ମସ୍ତ ବଡ଼ କୁଆ ପଥର ସବୁ ପଡୁଛନ୍ତି, ମାମି ଏତେ ବଡ଼ ବଡ଼ କୁଆ ପଥର ମୁଁ କେବେ ହେଲେ ଦେଖିନଥିଲି। ମୁଁ ସେଥିରୁ କେତେଟା କଲେକ୍ଟ କରିଛି।
1: ଓ ବେବି, ମୁଁ କିନ୍ତୁ କର୍ଣ୍ଣେଲ ଆଜିର ରାତ୍ରି ଭୋଜନ ପାଇଁ ଖୁବ୍ ଚିନ୍ତିତ, ଖୁବ୍ ବିବ୍ରତ।
0: ଦେଓ ସାହେବ, ବ୍ୟସ୍ତ କାହିଁକି, ଆପଣ ଆମକୁ କେତେ ଦିନ ଯାହା ଖୁଆଇଲା ସେଥିରେ ଆମେ ଅନେକ ଦିନ ଉପବାସ କରିବୁ।
1: ନା ନା, ସେ କଥା କାହିଁକି କହୁଛନ୍ତି, ଏଇ ଜଙ୍ଗଲ ରାଜ୍ୟରେ ପୁଣି କଣ ହେଇପାରେ ଆପଣମାନଙ୍କୁ ବା ମୁଁ କଣ ଦେଇପାରେ। ମୁଁ ଭାବିଥିଲି ଆଜି ନିରାମିଷ ରାତ୍ରି ଭୋଜନ କଥା, କିନ୍ତୁ କର୍ଣ୍ଣେଲ ସାହେବ, ତା କଣ ଆପଣଙ୍କ ରୁଚିକର ହବ କି?
0: କଣ କହିଲେ, ନିରାମିଷ? ନିରାମିଷ ଆପଣଙ୍କର ଏଇ ଜଲି ଭଳି ଗ୍ରାସିଟ? ଆପଣ ଆମକୁ ହସାଇଲା ମିଶ୍ର ଦେଓ, ଆମେ ସବୁ ଯେମିତି ସାଧୁ ସନ୍ନ୍ୟାସୀ ଆସିଥିଲା ଆପଣଙ୍କ ଘରକୁ। ନୋ ନୋ ନୋ ନୋ, ଆଜି ଆମର ଫାଷ୍ଟିଂ, କଣ ଭାବୁଛୁ କନେ?
3: ହାଉ ଡେୟାର ୟୁ, ତୁମେ କେମିତି ପଚାରୁଛନ୍ତି, ଆଗ କହିଲ ଦେଖିବା। କେବେ ଆମ୍ଭଙ୍କୁ ତୁମେ କଣ, ୱେଲ ଇନ୍ ମାଇ ହୋଲ୍ ଲାଇଫ୍ ନିରାମିଷ ଖାଉଛନ୍ତି କେବେ ଦେଖିଛ? ଆମ ଥର୍ଡଲି ଏ ନନ୍ ଭେଜିଟେରିଆନ୍, ମାଂସ ହିଁ ମୋର ଆହାର। ନୋ ଲାଇକ୍ ଦିସ୍ ଗ୍ରେ ହାଉଣ୍ଡ ଅଫ୍ ୟୁଅର୍ସ ମିଷ୍ଟର ଡେଓ, ଏଇ ଜଲି ଭଳି ନୋ ନେଭର, ମୁଁ ଘାସ ଖାଇ ରହିପାରେ ନା। କିନ୍ତୁ ଗୋଟାଏ ରାତି ଆମେ ଓ ୟେସ୍ ଓ ୱାଓ ଉପବାସ କରି ରହିପାରନ୍ତି।
0: ଦୁଃଖିତ ହେଲୁ, ଖୁବ୍ ଦୁଃଖିତ, କିନ୍ତୁ ତୁମେ ଫାଷ୍ଟିଂ କଲେ ଆମର ମାନନୀୟ ଦେଓ ସାହେବଙ୍କ ପ୍ରତି ସେଟା କେତେ ବଡ଼ ଅପମାନ ହେଉଛନ୍ତି ବୁଝିପାରିଲା? ନାଇଁ ନା ନା ନା, ଫାଷ୍ଟିଂ କରିବାଟା ତୁମ ପକ୍ଷରେ ଅନ୍ୟାୟ ହେଉଛନ୍ତି ଡାର୍ଲିଂ।
3: ୱେଲ ଦେନ୍, ତେବେ ମୁଁ ଗୋଟାଏ ପ୍ରପୋଜାଲ କରିପାରେ କି ମିଷ୍ଟର ଦେଓ?
1: ହଁ କାହିଁକି ନୁହେଁ, ନିଶ୍ଚୟ କରିପାରନ୍ତି, ଆପଣ ଯେ ମୋର ସମ୍ମାନିତ ଅତିଥି। କୁହନ୍ତୁ ନା ଆପଣଙ୍କ ପ୍ରସ୍ତାବଟା କର୍ଣ୍ଣେଲ, ମୋର ସମ୍ମାନିତ ଅତିଥିଙ୍କ ଖୁସି ପାଇଁ ଯାହା କିଛି କରିବାକୁ ମୁଁ ପ୍ରସ୍ତୁତ, ଯାହା କିଛି କୁହନ୍ତୁ ନା।
3: ବହୁତ ଧନ୍ୟବାଦ ମିଷ୍ଟର ଦେଓ, ଥ୍ୟାଙ୍କ ୟୁ ଭେରି ମଚ୍। ଗୋଟାଏ କଥା, ୱେଲ ମୁଁ କଣ କହୁଛି ମିଷ୍ଟର ଡେଓ, ଆମକୁ ଆଜି ରାତିର ଶେଷ ବିଦାୟ ଡିନର ଭୋଜି ଦେବାକୁ ମିଷ୍ଟର ଡେଓ, ସେମାନଙ୍କ ଜଲିକୁ ଯେବେ।

0: ମୋତେ ଆପଣମାନେ କ୍ଷମା କରିବେ କର୍ଣ୍ଣେଲ, ଆଜି ରାତିରେ ଡିନର ପାଇଁ ପୁଣି ପ୍ରଚଣ୍ଡ ଝଡ଼ ପାଇଁ ମୋଷ୍ଟ ଅନଏକ୍ସପେକ୍ଟେଡ୍ ଏହି ଝଡ଼ ତୋଫାନ।
1: ମୋତେ ନୁହଁ ମିଷ୍ଟର ଦେଓ, ସେ ଯେ ଗୋଟେ ମସ୍ତ ବଡ଼ ଅଭିଜ୍ଞତା, ଏମିତି ଝଡ଼ ତୋଫାନ ମୋତେ ଭାରି ଭଲ ଲାଗେ।
2: ହଁ ବତେବି, ଆପଣଙ୍କୁ ଆମେ ଖୁବ୍ ହଇରାଣ କଲୁ ମିଷ୍ଟର ଦେଓ।
0: ମୋତେ ନୁହେଁ, କ'ଣ କହୁଛନ୍ତି ଆପଣ, ସେ କି କଥା? ମୋର ସୌଭାଗ୍ୟ ଆପଣମାନଙ୍କର ଆତିଥ୍ୟ ଏଇ ଜଙ୍ଗଲ ଭିତରେ ମୁଁ ପାଇଛି।
3: ମାଂସଟା ଯେ ଅତି ଚମତ୍କାର, ଭାରି ନରମ, ସେଇ ଭେରି ଟେଷ୍ଟଫୁଲ, ସୁଇଟ, ମିଠା ଆପଣଙ୍କର ଏଇ ଜଲେର ମାଂସ, ଓ ୱଣ୍ଡରଫୁଲ। ମିଷ୍ଟର ଦେଓ, ଏ ମାଂସ ଖଣ୍ଡକ ନିଅନ୍ତୁ, ହଁ ଦେଖନ୍ତୁ ନା, ଟେଷ୍ଟ କରନ୍ତୁ। ୱା ମିଷ୍ଟର ଦେଓ, କୁକ୍ ଆପଣଙ୍କର ଖୁବ୍ ଭେରି ୱେଲ୍ ଟ୍ରେନ୍, ମୁଁ ଦେଖୁଛି, ଚମତ୍କାର ଫ୍ରାଏ କରି ଶିଖିଛି ତ। ନୋ ବେବି, ରାନ୍ଧିବାରେ ଯେମିତି, ସର୍ଭ କରିବାକୁ ଠିକ ସେମିତି ଉସ୍ତାଦ ହେଉଛନ୍ତି ସେ।
2: ଲଣ୍ଡନ ରୁ ଟ୍ରେନିଂ ପାଇ ଆସିଛି ସେ। ଆପଣଙ୍କ ସାଥିରେ ଯାଇଥିଲା ବୋଲି କହୁଥିଲେ।
0: ହଁ, ମୋ ସାଥିରେ ରହି ସ୍ୱିଜରଲ୍ୟାଣ୍ଡ ଓ ପ୍ୟାରିସରେ ବି କିଛି ଦିନ ରହିଥିଲା, ସେଇଠି ତାକୁ ଟ୍ରେନିଂ ଦେବାର ବ୍ୟବସ୍ଥା କରିଥିଲି ମୁଁ।
1: ଚମତ୍କାର, ବାସ୍ତବିକ ଖୁବ୍ ଚମତ୍କାର ଡିଶେସ, ଇଣ୍ଡିଆକୁ ଆସି ଏମିତି ଡିଶେସ ମୁଁ କେବେ ଖାଇନଥିଲି।
2: ଦେଖୁଛ ତ ମାମା, ଡିନର ଟେବୁଲ କୁ ରୋଜ କିପରି ବଦଳୁଛି ତାର ଚେହେରା, ରୋଜ ନୂଆ ନୂଆ ଟେବୁଲ କ୍ଲଥ, କ୍ରକରୀ, ତା ସାଥିକୁ ନୂଆ ନୂଆ ପ୍ରିପାରେସନ। ବିୟୁଟିଫୁଲ ମିଷ୍ଟର ଦେଓ, ବିୟୁଟିଫୁଲ। ଆପଣଙ୍କୁ କି ଭାଷାରେ ଯେ ଧନ୍ୟବାଦ ଦିଆଯାଇପାରେ, ଆଉ ଏଇ ଅପୂର୍ବ ହସ୍ପିଟାଲିଟିର ପ୍ରତିଦାନ ଆମେ କ'ଣ ଦେଇପାରିବୁ।
1: ମିଷ୍ଟର ଦେଓ, ଆପଣଙ୍କର ହସ୍ପିଟାଲିଟିର କିଛି ପ୍ରତିଦାନ ନାହିଁ। No comparison.
2: Oh, mummy, you are absolutely ignorant of Indian tradition. Mummy, tume bharatiya atithyota bishoyare kichhi hele janoni.
0: Apanko baby dekhuchi ama purana shastrare well informed.
3: Oh,
1: ha mr deo, baby amaro banaras hindu school le padharabo karichanti, aneko gopo janichanti se. What a variety of dishes, darling. Dekhucho ଏଇ ବ୍ରେନ୍ ସୁପ୍, ବୋନ୍ ସୁପ୍, ମାସ୍ ପଟାଟୋ, ରୋଷ୍ଟ ମିଟ୍, ବଏଲ୍ଡ ହାର୍ଟ, ନେକ୍ ସ୍ଲାଇସେସ୍, ଅନେକ ରକମ, ଯାହା କହନ୍ତି ରାଜା ଘର ଖାନା, ବଚ୍ଚେ
3: ଖାନା। ସୋ ଡାର୍ଲିଂ, ୟୁ ଆର୍ କାଉଣ୍ଟିଂ ଦ ଭେରାଇଟିଜ୍ ଟୁ ସର୍ଭ ମି ଏ ଡିନର ହିୟର ଆଫ୍ଟର। ତୁମେ ତାହେଲେ ମୋତେ ଏଣିକି ଭଲ ଡିନର ଦେବା ପାଇଁ ଆପଣଙ୍କର ଜଲିର ହାର୍ଟ ଲୋକିଆ କି ଚମତ୍କାର ଟେଷ୍ଟ, ଏଇ ନିଅନ୍ତୁ ମିଷ୍ଟର ଦେଓ, କମ୍ ଲାଉନ୍, ଟେଷ୍ଟ କରନ୍ତୁ ଏଇ ପିସ୍ ଖଣ୍ଡକ।
0: ମୁଁ ଢୋକି ପାରୁନି। I can't swallow it.
3: Mr. Deo.
0: What's that?
2: Mr. Deo.
3: I am very sorry, Mr. Deo. Kaan hela?
2: Niyantu, Mr. Deo. Pani chiti. You feel like vomiting?
3: Oh, kindly excuse us, Mr. Deo.

ଦେବାନ ସାହେବଙ୍କୁ ଜଲ୍ଦି ଖବର ଦିଅ। ଏ ରାଜ୍ୟ ତମାମ ସମସ୍ତେ ଆମେ ଖୋଜି ବାହାରିବୁ। ଜଲି ଆଉ ଡୋରାକୁ, ଡୋରା ଆଉ ଜଲିକୁ।

ଶୁଣ ଶୁଣ ସବୁ କହି ଶୁଣ, ଆଜିଠାରୁ ଏଇ ରାଜ୍ୟର ଘର ବାହାର ଗାଁ ଗଣ୍ଡା ସହର ବଜାର ବିଲ ବାଡ଼ି ନଈ ନାଳ ପାହାଡ଼ ଜଙ୍ଗଲ କେଉଁଠି ହେଲେ କେହି ହରିଣ ମାରିପାରିବେ ନାହିଁ। ଖେଳିବା କି ଧରିବା ଆଳରେ ଖୁରୁଙ୍ଗ ବାଲି ହରିଣ ସମ୍ବର କେହି ଶିକାର କରିପାରିବେ ନାହିଁ କିଏ କେଉଁଠି। ସେପରି କିଛି କଲେ କି କରାଇଲେ ମାରିଲେ କି ମରାଇଲେ 10 ବର୍ଷ ସଶ୍ରମ କାରଦଣ୍ଡ କିମ୍ବା 10,000 ଟଙ୍କା ଜୋରିମାନା। ହୁକୁମ ଖୋଦ ରାଜ ସରକାରଙ୍କର।

0: ଭୁଲ ମିଛ ପ୍ରସାରଣ ଏସବୁ ଆତ୍ମପ୍ରବଞ୍ଚନାରେ ଗୀତ ଗାଇ ଶ୍ରୀମନ୍ଦିରର ପବିତ୍ର ବେଢ଼ାକୁ କଳୁଷିତ କରୁଛ କାହିଁକି? ମନ ଯଦି ସବୁ ତେବେ କାହିଁକି ମତେ ମୋ ଜନ୍ମଗତ ଅଧିକାରରୁ ତମେମାନେ ଏଇଠି ଏଇ ଜଗନ୍ନାଥଙ୍କ ଆଖି ଆଗରେ ବଞ୍ଚିତ କଲ? କାହିଁକି ବାଇଶ ପାହାଚ ଆସିବାକୁ ମତେ ନିଷିଦ୍ଧ କଲ? ମୋ ଦେହ ଉପରେ ମନ ଉପରେ ଗୋଟାଏ ଧର୍ମଦ୍ରୋହୀର ମୋହର ମାରି ବିଧର୍ମୀ କହି ମୋ ସ୍ୱାଧିକାରକୁ ମୋଠୁ ଛଡେଇ ନେଲ? କାହିଁକି କାହିଁକି ମୋ ଧର୍ମକୁ, ମୋ ବଡ଼ ଠାକୁରଙ୍କୁ, ମୋ ମାକୁ, ମୋ ସ୍ତ୍ରୀକୁ, ମୋର ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ମୋ ହାତ ମୁଠାରୁ ଛଡେଇ ନେଲ? କାହିଁକି? କାରଣ ମୁଁ ବ୍ରାହ୍ମଣ କଳା ଚାନ୍ଦ୍ରୁ ହେଲି ବିଧର୍ମୀ କଳା ପାହାଡ଼, ଏଇଆ ନା?
1: ହଁ କଳା ଚାନ୍ଦ୍ର
0: କିଏ? ଗଜପତି ମୁକୁନ୍ଦ ଦେବ?
1: ହଁ କଳା ପାହାଡ଼, ବାଇଶ ପାହାଚ ଡେଇଁ ଶ୍ରୀମନ୍ଦିରର ସେ ରତ୍ନ ସିଂହାସନର ପ୍ରଭୁକୁ ମୁଁ ମୋ ମନଗଡ଼ା ଧର୍ମ ଆଢୁଆଳରେ ଲୁଚିଏ ରଖିବାକୁ ଚେଷ୍ଟା କରିଥିଲି, ଗୋଟିଏ ସଂସ୍କାରକୁ ଜୀବନବ୍ରତ କରି। ଅନ୍ଧ ସମାଜର ଅନ୍ଧ ବୁଝାମଣା ମୋତେ ଆତତାଇ ହାତକୁ ଠେଲିଦେଲା। ମୁଁ ମୋ ପ୍ରଭୁଙ୍କୁ ନିଜ କରିବାକୁ ଯାଇ ପର କରିଦେଲି କଳା ଚାନ୍ଦ। ମୋତେ ମୋତେ କ୍ଷମା କର ଜଗନ୍ନାଥ, କ୍ଷମା କର, କ୍ଷମା କର।
0: ମୁଁ କିନ୍ତୁ ନିଜକୁ କ୍ଷମା ଦେଇନି ଗଜପତି, ବାରମ୍ବାର ପ୍ରଶ୍ନ କରିଛି ନିଜକୁ। ଆଜି ବି ଦୀର୍ଘ ପାଞ୍ଚଶହ ବର୍ଷ ପରେ ସେଇ କଳା ଚାନ୍ଦ୍ର ଅତୃପ୍ତ ଆତ୍ମା ନିଜକୁ ଏବଂ ତୁମ ଧର୍ମର ଠିକାଦାରମାନଙ୍କୁ, ନୀତି ବାଗିସମାନଙ୍କୁ ପ୍ରଶ୍ନ କରୁଛି। ତୁମ ମନଗଡ଼ା ଧର୍ମର ଗଣ୍ଡି ସ୍ୱାର୍ଥକୁ ସମ୍ବଳ କରି ତମେ କ'ଣ କେବେ କଳା ଚାନ୍ଦ୍ରକୁ ପ୍ରତାରିତ କରିପାରିଛ ନା ପ୍ରତାରିତ କରିଛ ଜଗତର ନାଥ ଜଗନ୍ନାଥଙ୍କୁ? ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ପ୍ରଭୁ ଏକା କ'ଣ ତୁମର କଳା ଚନ୍ଦ୍ର ନୁହନ୍ତି, କଳା ପାହାଡ଼ର ନୁହନ୍ତି? କୁହ, ଉତ୍ତର ଦିଅ। ତୁମ ହୀନ ଚକ୍ରାନ୍ତ ହୀନ ସ୍ୱାର୍ଥର ଲିଲିହାନ୍ସି।

0: ଥରେ ମନ୍ଦିର ଗଲେ ସେଠୁ ବାହାରିବାଟା ମୋଟେ ସହଜ ନୁହେଁ ମନୋରମା। କାଳିଆର କି ଯେ ମାୟା, ତାକୁ ଦେଖିଲେ ନା ଭୋକ ଶୋଷ ଘରଦ୍ୱାର ସବୁ ପରା ମୁଁ ଭୁଲିଯାଏ। ହଁ, ବୋଉ ଖାଇସାରିଲାଣି?
1: କୋଉ କଥା ତମେ ବୁଝୁଛ ଯେ ବୋଉଙ୍କ କଥା ପଚାରିଲ? ବୋଉ, ଘର, ମୁଁ, ଆମେ ରହିଲେ କେତେ ନ ରହିଲେ କେତେ? ତମର ତ ପରଙ୍କ କାମ ଯାତ୍ରୀଙ୍କ କାମରେ ଦିନ ଯାଉଛି। ବୋଉ ଖାଇସାରିଲେଣି, ତମେ ଆସିଲ, ଭାତ ଦିଟା ଶୁଖେ ଚାଉଳ ହେଇଯିବଣି, ଆସ।
0: ସେସବୁ କଥା ବୁଝିବାକୁ ପରା ଜଗନ୍ନାଥ ତମକୁ ମୋ ଜୀବନ ସାଥିରେ ଛନ୍ଦି ଦେଇଛନ୍ତି, ତମେ ଏଠିକି ନେଇ ଆସ, ଏଇଠି ମୁଁ ଖାଇନେବି।
1: ହଉ, ତମ ଇଚ୍ଛା।
2: ତାଙ୍କର ଏତେ ବହବ, ସେଇ କୋଳେ ମା କ୍ଷୀର ଖାଇଛନ୍ତି, ଆଉ ଆମେ ସବୁ ପାଣି ପିଇ ଯାଇଛୁ। କୋଉଠୁ ଉଡି ଆସି ଆମରି ବାପା ଗୋଷ ବାପାଙ୍କ ଜାଗାରେ ଆମ ଉପରେ ଦେହ ଜୋର ଦେଖେଇବେ? ତୁ ଆସିଲୁ ଆସିଲୁ ମୋ ସାଙ୍ଗ ବୋହୁ
0: ମୁଁ ସବୁ ଜାଣିଛି କକେଇ, ସବୁ ଜାଣିଛି। ଖାଲି ମୋରି ଉପରେ ତାଙ୍କର ରାଗ, ତୀର୍ଥଯାତ୍ରୀଙ୍କ ଉପରେ ସେମାନେ ଯୋଉ ଅତ୍ୟାଚାର କରୁଥିଲେ ସେଇଟା ବନ୍ଦ କରିଦେଇଛି, ତ ତାରି ପୁରସ୍କାର ଏଇଟା। ହଉ ଠିକ ଅଛି, ମୁଁ ଏହାର ବ୍ୟବସ୍ଥା କରୁଛି।
2: ଆମେ ସବୁ ଥାଉ ଥାଉ, ତୋର ଡର କାହିଁକି ରେ? ତୋର ତ ମୁଣ୍ଡ ବଧୁଛି କାହିଁକି? ମୁଁ ଯାଉଛି ସବୁ ସାଇ ମୁଖ୍ୟଙ୍କୁ ଡାକି ଆଜି ଜାଗା ଘରେ ୟାର ଗୋଟେ ଫଇସଲା ନିଶ୍ଚୟ କରିବି। ଦେଖିବା ଦେଖିବା ସେମାନେ କେତେ ନାଚିବେ। ଆରେ ବାଘ ଘରେ ମିରିଗ ନାଚ କରୁଛି ନା, ଠିକ ଅଛି, ଦେଖାଦେଖି ହବ, ଦେଖାଦେଖି ହବ ରେ, ନିଶ୍ଚୟ ହବ।
0: ପ୍ରଭୁ, ତୁମେ ତ ଜଗତର ନାଥ, କଣ ବା ଅଜଣା ତମକୁ? ସତ କହିବା କ'ଣ ପାପ? ନ୍ୟାୟ ବାଟରେ ଯିବା କ'ଣ ଅପରାଧ? ମଣିଷର ବିପତ୍ତିରେ ସାହାଯ୍ୟ କରିବା କ'ଣ ଅନ୍ୟାୟ?
1: ନ୍ୟାୟ ଅନ୍ୟାୟ କଥା ବୁଝିବାକୁ ତ କକେଇ ଜାଗା ଘରକୁ ସମସ୍ତଙ୍କୁ ଡକେଇବେ। ସେଇଠି ଯାଇ ଯାହା ପାଞ୍ଚ ଜଣ କହିବେ ତମେ ସେଇଆ କର, ନିଅ ଖାଅ।
0: ନା ଥାଉ, ବରଷକ ସାରା ଯାହାକୁ ଉପବାସରେ ରହିବାକୁ ହବ ସେ ଓଳିଏ ନ ଖାଇଲେ କ'ଣ ମରିଯିବ? ମୁଁ ଭାବୁଛି ମୁଁ ବରଂ ଏ ବିଷୟ ବଙ୍ଗ ନବାବଙ୍କୁ ଜଣା କରିବି।
1: କାହିଁକି? ଆମ ରାଜା ହେଲେ ଲକ୍ଷ୍ମୀ ରାଜାର ମୌଡ଼ମଣି, ଠାକୁର ରାଜା। ଆମେ ତାଙ୍କୁ ଜଣା ନ କରି, ତାଙ୍କ ପାଖରେ ଗୁହାରି ନ କରି ଯିବା ବଙ୍ଗଳା ଦେଶକୁ? ଆମ ଆପତ୍ତି କ'ଣ ଛାମୁ ଶୁଣିବେ ନାହିଁ?
0: ନିଶ୍ଚୟ ଶୁଣିବେ, ନିଶ୍ଚୟ ବୁଝିବେ। ହେଲେ ଯୋଉ ମାଟିରେ ଦେଶ ବିଦେଶର ଲୋକ ଆସି ଠୁଳ ହେଉଛନ୍ତି, ଜାତି ଅଜାତି ଲୋକଙ୍କର ମେଳା ହେଉଛି, ସେଇ ମାଟିକୁ ଆମର ନିଜର ଟିକେ ସ୍ୱାର୍ଥ ପାଇଁ ମଣିଷ ରକ୍ତରେ କ'ଣ ଲାଲ କରିଦବା?
1: ତା ବୋଲି ପାଞ୍ଚ ଭାଇଙ୍କୁ ନ ଜାଣି ତମେ ବଙ୍ଗଳା ଯିବ?
0: ପାଞ୍ଚ ଭାଇଙ୍କର ମୋଟେ କ୍ଷତି ହେଇନି ମନୋରମା, କେବଳ କ୍ଷତି ହେଇଛି ମୋର। ହଉ, ମୁଁ ଚାଦରଟା ଦିଅ, ମୁଁ ଏଇଲେ ଯିବି। କାନ୍ଦୁଛୁ କାହିଁକି? ସବୁ ଜଗନ୍ନାଥଙ୍କ ଉପରେ ଛାଡ଼ିଦିଅ, ଦେଖିବ କିଛି ଅସୁବିଧା ହବନି। ଯା ଯା, ଚଞ୍ଚଳ ମୋ ଚାଦରଟା ଆଣିଦିଅ।

0: ସାହାନ ସାହ କସୁର ମାଫ କରିବେ, ଓଡ଼ିଶାରୁ ଜଣେ ଯୁବକ ଆସିଛି ନବାବଙ୍କ ଦରବାରରେ ତାର ଅର୍ଜି ପେଶ କରିବାକୁ। ହୁକୁମ ପାଇଲେ ବନ୍ଧା ତାକୁ ଜନାବଙ୍କ ସାମ୍ନାରେ ହାଜିର କରାଇବ।
1: ତାଙ୍କୁ ଦରବାରରେ ହାଜିର ହେବାକୁ ମୋର ହୁକୁମ ଜଣାଇ ଦିଅ। ଉତ୍କଳର ଯୁବକ ବଙ୍ଗ ନବାବ ନିକଟକୁ ଆସିଛି ମୁଲାକାତ କରିବାକୁ।
2: କାରଣ କ'ଣ ହେଇପାରେ? ଓଡ଼ିଶାର ରାଜା ବର୍ତ୍ତମାନ ମୁକୁନ୍ଦ ଦେବ, ଇଏ ଗୋଟେ ରାଜନୈତିକ ଚାଲ ହେଇପାରେ। ଓଡ଼ିଶାର ରାଜା ବୀର ହେଲେ ମଧ୍ୟ ଧୂର୍ତ୍ତ ଚତୁର।
1: ଅପରାଧ ମାର୍ଜନା କରିବେ ନବାବ।
3: ସୁବିଚାର।

0: ଆଶାରେ ସୁଦୂର ଉତ୍କଳରୁ ଅଧୀନ ଆସିଛି ଆପଣଙ୍କ ଦରବାରକୁ ଅଭିଯୋଗ ନେଇ।
1: କାହା ବିରୁଦ୍ଧରେ ତୁମର ଅଭିଯୋଗ?
0: ଓଡ଼ିଶାରେ ବାସ କରୁଥିବା କେତେଜଣ ଯବନମାନଙ୍କ ବିରୁଦ୍ଧରେ।
1: କିନ୍ତୁ ଓଡ଼ିଶାର ରାଜା ତ ମୁକୁନ୍ଦ ଦେବ
0: ନବା, ସେ କିନ୍ତୁ ଉଦାର ମହାନୁଭବ। ତାଙ୍କ ପାଖରେ ହିନ୍ଦୁ ମୁସଲମାନ ସମସ୍ତେ ସମାନ, ସମସ୍ତେ ତାଙ୍କର ପ୍ରଜା। ଅଭିଯୁକ୍ତକାରୀମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ଛାମୁଙ୍କର ସୁନଜର ସେମାନଙ୍କ ଉପରେ ଅଧିକ। ତେଣୁ ଆପଣଙ୍କ ଦରବାରକୁ ଆସିଛି ନ୍ୟାୟ ପାଇବା ପାଇଁ।
1: ବେଶ, କୁହ ତୁମର ଅଭିଯୋଗ, ମୁଁ ଜବାବ ଦେଉଛି। ଇନ୍ସାଫ ତୁମେ ଜରୁର ପାଇବ। ତୁମେ ବାହାର ଅପେକ୍ଷା କର ରହମତ ଅଲ୍ଲୀ।
0: ଓଡ଼ିଶାରେ ବାସ କରୁଥିବା ଯବନମାନେ ସବୁବେଳେ ହିନ୍ଦୁମାନଙ୍କ ପ୍ରତି ଅସୂୟା ଭାବ ପ୍ରଦର୍ଶନ କରୁଛନ୍ତି ନବାବ। ସେମାନଙ୍କ ଅନ୍ୟାୟ କାର୍ଯ୍ୟରେ ମୁଁ ବାଧା ଦେବାରୁ ମୋ ଜମିକୁ ସେମାନେ ଜବରଦଖଲ କରିଛନ୍ତି।
1: ତୁମର ବାଧା ଦେବାର କାରଣ?
0: ସେମାନେ ହିନ୍ଦୁ ଧର୍ମ ପ୍ରତି ବିଦ୍ରୁପ କରନ୍ତି, ଘୃଣା କରନ୍ତି, ବିଶେଷ କରି ଦୂରାଗତ ତୀର୍ଥଯାତ୍ରୀମାନଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରନ୍ତି।
1: ତୁମର ଅର୍ଜି ମୁଁ ଗ୍ରହଣ କଲି, ନିରାକରଣ ପାଇଁ ମୁଁ ଜରୁର ବ୍ୟବସ୍ଥା କରିବି।
0: ଆଶ୍ୱସ୍ତ ହେଇ ମୁଁ ଫେରିଯାଉଛି ନବାବ। ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଆସୁଛି।
2: ଯାହାପନା, ଅବଦୁଲ୍ଲା କହିଲା ଏହି ସେହି ଅଜଣା ଯୁବକ କାଲି ରାତିରେ ସୁନ୍ଦର ବନରୁ ଗୋଟିଏ ସେରକୁ ଖତମ କରିଦେଇଛି।
1: ସେନାପତି ରହମତ ଅଲ୍ଲୀର ଅଭିଯୋଗ କଣ ସତ୍ୟ ଯୁବକ?
0: ସତ୍ୟ ନବାବ।
1: କାହିଁକି କାହିଁକି ଏ ଦୁଃସାହସ ତୁମେ କଲ ଯୁବକ?
3: ତା ନ କରିଥିଲେ ଯେ ଆପଣଙ୍କ ବେଟିର ଜାନ ଖତମ ହେଇଯାଇଥାନ୍ତା ଆବାଜାନ।
0: ଲେକିନ କେମିତି
3: ଆବାଜାନ? ଶିକାର କରିବା ନିଶାରେ କାହାକୁ ନ ଜଣାଇ ମଦିନା ସାଥିରେ ଜଙ୍ଗଲକୁ ଚାଲି ଯାଇଥିଲି। ହଠାତ୍ ଗୋଟିଏ ମହାବଳ ବାଘ ଆସି ଆମ ଆଗରେ ପହଞ୍ଚିଲା, ଆଉ ଠିକ୍ ସେତିକି ବେଳେ ଏ ସାହସୀ ଯୁବକ ନିଜ ଜୀବନକୁ ବାଜି ଲଗାଇ ମହାବଳ ବାଘକୁ ମାରି ଆମକୁ ରକ୍ଷା କରିଥିଲେ।
4: ସାବାସ, ଓଡ଼ିଶା ଯେ ବୀର ଜାତି ତାର ପ୍ରମାଣ ହଉଛ ତମେ। ତମେ ହିନ୍ଦୁର ବଡ଼ ଠାକୁର ଜଗନ୍ନାଥଙ୍କ ପ୍ରେରିତ ବୋଲି ମନେ ହୁଏ। ହେ ମହାନ ଆଗନ୍ତୁକ, ବଙ୍ଗ ନବାବ ସୁଲେମାନର ଆତିଥ୍ୟ ତୁମକୁ ଗ୍ରହଣ କରିବାକୁ ହବ।
0: କ୍ଷମା କରିବେ ନବାବ, ମୁଁ ହିନ୍ଦୁ ବ୍ରାହ୍ମଣ।
4: ଚିନ୍ତା କର ନାହିଁ ଯୁବକ, ତୁମ ରୁଚି ଅନୁଯାୟୀ ଖାଦ୍ୟପେୟର ବ୍ୟବସ୍ଥା କରାଯିବାର ନିର୍ଭର ପ୍ରତିଶ୍ରୁତି ମୁଁ ଦଉଛି। ଯା ବେଟି, ଏ ବୀର ଯୁବକର ଦେଖଭାଲ ତତେ କରିବାକୁ ହବ। ତୋର ଜିନ୍ଦଗି ଯିଏ ୱାପସ ଦେଇଛି ସେ ଆଜି ତୋର ନୁହେଁ, ବଙ୍ଗ ନବାବର ମେହମାନ। ଯାଅ ଯୁବକ, ତମେ କ୍ଳାନ୍ତ ପରିଶ୍ରାନ୍ତ, କିଛି ସମୟ ବିଶ୍ରାମ କର।
3: ଆସନ୍ତୁ ଅତିଥି, ଆସନ୍ତୁ।
4: ୟା ଆଲ୍ଲାହ, ୟା ଖୁଦା, ଇନ୍ସାନ ଇନ୍ସାନ ଭିତରେ ତଫାତ୍ ରେ ଦିବାର ତୁମେ କାହିଁକି ଠିଆ କରିଛ? ହିନ୍ଦୁ ମୁସଲମାନ ଏଇ ଦୁଇ ଜାତିର ଯେଉଁଦିନ ସାଲିସ ହବ, ଯେଉଁଦିନ ଧର୍ମ ବିଦ୍ୱେଷରେ ଏଇ ମୁଖଟା ଖୋଲିଯିବ, ସେଦିନ ମନ୍ଦିର ମସଜିଦ ମାଳିନୀ ଭାରତ ସାରା ବିଶ୍ୱକୁ ଦେବ ସଚ୍ଚା ପ୍ରେମ ଆଉ ଦୋସ୍ତିର ସନ୍ଧାନ, ଦେଖେଇବ ସଚ୍ଚା ଇନ୍ସାନିୟତର ନୂତନ ଦିଗନ୍ତ।

0: କିଏ?
1: ମୁଁ ଦୁଲିଆ।
0: କିନ୍ତୁ ରାଜକୁମାରୀ, ରାତ୍ରିର ଏଇ ବିଳମ୍ବିତ ପ୍ରହରରେ
1: ଆପଣଙ୍କୁ ଦେଖିବା ପରଠୁ ରାତି ଦିନର ତଫାତ ମୋ ପାଖରେ କିଛି ନାହିଁ। ଆଗନ୍ତୁକ,
0: ମୋ ପାଇଁ ଯଦି ବଙ୍ଗ ନବାବ କନ୍ୟାଙ୍କର କିଛି ଅସୁବିଧା ହେଉଥାଏ ତାହେଲେ ମୋତେ କ୍ଷମା କରିବେ। ଏଇ ସାତ ଦିନର ରହଣୀ ଭିତରେ ନବାବଙ୍କ ଅଯାଚିତ ଆଦର, ଯତ୍ନ ଓ ଆତିଥ୍ୟ ମୁଁ କେବେ ହେଲେ ଭୁଲିପାରିବି ନାହିଁ। ଭୁଲିପାରିବି ନାହିଁ ରାଜକୁମାରୀଙ୍କର ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଆଉ ଆନ୍ତରିକତାକୁ।
1: ଓ, ସେଇଥିପାଇଁ କାଲି ଚାଲିଯିବେ ନା?
0: ଉପାୟ ନାହିଁ, ନବାବଙ୍କର ଆଦେଶନାମାର ନକଲ ତ ପାଇଗଲି। କାଲି ଘୋଡ଼ସବାର ସହିତ ନଗଲେ ସେଠି ଯଦି ଆଉ କିଛି ଅଘଟଣ ଘଟିଯାଏ।
1: ନା ଆଗନ୍ତୁକ, ମୁଁ ଆପଣଙ୍କୁ ଯିବାକୁ ଦେବିନି। ଆପଣଙ୍କୁ ବାଦ ଦେଇ ମୁଁ ବଞ୍ଚିପାରିବିନି, ବଞ୍ଚିପାରିବିନି।
0: ତମେ ଇଏ କଣ କରୁଛୁ ରାଜକୁମାରୀ? ମତେ ଛାଡ଼, ଛାଡ଼ ମତେ। ରାଜ ଉଦ୍ୟାନରେ ଯଦି କିଏ ଛାଡ଼,
1: ଛାଡ଼
2: ବଙ୍ଗ ନବାବର ବ୍ୟତୀ ହେଇ ଏତେ କମ ଚୋର ତୁ? ମୋ ସ୍ନେହର ପ୍ରତିଦାନ ଏମିତି ଭାବରେ କାମିଆଦି କରିବାକୁ ତ ଲାଜ ଲାଗିଲାନି। ଏମିତି ଭାବରେ ନିଜକୁ ଭିକାରୁଣୀ ସଜେଇ ଗୋଟେ ମାମୁଲି ହିନ୍ଦୁ ଯୁବକ ପାଖରେ ପ୍ୟାର ମୋହବତର ବେପାର କରିବାକୁ? ତୋର ଦିଲ ଦିମାଗ ତତେ ବାଧା ଦେଲାନି? ତୋର କସୁର ପାଇଁ ଶାସ୍ତି ହେଉଛି ମୃତ୍ୟୁଦଣ୍ଡ।
0: ନବାବ,
2: ତମେ ଜାଣନି ଯୁବକ, କାଲି ସକାଳୁ ତମର ଏଇ ପ୍ୟାର ମୋହବତର କାହାଣୀ

0: ଅନ୍ଦର ମହଲର ଦିବାର୍ଥ ବି ଯେତେବେଳେ ଖୋଲା ଆସମାନ ତଳକୁ ଚାଲିଯିବ, କାଲି ଯେତେବେଳେ ଏଇ କାହାଣୀ ମୋ ପ୍ରଜାଙ୍କ ପାଖରେ ପହଞ୍ଚିଯିବ, କଣ ଜବାବ ଦେବି? କଣ ଜବାବ ଦେବି ସେମାନଙ୍କୁ? କଣ କୈଫିୟତ ଦେବି ମୋର ଭାଇ ବିରାଦରଙ୍କୁ, ମୋ ରିସ୍ତାଦାରଙ୍କୁ?
1: ଅବାଜାନ, ଏଥିରେ ତାଙ୍କର କିଛି କସୁର ନାହିଁ ଅବାଜାନ, ସବୁ କସୁର ମୋର। ସେଦିନ ତାଙ୍କୁ ସେ ଜଙ୍ଗଲରେ ଦେଖିବା ପରଠୁ ମୁଁ ତାଙ୍କ ପ୍ୟାର ମହବତର ଜଞ୍ଜିରରେ ବନ୍ଦୀ ହେଇଯାଇଛି ଅବାଜାନ। ଅନେକ କୋସିସ କରିବି, ମୁଁ ତାଙ୍କୁ ଭୁଲି ପାରୁନି ଅବାଜାନ, ଭୁଲି ପାରୁନି।
0: ତତେ ଭୁଲିବାକୁ ହବ, ତତେ ୟାଦ ରଖିବାକୁ ପଡିବ, ତୁ ଗୋଟେ ମାମୁଲି ଇନ୍ସାନର ବେଟି ନୁହଁ, ତୁ ବଙ୍ଗନ ବାବର ବେଟି। ତୋ ପାଖରେ ଏ ଖିଆଲ, ଏ ସ୍ୱପ୍ନ, ଏ ଉଚ୍ଛୃଙ୍ଖଳତାକୁ ମୁଁ କେବେ ହେଲେ ବରଦାସ୍ତ କରିପାରିବିନି। ଶାସ୍ତି ପାଇବା ପାଇଁ ତୁ ହକ୍ଦାର, ଏ ଶାସ୍ତି ତୋ ଅବାଜାନ ଦବନି ବେଟି, ଦବ ବଙ୍ଗର ନବାବ ସୁଲେମାନ।
2: ନବାବ, ରାଜକୁମାରୀଙ୍କୁ କ୍ଷମା କରିଦିଅନ୍ତୁ ନବାବ, ସେ ନିର୍ଦ୍ଦୋଷ, ତାଙ୍କର ଆତିଥ୍ୟ, ତାଙ୍କର ପରିଚର୍ଯ୍ୟା ମୋର ଆଜୀବନ ମନେ ରହିବ। ମୋର ଅନୁରୋଧ, ଆପଣ ତାଙ୍କୁ କ୍ଷମା କରିଦିଅନ୍ତୁ।
0: କ୍ଷମା, କ୍ଷମା ସେ ପାଇବ ଯଦି ସେ ତୁମକୁ ଶାଦି କରେ।
2: ନବାବ, ନା ନା ନବାବ, ଏ ବିବାହ ଅସମ୍ଭବ। ଆଗରୁ କହିଛି ତ, ମୁଁ ହିନ୍ଦୁ, ପୁଣି କୁଳୀନ ବ୍ରାହ୍ମଣ, ତା ଛଡ଼ା ଘରେ ମୋର ବିବାହିତା ସ୍ତ୍ରୀ, ମା, ଜ୍ଞାତି ପରିଜନ, ଏମାନେ ସମସ୍ତଙ୍କୁ ଛାଡ଼ି, ନା ନା, ଆପଣ ମୋତେ କ୍ଷମା କରନ୍ତୁ ନବାବ।
0: ତାହେଲେ ସେ ମରିବ, ତାକୁ ମାଫି ଦେଇ ମୁଁ ଦୁନିଆ ଆଗରେ, ଖୋଦାଙ୍କ ଆଗରେ ଶର୍ମିନ୍ଦା ହେଇପାରିବିନି ଦୁନିଆ।
1: ମୁଁ ପ୍ରସ୍ତୁତ ନବାବ, ମୋର ପ୍ୟାର ମହବତ ପାଇଁ ଯଦି ମୋତେ ଜାହାନମକୁ ଯିବାକୁ ପଡେ, ମୁଁ ସେଥିପାଇଁ ପ୍ରସ୍ତୁତ ଅଛି ନବାବ।
0: ରଖି ନେଇଯା, ମୋର ହୁକୁମ ଘାତକୁ ଜଣେଇ ଦିଅ।
2: ନା ନା ନବାବ, ନା, ଆପଣଙ୍କ ଆଦେଶ ଆପଣ ଫେରେଇ ନିଅନ୍ତୁ, ରାଜକୁମାରୀଙ୍କ ଜୀବନ ମୁଁ ଆପଣଙ୍କ ଠାରୁ ଭିକ୍ଷା ମାଗୁଛି।
0: ମୁଁ ମଜବୁର ଯୁବକ, ଅପବାଦରେ ଚନ୍ଦନ ଦେହ ମନ ଆଉ ଖାନ୍ଦନରେ ବୋଳି ହେଇ ସେ ଆଉ କାହାକୁ ଶାଦୀ କରିବ? ଯୁବକ, ତମର ଅର୍ଜି ମୁଁ ରଖିପାରୁନି ବୋଲି ଦୁଃଖିତ, ନେଇଯା ରଖି।
2: ନା ନା ନବାବ, ମୁଁ ପ୍ରସ୍ତୁତ।
0: ଯୁବକ,
2: ହଁ ନବାବ, ନିଜର ଜୀବନକୁ ଭଲ ପାଇବାର ନିଶା ଯେଉଁ ଉତ୍କଳୀୟର ରକ୍ତଗତ, ସେ କଣ ନିଜ ଆଖି ଆଗରେ ଅନ୍ୟର ମୃତ୍ୟୁ ଯନ୍ତ୍ରଣା ସହ୍ୟ କରିପାରିବ? କୁହ ପ୍ରଭୁ ଜଗନ୍ନାଥ, ଏହା ଛଡ଼ା ଏହି ପରିସ୍ଥିତିରେ ମୁଁ ବା କ'ଣ କରିପାରିଥାନ୍ତି? ଗୋଟେ ଜୀବନକୁ ବଞ୍ଚେଇ ରଖିବାର ପୁଣ୍ୟ ମୋର କ'ଣ ପରବର୍ତ୍ତୀ ପାପକୁ ଧୋଇଦେଇ ପାରିବନି ପ୍ରଭୁ? ଦୁଲିଆକୁ ବିବାହ କରିବାକୁ ମୁଁ ପ୍ରସ୍ତୁତ ନବାବ।
0: ସାବାସ ଯୁବକ, ବଙ୍ଗର ନବାବ ତୁମର ମହାନୁଭବତାକୁ ସମ୍ମାନ କରୁଛି,

0: ଆପଣ ରାଜା ମୁକୁନ୍ଦଦେବଙ୍କୁ ପତ୍ର ଲେଖନ୍ତୁ, ବଙ୍ଗ ଆକ୍ରମଣରେ ସେ ମୋଗଲ ସମ୍ରାଟ ଆକବରଙ୍କୁ ମଦତ କରିବେ।
1: ମୁଁ ବର୍ତ୍ତମାନ ରାଜା ମୁକୁନ୍ଦଦେବଙ୍କ ପାଖକୁ ସମ୍ରାଟଙ୍କ ପରୱାନା ପଠାଇବାର ବ୍ୟବସ୍ଥା କରୁଛି ବାଦଶାହ।

0: ଆକବର ବାଦଶାହ ଏ ଦେଶର ଶତ୍ରୁ, ସେ ପୁଣି ଦିଲ୍ଲୀ ଖାଁକୁ ପଠେଇଛନ୍ତି ଆମଠୁ ସାହାଯ୍ୟ ଆଶାରେ। ଅସମ୍ଭବ ଛାମୁ, ଏ ସାହାଯ୍ୟ ଦେବା ଆମ ପକ୍ଷରେ ଅସମ୍ଭବ। ଏଇ ଅପଦିନ ତଳେ ଦସ୍ୟୁ ପରି ଯାହାଙ୍କ ସେନାପତି କତୁଲ ଖାଁ ଅତର୍କିତ ଭାବରେ ଆମକୁ ଆକ୍ରମଣ କରି ଆମର ଶାନ୍ତି ରାଜ୍ୟରେ ଅଶାନ୍ତିର ଅଗ୍ନି ସଂଯୋଗ କରିଥିଲା, ସେଇ ବାଦଶାହ କୋଉ ସାହସରେ ସାହାଯ୍ୟ ପାଇଁ ପତ୍ର ପଠେଇଛନ୍ତି। ତମେ ଫେରିଯାଅ ଦିଲ୍ଲୀ ଖାଁ, ତା ବାଦଶାହଙ୍କର ଅନୁରୋଧ ଆମେ ରକ୍ଷା କରିପାରିବୁ ନାହିଁ।
1: ବଙ୍ଗର ନବାବ ଆଜି ବିଦ୍ରୋହୀ, ବହୁତ ଉମିଦ ରଖି ସାହିନ ସାହେବ ପତ୍ର ପଠାଇଛନ୍ତି ଗଜପତି। ଦୋସ୍ତ ଭାବରେ ସାହାଯ୍ୟ ପ୍ରାର୍ଥୀକୁ ସାହାଯ୍ୟ କରିବା କ'ଣ ଜଣେ ରାଜାର ଫର୍ଜ ନୁହେଁ, ଉଚିତ ନୁହେଁ?
0: ଉଚିତ ଅନୁଚିତ ଆମେ ତମଠାରୁ ବେଶୀ ଜାଣୁ ଦିଲ୍ଲୀ ଖାଁ। ମାତ୍ର ଗୋଟାଏ କଥା, ଅପାତ୍ରରେ ଦାନ କରି ଆମେ ଦାନର ଅମର୍ଯ୍ୟାଦା କରିପାରିବୁ ନାହିଁ। ନା, ଆମେ ପଡ଼ିଲେ ମଧ୍ୟ କରିବୁ ନାହିଁ, ବରଂ ଦରକାର ହେଲେ ବଙ୍ଗ ନବାବଙ୍କ ସହିତ ହାତ ମିଳାଇ ଆମେ ନବୁ ଚରମ ପ୍ରତିଶୋଧ।
1: ସାହେନ ସାହ ଶୁଣିଥିଲେ ଉତ୍କଳର ଗଜପତି ଉଦାର, ଆଶ୍ରିତକୁ ଆଶ୍ରୟ ଦେବା ପାଇଁ କେବେ ହେଲେ ସେ ପଶ୍ଚାତପଦ ହୁଅନ୍ତି ନାହିଁ।
0: ତା ଠିକ ଦିଲ୍ଲୀ ଖାଁ, କିନ୍ତୁ ଏ ପରିସ୍ଥିତିରେ ଆମେ ତମ ସାହେନ ସାହଙ୍କୁ ସାହାଯ୍ୟ କରିପାରିବୁ ନାହିଁ।
1: ତେବେ ଉତ୍କଳର ଗଜପତିଙ୍କ ପାଖରୁ ଏହି ସମ୍ବାଦ ନେଇ ଫେରିଯିବି। ଆସୁଛି ଗଜପତି, ଆସୁଛି।
2: ନା, ଅପେକ୍ଷା କର। ଉତ୍କଳର ମନ୍ତ୍ରୀ ସେନାପତି ମୋଗଲ ସମ୍ରାଟଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ମଧ୍ୟ ଉତ୍କଳର ଗଜପତି ରାଜା ମୁକୁନ୍ଦ ଦେବ ନିଜ ଜୀବନ ପଣ ରଖି ସମ୍ରାଟଙ୍କ ପ୍ରସ୍ତାବକୁ ଗ୍ରହଣ କରିବ, ଆଶ୍ରିତକୁ ନିଶ୍ଚୟ ଆଶ୍ରୟ ଦେବ। ଯେତେଦିନ ଉତ୍କଳର ରାଜକୋଷରେ ଏକ କପର୍ଦ୍ଧକ ଅଛି, ଉତ୍କଳର ସେନାବାହିନୀରେ ଯେତେଦିନ ଯାଏ ଜଣେ ମାତ୍ର ସେନା ନିଜୀବିତ ଥିବ, ସେତେଦିନ ପର୍ଯ୍ୟନ୍ତ ଆଶ୍ରୟ ପ୍ରାର୍ଥୀ ସମ୍ରାଟ ଆକବର ସାହାଯ୍ୟ ବିଷୟରେ ନିଶ୍ଚିନ୍ତ ଥିବେ। ତୁମେ ଆସ ଦିଲ୍ଲୀର ଖାଁ, ସାହେନ ଶାହ ଆକବରଙ୍କୁ ସମ୍ବାଦ ଦିଅ, ତାଙ୍କରି ଅନୁରୋଧରେ ମୁଁ ବଙ୍ଗ ନବାବ ସୁଲେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।
1: ମୁଁ ତେବେ ଆସୁଛି ଗଜପତି, ଖୁଦା ହାଫିଜ।
2: ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ। ଆଉ ଆପଣମାନେ ଠିଆ ହୋଇ ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ କରୁଛନ୍ତି କାହିଁକି?
0: କିନ୍ତୁ ଛାମୁ,
2: କିଏ ଆପଣଙ୍କର ଛାମୁ? କିଏ ଆପଣଙ୍କର ରାଜା? ମୁଁ ଯଦି ଛାମୁ, ମୁଁ ଯଦି ରାଜା, ତେବେ ମୋରି ଉପସ୍ଥିତିରେ ଦିଲ୍ଲୀର ବାର୍ତ୍ତାବହ ଦିଲ୍ଲୀର ଖାଁକୁ ମୋ ତରଫରୁ ଉତ୍ତର ଦେବାର ଅଧିକାର ଆପଣମାନେ ପାଇଲେ କୋଉଠୁ? କିଏ ଦେଲା ଆପଣମାନଙ୍କୁ ଏ ଅଧିକାର?
0: ମହାରାଜ
2: ମହାରାଜ ମହାରାଜ ମହାରାଜ ମହାରାଜ ମୁକୁନ୍ଦ ଦେବ ନୁହେଁ ମହାମନ୍ତ୍ରୀ, ମହାରାଜ ହେଉଛି ଆପଣମାନଙ୍କ ହାତର ଗୋଟେ ଖେଳନା, ଗୋଟେ ନିର୍ଜୀବ କାଠର ଖଣ୍ଡି। ଆପଣମାନେ ସେ ରାଜାକୁ ଅପମାନିତ କରି ଲାଞ୍ଛିତ କରି ନିଷ୍ଠୁର ଆନନ୍ଦ ପାଆନ୍ତି ନା
0: ମହାରାଜ?
2: ସେଥିରେ ଯଦି ପ୍ରତିକୂଳ ଅବସ୍ଥା ସୃଷ୍ଟି ହୁଏ, ତେବେ ଆପଣମାନେ ସେ ନିର୍ବୋଧ ରାଜାକୁ ହତ୍ୟା କରିବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ। ନରସିଂହଦେବଙ୍କ ମୃତ୍ୟୁର ଏକ ବର୍ଷ ପରେ ମୃତ୍ୟୁବରଣ କଲେ ରଘୁରାମ, ଏଥର ମୁକୁନ୍ଦ ଦେବର ପାଳି। ପାରୁଛ ଯଦି ତାକୁ ହତ୍ୟା କର, ହତ୍ୟା କର, ମୋତେ ତମେ ମୋତେ ହତ୍ୟା କର।
0: ଅପରାଧ ମାର୍ଜନା କରନ୍ତୁ ଛାମୁ, ଆଉ କେବେ ଏପରି ଭୁଲର ପୁନରାବୃତ୍ତି ହେବ ନାହିଁ। ଛାମୁଙ୍କ ନିଷ୍ପତ୍ତି ହେବ ଦେଶର ନିଷ୍ପତ୍ତି, ଜାତିର ନିଷ୍ପତ୍ତି, ଆଉ ଆମରି ନିଷ୍ପତ୍ତି।

0: ଦେବୀ, ମୁଁ ହେଉଛି ହିନ୍ଦୁର ସ୍ତ୍ରୀ, ହିନ୍ଦୁ ଘରର ବୋହୂ। ତମ ମନରେ କଷ୍ଟ ଦେଇ ତମକୁ ମୁଁ ଭଲ ପାଇବା ଭିତରେ ବାନ୍ଧି ରଖିବି କାହିଁକି? ବହୁ ଜନ୍ମର ସାର୍ଥକତା ନେଇ ଆଜି ମୁଁ ତମକୁ ପାଇଛି। ଏଇ କେଇଟା ଦିନର ସ୍ମୃତିକି ସାଇତି ରଖି ଏଇ ଟିକକ ତ୍ୟାଗ କ'ଣ ମୁଁ କରିପାରିବିନି? ମୋର ଏଇ ହସଖୁସିର ଘର ଦିଦିଙ୍କ ଆଖି ଲୁହରେ ଭାସିଯିବନି? ଜଗନ୍ନାଥଙ୍କ ଅଭିଶାପରେ ପୋଡ଼ିଚଳି ପାଉଁଶ ହେଇଯିବନି?
1: ଦୁଲିଆ, ଦୁଲିଆ, ତମେ
0: ତମର ପଦ ସେବିକା, ଟିକିଏ ରୁହ, ଖାଇବାର ବ୍ୟବସ୍ଥା କରୁଛି।
1: ଜଗନ୍ନାଥ, ଏ ପରୀକ୍ଷାର ଶେଷ କେବେ? ଜଣେ ମୋତେ ମୁକ୍ତି ଦେବାକୁ ଚାହେଁ, ଆଉ ମୁଁ ମୁକ୍ତି ନ ନେଇ ସେଇ ବନ୍ଦିଶାଳରେ ରହି ମନୋରମାକୁ, ବୋଉକୁ ଆଉ ତୁମକୁ ଭୁଲି ଯାଇଛି।
0: ପାଣି ନିଅ, ଏଇଠି ପୂଜା ତର୍ପଣ କରିନିଅ, ବେଳ ଗଡ଼ିଗଲାଣି। ଆରେ ଇଏ କ'ଣ, ଆଜି ଚଳୁ କରିବନି?
1: ମୋର ଭୁଲି ଯାଇଥାନ୍ତା।
2: ଅସମୟରେ ତମ ପାଖକୁ ମୁଁ ଆସିବାକୁ ବାଧ୍ୟ ହେଲି କଳାପାହାଡ଼। ତମେ ଜାଣିନ, ଦିଲ୍ଲୀଶ୍ୱର ଆକବର ବଙ୍ଗ ଆକ୍ରମଣ କରିବାର ଫର୍ମାନ ପଠାଇଛନ୍ତି। ତାଙ୍କ ତରଫରୁ ଓଡ଼ିଶାର ରାଜା ମୁକୁନ୍ଦ ଦେବ ଆସୁଛନ୍ତି ବଙ୍ଗଳା ଆକ୍ରମଣ କରିବାକୁ।
1: କ'ଣ କହିଲେ? ଗଜପତି ମୁକୁନ୍ଦ ଦେବ ବଙ୍ଗ ଆକ୍ରମଣ କରିବାକୁ ଆସିଛନ୍ତି, ପୁଣି ମୋଗଲକୁ ସମର୍ଥନ କରି?
0: ଆରେ ଆରେ, କିଛି ଖାଇଲନି ଯେ?
1: ଯୋଗ ନାହିଁ, ତମେ ସବୁ ନେଇଯାଅ।
2: ଏ ଅବସ୍ଥାରେ ତମେ ଖାମୁସ ହେଇ ବସି ରହିଲେ ଚଳିବନି, ମୁକୁନ୍ଦ ଦେବର ଅହଙ୍କାରକୁ ମାଟିରେ ମିଶେଇ ଦେବାକୁ ହବ।
1: ତାହେଲେ ଆପଣ କହୁଛନ୍ତି ମୁଁ ମୋ ଜନ୍ମ ମାଟି ବିରୁଦ୍ଧରେ ଅସି ଧରିବି, ମୋ ଠାକୁର ରାଜାଙ୍କ ବିପକ୍ଷରେ ମୁଁ ଯୁଦ୍ଧ କରିବି, ଆଉ ମୋ ଜାତି ପୁଅଙ୍କୁ ନିର୍ମମ ଭାବରେ ହତ୍ୟା କରି ମୁଁ ବଙ୍ଗଳାର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବି?
2: ବଙ୍ଗ ନବାବଙ୍କର ବେଟିକୁ ସାଦୀ କରିସାରିଲା ପରେ ତମର ଜାତି ଧର୍ମ ତମକୁ ପରିତ୍ୟାଗ କରିଛି। ତମେ ବର୍ତ୍ତମାନ ବିଜାତି ବିଧର୍ମୀ, ତମେ କଳା ଚାନ୍ଦ ନୁହଁ, ତମେ କଳା ପାହାଡ଼।
1: ନା ନବାବ, ନା, ଏହା ଅସମ୍ଭବ। ମୁଁ ହିନ୍ଦୁ, ମୁଁ ବ୍ରାହ୍ମଣ, ମୁଁ କଳା ପାହାଡ଼ ନୁହେଁ, ମୁଁ କଳା ଚାନ୍ଦ।
2: ତମ ହିନ୍ଦୁ ସମାଜ ସେ ଅଧିକାର ତୁମକୁ ଦେବନି, ଧର୍ମ ତମକୁ ସ୍ୱୀକାର କରିବନି।
1: ସ୍ୱୀକାର କରିବନି?
2: ନା
1: କରିବନି,
2: ନା
1: କରିବନି,
2: ନା।
1: ତାହେଲେ ମୋ ବଡ ଠାକୁର?
2: ନା।
1: ମୋ ସ୍ତ୍ରୀ?
2: ନା।
1: ମୋ ମା?
2: କେହି ନୁହେଁ।
1: ମୋ ଧର୍ମ?
2: ଓଃ ନା।
1: ଏ କ'ଣ, ଏ କ'ଣ, ମୋ ମୁଣ୍ଡ, ମୋ ମୁଣ୍ଡଟା ଏମିତି।
2: ତମେ ଅସୁସ୍ଥ, ବିଶ୍ରାମ କର, ପରେ ମୁଁ ତୁମ ସହିତ ଆଲୋଚନା କରିବି।
1: ଠିକ କହିଛନ୍ତି ନବାବ, ମୁଁ ମୁଁ ଅସୁସ୍ଥ, ମୋର ବିଶ୍ରାମ ଦରକାର। ଏଇ କେତେ ଦିନ ଧରି ମୋ ଭିତରର ମଣିଷଟା ଶୋଇ ପଡ଼ିଥିଲା, ଆଜି ଆଜି ଆପଣ ତାର ମୋହନିତ୍ରା ଭାଙ୍ଗି ଦେଇଛନ୍ତି। ପ୍ରଥମେ ମୋତେ ଠିକ କରି କହିବ, ମୁଁ କିଏ, କିଏ ମୁଁ? ମୁଁ ହିନ୍ଦୁ ନା ମୁସଲମାନ? ମୁଁ କଳା ଚାନ୍ଦ ନା କଳା ପାହାଡ଼? ନା, ମୁଁ କଳା ଚାନ୍ଦ, ମୁଁ କଳା ଚାନ୍ଦ। ଓ ପ୍ରଭୁ ଜଗନ୍ନାଥ, କୁହ ପ୍ରଭୁ, ମୁଁ କିଏ, ମୁଁ କିଏ ପ୍ରଭୁ?

0: ଆପଣଙ୍କ ସମସ୍ତ ଖାଦ୍ୟ ସାମଗ୍ରୀ ସେନାପତି ନେଇ ଶିବିରରେ ଅଳ୍ପ ସମୟ ଭିତରେ ପହଞ୍ଚିଯିବେ।
1: କିନ୍ତୁ
0: ଶତ୍ରୁ କବଳରୁ ମୁଁ ସେସବୁକୁ ଉଦ୍ଧାର କରିଦେଇଛି ସାମୁ।
1: ତମେ
0: ଜଗତର ନାଥ ଜଗନ୍ନାଥଙ୍କର ଆଶୀର୍ବାଦ ଯାହାଙ୍କ ଉପରେ, ତାଙ୍କର ପୁଣି ପ୍ରତିରୋଧ କରିବ କିଏ ଗଜପତି?
1: କିନ୍ତୁ ତମେ କିଏ? ଉତ୍କଳ ପାଇଁ, ଉତ୍କଳର ଗଜପତି ପାଇଁ, ଜଗନ୍ନାଥଙ୍କ ପାଇଁ ତମର ଏତେ ଅନୁରାଗ କାହିଁକି?
0: ଉତ୍କଳ ମୋର ଘର ଛାମୁ, ମୁଁ ଉତ୍କଳୀୟ। ମୋର ଚିର ଆରାଧ୍ୟ ହେଲେ ଜଗତର ନାଥ ଜଗନ୍ନାଥ।
1: କ'ଣ କହିଲ? ଜଗତର ନାଥ ଜଗନ୍ନାଥ, ତମେ ତାହେଲେ ଉତ୍କଳୀୟ?
0: ହଁ ଛାମୁ।
1: ପ୍ରଭୁ ପ୍ରଭୁ ଜଗନ୍ନାଥ, ତମ ଉପକାର ମୁଁ ପରିଶୋଧ କରିପାରିବିନି ଯୁବକ, ଭୁଲି ପାରିବିନି ତମର ଅଯାଚିତ ସାହାଯ୍ୟ। କିନ୍ତୁ କଥା ଦଉଛି, ତୁମର ଏ ଉପକାର ବିନିମୟରେ ଯାହା ମାଗିବ, ଯାହା ଚାହିଁବ, ମୁଁ ତା ନିଶ୍ଚୟ ପୂରଣ କରିବି। କିନ୍ତୁ ଯୁବକ, ତୁମର ପରିଚୟ?
0: ସେଇଠି ମୋର ପରାଜୟ ଛାମୁ, କହିବାକୁ ଚାହିଁ ମଧ୍ୟ କହିପାରୁନି। କାରଣ ସେମାନେ କହନ୍ତି ଅତୀତ ମୋର ତମସାଚ୍ଛନ୍ନ।
1: ମିଛ, ଅତୀତର ଦୃଢ଼ତା ଆଉ ଅବସ୍ଥିତି ଉପରେ ତ ବର୍ତ୍ତମାନର ସ୍ଥିତି ବଞ୍ଚି ରହେ ଯୁବକ। ଅତୀତ ଯାହାର ତମସାଚ୍ଛନ୍ନ, ବର୍ତ୍ତମାନ ତାର ଏତେ ଦୀପ୍ତିମୟ ହୋଇପାରେ ନା। କୁହ, କିଏ ତମେ?
0: ବଙ୍ଗର ନବାବ ସୁଲେମାନ। ପରିସ୍ଥିତି ଆଉ ପରିବେଶରେ ବାଧ୍ୟ ହୋଇ ମୁଁ ତାଙ୍କ କନ୍ୟାକୁ ବିବାହ କରିଛି। କିନ୍ତୁ ଛାମୁ, ମୁଁ ହିନ୍ଦୁ, ମୋର ଜନ୍ମଭୂମି ଶ୍ରୀକ୍ଷେତ୍ର, ଜଗନ୍ନାଥ ମୋର ଚିର ଆରାଧ୍ୟ, ଘରେ ମୋର ମା ଆଉ ବିବାହିତା ସ୍ତ୍ରୀ ଏବେ ବି ମୋ ଫେରିବା ବାଟକୁ ଚାହିଁ ରହିଥିବେ।
1: ତମେ ତାହେଲେ
0: କଳାପାହାଡ଼?
1: କ'ଣ କହିଲ?
0: ହଁ
1: କଳାପାହାଡ଼।
0: ହଁ ଛାମୁ, କଳାପାହାଡ଼। କିନ୍ତୁ କାହିଁକି କଳାଚାନ୍ଦ ବୋଲି ଆପଣ ମୋତେ ଡାକିପାରିବେନି ଛାମୁ?
1: ନା ନା, ତମେ ମୁସଲମାନ ହେଇଛ, ଧର୍ମ ତ୍ୟାଗ କରିଛ।
0: ଛାମୁ, ବଙ୍ଗ ନବାବଙ୍କ ଆତିଥ୍ୟ ଗ୍ରହଣ କଲା ଦିନୁ ଆଜି ଯାଏ ମୁଁ ବ୍ରାହ୍ମଣର କର୍ତ୍ତବ୍ୟ ହିଁ କରିଛି, ହିନ୍ଦୁ ମନ ନେଇ ଚଳିଛି, ହିନ୍ଦୁର ସମସ୍ତ କର୍ମ କରି ଆସିଛି।
1: କିନ୍ତୁ ହିନ୍ଦୁ ସମାଜ ପାଖରେ ତମର ଏସବୁ କୈଫିୟତ ଅଚଳ, ନିରର୍ଥକ। ସେମାନେ ତମକୁ ଗ୍ରହଣ କରିବେ ନାହିଁ ଯୁବକ, ସେମାନେ ତମକୁ ଗ୍ରହଣ କରିବେନି।
0: ପ୍ରାୟଶ୍ଚିତ୍ତର ଅଗ୍ନିକୁଣ୍ଡରେ ମୋତେ ତିଳ ତିଳ କରି ଜାଳି ଦିଅନ୍ତୁ ଛାମୁ, ହେଲେ ମୁଁ ହିନ୍ଦୁ, ମୁଁ କଳା ଚାହେଁ।
1: ନା ନା, ଏହା ତମର ଅପରାଧ, ଏହା ତମର ପାପ।
0: ପାପର ପ୍ରାୟଶ୍ଚିତ ପାଇଁ ହିନ୍ଦୁ ଧର୍ମରେ ତ ବ୍ୟବସ୍ଥା ଅଛି ଛାମୁ। ଯଦି ବା ମୁଁ ଅଜ୍ଞାତରେ କିଛି ଅପରାଧ କରିଥାଏ, ମୋର ଅଜଣାରେ ପାପ ଯଦି ମୋତେ ଗ୍ରାସ କରିଥାଏ, ତେବେ ସେ ପାପରୁ ମୁକ୍ତି ପାଇବାକୁ ମୁଁ ଏକାନ୍ତ ଭାବରେ ଚାହେଁ। ଆପଣ ଆପଣ ତ ହେଉଛନ୍ତି ଠାକୁର ରାଜା, ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, କେବଳ ଆପଣ ଚାହିଁଲେ?
1: ନା, ମୁଁ ଚାହିଁଲେ ବି ପାରିବିନି ଯୁବକ। ଯଦି ପାର, ଯାଅ ସେହି ଜଗନ୍ନାଥଙ୍କ ପାଖକୁ, ସେଇଠି ମୁକ୍ତି ମଣ୍ଡପର ବିଧାନ ହେଉଛି ଏସବୁ ବିଷୟର ଚୂଡ଼ାନ୍ତ ନିଷ୍ପତ୍ତି। ତା ଉପରେ ପ୍ରତିବାଦ କରିବାର ଅଧିକାର ତମ ଠାକୁର ରାଜାର ମଧ୍ୟ ନାହିଁ।
0: ବେଶ, ତେବେ ମୁଁ ଯାଉଛି ଛାମୁ। ମୋର ଦୃଢ଼ ବିଶ୍ୱାସ, ମୁକ୍ତି ମଣ୍ଡପର ନିଷ୍ପତ୍ତି ନିଶ୍ଚୟ ମୋ ସପକ୍ଷରେ ଯିବ। ଆପଣ ଖାଲି ମୋତେ ଆଶୀର୍ବାଦ କରନ୍ତୁ ଛାମୁ, ପାପ ଆଉ ଅଧର୍ମର କଳଙ୍କ ଯେମିତି ମୋ ଦେହରୁ ଚାଲିଯାଏ।
1: ଯାଅ ଯୁବକ, ପ୍ରଭୁ ତୁମକୁ ସହାୟ ହୁଅନ୍ତୁ। ଯାଅ।

0: ବୋଉର କଣ ହେଇଛି? ହଁ କଣ ହେଇଛି କକେଇ? ସେ ଚୁପଚାପ ଯେମିତି ଶୋଇଛି କାହିଁକି? ଆରେ ତମେ ଏମିତି କାନ୍ଦୁଛୁ କାହିଁକି ମନୋରମା? ବୋଉ ବୋଉ
1: ନା ଶୁଣା ଶୁଣା କେ ଶୁଣା ତାକୁ
0: କକେଇ,
1: ମୁଁ ଶେଷରେ ଏୟା କଲୁ, ଜାତି ହରେଇଲୁ, ଜବନ ହେଲୁ ଗୋଟାଏ ମାଇ ପିଠା ପାଇଁ। ବୁଢ଼ୀ ମା ତ କେତେ କଷ୍ଟ ତୋତେ ମଣିଷ କରିଥିଲା ରେ, ମଲା ଆଗରୁ ତା ମୁହଁରେ ଟିକେ ନିର୍ମାଲ୍ୟ ତମର ଯୋଗ୍ୟ ବି ତୁ ହେଲୁନୁ।
0: ମନୋରମା ତମେ ତମେ ବି କଣ ସେଇଆ କହିବାକୁ ଚାହ? ମୋ ହିନ୍ଦୁ ନୁହଁ।
1: ଆରେ ସିଏ କଣ କହିବ? ସିଏ କଣ କହିବ ରେ କାଳିଆ? ଆମ ହିନ୍ଦୁ ଧର୍ମ ବିଧାନକୁ ସେ କଣ କାନିରେ ଗଣ୍ଠି ପକେଇ ରଖିଛି? ତୁ କହିଲା ସାଙ୍ଗେ ସାଙ୍ଗେ ସେ ଫିଟେଇ ଦାଣ୍ଡକୁ ଫିଙ୍ଗି ଦବ। ତତେ ନେହେର ହଉଛି କାଳିଆ, ତୁ କାହାକୁ ଛୁଆ ଛୁ ତୁ ଏଠି କଣ? ନା ଘୋଡ଼ ଧରି ସାଇ ଭାଇକୁ ରାଜି କରି ଡାକି ମୁଁ ଆସିଛି। ଭଲରେ ଭଲରେ ବୁଢ଼ୀର କାମଟା ସରିଯାଉ, ତୁ ଆଉ ଭଲରେ ଏ ଫେଲ ପୁରାନା କାଳିଆ, ତତେ ଲୋକଟା ତୋ ଦ୍ୱାରି ତୁ ଟିକେ ସବୁର କରିଦାରେ ବାବୁ। ମୁଁ ଦେଖେ ମାଲ ଭାଇ ସବୁ ଆସିଲେ କି ନାହିଁ, କୁଆଡ଼େ ଗଲେ ସେମାନେ, ମୁଁ ଦେଖି ଆସୁଛି। ଦେଖ ବାବୁ, ତୁ ଗୋଟେ ଚାର୍ଜ କର ସବୁ ବିକିରି ଦିଅ ମୋ ଧନ ପଡ଼ା।

0: ବି ଏତେ ବଡ ଶାସ୍ତି ଦେଇ ଚାଲିଗଲ। ପୁଅ ହେଇ ପୁଅ ହେଇ ମୁଁ ମୋ ମା ମହତିକେ ନିଆଁ ଦେବାକୁ ବାହାର କରିଦେଲ। ସ୍ୱାମୀ ହେଇ ସ୍ତ୍ରୀକୁ
1: ସମାଜ ଆଜି ମୋ ଗୋଡରେ ବିଧାନର ଲୁହା ଶିକୁଳି ବାନ୍ଧି ଦେଇଛି। ସେଇ ବିଧାନର ତିନିଗାର ଡେଇଁ ମୁଁ ତମ ପାଖକୁ ଯାଇପାରିବିନି ନା। ଏଇଠି ଥାଇ ମୁଁ ତମକୁ ପ୍ରଣାମ କରୁଛି। ତମେ ମତେ କ୍ଷମା କର, କ୍ଷମା କର।
0: ପୁଅ ପାଖରୁ ମାକୁ ଯୋଉ ନିୟମ ଛଡେଇ ନେଇଛି, ସ୍ୱାମୀ ପାଖରୁ ଯୋଉ ବିଧାନ ସ୍ତ୍ରୀକୁ ଅଲଗା କରିଦେଇଛି, ସେଇ ବିଧାନର ପଥର ପାଚିରି ଭାଙ୍ଗି ମୁଁ ତମକୁ କେମିତି କ୍ଷମା କରିବି ମନର ମା? ମୋତେ ବିଶ୍ୱାସ କର, ଅନୁତାପ ଆଉ ଅନୁଶୋଚନାର ନିଆଁରେ ମୁଁ ଜଳୁଛି। ଲୋକମାନଙ୍କ ବ୍ୟଙ୍ଗ ବିଦ୍ରୁପରେ ମୋର ଶ୍ୱାସ ରୁଦ୍ଧ ହେଇଯାଉଛି ମନର ମା।
1: ମୁଁ ବି କଣ ଶାନ୍ତିରେ ଅଛି? ତମକୁ ଦଣ୍ଡେ ନ ଦେଖିଲେ ଯିଏ ପାଗଳ ହେଇଯାଉଥିଲ, ତମର ଶୁଖିଲା ମୁହଁ ଦେଖିଲେ ଯାହା ଛାତିରେ ନିଆଁ ଜଳି ଉଠୁଥିଲା, ସେଇ ମନର ମାମୁ, ସେଇ ମନର ମାମୁ। ଆଜି ତମକୁ ଏତେ ପାଖରେ ପାଇବି, ହାତ ପାଉନି ତମର ପାଦ ଛୁଇଁବାକୁ, ଏତେ ନିଜର ହେଇବି, ତମେ ଆଜି ମୋର ସାତ ପର।
0: ତମେ ତମେ କାନ୍ଦନି ମନୋରମା, କାନ୍ଦନି, ତମେ କାନ୍ଦନି।
1: ନା ନା, ତମେ ମତେ ବାରଣ କରନି, ମତେ ଆହୁରି କାନ୍ଦିବାକୁ ଦିଅ, ଆହୁରି କାନ୍ଦିବାକୁ ଦିଅ। ଭଗୀରଥ ଗଙ୍ଗାଙ୍କୁ ଆଣିଲା ପରେ ମୋର ଏଇ ଲୁହରେ ତମର ସବୁ ପାପ, ସବୁ ଦୋଷ, ସବୁ କଳଙ୍କ ଧୋଇ ଯାଉ। ତମେ ପୁଣି ଫେରି ଆସ ମୋ ପାଖକୁ, ମୋ ପାଖକୁ ତମେ ପୁଣି ଫେରି ଆସ।
0: ତମେ ତାହେଲେ ଆହୁରି କାନ୍ଦ, ଆହୁରି କାନ୍ଦ ମନୋରମା। ତମ ଆଖିର ଲୁହ ଶୁଖିଗଲେ ଛାତିର ରକ୍ତ ଢାଳି ଦିଅ, ଆଉ ସେଇଥିରେ ମୁଁ କଳଙ୍କ ମୁକ୍ତ ହେଇ ପୁଣି ଥରେ ତମରି ପାଖକୁ ଫେରି ଆସିବି। ମୋ ଜନ୍ମ ମାଟି, ମୋ ଧର୍ମ, ମୋ ବଡ ଠାକୁର, ତମେ ମତେ ଫେରେଇ ଦିଅ ମନୋରମା, ମତେ ଫେରେଇ ଦିଅ। ତମେ କାନ୍ଦ, ତମେ ଆହୁରି କାନ୍ଦ ମନୋରମା, ଆହୁରି କାନ୍ଦ।
1: ଠାକୁରେ ଆଉ କେତେ ସରି ହେଲେ ତମ ମାନ ମାନିବ? କୁହ କୁହ ପ୍ରଭୁ, କୁହ ଜଗନ୍ନାଥ।
0: ତମେ ଏଇଠି ସେଇ ଠାକୁରଙ୍କୁ ଡାକ ମନୋରମା। ମୁଁ ଚାଲିଲି, ମୁଁ ଚାଲିଲି ସେ ଚକା ଆଖିଆ ପାଖକୁ, ତମେ ଦେଖିବ ମୋ ନିଷ୍ଠାରେ ତାଙ୍କ ରତ୍ନ ସିଂହାସନ ନିଶ୍ଚିତ ଥରି ଉଠିବ, ନିଶ୍ଚୟ ସେ ମତେ ତାଙ୍କ ପଦ ସେବା କରିବାର ଅଧିକାର ଦେବେ। ମୁଁ ଆସୁଛି। ତୋ ପାଦ ଛୁଇଁ ମୁଣ୍ଡିଆ ମାରିବାର ଅଧିକାର ଏ ସମାଜ, ତୁ ଜ୍ଞାତି କୁଟୁମ୍ବ, ଆମ ଧର୍ମର ବିଧାନ ମୋଠୁ କାଢି ନେଇଛି ବୋଉ। ଏଇ ଦୂରରେ ଥାଇ ତୋ ପାଦ ଧୂଳି ଲାଗିଥିବା ଏଇ ଭୂଇଁ ଉପରେ ମୁଁ କୋଟି କୋଟି ମୁଣ୍ଡିଆ ମାରୁଛି ବୋଉ। ମତେ ମତେ ତୁ କଲ୍ୟାଣ କରବୁ, ମୁଁ ଯେମିତି ଜନ୍ମେ ଜମେ ତୋରି ପରି ମାଟିଏ ଭାଇ।
1: ଦେଖୁଛ ଦେଖୁଛ ବୋଉ, ପୁଅ ତମର କେମିତି କାନ୍ଦି କାନ୍ଦି ଚାଲି ଯାଉଛନ୍ତି।

0: ଏଇଟା କଳାଚାନ୍ଦଙ୍କ ଘର ନା? ତମେ ତାହେଲେ ମନର ମା, ତାଙ୍କର ସ୍ତ୍ରୀ, ବୋଉ ବୋଧ ହୁଏ ଶୋଇପଡ଼ିଛନ୍ତି,
1: କିନ୍ତୁ କିନ୍ତୁ ତମେ ଆମକୁ ଜାଣିଲ କେମିତି?
0: ମୁଁ ବଙ୍ଗନା ବାପଙ୍କ ଝିଅ ଦୁଲିଆ।
1: ତମେ ତାହେଲେ ସେଇ ଭାଗ୍ୟବତୀ ଯାହା ପାଇଁ ପୁଅ ତା ମାକୁ ଭୁଲିଗଲା, ସ୍ୱାମୀ ତା ସ୍ତ୍ରୀକୁ ଭୁଲିଗଲା, ଆଉ ମଣିଷ ତା ଧର୍ମକୁ ତା ଠାକୁରଙ୍କୁ ଭୁଲିଗଲା।
0: କଣ ପ୍ରତିଶୋଧ ନବ? ନିଅ, ସେଇଥିପାଇଁ ତ କାହା

କିଛି ନ କହି ଖମକୋଟ ଯୁଦ୍ଧ ଚାଲିଥିଲା ବେଳେ ଏକା ଏକା ଏତେ ଦୂରରୁ ମୁଁ ତମରି ପାଖକୁ ଚାଲି ଆସିଛି। ମତେ ଶାସ୍ତି ଦିଅ ଭଉଣୀ, ମତେ ଶାସ୍ତି।

ଇଂଲଣ୍ଡର ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଆଇସିସି ଧାରା ବିବରଣୀ ଏବଂ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ଶ୍ରୀମଦ୍ ଭାଗବତର 77ତମ ଭାଗ ସକାଳ 6:40 ସକାଳ 8:45 ଶୁଣିବେ ବୈଦେହୀଶ ବିଳାସର 66ତମ ଭାଗ କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ପ୍ରଥମ କଣ୍ଠଶିଳ୍ପୀ ନିମାଇଚରଣ ହରିଚନ୍ଦନ ଶିଳ୍ପୀ ଗାଇଛନ୍ତି ପୁରାତନ ରଚନାରୁ।

ବନ୍ଦନର ପରବର୍ତ୍ତୀ ଭକ୍ତିଗୀତ ପ୍ରଭାକର ପାଣିଗ୍ରାହୀଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ ମନୋରଞ୍ଜନ ପୃଷ୍ଟି।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ଲୋଭାବତୀ ପଡ଼ିହାରୀ, ଶିଳ୍ପୀ ଗାଇଛନ୍ତି ନଟବର ସାମନ୍ତରାୟଙ୍କ ରଚନାରୁ।

ଆପଣମାନେ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଶିଳ୍ପୀମାନେ ଥିଲେ ନିମାଇଚରଣ ହରିଚନ୍ଦନ, ଶାନ୍ତିଲତା ଛୋଟରାଏ, ମନୋରଞ୍ଜନ ପୃଷ୍ଟି, ଲୋଭାବତୀ ପଢିଆରୀ, ଅମରେନ୍ଦ୍ର ମହାନ୍ତି ଏବଂ ରୀତା ମିଶ୍ର। ଗୀତ ରଚନା କରିଥିଲେ ରୁଦ୍ରପ୍ରସାଦ ମହାନ୍ତି, ପ୍ରଭାକର ପାଣିଗ୍ରାହୀ, ନଟବର ସାମନ୍ତରାୟ, ରଘୁନାଥ ରାଉତ, ନଗେନ୍ଦ୍ର ମହାପାତ୍ର ଏବଂ ପୁରାତନ ରଚନାରୁ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ଶାରଦା ପ୍ରସାଦ କର।

ଆପଣମାନଙ୍କୁ ନମସ୍କାର ଶ୍ରୋତା ବନ୍ଧୁ। ଘରେ ପିଲାଟିଏ ଜନ୍ମ ନେଲେ ସମସ୍ତଙ୍କର ଆନନ୍ଦ, ଠାକୁରଙ୍କ ପାଖରେ ଭୋଗ ଲଗାଉ, କୃତଜ୍ଞତାରେ ନଇଁପଡ଼ୁ, ଆଉ ବାପା ମାଙ୍କର ଖୁସିର ତ ସୀମା ରହେ ନାହିଁ। ପିଲାର ମୁହଁକୁ ଚାହିଁ ବାପା ମା କେଜାଣି କେତେ ଯେ ସପନ ଦେଖି ବସନ୍ତି ତାର ହିସାବ ନାହିଁ। ମୋ ପିଲା ଖାଲି ବଡ଼ ହେବ, ଏମିତି ପାଠ ପଢ଼ିବ, ଏତେ ପଇସା କମେଇବ, ନାଁ କରିବ, ଏମିତି କେତେ କ'ଣ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଟିଏ କେମିତି ଭଲ ମଣିଷ ହେବ। ଏହି ଭଲ ମଣିଷ ହେବା ପାଇଁ ଯାହା ନିହାତି ଲୋଡ଼ା ତାହା ହେଲା ସୁନ୍ଦର ପରିବେଶ। ତେଣୁ ପରିବାରର ପ୍ରତ୍ୟେକ ସଦସ୍ୟ, ବିଶେଷ କରି ମା ବାପା, ଏଥିପ୍ରତି ଅଧିକ ଯତ୍ନଶୀଳ ହେବା ଉଚିତ ନୁହେଁ କି? ପିଲାଙ୍କୁ ଏଭଳି କଥା ଦେଖାଇବା ଓ ଶିଖାଇବା

ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଶାରଦା ପ୍ରସାଦ କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 75ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 75ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209,

ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଧାନ 800, ସିଆର୍ଧାନ 801, 802, 803, ସିଆର୍ଧାନ 408, 409, 410, 411, 412, ସିଆର୍ଧାନ 413, 414, 416 ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧାନ 405, ସିଆର୍ଧାନ 403, ସିଆର୍ଧାନ 412, ସିଆର୍ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧାନ 701, ସିଆର୍ଧାନ 702, ସିଆର୍ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଡାକ୍ତର ରବି ନାରାୟଣ ରଥ।
3: ବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ପ୍ରତିଜୀବୀ ବା ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହେଲା। ସେହି ଆଣ୍ଟିବାୟୋଟିକ୍ ପେନ୍ସିଲିନ୍ ନାମରେ ଖ୍ୟାତ ହେଲା। ଏହାର ଉଦ୍ଭାବକ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ୍ଙ୍କୁ ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ 1945 ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଦିନଠାରୁ ଆଣ୍ଟିବାୟୋଟିକ୍ ଜୀବାଣୁଜନିତ ରୋଗମାନଙ୍କ କବଳରୁ କୋଟି କୋଟି ଜୀବନ ରକ୍ଷା କରିପାରିଛି। ଏହାର ପରବର୍ତ୍ତୀ କାଳରେ ଶତାଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହୋଇଛି। ଏ ସମସ୍ତ ଔଷଧ ଜନସମାଜର ପ୍ରଭୂତ କଲ୍ୟାଣ ସାଧନ କରୁଛି, ଏକଥା ନିଃସନ୍ଦେହ। ତେବେ ମନେ ରଖିବାର କଥା ଯେ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ, ଭୂତାଣୁ ବିରୁଦ୍ଧରେ ଏସବୁ ଆଣ୍ଟିବାୟୋଟିକ୍ ଫଳପ୍ରଦ ହୁଏ ନାହିଁ। ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ଅନେକ ସମୟରେ ଜୀବନ ରକ୍ଷାକାରୀ, ତଥାପି ଏହାର ପ୍ରୟୋଗ କଲାବେଳେ କେତେକ ସମୟରେ ଆଲର୍ଜି ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖାଦେଇଥାଏ। ତେଣୁ ଆଣ୍ଟିବାୟୋଟିକ୍ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ଏ ବିଷୟରେ ଭଲଭାବେ ବିଚାର ବିମର୍ଶ କରିବା ଦରକାର। ଆଣ୍ଟିବାୟୋଟିକ୍ ବା ପ୍ରତିଜୀବୀ ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତ୍ୟେକଟି ଆଣ୍ଟିବାୟୋଟିକ୍ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କେତେକ କ୍ଷେତ୍ରରେ ପ୍ରତିଜୀବୀ ଔଷଧ ଗ୍ରହଣ କରିବା ପରେ ଅଇ ଲାଗେ କିମ୍ବା ବାନ୍ତି ହୁଏ, କୋଷ୍ଠବଦ୍ଧତା କିମ୍ବା ତରଳ ଝାଡ଼ା ବା ଡାଇରିଆ ହୋଇପାରେ, ମୁଣ୍ଡ ବୁଲେଇପାରେ, କ୍ଷୁଧାହାନି ହୋଇପାରେ, ମୁଣ୍ଡ ବ୍ୟଥା ବି ହୋଇପାରେ। ଏସବୁ ଲକ୍ଷଣଗୁଡ଼ିକ ଅଧିକ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। କେତେକ ବ୍ୟକ୍ତିଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଚମ କୁଣ୍ଡେଇ ହୁଏ, ଚେକାଚେକା ହୋଇ ଫୁଲିଯାଏ, ଅଣନିଶ୍ୱାସୀ ଲାଗେ, ଏପରି ଲକ୍ଷଣ ଦେଖାଦେଲେ ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ। ଯଦି କୌଣସି ଆଣ୍ଟିବାୟୋଟିକ୍ରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଭବିଷ୍ୟତରେ ଯେକୌଣସି ଚିକିତ୍ସା ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କୁ ଏହି ଆଲର୍ଜି ବିଷୟରେ ଜଣାଇବା ଜରୁରୀ ଆବଶ୍ୟକ। ଜୀବାଣୁକୁ ମାରିବା ପାଇଁ

0: ଆଣ୍ଟିବାୟୋଟିକ୍ର ପ୍ରୟୋଗ କରାଯାଏ। ତେବେ ଆଜିକାଲି ଜୀବାଣୁମାନଙ୍କ ମଧ୍ୟରୁ କେତେକ ଆଣ୍ଟିବାୟୋଟିକ୍ ପ୍ରତି ଆଉ ସମ୍ବେଦନଶୀଳ ହେଉନାହାନ୍ତି, ଅର୍ଥାତ୍ ଆଣ୍ଟିବାୟୋଟିକ୍ ପ୍ରୟୋଗରେ ସେଗୁଡ଼ିକର ନିୟନ୍ତ୍ରଣ କରାଯାଇ ପାରୁନାହିଁ। ସେଭଳି ଜୀବାଣୁଙ୍କୁ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ଜୀବାଣୁ ବା ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ କୁହାଯାଏ। ଆଣ୍ଟିବାୟୋଟିକ୍ର ଅସଙ୍ଗତ ଓ ଅନାବଶ୍ୟକ ବ୍ୟବହାର ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଏହି ପ୍ରତିରୋଧୀ ଜୀବାଣୁ ରୋଗୀଠାରୁ ଅନ୍ୟ ବ୍ୟକ୍ତି ଶରୀରରେ ବି ପ୍ରବେଶ କରିପାରେ, ଫଳରେ ଏହା ମାନବ ସମାଜ ପାଇଁ ଏକ ଭୟଙ୍କର ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲାଣି। ଏହି ପରିସ୍ଥିତିରୁ ନିଜକୁ ଏବଂ ପରିବାରବର୍ଗଙ୍କୁ ରକ୍ଷା କରିବା ପାଇଁ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପ୍ରଥମତଃ, କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତୁ। ସେ ଯେଉଁ ମାତ୍ରାରେ ଯେତେଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ସେବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରି ନିଜର ହାତକୁ ପରିଷ୍କାର ରଖନ୍ତୁ। ଭଲଭାବେ ସିଝା ହୋଇଥିବା ଖାଦ୍ୟ ଏବଂ ଫୁଟା ପାଣି ପିଅନ୍ତୁ। ନିଜ ଶରୀରର ସମସ୍ତ କ୍ଷତକୁ ଜୀବାଣୁମୁକ୍ତ ରଖନ୍ତୁ। ଯଦି ଶ୍ୱାସପଥ ସଂକ୍ରମଣ ଥାଏ ତେବେ ମୁଖା କିମ୍ବା ରୁମାଲରେ ନାକ ଓ ମୁଖକୁ ଆବୃତ କରି ରଖନ୍ତୁ। ଛୋଟ ଛୁଆଙ୍କଠାରୁ କୌଣସି ସଂକ୍ରମଣ ଥିଲେ ଅନ୍ୟାନ୍ୟ ଶିଶୁମାନଙ୍କ ସହିତ ମିଳାମିଶାକୁ ନିୟନ୍ତ୍ରିତ କରନ୍ତୁ। କେବେ ବି ନିଜର ଆଣ୍ଟିବାୟୋଟିକ୍ ଅନ୍ୟକୁ ଦିଅନ୍ତୁ ନାହିଁ। ଆଣ୍ଟିବାୟୋଟିକ୍ ଶ୍ରେଣୀର ଔଷଧକୁ ପରିବାରର ଶିଶୁମାନଙ୍କ ହାତପ୍ରାନ୍ତରୁ ଦୂରରେ ଚାବି ପକାଇ ରଖିବା ଦରକାର। ପ୍ରଥମ ଆଣ୍ଟିବାୟୋଟିକ୍ ଭାବେ ପେନ୍ସିଲିନ୍ର ଉଦ୍ଭାବନ ଜୀବାଣୁ ସଂକ୍ରମିତ ମଣିଷ ପାଇଁ ଅମୃତ ସଦୃଶ ଥିଲା, କିନ୍ତୁ ଦୁଃଖର କଥା, ମଣିଷର ଅସାବଧାନତା, ବିଚାର ଶୂନ୍ୟତା ଏବଂ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ଫଳରେ ପେନ୍ସିଲିନ୍ ଏବେ ପ୍ରାୟତଃ ଅକର୍ମଣ୍ୟ ହୋଇଯାଇଛି। ଅନେକ ଜୀବାଣୁ ଏବେ ପେନ୍ସିଲିନ୍ ପ୍ରତିରୋଧୀ ବା ରେଜିଷ୍ଟାଣ୍ଟ ହୋଇଗଲେଣି। ପରବର୍ତ୍ତୀ କାଳରେ ଆବିଷ୍କୃତ ଅନ୍ୟାନ୍ୟ ଅନେକ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ଜୀବାଣୁକୁଳ ପ୍ରତିରୋଧୀ କ୍ଷମତା ହାସଲ କରିସାରିଲେଣି। ଏଭଳି ଅବସ୍ଥା ଚାଲୁ ରହିଲେ ଜୀବାଣୁକୁଳ ଅପରାଜୟ ହୋଇଯିବ। ତେଣୁ ଏହି ସଙ୍କଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ଓ ବିକ୍ରେତା ଏବଂ ରୋଗୀ ସମସ୍ତଙ୍କୁ ସଚେତନ ଓ ସତର୍କ ହେବାକୁ ପଡ଼ିବ। ସେଥିପାଇଁ ଆଜି ଆଣ୍ଟିବାୟୋଟିକ୍ର ସମୁଚିତ ବ୍ୟବହାର ପାଇଁ ଆହ୍ୱାନ ଆସିଛି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛି ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ସମୀର ମିଶ୍ରା।

0: ଶ୍ରୋତାବନ୍ଧୁ, ଧର୍ମଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଛି, ମଣିଷ ଜନ୍ମ ହେଉଛି ଶ୍ରେଷ୍ଠ ଜନ୍ମ। ସେହି ଧର୍ମଗ୍ରନ୍ଥମାନଙ୍କରେ ମଧ୍ୟ ରହିଛି ମଣିଷର ଏହି ଶ୍ରେଷ୍ଠ ଜନ୍ମର ସଫଳତା ସମ୍ପର୍କରେ ଅନେକ ଧର୍ମତତ୍ତ୍ୱ। ମଣିଷ ତାର ଜୀବନକୁ ଶୃଙ୍ଖଳିତ ଆଉ ଧାର୍ମିକ କରିବା ପାଇଁ ଅନେକ ଧର୍ମ ଉପଦେଶ ପାଏ ସେହି ଗ୍ରନ୍ଥମାନଙ୍କରୁ। ମାନବ ଧର୍ମ ଭଳି ସବୁଠୁ ଶ୍ରେଷ୍ଠ ଧର୍ମର ପାଳନକର୍ତ୍ତା ମଣିଷ ଯଦି କେବେ ଭୁଲିଯାଏ ତା'ର ମାନବୀୟ ଧର୍ମକୁ, ତା'ର କର୍ମକୁ, ଧର୍ମ ଉପଦେଶକୁ, ତେବେ ସେ ପାଳନ କରିପାରେ ନା ମାନବୀୟ କର୍ତ୍ତବ୍ୟକୁ, ଭୁଲିଯାଏ ମାନବିକତାକୁ। ଆଜି ପ୍ରଭାତରେ ମଣିଷର ସେହି ଶ୍ରେଷ୍ଠ ଗୁଣ ମାନବିକତା,
1: ବନ୍ୟା ବାତ୍ୟାରେ ସାହାଯ୍ୟ କରିବା, ଦୁଃଖରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ବା ବିକଳାଙ୍ଗ ଲୋକଙ୍କୁ ସାହାଯ୍ୟ କରିବା, ଏଇଭଳିଆ ବହୁତ ଜିନିଷ ହେଉଛି ମଣିଷ ପଣିଆର ଉଦାହରଣ। ମଣିଷ ପଣିଆ ମୁଁ ଚୁପ୍ ହେଇକି ରହିବିନି, ମୁଁ ପ୍ରତିବଦଳରେ ତାଙ୍କୁ ଧନ୍ୟବାଦ ଦେବି। ଏଇ ହେଉଛି ମଣିଷ ପଣିଆ। ଆଉ ମଣିଷ ପଣିଆରେ କ'ଣ ହୁଏ, ମାନେ ପର ଦୁଃଖରେ ଦୁଃଖୀ ହେବା, ପରକୁ ସାହାଯ୍ୟ କରିବା। ଆମର ଯେଉଁମାନେ ହିତାକାଂକ୍ଷୀ ବାପ ମା ଅନ୍ୟାନ୍ୟ ତାଙ୍କ ପ୍ରତି ସମବେଦନା ଜଣାନ୍ତି, ଏ ଆମର ମଣିଷ ପଣିଆ। ମଣିଷ ପଣିଆଟା ସେ ମଣିଷ ତାର ପଣ ରଖିବ, ଆପଣ କଥା ରଖିବେ, ଗୋଟେ କଥା କହିଲେ ମୁଁ କରିଦେବି, ଦେଖିଲା ବେଳକୁ କରୁନାହାନ୍ତି, ଏ ମଣିଷ ପଣିଆର ଅଭାବ। ଆମେ ସମସ୍ତଙ୍କୁ ସମ୍ମାନ ଦେବା, ସମସ୍ତଙ୍କୁ ଭଲ ପାଇବା, ଇଏ ହେଉଛି ମାନବ ଧର୍ମ, ଇଏ ହେଉଛି ମଣିଷ ପଣିଆ। କୋଟି କୋଟି ବର୍ଷରୁ ମଣିଷ ଆସିଲା, ସଭ୍ୟତା ଗଢି ଉଠିଲା, ମଣିଷର କ୍ରମ ବିକାଶରେ ଯଦି ବା ସେଥିରେ ଭୁଲ କରୁଥିଲା ଆମେ ତାକୁ କହିବେନି, ସେଟା ଅମଣିଷ କାର୍ଯ୍ୟ ହେଇପାରେ, ମଣିଷର ଭୁଲ ବୋଲି କହିବାନି, କାରଣ ସେ ଶିଖୁଛି। ତାପରେ ଷ୍ଟେଟ୍ ଆସିଗଲେ, ରାଜା ଆସିଗଲେ, ରାଜଧର୍ମ ହେଲା, ଗୀତା ଆସିଲା, ଭାଗବତ ଆସିଲା, ମୁଁ ଇଣ୍ଡିଆନ କଲଚର କଥା କହୁଛି, ମୁନି ଋଷି ମାନେ ଆସିଗଲେ, ଶାସ୍ତ୍ର ହେଲା, ଗୀତା ହେଲା, ଅର୍ଜୁନଙ୍କୁ ଆପଣଙ୍କର କହିଲେ ଶ୍ରୀକୃଷ୍ଣ, କେମିତି ଭଲ ମଣିଷ ହବ, ଦେଶର ଭଲ ଶାସନ ହବ, ଭଲ ମନବୃତ୍ତି ହବ, ମଣିଷ ପୁଣିଆ ରହିବ। ସବୁ ଶିଖିଲା ପରେ ଫାର୍ଷ୍ଟ ୱାର୍ଲଡ ୱାର୍, ସେକେଣ୍ଡ ୱାର୍ଲଡ ହେଇଗଲା, ଭୁଲ କଲେ, ପରିବେଶକୁ ଆମେ ନଷ୍ଟ କଲେ, ବର୍ତ୍ତମାନ କ'ଣ ହଉଛି, ଆପଣଙ୍କର ସବୁ ଜାଣିଲେଣି, କେତେ ଶିକ୍ଷିତ ହେଇଗଲାଣି, କେତେ ସ୍କୁଲ କଲେଜ ଗଢି ଉଠିଲାଣି, ସବୁ ଶିଖିଲା ପରେ ଯଦି ଆମେ ଭୁଲ କରନ୍ତି, ଏଇଟାକୁ କରିବା ମଣିଷ କାର୍ଯ୍ୟ ଆଉ ଏଜୁକେଟେଡ୍ ଇଗ୍ନୋରାଣ୍ଟ। ଶିକ୍ଷକ, ପିତାମାତା, ଗୁରୁ, ଧର୍ମ ମାର୍ଗରେ ଯୋଉଟା ସବୁ ମଠ ମନ୍ଦିର, ଏଇଗୁଡା ଲୋକଙ୍କୁ

ହଁ ଶ୍ରୋତା ବନ୍ଧୁ, ମଣିଷ ଜନ୍ମ ସବୁଠୁ ଶ୍ରେଷ୍ଠ ଜନ୍ମ, ଆଉ ମାନବିକତା ହେଉଛି ମଣିଷର ଶ୍ରେଷ୍ଠ ଗୁଣ। ଯେଉଁଠି ମାନବିକତା ହଜିଯାଏ, ମଣିଷ ଭୁଲିଯାଏ ତା'ର ମାନବୀୟ କର୍ତ୍ତବ୍ୟକୁ, ସେଇଠି ଲୋପ ପାଇଯାଏ ମଣିଷର ମଣିଷପଣିଆ। ମଣିଷ ଜନ୍ମର ଶ୍ରେଷ୍ଠତା ସେଠି ହାର ମାନିଯାଏ।

0: ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। ସ୍ୱାଧୀନତା ଆନ୍ଦୋଳନରେ ଏହା ଲୋକମାନଙ୍କ ମଧ୍ୟରେ ଦେଶଭକ୍ତି ଓ ଏକତାର ଜାଗରଣ ସୃଷ୍ଟି କଲା। 1950 ମସିହା ଜାନୁଆରୀ 24 ତାରିଖରେ ସମ୍ବିଧାନ ସଭା ଦ୍ୱାରା ଏହାର ପ୍ରଥମ ଦୁଇପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ବନ୍ଦେ ମାତରମ ଗୀତରେ ଥିବା ସୁଜଳାମ ସୁଫଳାମ ମଳୟଜ ଶୀତଳାମ ଆମ ଦେଶର ପ୍ରାକୃତିକ ବୈଭବକୁ ବର୍ଣ୍ଣନା କରେ। ଏହି ସଙ୍ଗୀତ ଦେଶର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣରେ ଗଭୀର ପ୍ରଭାବ ପକାଏ। ଆଜି ମଧ୍ୟ ଏହି ଗୀତ ଦେଶର ଏକତା, ନିଷ୍ଠାପରତା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଅମର ପ୍ରତୀକ ହୋଇ ରହିଛି।
1: ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7531001।

0: आज कार्यक्रम को एठी रखे विदाय नौ नमस्कार।
1: आपण माने सुनुथिले प्रभात परिक्रमा प्रयोजन करथिले विनय कुमार सामंतराय उपस्थापन करथिले समीर मिश्रा। आपण माने कार्यक्रम सुनुछन्ती आकाशवाणी कटक केन्द्ररु कथिकारे सुनतु आलोचना दीर्घ जीवनर चाबिकाठी इंद्रधनु आहार आलोचक शैलेन्द्र द्विवेदी।
2: मु दशमरे पढ़िया बेलू जेजेंको 80 वर्ष टपि सारिथिला चित्रोत्पला कूळ एक गाँव में रहुथिलु। ମୋର ମନେ ଅଛି ଆମ ଘର ଆଗବାଡ଼ିରେ ସେତେବେଳେ ବଢ଼ିଆ ପନିପରିବା ହେଉଥିଲା। ତଥାପି ମଝିରେ ମଝିରେ ଶୀତ ଦିନେ ସ୍କୁଲ ଛୁଟି ହେଲେ ଜେଜେ ମତେ କହନ୍ତି, ଆରେ ଯା ଅମୁକ ବାଡ଼ିରୁ ଫୁଲକୋବି ଆଣିବୁ, ସେଠୁ ଟମାଟୋ ଆଣିବୁ। ଜେଜେ କହୁଥିବା ଠିକଣା ଆମ ଘରଠୁ ଖୁବ୍ ଦୂରରେ ନହେଲେ ବି କିଛି ବାଟ ଥିଲା। ମୁଁ ଜାଣିପାରୁନଥିଲି କାହିଁକି ଆମ ଘର ପାଖାପାଖି ଅନ୍ୟମାନେ ସମାନ ପରିବା ବିକୁଥିବା ବେଳେ ଜେଜେ ମତେ ଦୂରକୁ ଯିବା ପାଇଁ କହୁଛନ୍ତି। ଦିନେ ଜେଜେ ଆର ଉତ୍ତର ଦେଇଥିଲେ, କହିଲେ, ଯା ଘରୁ ମୁଁ ତତେ ପରିବା ଆଣିବା ପାଇଁ କହେ, ସେ ପନିପରିବାରେ ରାସାୟନିକ ସାର ଭୁଲରେ ବି ପକାଏ ନା, ତେଣୁ ତା ପରିବାର ସ୍ୱାଦ ଅଲଗା। 42 ବର୍ଷ ତଳେ ଜେଜେଙ୍କ କଥା ଏତେ ସହଜରେ ବୁଝି ହେଉନଥିଲା ଯାହା ଏବେ ବୁଝି ହେଉଛି। ବିଶେଷଜ୍ଞମାନେ ନିରାମିଷ ଆହାର ଏକାବେଳେ ତ୍ୟାଗ କରିବାକୁ ପରାମର୍ଶ ଅବଶ୍ୟ ଦେଉନାହାନ୍ତି, ତେବେ ଅଧ୍ୟୟନ ସ୍ୱଷ୍ଟ କରିସାରିଛି ଯେ ଆମ ଶରୀର ପାଇଁ ଉଦ୍ଭିଦ ଭିତ୍ତିକ ଖାଦ୍ୟ ହିଁ ସର୍ବୋତ୍କୃଷ୍ଟ ଖାଦ୍ୟ। ଶ୍ରୋତାବନ୍ଧୁ, ଭାରତୀୟ ଖାଦ୍ୟ ବିଜ୍ଞାନ ଜୈବ ବିବିଧତା ଏବଂ ଖାଦ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ କେଉଁ ପ୍ରାଚୀନ ସମୟରୁ ଆମକୁ ପରାମର୍ଶ ଦେଇଛି। ଆପଣ ମାଛ ଖାଆନ୍ତୁ, ମାଂସ ଖାଆନ୍ତୁ, ଅଣ୍ଡା ଖାଆନ୍ତୁ, ପନିପରିବା ଖାଆନ୍ତୁ ଏବଂ ଫଳ ଖାଆନ୍ତୁ, କୌଣସି ଖାଦ୍ୟରେ ବାରଣ ନାହିଁ। କିନ୍ତୁ ବରାବର ଲକ୍ଷ୍ୟ ରଖନ୍ତୁ, ଆପଣ କେବଳ ଖାଇବା ପାଇଁ ଖାଉନାହାନ୍ତି, ନିରୋଳା ଖାଦ୍ୟର ମଜା ନେବା ପାଇଁ ଖାଉନାହାନ୍ତି, ଉପଭୋଗ କରିବା ପାଇଁ ଖାଉନାହାନ୍ତି, ଯାହା ଖାଉଛନ୍ତି ପରମ ଆନନ୍ଦରେ ଖାଉଛନ୍ତି। ଜେଜେ ସେତେବେଳେ ବୋଉ କହୁଥିଲେ, ବୋଉ, ଏ ବର୍ଷ ବେଲପଣା ମୁଁ ପିଇପାରିଲିନି, ନିମ୍ବପତା କେହି ଆଣିଲନି, ଜାମୁକୋଳି ବି କେହି ଆଣିଲନି। ପରିଣତ ବୟସରେ ଜେଜେ କ'ଣ ପାଇଁ ଜାମୁକୋଳି ନିମ୍ବପିତା ପରି ଖାଦ୍ୟ ଖୋଜୁଥିଲେ ମୁଁ ବୁଝିପାରୁନଥିଲି। ଏବେ ପୁଷ୍ଟି ବିଶେଷଜ୍ଞମାନେ କହୁଛନ୍ତି, ଯେଉଁ ଋତୁରେ ଯେଉଁ ଫଳମୂଳ ଓ ପନିପରିବା ପ୍ରକୃତି ଆମକୁ ଦେଉଛି ସେସବୁ ଆମ ଆହାରର ଅଂଶ ପାଲଟିବା ଉଚିତ। ସୋରିଷ ଫୁଲ ହେଉ ନଚେତ୍ ପିତା ଶାଗ, ଆୟୁର୍ବେଦ ଅନୁସାରେ ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଖାଦ୍ୟର ରହିଛି ମହତ୍ତ୍ୱପୂର୍ଣ୍ଣ ଭୂମିକା। ସନ୍ତୁଳିତ ଖାଦ୍ୟ କେବଳ ଦେହକୁ ନୁହେଁ ମନକୁ ଚଞ୍ଚଳ ରଖେ। ଆମ ଶାସ୍ତ୍ରରେ ସାତ୍ତ୍ୱିକ, ତାମସିକ ଏବଂ ରାଜସିକ ଆହାର କଥା ପୃଥିବୀରେ ସମ୍ଭବତଃ ପ୍ରଥମ ଥର ପାଇଁ କୁହାଯାଇଛି। ତାଜା ପରିବା ଖାଆନ୍ତୁ, ତାଜା ଫଳମୂଳ ଖାଆନ୍ତୁ, ଚକ୍ ଚକ୍ ଧଳା ଦେଖାଯାଉଥିବା ଚାଉଳ କି ଅଟା ନୁହେଁ, ବରଂ ଆଖିକୁ ଭଲ ନ ଲାଗିଲେ ବି ଶସ୍ୟ ଏବଂ ଡାଲି ଜାତୀୟ ପଦାର୍ଥକୁ ମୂଳ ଚରିତ୍ରରେ ଆହାରର ଅନ୍ତର୍ଭୁକ୍ତ କରନ୍ତୁ। ସବୁଦିନ ସମାନ ଖାଦ୍ୟ ଖାଆନ୍ତୁ ନାହିଁ, ଜଙ୍କ୍ ଫୁଡ୍ଠୁ ଯେତେଦୂର ସମ୍ଭବ ନିରାପଦରେ ରହନ୍ତୁ। ଶ୍ରୋତାବନ୍ଧୁ, 1963 ଜାପାନରେ କିଛି ବିଶେଷଜ୍ଞ ଜାଣିପାରିଥିଲେ ଯେ 100 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ତାଙ୍କ ଦେଶରେ 153। 2020 ଜଣାପଡ଼ିଛି 100 ଟପିଥିବା ପୁରୁଷ ଓ ମହିଳା ଜାପାନରେ ପାଖାପାଖି 65,000। ଏବେ ସେଠି ପୁରୁଷଙ୍କର ହାରାହାରି ଆୟୁ 84 ଏବଂ ମହିଳାମାନଙ୍କର 87। ଅଧ୍ୟୟନ ଅନୁଯାୟୀ ଜାପାନର ବ୍ୟାପକ ଅଞ୍ଚଳରେ ଅଧିବାସୀମାନେ ସେମାନଙ୍କ ଆହାରରେ ଅନ୍ତର୍ଭୁକ୍ତ କରିଛନ୍ତି ଯେତିକି ଶସ୍ୟ ଜାତୀୟ ଖାଦ୍ୟ ସେତିକି ପନିପରିବା, ତାହାଠୁ କମ୍ ମାଛ ମାଂସ ନିଶ୍ଚିତ।

0: ଆହାର ପ୍ରତିଦିନ ଫଳ ଏବଂ କିଛି ଦୁଗ୍ଧ ଜାତୀୟ ଖାଦ୍ୟ ସେମାନଙ୍କ ଆହାରର ଅଂଶ। ଶାରୀରିକ ପରିଶ୍ରମ ସହିତ ତାଳ ଦେଇ ଜାପାନୀମାନଙ୍କ ଖାଦ୍ୟ ବେଶ୍ ସନ୍ତୁଳିତ। ଜାପାନର ଏକ ଅଞ୍ଚଳ ଅଛି ଓକିନାୱା, ଯେଉଁଠି 100ରୁ ଅଧିକ ବର୍ଷ ବଞ୍ଚୁଥିବା ବାସିନ୍ଦା ସର୍ବାଧିକ। ବର୍ଷ ବର୍ଷ ଧରି ଏହା ଘଟି ଆସିଛି। ଓକିନାୱାର ଅନୁପମ ପ୍ରାକୃତିକ ପରିବେଶ ଭିତରେ ରହିବା ସହିତ ସ୍ଥାନୀୟ ବାସିନ୍ଦାମାନେ ପ୍ରତିଦିନ ପ୍ରଚୁର ପନିପରିବା ଏବଂ ଶାଗ ଖାଆନ୍ତି। ପ୍ରତି 1,00,000 ଜନସଂଖ୍ୟାରେ ଓକିନାୱାରେ ହାରାହାରି 25 ଜଣଙ୍କ ବୟସ 100 ଉପରେ। ଦୀର୍ଘ ବର୍ଷ ଚଳଚଞ୍ଚଳ ରହୁଥିବା ବାସିନ୍ଦାମାନଙ୍କ କହିବା କଥା, ସେମାନେ କେବେ ବି ଏକାଥରେ ଅଧିକ ଖାଆନ୍ତି ନାହିଁ। ପେଟର 20% ସବୁବେଳେ ଖାଲି ରହେ। ସବୁଠୁ କାର୍ଯ୍ୟକ୍ଷମ ବାସିନ୍ଦା ଅତି ବେଶୀରେ 1900 କ୍ୟାଲୋରି ଖାଦ୍ୟ ଗ୍ରହଣ କରନ୍ତି। ଶାରୀରିକ ପରିଶ୍ରମ ଯେତେ ସମ୍ଭବ ସେମାନେ କରନ୍ତି। ପରସ୍କରକୁ ଭେଟନ୍ତି, ଗପ କରନ୍ତି, ସୁଖଦୁଃଖ ବାଣ୍ଟନ୍ତି ଏବଂ ଏହା ହିଁ କାରଣ 90 ବର୍ଷ ଟପିବା ପରେ ବି ସେମାନେ ସାଇକେଲରେ ଆରାମରେ ବୁଲିପାରୁଛନ୍ତି। ଅନେକ ଥର ସାକ୍ଷାତକାରରେ ଓକିନାୱାର 100 ଟପିଥିବା ବୟସ୍କ ନାଗରିକମାନଙ୍କୁ ପଚରାଯାଇଛି ସେମାନଙ୍କ ଆହାରର କ'ଣ କୁହୁକ। ଶ୍ରୋତାବନ୍ଧୁ, ଅଧିକାଂଶଙ୍କ ମତ ହେଉଛି ସେମାନେ ବର୍ଷକୁ 206 ପ୍ରକାରର ବିଭିନ୍ନ ଖାଦ୍ୟ ଖାଇଥାନ୍ତି, ଯାହା ଗୋଟିଏ ଦିନରେ 18 ପ୍ରକାରର ଆଦୌ କମ୍ ନୁହେଁ। ଖାଦ୍ୟରେ ସାମାନ୍ୟ ଲୁଣ ଥାଏ, ଚିନି କ୍ୱଚିତ ବ୍ୟବହାର ହୁଏ, ବିଭିନ୍ନ ପ୍ରଜାତିର ଶସ୍ୟ ଏବଂ ପ୍ରଚୁର ପନିପରିବା ସେମାନଙ୍କ ଇନ୍ଦ୍ରଧନୁ ଆହାରର ଅଂଶ। ସ୍ଥାନୀୟତା ଭିତରେ ଭାରତରେ ଭିନ୍ନ ଖାଦ୍ୟ ସ୍ୱାଭାବିକ, କିନ୍ତୁ ଆମ ପାରମ୍ପରିକ ଖାଦ୍ୟ କୌଣସି ଗୁଣରେ ଓକିନାୱାର ଇନ୍ଦ୍ରଧନୁ ଆହାରଠୁ ଆଦୌ କମ୍ ନୁହେଁ। ତାହା ହିଁ ଆପଣଙ୍କ ପାଇଁ ଦୀର୍ଘ ଜୀବନର ଚାବିକାଠି ହେଉ।
1: କଥିକାରେ ଆପଣମାନେ ଶୁଣିଥିଲେ ଆଲୋଚନା ଦୀର୍ଘ ଜୀବନର ଚାବିକାଠି ଇନ୍ଦ୍ରଧନୁ ଆହାର। ଆଲୋଚକ ଥିଲେ ଶୈଳେନ୍ଦ୍ର ଦ୍ୱିବେଦୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ରାଗମଞ୍ଜରୀ। ଆଜିର ଶିଳ୍ପୀ ତନ୍ମୟ କୁମାର ହୋତା, ସଙ୍ଗୀତ ଏ ମହେଶ୍ୱର ରାଓ, ପ୍ରଯୋଜନା ଦୁର୍ଗା ମାଝୀ। ଶିଳ୍ପୀ ଗାଇଛନ୍ତି ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେହିକ ବିଳାସର 64ତମ ଭାଗ। ବର୍ଣ୍ଣନରେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଶ୍ରୀରାମ କହିଲେ, ରେ ରସବତୀ ସୀତା, ତୁ ଅନ୍ଧକାର ମଧ୍ୟରେ ଅଦୃଶ୍ୟ ହୋଇପାରିବୁ ନାହିଁ। ତୋର ମୁଖ ସବୁବେଳେ ପ୍ରସନ୍ନ, ତୋ ହସ ହୀରା ଭଳି। ମୋ ପାଖକୁ ଆସ ବୋଲି ବାହୁ ପ୍ରସାରି ଡାକଦେଲେ ପ୍ରଭୁ ରାମଚନ୍ଦ୍ର। ତୁ ମୃଗଚର୍ମ ଓ ପୁଚ୍ଛ ଆଣିବାକୁ କହିଥିଲୁ, ବାଛି ବାଛି ପୁଷ୍ପଗୁଚ୍ଛ ଆଣିଛି। ଚାମର ଫୁଲରେ ମୁଁ ତୋର କେଶ ବାନ୍ଧିଦେବି। ତୋ ଇଚ୍ଛା ବିରୁଦ୍ଧ କାର୍ଯ୍ୟ କିଛି ହୋଇନାହିଁ। ମୁଁ ଜବାବ ଦେଉଛି, ମୋ କଥା କେବେ ଅନ୍ୟଥା ହୋଇଛି କି? ତୁ ମୋ ବନ୍ଧୁ, ତୁ ମୋ ପ୍ରାଣ। ଧନ ଦୂର କରି ମୁଁ ତୋତେ ହିଁ ସାଙ୍ଗରେ ଆଣିଛି। ତୁ ଯଦି ଚାଲିଯିବୁ, ଏ ବ୍ରହ୍ମାଣ୍ଡରେ ମୋତେ ସୁରକ୍ଷା ଦେବାକୁ କିଏ ଅଛି? ତୋ ହୃଦୟରେ ଦୟାରୂପୀ କୋମଳତା ଓ ସ୍ତନ ଛଳରେ କଠିନତା ମଧ୍ୟ ଅଛି। ଜ୍ୟେଷ୍ଠ ରୂପୀ କୋମଳତାକୁ ତ୍ୟାଗ କରି କନିଷ୍ଠ କଠିନତାକୁ ବରଣ କଲୁ କି? ଭାବିଲୁ କି ମୁଁ ଜ୍ୟେଷ୍ଠ ହୋଇ ବନକୁ ଆସିବାରୁ ଜ୍ୟେଷ୍ଠର ଆଉ କ'ଣ ମର୍ଯ୍ୟାଦା ଅଛି? ଏଭଳି ଇଙ୍ଗିତ ଓ ଛଳ କଥା କହିଲେ ମଧ୍ୟ ସୀତାଙ୍କ ମନ ତୁଷ୍ଟ ନ ହେବା ଭଳି ମନେ ହେଲା। ମୂର୍ଖ ବାଚାଳକୁ ଶାସ୍ତ୍ର ବୁଝାଇଲା ଭଳି କିଛି ଫଳ ହେଲା ନାହିଁ। ଲକ୍ଷ୍ମଣ କହିଲେ, କ୍ଷୀଣ କୁକ୍ଷୀ ବା ସରୁକଟି ସୀତାଙ୍କୁ ରାକ୍ଷସୀ କପଟ କରି ଗ୍ରାସ କରିଛି। ସ୍ତ୍ରୀ ହତ୍ୟା ଦୋଷ ମୋତେ ବାଧା ଦେଲା, ତାକୁ ନ ମାରିବାରୁ ସେ ଏବେ ବୈରୀ ହେଲା। ରାମ କହିଲେ, ରେ ଲକ୍ଷ୍ମଣ, ମୋ ପିତା ହା ରାମ ହା ରାମ କହି ଜୀବନ ଦେଲେ, ମୁଁ ହା ରାମା ହା ରାମା ବୋଲି କହି ପ୍ରାଣ ଦେବି। ରାମ କହିଲେ, ତୋତେ ମୁଁ କୃପାସିନ୍ଧୁ ବୋଲି କହେ। ସିନ୍ଧୁ ପ୍ରଥମେ ଅମୃତ ଜାତ କଲା ପରେ ଜନ୍ମ ନେଲା ବିଷ, ଅମୃତରେ ବସ କଲୁ, ଏବେ ଏ ବିରହ ବିଷ ଶିବ ବିନା କିଏ ଗ୍ରାସ କରିବ? ଶ୍ରୀରାମ କହିଲେ, ଶଶି କର୍ପୂର ଓ ହାଟକ ବା ସୁନା ଓ ଜଳକୁ ଚନ୍ଦ୍ର କୁହାଯାଏ। କେବଳ ଶଶି ହିଁ ଜଗତକୁ ଆଲୋକ ଦିଅନ୍ତି ଓ ଘୋର ଅନ୍ଧକାର ଦୂର କରନ୍ତି। ଜଗତରେ ସୀତା ନାମ ଅନେକ ଥିଲେ ବି ଏକମାତ୍ର ତୁମେ ହିଁ ମୋର ମନୋହାରିଣୀ। ରେ ଗୋରୀ, ବସନ୍ତ ଋତୁ ତ ଅନ୍ତ ହୋଇନାହିଁ, ତୋ ବଚନରୂପୀ କୋକିଳର ମାଧୁରୀ ନାହିଁ କାହିଁକି? ବେଳୁବେଳ ପ୍ରଭୁ ରାମଙ୍କ ବିଭ୍ରମ ଜାତ ହେବାରୁ ସେ ବୃକ୍ଷକୁ ବିନୟ ହୋଇ କହିଲେ, ତୁମେ ବଲ୍ଲୀ ବା ଲତା ସହ ଆଲିଙ୍ଗନରତ ହୋଇଛ, ଅଥଚ ମୋର ତାହା ନାହିଁ। ମୁଁ ପଚାରୁଛି, ସୀତା କାହିଁ ଗଲା କୁହ? ତୁମେ କିନ୍ତୁ ନିର୍ଦ୍ଦୟ ହୋଇ ପୁଷ୍ପ ବିକାଶ କରି ହସୁଛ। କାହାର ନାମ ରସାଳ ବା ଆମ୍ବ, କାହାର ନାମ ଅଶୋକ, କେହି ପୁଣି ବିଭୀତକ ବା ଭୟରହିତ ବାହାଡ଼ା ଗଛ। ତୁମ ମଧ୍ୟରେ ଓକ ବା ଘର କରି ଭୟାଳୁ ହେବି, ନିରସ ଜୀବନ ଯାପନ କରିବି ଓ ଶୋକରେ ବୁଡ଼ିଯିବି। ଫଳବନ୍ତ ହୋଇ ମୋ ଆଶା ବିଫଳ କାହିଁକି କଲ? ମୁଁ ତ ମିତ୍ର, ତୁମ ଭଳି ମୋର ଜଟା ଅଛି। ସୀତାଙ୍କର ଅନୁପସ୍ଥିତିରେ ବିଭ୍ରମ ହେତୁ ରାମ ବୃକ୍ଷଙ୍କ ସହିତ ନିଜର ଭାବ ବିନିମୟ କରିବାକୁ ଲାଗିଲେ।

ଆପଣମାନେ ଶୁଣୁଥିଲେ ବୈଦେହୀ ବିଳାସର 64ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ରାମହରି ଦାସ ଏବଂ ସଙ୍ଗୀତା ଗୋସାଇଁ। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଯ୍ୟୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ସଦାବନ୍ଧୁ ଆଜି ଆମ ସମସ୍ତଙ୍କ ଜୀବନରେ ଆଜି ଆଉ ଏକ ନୂଆ ଦିନ, ନୂଆ ସକାଳ, ଯେଉଁ ଦିନର ବୟସ ଗଡ଼ିଗଲେ ଖରାବେଳ, ଛାଇଲେଉଟା ଖରା ପରେ ସଞ୍ଜ, ସଞ୍ଜ ଗଡ଼ିଗଲେ ପୁଣି ରାତି। ଦିନ ଓ ରାତି ଭିତରେ ଜୀବନ, କେବେ ଏକା ଏକା, କେବେ ନିଜ ପରିବାର ଭିତରେ, କେବେ ଅଫିସରେ, ନିଜର କର୍ମସ୍ଥଳୀରେ, ସମୟ ସାଥିରେ ଏହି ଜୀବନ ଦିନେ ଦୁନିଆକୁ ଆସେ, ନିଜ କର୍ମ ସରିଗଲେ ଏ ଦୁନିଆରୁ ଦିନେ ନା ଦିନେ ତାକୁ ବିଦାୟ ନେବାକୁ ପଡ଼ିଥାଏ, ଯାହା ଚିରନ୍ତନ ସତ୍ୟ। କିନ୍ତୁ ସବୁପରେ ଆମେ କହିପାରିବା ଏ ଜୀବନ ହେଉଛି ଗୋଟିଏ ଯଜ୍ଞ, ସାଧନା।

ଶ୍ରୋତାମଧ୍ୟ ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହେ, ଅର୍ଥାତ୍ ଆମେ କୌଣସି କଥାରେ ଆଦୌ ଏତେ ଶୀଘ୍ର ଭାଙ୍ଗି ପଡ଼ିବା ବା ତରବରିଆ ଭାବରେ ଭୁଲ ନିଷ୍ପତ୍ତି ନେଇଗଲେ ଜୀବନ ରାସ୍ତାରେ ଆମ ପାଦ ବାଟବଣା ହୋଇଯିବାର ଅନେକ ସମ୍ଭାବନା ରହିଥାଏ। ଯେଉଁ ରାସ୍ତାରେ ଥରେ ପାଦ ଦେଲେ ପୁନର୍ବାର ରାସ୍ତା ଧରିବାକୁ ଆମକୁ ଅନେକ ସମୟ ଲାଗିପାରେ। ତେଣୁ କେବେ ମାୟାର ସହର ଭିତରେ ବା କାହାର ମିଠା ମିଠା କଥାରେ ଏ ମନ ବା ପାଦ ବାଟବଣା ହେବା କିଛି ନୂଆ କଥା ନୁହେଁ।

ଶ୍ରୋତା ବନ୍ଧୁ, ଏବେ କଥାରେ କଥାରେ ଗୀତରେ ଗୀତରେ କିଛି ବାଟ ଆସିବା ପରେ ଏବେ ଆପଣଙ୍କ ଭାବନା ଆଜିର ଦିନରେ କିଛି ବି ତ ଭାବୁଥାଇପାରେ, କିନ୍ତୁ ମନ ଭାବିବା ଦରକାର ଯେ ସବୁ ସୁଖର କାରଣ ଆମେ, ସବୁ ଦୁଃଖର କାରଣ ଆମେ। ଏ ଜୀବନରେ ସୁଖ ଅଛି, ଦୁଃଖ ବି ରହିଛି, ତେଣୁ କୌଣସି କାରଣରୁ ଆମେ ହାରିଗଲେ ବୋଲି ମନ ଦୁଃଖ ନ କରି ଅତୀତକୁ ଭୁଲି ବର୍ତ୍ତମାନରେ କେମିତି ଆଗକୁ ବଢ଼ିବା ଆମେ ବି ପାରିବା, ସେଥିପାଇଁ ନିଜ ଭିତରେ ପାରିବାର ପଣକୁ ଜାବୁଡ଼ି ଧରି ସେତିକି ଆନ୍ତରିକତା ଏବଂ ସାହସର ସହିତ ଆଗକୁ ବଢ଼ିପାରିଲେ ପ୍ରତ୍ୟେକଟି ମଣିଷ ନିଜ ନିଜର ଲକ୍ଷ୍ୟସ୍ଥଳରେ ଅତି ସହଜରେ ପହଞ୍ଚିପାରିବ। ତା ସହିତ କୌଣସି କାମକୁ ଆମେ ଛୋଟ ବୋଲି ନ ଭାବି ନିଜ ଦାୟିତ୍ୱକୁ ଯଦି ଆମେ ସୁନ୍ଦର ଭାବରେ ସୁଚାରୁ ରୂପେ ତୁଲେଇ ପାରିବା, ତାହେଲେ କୁହନ୍ତୁ ତ ଶ୍ରୋତା ବନ୍ଧୁ, ଅସୁବିଧା କୋଉଠି?

ସବୁପରେ ଶ୍ରୋତାବନ୍ଧୁ, କେବେ କେବେ ଘର ଭିତରେ ହିଁ ଜୀବନ, ରାସ୍ତାରେ ଜୀବନ, କିଛି ବିପଦ ଆସିଥାଏ ନିଜ ପାଇଁ, କିଛି ବିପଦ ଅନ୍ୟମାନଙ୍କ ଲାଗି, ଯାହାର କାରଣକୁ ଖୋଜି ତା'ର ସମାଧାନ ଲାଗି ବାଟଟିଏ ତିଆରି କରିବାର ଅର୍ଥ ଦୁଃଖକୁ ଭୁଲି ସୁଖର ସନ୍ଧାନ କରିବା।

ଶ୍ରୋତା ବନ୍ଧୁ, ଆମେ ସବୁପରେ କହିପାରିବା, ଏଠି ଜୀବନ ଯାହାକୁ ଯେମିତି, ଏଠି ଜୀବନ କେବେ ଫୁଟପାଥର ଶୀତରାତିର ସେଇ ଚିରା କମ୍ବଳ ତଳେ, ଏଠି ଜୀବନ କେବେ ଚାରିକାନ୍ଥ ଆବଦ୍ଧ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ।

ଏଠି ଜୀବନ କେବେ ଟାଣାଟାଣା ଖରାରେ କାହାକୁ ଗୋଟିଏ ସ୍ଥାନରୁ ନେଇ ଆଉ ଗୋଟିଏ ସ୍ଥାନରେ ପହଞ୍ଚାଇବାର ଇଚ୍ଛାରେ, ଏଠି ଜୀବନ କେବେ କାହାକୁ ମରଣ ମୁହଁରୁ ଫେରାଇ ଆଣିବାର ଇଚ୍ଛାରେ। ତେଣୁ ଜୀବନ ଗୋଟିଏ ସଂଘର୍ଷ, ଆମ ଜୀବନ ଗୋଟିଏ ଯଜ୍ଞ, ଗୋଟିଏ ସାଧନା।

ଶ୍ରୋତା ବନ୍ଧୁ, ଆଜି ଏ ଦୁନିଆରେ ସବୁ ଉପରେ ଆପଣ ଏକା ନୁହନ୍ତି। ଆପଣଙ୍କ ମୁଣ୍ଡ ଉପରେ ନୀଳ ଆକାଶ, ପାଦ ତଳେ ମାଟି, ଦୂର ପାହାଡ଼, ଅଗଣା ଅଗ୍ନି ବନସ୍ଥ, ପାହାଡ଼ ପର୍ବତ, ନଦ ନଦୀ ଝରଣା, ପଶୁ ପକ୍ଷୀ କୀଟ ପତଙ୍ଗମାନଙ୍କ ଭିତରେ ଜୀବନ, ଏ ମଣିଷ ଜୀବନ, ଗୋଟିଏ ପରିବାର ଭିତରେ ଯାହାର ଜନ୍ମ ଗୋଟିଏ ଗାଁରେ ଅବା ସହରରେ, କିନ୍ତୁ ପରସ୍ପର ଭିତରର ବୁଝାମଣାର ଅଭାବରେ ବିପଦର ଜନ୍ମ ହୁଏ। ମଝି ଦୁଆରେ ପାଚେରୀ ଉଠେ, ମନଠି ମନକୁ ଦେଖିଲେ ବି ମୁହଁ ବୁଲେଇ ଚାଲିଯାଏ। ନିଜ ଭିତରର ହିଂସା, କ୍ରୋଧ, ଅହଂଭାବ ବେଳେବେଳେ ମଣିଷକୁ ବହୁ ପଛକୁ ନେଇଯାଏ। ସବୁର କାରଣ ଭିତରେ ଆମ ଭିତରର ଅଜ୍ଞାନତା। ଏମିତି ଏକ ସୁନ୍ଦର ପୃଥିବୀ ଭିତରେ ଗୋଟିଏ ସୁନ୍ଦର ମନଟିଏ ତିଆରି ହୋଇପାରେ ନା, କିନ୍ତୁ ବେଳେବେଳେ ଏଠି ସେତିକି ହୋଇପାରେ ନା ଯାହାର କାରଣ ଆମେ ନିଜେ ନୁହନ୍ତି ତ।

ତେଣୁ ଶ୍ରୋତାବନ୍ଧୁ, ଆମେ ଆମ ନିଜ ଜ୍ଞାନ ବଳରେ ଯେତେ ଆଗକୁ ବଢ଼ିଲେ ମଧ୍ୟ ଆଜିର ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟାକୁ ସାଥୀ କରି ଏ ବିଶ୍ୱର ପ୍ରକୃତ ରୂପକୁ ଯେତେ ବୁଝିଲେ ମଧ୍ୟ ପ୍ରକୃତରେ ଶ୍ରୋତାବନ୍ଧୁ ଆମେ ଆଜି କେଉଁଠି? ଆମମାନଙ୍କ ଭିତରେ ସତ ଯେମିତି ସହିବା ଶକ୍ତି କମିଯାଇଛି, ଆମ ଭିତରର ନିଷ୍ଠା ସାଧନା ଏକାଗ୍ରତାକୁ ସାଥୀ କରି ଆମେ ସତେ ଯେମିତି ଆଗକୁ ବଢ଼ିପାରୁନେ, ତେଣୁ ଆମ ଭିତରର ଆନ୍ତରିକତା ଇଚ୍ଛା ମନୋଭାବ ସୁପ୍ତ ହୋଇଯାଇଛି, ପାଶ୍ଚାତ୍ୟ ସତେ ଯେମିତି ଏ ମନକୁ ସେତିକି ଭୁଲେଇ ଦେଇଛି।

ସୁଧାମନ୍ଦ କହୁଥିଲି ଆପଣଙ୍କୁ, ଆଜିର ପାଶ୍ଚାତ୍ୟ ସତ୍ରିକୋଣ ଆମ ମନକୁ ସେତିକି ଭୁଲେଇ ଦେଇଛି ବା ସହିବା ଶକ୍ତି ବା ପାରିପଣକୁ ଛଡ଼ାଇ ନେଇଛି। ତେଣୁ ଆସନ୍ତୁ ଶ୍ରୋତାବନ୍ଧୁ, ଯେଉଁ କଥାକୁ ଆଜି ମନରେ ଭାବିବାର ସମୟ ଆସିଛି, ପ୍ରତି ମୁହୂର୍ତ୍ତର ମୂଲ୍ୟକୁ ବୁଝି ଆମେ ବାଟରେ ଚାଲିବା, ନିଜେ ନିଜର ସାଧନା ବଳରେ ଏ ଜୀବନର ପ୍ରକୃତ ଅର୍ଥକୁ ବୁଝିବା, ନିଜେ ଖୁସିରେ ବଞ୍ଚି ପାଖ ମଣିଷକୁ ଖୁସିରେ ବଞ୍ଚିବାକୁ ବାଟ ଦେଖାଇବାର ଅର୍ଥ, ନିଜ ଜୀବନକୁ ତଥା ଏ ଦୁନିଆର ପ୍ରତିଟି ମଣିଷକୁ ସେତିକି ଭଲ ପାଇବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍। ମୂଳ ସଂସ୍କୃତ ରଚନା ମହାକବି କାଳିଦାସ, ହିନ୍ଦୀ ଅନୁବାଦ ରାମପ୍ରସାଦ ତ୍ରିପାଠୀ ଶାସ୍ତ୍ରୀ, ହିନ୍ଦୀ ବେତାର ରୂପାନ୍ତର ଅଞ୍ଜଳି ଶର୍ମା, ଓଡ଼ିଆ ଅନୁବାଦ ଅର୍ଚ୍ଚନା ମିଶ୍ର, ପ୍ରଯୋଜନା ମୁରଲୀଧର ସାହୁ। ନାଟକ ଅଭିଜ୍ଞାନ ଶାକୁନ୍ତଳମ୍।

0: ଅଷ୍ଟତତ୍ତ୍ୱର ଅଧୀଶ୍ୱର ଅଷ୍ଟମୂର୍ତ୍ତି ଶିବ ପ୍ରଥମେ ସୃଷ୍ଟିର ପ୍ରଥମ ତତ୍ତ୍ୱ ଜଳ, ତାପରେ ହୋମ ପ୍ରଜ୍ୱଳିତ କରୁଥିବା ଅଗ୍ନି, ଆହୁରି ମଧ୍ୟ ହୋତା, ସମୟର ପ୍ରହରୀ ଚନ୍ଦ୍ର ସୂର୍ଯ୍ୟ, ସର୍ବବ୍ୟାପୀ ଶବ୍ଦବାହୀ ଆକାଶ, ଜୀବନ ଜନନୀ ପୃଥ୍ୱୀ, ପ୍ରାଣରୂପୀ ପବନ, ଏ ମନ୍ତ ଅଷ୍ଟବିଧ ରୂପରେ ମଙ୍ଗଳମୟ ଶିବ ପ୍ରକଟିତ ହୁଅନ୍ତୁ ଏବଂ ଉପସ୍ଥିତ ସୁଧୀ ସମାଜର ମଙ୍ଗଳ ବିଧାନ କରନ୍ତୁ।
1: ଆର୍ଯ୍ୟ, ଯଦି ନେପଥ୍ୟର ସାଜସଜା ସରିଗଲାଣି ତେବେ ଏଠାକୁ ଆସ।
2: ମହାଶୟ, କଣ କରିବି, ଆଦେଶ କରନ୍ତୁ।
1: ଏହି ସଭା ମଞ୍ଚରେ ଆମେ କାଳିଦାସଙ୍କ ରଚିତ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକର ଅଭିନୟ କରିବା, ତେଣୁ ତୁମେ ଏହି ନାଟକର ସମସ୍ତ ପାତ୍ରପାତ୍ରୀମାନଙ୍କୁ ଉତ୍ତମ ରୂପେ ପ୍ରସ୍ତୁତ କର।
2: ଆମର ସମସ୍ତ ପାତ୍ରପାତ୍ରୀ ଅଭିନୟ କଳାରେ ଅତ୍ୟନ୍ତ ନିପୁଣ, ସେମାନଙ୍କ ପାଇଁ ଆପଣ ଆଦୌ ହାସ୍ୟାସ୍ପଦ ହେବେ ନାହିଁ ବୋଲି ନିଶ୍ଚିନ୍ତ ରୁହନ୍ତୁ।
1: ଉପସ୍ଥିତ ଗୁଣୀ ଦର୍ଶକମାନେ ମୋର ନାଟ୍ୟ କୌଶଳରେ ଯେପର୍ଯ୍ୟନ୍ତ ସନ୍ତୋଷ ଲାଭ ନ କରିଛନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ ମୋର ନାଟକ ସଫଳ ହୋଇଛି ବୋଲି କହିପାରିବିନି।
2: ମହାଶୟ, ଆପଣ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍, କିନ୍ତୁ ଏବେ କଣ କରିବାକୁ ହେବ ନିର୍ଦ୍ଦେଶ ଦିଅନ୍ତୁ।
1: ଆଜି ଏହି ସଭାରେ ସୁମଧୁର ସଙ୍ଗୀତ ଗାନ ବ୍ୟତୀତ ଆଉ କଣ କରାଯାଇପାରେ?
2: ତାହେଲେ କଣ ଋତୁ ଅନୁସାରେ ସଙ୍ଗୀତ ପ୍ରସ୍ତୁତ ହେବ?
1: ହଁ ଆର୍ଯ୍ୟ, ଏବେ ତ ଗ୍ରୀଷ୍ମ ଋତୁ, ତେଣୁ ଏହି ଗ୍ରୀଷ୍ମ ଋତୁକୁ ଖାପ ଖୁଆଇଲା ଭଳି କୌଣସି ସଙ୍ଗୀତ ଗାନ କର।
2: ଦେଖ।

0: ଫୁଲ।
1: ବାଃ, ତୁମର ସଙ୍ଗୀତ ତ ଅତି ସୁନ୍ଦର। ଯେପରି ଦ୍ରୁତ ବେଗରେ ଦୌଡ଼ିଥିବା ହରିଣୀଟି ରାଜା ଦୁଷ୍ମନ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ଆଣିଥିଲା, ଠିକ୍ ସେହିପରି ତୁମର ଏ ସୁମଧୁର ସଙ୍ଗୀତ ମୋର ହୃଦୟକୁ ଆକର୍ଷିତ କରୁଛି।
2: ସାରଥୀ ମଣିମା, ଏ ହରିଣ ପଛରେ ଧାଇଁ ଧାଇଁ ଆମେ ବହୁ ଦୂରକୁ ଚାଲି ଆସିଲେଣି। ପ୍ରାଣ ଭୟରେ ବାରମ୍ବାର ପଛକୁ ଚାହିଁ ଚାହିଁ ଏ ସୁନ୍ଦର ହରିଣଟି ଏତେ ଦ୍ରୁତ ବେଗରେ ଧାଉଁଛି ଯେ ତା ଗୋଡ଼ ଭୂଇଁରେ ଲାଗିଲା ପରି ଜଣାପଡ଼ୁନି। ମନେ ହେଉଛି ସତେ ଯେପରି ସେ ଆକାଶରେ ଉଡ଼ିଯାଉଛି। ଆଶ୍ଚର୍ଯ୍ୟ, ତା ପଛେ ପଛେ ଯେତେ ବେଗରେ ରଥ ଦୌଡ଼ିଲେ ମଧ୍ୟ ତାକୁ ଆମେ ସହଜରେ ଦେଖିପାରୁନୁ।
3: ମହାରାଜ, ଏହି ରାସ୍ତାଟି ବହୁତ ଉଚ୍ଚ ନୀଚ, ତେଣୁ ଘୋଡ଼ାର ଲଗାମ ଟାଣି ଧରି ଖୁବ୍ ସାବଧାନତାର ସହିତ ରଥ ଚଳାଇବାକୁ ପଡ଼ୁଛି। କିନ୍ତୁ ଆଗକୁ ସମତଳ ରାସ୍ତା ପଡ଼ିବ, ରଥ ଅଧିକ ବେଗରେ ଚାଳିତ ହେଲେ ଆମେ ସହଜରେ ହରିଣର ନିକଟବର୍ତ୍ତୀ ହୋଇପାରିବା।
2: ଠିକ୍ ଅଛି, ଏବେ ରଥ ବେଗ ବଢ଼ା, ଏଥର ହରିଣ କେମିତି ମରିବ ଦେଖ।
1: ଏହା କହି ରାଜା ଧନୁର ଗୁଣରେ ଗୋଟିଏ ସର ବସାଇବାକୁ ଉଦ୍ୟତ ହୁଅନ୍ତେ ଶୁଣିବାକୁ ପାଇଲେ,
4: ମହାରାଜ, ଏ ଆଶ୍ରମର ମୃଗ, ଏହାକୁ ବଧ କରନ୍ତୁ ନାହିଁ।
3: ମହାରାଜ, ଆପଣଙ୍କୁ ସାକ୍ଷାତ କରିବା ପାଇଁ ଜଣେ ତପସ୍ୟ ଆସିଛନ୍ତି।
1: ତତ୍କ୍ଷଣାତ୍ ରଥଚାଳନା ବନ୍ଦ କରିବା ପାଇଁ ସାରଥୀଙ୍କୁ ଆଦେଶ ଦେଲେ। ଯେଉଁପଟରୁ ଶବ୍ଦ ଆସୁଥିଲା ସେହିପଟରୁ ଜଣେ ତପସ୍ୱୀ ଦୁଇ ଶିଷ୍ୟଙ୍କ ସହ ରଥ ନିକଟକୁ ଆସି କହିଲେ,
5: ମହାରାଜ, ସେଇଟି ଆମ ଆଶ୍ରମର ପାଳିତ ମୃଗ, ତେଣୁ ଏହାକୁ ବଦ୍ଧ କରିବା ଆପଣଙ୍କ ପକ୍ଷେ ଅନୁଚିତ। ଆପଣ ଯେଉଁ ଅସ୍ତ୍ର ଧାରଣ କରିଛନ୍ତି ତାହା ଦୁଃଖୀର ଦୁଃଖ ଦୂର କରିବା ନିମନ୍ତେ ଏବଂ ଆର୍ତ୍ତର ପରିତ୍ରାଣ ନିମନ୍ତେ ଅଭିପ୍ରେତ, ନିରୀହ ନିର୍ଦ୍ଦୋଷ ପ୍ରାଣୀର ବିନାଶ ନିମନ୍ତେ ନୁହେଁ।
1: ଏହା ଶୁଣି ରାଜା ନିଜ ଧନୁର ଗୁଣରୁ ସର କାଢ଼ିଦେଲେ ଓ ତପସ୍ୱୀ ଏବଂ ତାଙ୍କର ଶିଷ୍ୟ ଦୁଇଜଣଙ୍କୁ ବିନୀତ ଭାବେ ପ୍ରଣାମ ଜଣାଇଲେ। ଏହାପରେ ତପସ୍ୱୀ ଏବଂ ଶିଷ୍ୟ ଦୁହେଁ ରାଜାଙ୍କୁ ଆଶୀର୍ବାଦ କରି କହିଲେ,
5: ହେ ପୁରୁବଂଶର ଉପଯୁକ୍ତ ଦାୟାଦ, ଆପଣ ଚକ୍ରବର୍ତ୍ତୀ ଲକ୍ଷଣଯୁକ୍ତ ପୁତ୍ରରତ୍ନ ଲାଭ କରନ୍ତୁ।
1: ରାଜା ପୁନର୍ବାର ପ୍ରଣାମ କରି ସେମାନଙ୍କର ଆଶୀର୍ବାଦ ସ୍ୱୀକାର କଲେ।
5: ମହାରାଜ, ଆମମାନେ ହୋମ ନିମନ୍ତେ କାଷ୍ଠ ସଂଗ୍ରହ ପାଇଁ ବାହାରିଛୁ। ନିକଟରେ ମାଳିନୀ ନଦୀର ତୀରଦେଶରେ ମହର୍ଷି କର୍ଣ୍ଣଙ୍କର ଆଶ୍ରମ ଦିଶୁଛି। ଆପଣ ଆମ ଆଶ୍ରମରେ ଆତିଥ୍ୟ ଗ୍ରହଣ କଲେ ଆମମାନଙ୍କର ଆନନ୍ଦ ଶତଗୁଣିତ ହେବ।
1: ଏହା ଶୁଣି ରାଜା କର୍ଣ୍ଣ ଆଶ୍ରମରେ ଉପସ୍ଥିତ ଅଛନ୍ତି କି ନାହାନ୍ତି ବୋଲି ଜାଣିବାକୁ ଚାହିଁଲେ।
5: ହେ ମହାଭାଗ, ମହର୍ଷି କର୍ଣ୍ଣ ବର୍ତ୍ତମାନ ନିଜ କନ୍ୟା ଶକୁନ୍ତଳାଙ୍କର ରିଷ୍ଟ ଖଣ୍ଡନ ପାଇଁ ସୋମତୀର୍ଥକୁ ଯାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଅତିଥି ସତ୍କାରର ଭାର ଶକୁନ୍ତଳା।

0: ଦେଇଯାଇଛନ୍ତି।
1: ଭଲ କଥା, ଆପଣମାନଙ୍କର ମୋ ପ୍ରତି ଏହା ଅନୁରୋଧ ନୁହେଁ, ବରଂ ଅନୁଗ୍ରହ। ତେଣୁ ମୁଁ ନିଶ୍ଚିତ ଭାବରେ ଆଶ୍ରମ ଦର୍ଶନ କରି ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ମହର୍ଷି କଣ୍ଡଙ୍କ ପ୍ରତି ମୋର ଭକ୍ତି ଓ ଶ୍ରଦ୍ଧା ଜଣାଇପାରିବି।
2: ଏହାପରେ ତପସ୍ୱୀ ଓ ଶିଷ୍ୟୋଦୟ ହୋମକାଠ ସଂଗ୍ରହ ନିମନ୍ତେ ବାହାରିଗଲେ। ଏହାପରେ ରାଜା ରଥରୁ ଓହ୍ଲାଇ ପଡ଼ି ସାରଥୀଙ୍କୁ କହିଲେ,
1: ସାରଥୀ, ପବିତ୍ର ଆଶ୍ରମରେ ବିନୀତ ବେଶରେ ପ୍ରବେଶ କରିବା ଉଚିତ, ତେଣୁ ତୁମେ ମୁଁ ଫେରିବା ପର୍ଯ୍ୟନ୍ତ ମୋର ପୋଷାକ ଓ ଅସ୍ତ୍ରଶସ୍ତ୍ର ସହିତ ଏଇଠାରେ ରଥ ସହିତ ଅପେକ୍ଷା କର। ଅଶ୍ୱମାନଙ୍କୁ ବିଶ୍ରାମ ଦିଅ, ମୁଁ ସାଧାରଣ ବେଶର ଆଶ୍ରମ ଭିତରକୁ ଯାଉଛି।
2: ରାଜାଙ୍କର ଆଜ୍ଞା ପାଳନ କରି ସାରଥୀ ସେଠାରୁ ପ୍ରସ୍ଥାନ କଲେ ଏବଂ ରାଜା ଏକାକୀ ଆଶ୍ରମ ଆଡ଼କୁ ଅଗ୍ରସର ହେଲେ। ରାଜା ବିସ୍ମିତ ହୋଇ ମନେ ମନେ ଚିନ୍ତା କଲେ, ଏ ଆଶ୍ରମ ଶାନ୍ତିପ୍ରଦ, ଅଥଚ ଏଠାରେ ମୋର ଦକ୍ଷିଣ ବାହୁ ସ୍ପନ୍ଦିତ ହେଉଛି। ଆଶ୍ରମର ରମଣୀୟ ଦୃଶ୍ୟ ଦେଖି ରାଜା ଏପରି ଚିନ୍ତା କରୁଥିବା ସମୟରେ ଶୁଣିବାକୁ ପାଇଲେ,
3: ପ୍ରିୟ ସଖୀ ଶକୁନ୍ତଳା, ଏଇଆଡ଼େ ଆସ।
2: ଏହା ଶୁଣି ରାଜା ଚିନ୍ତା କଲେ, ତପବନର ଦକ୍ଷିଣ ଦିଗରେ ନାରୀମାନଙ୍କର କଥାବାର୍ତ୍ତା ଶୁଭୁଛି, ତେଣୁ ସେହି ଦିଗକୁ ଅଗ୍ରସର ହେବା ଉଚିତ। ତେଣୁ ଗୋଟିଏ ଗଛର ଆଢୁଆଳରେ ଲୁଚି ରହି ରାଜା ଏହି ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଲାଗିଲେ। ସେମାନଙ୍କର କଥାବାର୍ତ୍ତାରୁ ରାଜା ବୁଝିପାରିଲେ ଯେ ଏମାନଙ୍କ ମଧ୍ୟରୁ ଜଣଙ୍କର ନାମ ଶକୁନ୍ତଳା ଏବଂ ଅନ୍ୟ ଦୁହେଁ ତାଙ୍କର ସଖୀ ଅନସୂୟା ଏବଂ ପ୍ରିୟମ୍ବଦା। ଏହାପରେ ଶକୁନ୍ତଳା ନିଜର ସଖୀମାନଙ୍କୁ ତାଙ୍କ ନିକଟକୁ ଆସିବା ପାଇଁ ଅନୁରୋଧ କଲେ ଏବଂ ସମସ୍ତେ ସାଥୀ ହୋଇ ବୃକ୍ଷମାନଙ୍କରେ ଜଳସେଚନ କଲେ।
3: ସଖୀ ଶକୁନ୍ତଳା, ମୋର ମନେ ହୁଏ ପିତା କର୍ଣ୍ଣ ଆଶ୍ରମର ବୃକ୍ଷମାନଙ୍କୁ ତୁମ ଅପେକ୍ଷା ଅଧିକ ଭଲ ପାଆନ୍ତି। ତାହା ହୋଇନଥିଲେ କି ନବମଲ୍ଲିକା ଫୁଲ ପରି ତୁମର କୋମଳ ଶରୀରକୁ ବୃକ୍ଷମୂଳରେ ଜଳସେଚନ କାର୍ଯ୍ୟରେ ନିଯୁକ୍ତ କରିଥାନ୍ତେ।
4: ସଖୀ ଅନୁସୂୟେ, ଖାଲି ପିତା ଆଦେଶ ଦେଇଛନ୍ତି ବୋଲି ମୁଁ କ'ଣ ବୃକ୍ଷଗୁଡ଼ିକ ମୂଳରେ ଜଳସିଞ୍ଚନ କରୁଛି? ସେମାନଙ୍କୁ ମୁଁ ମୋର ନିଜର ଭାଇ ପରି ଦେଖେ।
1: ସତରେ କ'ଣ ଏ ସୁନ୍ଦରୀ ମହର୍ଷି କର୍ଣ୍ଣଙ୍କର କନ୍ୟା ଶକୁନ୍ତଳା? ଏପରି କୋମଳ ଶରୀରକୁ ଜଳସିଞ୍ଚନ ରୂପକ କଠିନ କାର୍ଯ୍ୟରେ ନିଯୁକ୍ତ କରିବା ବାସ୍ତବିକ ମୁନିଙ୍କ ପକ୍ଷରେ ଘୋର ଅବିଚାର।
4: ଦେଖ ଦେଖ ସଖୀ, ପବନ ଦ୍ୱାରା ସହକାର ବୃକ୍ଷର ନୂତନ ପତ୍ରଗୁଡ଼ିକ କେମିତି ସଞ୍ଚାଳିତ ହେଉଛି! ସତେ ହବା ସହକାର ଅଙ୍ଗୁଳି ସଙ୍କେତରେ ମୋତେ ଡାକୁଛି, ମୁଁ ତା ପାଖକୁ ଯାଉଛି।
5: ଶକୁନ୍ତଳେ, ତମକୁ ଏପରି ଅବସ୍ଥାରେ ଦେଖି ମୋର ମନେ ହେଉଛି ସତେ ହବା ସହକାର ଆଉ ମାଧବିଲତାର ମଧୁର ମିଳନ ହେଇଛି।
1: ପ୍ରିୟମ୍ବତା ଯାହା କହିଲେ ତାହା ଯଥାର୍ଥ।
3: ଶକୁନ୍ତଳା, ଏ ଯେଉଁ ନବମଲ୍ଲିକା ଲତା ସହକାରକୁ ଆଶ୍ରୟ କରିଛି, ତୁମେ ତା ନା ମନତୋଷିଣୀ ଦେଇଥିଲ ବୋଲି ବୋଧେ ଭୁଲି ଯାଇଛ।
4: ତାହେଲେ ତ ମୁଁ ନିଜକୁ ମଧ୍ୟ ଭୁଲିଯିବି। ସଖୀ, ଦେଖିଲ ଦେଖିଲ, ଏ ଦୁହେଁ ଯାକ କେଡ଼େ ମନୋହର ଦେଖାଯାଉଛନ୍ତି! ନବମଲ୍ଲିକା ଯେମିତି ନବୀନ କୁସୁମରେ ବିମଣ୍ଡିତ ହେଇଛି, ସହକାର ମଧ୍ୟ ସେମିତି ଫଳଭାରରେ ଅବନତ।
1: ଏ କଣ ମହର୍ଷି କର୍ଣ୍ଣଙ୍କର କନ୍ୟା ନା କର୍ଣ୍ଣଙ୍କ ଔରସରେ ଅନ୍ୟ ଜାତିର ରମଣୀ ଗର୍ଭରେ ଏହାଙ୍କର ଜନ୍ମ? ଏହାକୁ ପାଇବା ମୋ ପକ୍ଷରେ କଣ ସମ୍ଭବ?
2: ଏହି ସମୟରେ ଭ୍ରମରଟିଏ ଉଡ଼ିଆସି ଶକୁନ୍ତଳାଙ୍କ ମୁହଁ ଉପରେ ବସିବା ପାଇଁ ଉଦ୍ୟମ କଲା। ଶକୁନ୍ତଳା ତାହାକୁ ତଡ଼ିବା ପାଇଁ ବାରମ୍ବାର ହସ୍ତ ସଞ୍ଚାଳନ କରି ମଧ୍ୟ ବିଫଳ ହେଲେ।
1: ସତରେ ଭ୍ରମରଟି ଅତ୍ୟନ୍ତ ଭାଗ୍ୟବାନ, କାରଣ ଭ୍ରମରଟି କିଛି ଗୋପନୀୟ କଥା କହିଲା ଭଳି ତାଙ୍କ କାନ ପାଖକୁ ଯାଇ ଗୁଣୁଗୁଣୁ ସ୍ୱର କରିପାରୁଛି।
4: ସଖୀ ସଖୀ, ଏ ପ୍ରିୟ ସଖୀ, ଶୀଘ୍ର ଆସ, ଶୀଘ୍ର ଆସ, ଏ ଦୁଷ୍ଟ ଭ୍ରମର ମୋତେ କେମିତି ବ୍ୟତିବ୍ୟସ୍ତ କରୁଛି ଦେଖିଲ, ମୋତେ ତାଠାରୁ ରକ୍ଷା କର।
5: ଆମେ କିପରି ତମକୁ ରକ୍ଷା କରିପାରିବୁ?
3: ରାଜା ଦୁଷ୍ମନ୍ତଙ୍କୁ ସ୍ମରଣ କର, ସିଏ ତୁମକୁ ରକ୍ଷା କରିପାରିବେ।
1: ଏମାନଙ୍କ ସମ୍ମୁଖକୁ ଯିବା ପାଇଁ ଏହା ହିଁ ଏକ ଅପୂର୍ବ ସୁଯୋଗ। ଏଠାରେ ନିଜକୁ ରାଜା ଦୁଷ୍ମନ୍ତ ବୋଲି ପରିଚୟ ଦେବା ଉଚିତ ହେବନି, ଅତିଥି ବୋଲି ପରିଚୟ ଦେଇ ଏମାନଙ୍କୁ ଅଭୟ ଦେବା ଠିକ୍ ହେବ। ପୁର ରାଜା ଦୁଷ୍ମନ୍ତଙ୍କ ଶାସନରେ କେଉଁ ଦୁରାତ୍ମା ମୁନିକନ୍ୟାମାନଙ୍କ ପ୍ରତି ଅନିଷ୍ଟ ଆଚରଣ କରିପାରେ?
2: ହଠାତ୍ ଜଣେ ସୌମ୍ୟ ଅପରିଚିତ ପୁରୁଷଙ୍କର ଆଗମନରେ ମୁନିକନ୍ୟାମାନେ ଅତ୍ୟନ୍ତ ସଙ୍କୁଚିତ ହୋଇପଡ଼ିଲେ।
3: ନା ମହାଭାଗ, ସେପରି କିଛି ବିପଦ ଘଟି ନାହିଁ, ଘଟଣାଟି ଅତି ସାମାନ୍ୟ, ଗୋଟିଏ ଭ୍ରମର ଉଡ଼ିଆସି ଆମ ସଖୀ ଶକୁନ୍ତଳାଙ୍କୁ ବିବ୍ରତ କରୁଥିଲା, ତେଣୁ ସେ ଡରି ଯାଇଥିଲେ।
1: ତପବନରେ ତପକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେଉଛି ତ?
3: ମହାଭାଗ, ତପବନରେ ତପସ୍ୟା ସାଧନରେ କୌଣସି ବିଘ୍ନ ଘଟୁନାହିଁ, ଏବେ ଆପଣଙ୍କ ଭଳି ବିଶିଷ୍ଟ ଅତିଥିଙ୍କର ଶୁଭାଗମନରେ ଏ ତପବନ ଧନ୍ୟ ହୋଇଛି। ଶକୁନ୍ତଳେ, ଶୀଘ୍ର ଯାଇ ଆଶ୍ରମରୁ କିଛି ଫୁଲଫଳ ସହିତ ପାଦ୍ୟ ଅର୍ଘ୍ୟ ନେଇ ଆସ।
1: ତୁମେମାନେ ଏପରି ବ୍ୟସ୍ତ ହେବାର କିଛି କାରଣ ନାହିଁ, ତୁମମାନଙ୍କର ମଧୁର କଥା ଏବଂ ବ୍ୟବହାରରେ ମୁଁ ପରମ ସନ୍ତୋଷ ଲାଭ କରିଛି, ଅନ୍ୟ କିଛି ଆତିଥ୍ୟର ପ୍ରୟୋଜନ ନାହିଁ। ତୁମେମାନେ ମଧ୍ୟ ଜଳସେଚନ କରି କ୍ଲାନ୍ତ ହୋଇପଡ଼ିଛ, ଏ ବେଦୀ ଉପରେ ବସି ତୁମେମାନେ ମଧ୍ୟ କ୍ଲାନ୍ତି ଦୂର କରିପାର।
3: ସଖୀ ଶକୁନ୍ତଳା ଅତିଥିଙ୍କର ଅନୁରୋଧ ରକ୍ଷା କରି ଆମେ ସମସ୍ତେ ତାଙ୍କ ନିକଟରେ ଉପସ୍ଥିତ

0: କରିବା ଉଚିତ।
1: କେଜାଣି କାହିଁକି ଏହି ଅପରିଚିତ ଯୁବକଙ୍କୁ ଦେଖିଲା ବେଳୁ ମୋ ମନରେ ଆଶ୍ରମ ପ୍ରତି ଚିନ୍ତା ଜାଗୁଛି।
2: ବୁଝିଲା ଅନୁସୟା, ଏହି ଚତୁର ଏବଂ ମିଠା କଥା କହୁଥିବା ଆଉ ଗମ୍ଭୀର ଦେଖାଯାଉଥିବା ସୁଦର୍ଶନ ଯୁବକ ଜଣକ ଜଣେ ମହାନ ବ୍ୟକ୍ତି ହେଇଥିବା ଭଳି ମୋର ମନେ ହେଉଛି।
0: ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ଜଣାଇବା ପାଇଁ ମୁଁ ମଧ୍ୟ ଆଗ୍ରହୀ। ମହାଭାଗ, ଆପଣଙ୍କର ସରଳ ବ୍ୟବହାର ଦେଖି ଏବଂ ମଧୁର ଆଳାପ ଶୁଣି କେତୋଟି କଥା ପଚାରିବାକୁ ସାହସ କରୁଛି। କ୍ଷମା କରିବେ, ଆପଣ କେଉଁ ରାଜବଂଶକୁ ଅଳଙ୍କୃତ କରିଅଛନ୍ତି? କେଉଁ ରାଜ୍ୟକୁ ବର୍ତ୍ତମାନ ବିରହ ଦୁଃଖ ଦେଇ ଏହି ଆଶ୍ରମବନରେ ପାଦ ଦେଇଛନ୍ତି? କେଉଁଥିପାଇଁ ସୁକୁମାର ଶରୀରକୁ କଷ୍ଟ ଦେଇ ଆଶ୍ରମ ଦର୍ଶନରେ ଆସିଛନ୍ତି?
1: ରେ ମନ, ତୁ ଆଉ ଉତ୍କଣ୍ଠିତ ହୁଅ ନା, ତୁ ଯାହା ଜାଣିବାକୁ ଅଧୀର ଅନୁସୟା ଠିକ ସେହି ପ୍ରଶ୍ନ ପଚାରୁଛନ୍ତି, ଶୀଘ୍ର ତୋର ସନ୍ଦେହ ଦୂର ହେବ।
3: ଏବେ ମୁଁ କି ପରିଚୟ ଦେବି? ପ୍ରକୃତ ପରିଚୟ ଦେଲେ ତ ସବୁ ଜଣା ପଡ଼ିଯିବ। ତେବେ ମୁଁ ପୂର୍ବଂଶ ରାଜାଙ୍କର ବିଚାର ବିଭାଗର ଜଣେ କର୍ମଚାରୀ। ପବିତ୍ର ତପବନରେ ତପକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେଉଛି କି ନା ବୁଝିବା ପାଇଁ ଆସିଛି।
0: ଆଜି ଆମ ଆଶ୍ରମବାସୀମାନଙ୍କର ପରମ ସୌଭାଗ୍ୟ, ଆପଣଙ୍କର ସୁଭାଗମନରେ ଆମେମାନେ ଧନ୍ୟ ହୋଇଛୁ।
4: ଏହିପରି କଥାବାର୍ତ୍ତା ଚାଲିଥିଲା ବେଳେ ଶକୁନ୍ତଳା ପ୍ରେମରେ ଜର୍ଜରିତ ହୋଇ ଲଜ୍ଜା ପ୍ରକାଶ କଲେ। ରାଜାଙ୍କର ଭାବଭଙ୍ଗୀରେ ମଧ୍ୟ ଚଞ୍ଚଳତା ପ୍ରକାଶ ପାଇଲା। ଅନସୂୟା ଓ ପ୍ରିୟମ୍ବଦା ସେ ଦୁଇଙ୍କର ମନୋଭାବ ଲକ୍ଷ୍ୟ କରିପାରିଲେ। ଧୀର ସ୍ୱରରେ ଶକୁନ୍ତଳାଙ୍କୁ କହିଲେ,
0: ଶକୁନ୍ତଳା, ଆଜି ଯଦି ପିତା ଆଶ୍ରମରେ ଥାନ୍ତେ ତାହେଲେ ନିଜର ଜୀବନ ସର୍ବସ୍ୱ ପ୍ରାୟ ତୁମକୁ ପ୍ରଦାନ କରି ଏହି ମହାନ ଅତିଥିଙ୍କୁ ସନ୍ତୁଷ୍ଟ କରିଥାନ୍ତେ।
2: ସତ କଥା,
1: ତମେ ଦୁହେଁ ମନରେ କିଛି ଗୋଟାଏ ଉଦ୍ଦେଶ୍ୟ ରଖି ଏମିତି କହୁଛ, ମୁଁ ତମ କଥା ଜମା ଶୁଣିବିନି।
4: ଶକୁନ୍ତଳାଙ୍କର ଜନ୍ମ ବୃତ୍ତାନ୍ତ ଜାଣିବା ନିମନ୍ତେ ରାଜା ଏକାନ୍ତ ଆଗ୍ରହୀ ଥିଲେ, ତେଣୁ ସଖୀ ଦୁହିଙ୍କୁ ଚାହିଁ କହିଲେ,
3: ମୁଁ ମଧ୍ୟ ତୁମର ସଖୀଙ୍କ ସମ୍ବନ୍ଧରେ କିଛି ଜାଣିବାକୁ ଚାହୁଁଛି। ମୋର ଗୋଟିଏ କୌତୁହଳ ଜାତ ହେଉଛି। ସମସ୍ତେ ଜାଣନ୍ତି ଯେ କର୍ଣ୍ଣ ମହର୍ଷି ଆଜନ୍ମ ବ୍ରହ୍ମଚାରୀ, ତାହେଲେ ତୁମର ସଖୀ ତାଙ୍କର କନ୍ୟା ହେଲେ କିପରି?
0: ମହାଭାଗ, ଆମର ପ୍ରିୟ ସଖୀ ଶକୁନ୍ତଳାଙ୍କର ଜନ୍ମ ବିଷୟରେ ଯାହା ଶୁଣିଛୁ କହୁଛୁ। ଅତ୍ୟନ୍ତ ପ୍ରଭାବଶାଳୀ ରାଜର୍ଷି ବିଶ୍ୱାମିତ୍ର ଏକଦା ଗୋମତୀ ନଦୀ ତୀରରେ ଅତି କଠୋର ତପସ୍ୟା ଆରମ୍ଭ କଲେ। କୁହାଯାଏ ତାଙ୍କର ତପଭଙ୍ଗ କରିବା ପାଇଁ ସ୍ୱର୍ଗର ଅପ୍ସରା ମେନକାଙ୍କୁ ମର୍ତ୍ତ୍ୟକୁ ପଠାଗଲା। ସେହି ମେନକାଙ୍କ

0: ଯେ ସଖୀ, ମୁଁ ଜାଣିବାକୁ ଚାହୁଁଛି ଯେ ତୁମର ସଖୀ ବିବାହ ପର୍ଯ୍ୟନ୍ତ ଆଶ୍ରମ ଜୀବନଯାପନ କରିବେ ନା ଆଜୀବନ ବ୍ରହ୍ମଚାରିଣୀ ରୂପେ ଆଶ୍ରମରେ କାଳ କଟେଇବେ?
1: ପିତା କର୍ଣ୍ଣଙ୍କର ଇଚ୍ଛା, ଉପଯୁକ୍ତ ପାତ୍ର ପାଇଲେ ଶକୁନ୍ତଳାଙ୍କୁ ବିବାହ ଦେବେ।
2: ପ୍ରିୟମ୍ବଦାଙ୍କର ଉତ୍ତରରେ ରାଜାଙ୍କର ସମସ୍ତ ସନ୍ଦେହ ଦୂରୀଭୂତ ହେଲା। ଶକୁନ୍ତଳା ତାଙ୍କର ଅଲଭ୍ୟ ହେବେ ନାହିଁ ବୋଲି ସେ ମନେ କଲେ।
3: ତୁମେ ଦୁହେଁ ମୋ ବିଷୟରେ ଯାହା ଇଚ୍ଛା ତାହା କହିଯାଉଛ, ତେଣୁ ମୁଁ ଆଶ୍ରମକୁ ଯାଇ ଦେବୀ ଗୌତମୀ ମାଙ୍କୁ ସବୁ କଥା ଜଣେଇଦେବି।
4: ଆଜି ଅତିଥି ସତ୍କାରର ଭାର ତୁମରି ଉପରେ ଅଛି ଶକୁନ୍ତଳା, ଏବଂ ଏହି ମହାନ ଅତିଥିଙ୍କର ସତ୍କାର ଏପର୍ଯ୍ୟନ୍ତ ହେଇନି, ତେଣୁ ଅତିଥିଙ୍କୁ ପରିତ୍ୟାଗ କରି ଚାଲିଯିବା ତୁମ ପକ୍ଷରେ ଆଦୌ ଉଚିତ ହେବ ନାହିଁ।
1: ସଖୀ ଶକୁନ୍ତଳା, ତମେ ମୋ ଠାରୁ ଦୁଇ କଳସୀ ଜଳ ଧାର ନେଇଛ, ତାକୁ ପରିଶୋଧ ନ କଲେ ଯିବ କେମିତି?
0: ଭତ୍ରେ, ତୁମ ସଖୀ ଏତେଗୁଡ଼ିଏ ବୃକ୍ଷର ଜଳସିଞ୍ଚନ କରି କ୍ଲାନ୍ତ ହୋଇ ପଡ଼ିଛନ୍ତି, ମୁଁ ତାଙ୍କୁ ଋଣମୁକ୍ତ କରୁଛି।
2: ଏହା କହି ରାଜା ନିଜ ଅଙ୍ଗୁଳିରୁ ମୁଦ୍ରିକା ବାହାର କରି ଜଳର ମୂଲ୍ୟ ଭାବେ ପ୍ରିୟମ୍ବଦାଙ୍କ ହାତକୁ ବଢ଼ାଇଦେଲେ। ମୁଦ୍ରିକାଟିରେ ରାଜା ଦୁଷ୍ମନ୍ତଙ୍କର ନାମ ଖୋଦିତ ହୋଇଥିବାର ଦେଖି ଦୁଇ ସଖୀ ଅନସୂୟା ଓ ପ୍ରିୟମ୍ବଦା ଆଶ୍ଚର୍ଯ୍ୟ ହୋଇ ପରସ୍କର ମୁହଁକୁ ଚାହିଁଲେ।
0: ଏହି ମୁଦ୍ରିକାରେ ରାଜା ଦୁଷ୍ମନ୍ତଙ୍କର ନାମ ଖୋଦିତ ହୋଇଥିଲେ ମଧ୍ୟ ସନ୍ଦେହ କରିବାର କୌଣସି କାରଣ ନାହିଁ। ମୁଁ ଜଣେ ରାଜକର୍ମଚାରୀ, ମୋ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ରାଜା ନିଜ ନାମ ଖୋଦିତ ହୋଇଥିବା ଏହି ମୁଦ୍ରିକାଟିକୁ ମୋତେ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ।
1: ତାହେଲେ ତ ପୁରସ୍କାର ରୂପେ ପାଇଥିବା ଏହି ମୁଦ୍ରିକାଟିକୁ ଆପଣ ଆଙ୍ଗୁଳିରୁ କାଢି କାହାକୁ ଦେବା ଉଚିତ ହେବନି। ଆପଣଙ୍କ କଥା ନେଇ ଶକୁନ୍ତଳା ଋଣମୁକ୍ତ ହୋଇଛନ୍ତି। ସଖୀ, ଏହି ମହାଶୟ ତମକୁ ଋଣମୁକ୍ତ କରିଛନ୍ତି, ଏବେ ତମ ଇଚ୍ଛା କଲେ ଏଠାରୁ ଯାଇପାର।
3: ମୁଁ ଯିବି କି ନ ଯିବି ସେ ବିଷୟରେ ତମେ କହିବାକୁ କିଏ?
0: ମୁଁ ଶକୁନ୍ତଳା ପ୍ରତି ଅନୁରାଗୀ କି ନା ତାହା ମୁଁ ବୁଝିପାରୁନି, କିନ୍ତୁ ନିଃସନ୍ଦେହ ଯେ ସେ ମୋ ପ୍ରତି ଆସକ୍ତ।
2: ଏହି ସମୟରେ ହଠାତ୍ ଦୂରରୁ କୋଳାହଳ ଶୁଣାଗଲା। ଏହା ଶୁଣିବା ମାତ୍ରେ ମୁନିକନ୍ୟାମାନେ ଆତଙ୍କିତ ହୋଇ ଆଶ୍ରମକୁ ଫେରିଯିବା ପାଇଁ ଅନୁମତି ଦେବାକୁ ରାଜାଙ୍କୁ ନିବେଦନ କଲେ। ଏହାପରେ ମୁନିକନ୍ୟାମାନେ ଆଶ୍ରମ ଆଡ଼କୁ ଏବଂ ରାଜା ତାହାର ବିପରୀତ ଦିଗକୁ ଗଲେ।
0: ଏହି ଋଷିକନ୍ୟା ଶକୁନ୍ତଳାଙ୍କୁ ଦେଖିବା ପରେ ନଗରକୁ ଫେରିଯିବା ପାଇଁ ମୋର ଆତ ଇଚ୍ଛା ହେଉନି, ତେଣୁ ତପୋବନ ନିକଟରେ ଶିବିର ସ୍ଥାପନ କରାଇବି। ବଡ଼ ଆଶ୍ଚର୍ଯ୍ୟର କଥା, ଯେତେ ଚେଷ୍ଟା କଲେ ସୁଦ୍ଧା ମନରୁ ଶକୁନ୍ତଳାଙ୍କର ଚିନ୍ତା ଦୂର ହୋଇପାରୁନି। ମୋର ଶରୀର ଆଶ୍ରମଠାରୁ ଦୂରକୁ ଯାଉଛି ସତ, କିନ୍ତୁ ମନ ମୋର ବାରମ୍ବାର ସେହି ଆଶ୍ରମକୁ ଫେରିଆସୁଛି।
2: ରାଜା ଦୁଷ୍ମନ୍ତଙ୍କ ସହିତ ଯେଉଁ ଅନୁଚରମାନେ ଆସିଥିଲେ ସେମାନଙ୍କ ମଧ୍ୟରେ ତାଙ୍କର ବିଦୂଷକ ମଧ୍ୟ ଥିଲେ। ରାଜସଭାର ବିଦୂଷକ ଥିବା ସଙ୍ଗେ ସଙ୍ଗେ ସେ ରାଜାଙ୍କର ପ୍ରିୟ ବନ୍ଧୁ ମଧ୍ୟ ଥିଲେ। ନଗରରେ ଯେଉଁ ପ୍ରକାର ସୁଖକର ଜୀବନଯାପନ କରୁଥିଲେ, ବନରେ ତାହା ସ୍ୱପ୍ନ ଥିଲା। ତେଣୁ ସେ ଶୀଘ୍ର ରାଜଧାନୀକୁ ଫେରିଯିବା ପାଇଁ ଇଚ୍ଛା କରୁଥିଲେ। ହେଲେ ରାଜା ଦୁଷ୍ମନ୍ତ ସେଥିପାଇଁ ଆଦୌ ଚିନ୍ତିତ ନଥିଲେ।
5: ଗ୍ରୀଷ୍ମ ଋତୁର ଉତ୍ତପ୍ତ ଦ୍ୱିପହରରେ ମଧ୍ୟ ଶିକାର ପଛରେ ଧାଇଁ ଧାଇଁ ବନ ମଧ୍ୟରେ ଘୁରି ବୁଲୁଛନ୍ତି। ସେଦିନ ରାଜା ଆମକୁ ପଛରେ ପକାଇଦେଇ ଗୋଟିଏ ମୃଗର ଅନୁସରଣ କରୁ କରୁ ଋଷି ଆଶ୍ରମରେ ଉପସ୍ଥିତ ହେଲେ। ଆମ ଦୁର୍ଭାଗ୍ୟକୁ ସେଠାରେ ରାଜାଙ୍କର ମୁନିକନ୍ୟା ଶକୁନ୍ତଳାଙ୍କ ସହିତ ସାକ୍ଷାତ ହେଲା। ତାଙ୍କ ସହିତ ଦେଖା ହେବ ଦିନଠାରୁ ସେ ଆଉ ନଗରକୁ ଫେରିବାର ନାଁ ଧରୁନାହାନ୍ତି। ଏସବୁ କଥା ଭାଉ ଭାଉ ରାତି ପାଇଯାଉଛି, ଏବେ ଉପାୟ କ'ଣ? ହେ ରାଜନ, ମୁଁ ଆଉ ଚାଲିପାରୁନି, ମୋର ହାତ ପାଦ ସବୁ ଅଚଳ, ଏପରିକି ମୋର ହାତ ଟେକିବାରେ ବି ମଧ୍ୟ ଶକ୍ତି ନାହିଁ, ତେଣୁ କେବଳ ତୁଣ୍ଡରେ ଆପଣଙ୍କର ଜୟ ହେଉ ବୋଲି କହୁଛୁ ଆଉ।
0: ମୋ ନିଜ ଅଜ୍ଞାତରେ ଏ ପ୍ରକାର ଅଶ୍ରୁପାତ କାହିଁକି?
5: ନିଜ ଆଖିରେ ଆଙ୍ଗୁଠି ଗେଞ୍ଜି ଅଶ୍ରୁପାତର କାରଣ ପଚାରୁଛନ୍ତି?
0: ଏଥିରୁ ମୁଁ କିଛି ବୁଝିପାରୁନି, ଯାହା କହୁଛ ଭଲରେ କୁହ।
5: ମୋର ଏପରି ଅବସ୍ଥା ପାଇଁ ଆପଣ ହିଁ ଦାୟୀ।
0: ମୁଁ କିପରି ତୁମ ଅଙ୍ଗ ପୀଡ଼ାର କାରଣ ହେଲି?
5: ମହାରାଜ, ଆପଣ ରାଜକାର୍ଯ୍ୟ ଛାଡ଼ି ଏହି ଘନ ଜଙ୍ଗଲରେ ଜଙ୍ଗଲୀ ଲୋକଙ୍କ ପରି ଜୀବନ ବିତାଉଛନ୍ତି, ପଶୁ ଶିକାର କରିବାରେ ଲାଗିଛନ୍ତି, ପ୍ରତିଦିନ ବନ୍ୟ ପଶୁମାନଙ୍କ ପଛରେ ଧାଇଁ ଧାଇଁ ମୋର ଅଙ୍ଗ ପ୍ରତ୍ୟଙ୍ଗରେ ପୀଡ଼ା ହୋଇଛି, ଦେହର ଗଣ୍ଠିମାନଙ୍କର ଭୟଙ୍କର କଷ୍ଟ ହେଉଛି, ତେଣୁ ଦୟାକରି ଗୋଟେ ଦିନ ବିଶ୍ରାମ କରିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
0: ଏପଟେ ବିଦୂଷକ ଏମିତି କହୁଛନ୍ତି, ଶିକାର ନିମନ୍ତେ ତାଙ୍କର ଆଦୌ ଆଗ୍ରହ ଦେଖାଯାଉନି। ସେପଟେ ମୁନିକନ୍ୟା ଶକୁନ୍ତଳାକୁ ଦେଖିଲା ଦିନ ତାଙ୍କ କଥା ଚିନ୍ତା କରି କରି ମୋର ମଧ୍ୟ ଶିକାର ପ୍ରତି ବିତୃଷ୍ଣା ଆସିଯାଉଛି।
5: ଆପଣ କ'ଣ ଚିନ୍ତା କରୁଛନ୍ତି? ମୋର ସମସ୍ତ ପ୍ରାର୍ଥନା ଅରଣ୍ୟର ଦଣ୍ଡେ ପରିଣତ ହେଲା?
6: ମହାରାଜ, ସେପରି ପ୍ରଳାପ କରିବା ବିଦୂଷକ ମହାସଙ୍ଗର ଅଭ୍ୟାସ। ଶିକାର ଦ୍ୱାରା ଶରୀର ଚଞ୍ଚଳ ଏବଂ କର୍ମକ୍ଷମ ହେବା ସଙ୍ଗେ ସଙ୍ଗେ ଚିତ୍ତ ବିନୋଦନ ମଧ୍ୟ ହୁଏ।
5: ଥାଉ, ଗୋଟେ କଥା କହିକି ରାଜାଙ୍କୁ ଶିକାର ପାଇଁ ଉତ୍ସାହିତ କରିବାର ଆବଶ୍ୟକତା ନାହିଁ, ରାଜା ଏବେ ପ୍ରକୃତିସ୍ଥ ହେଲେଣି, ତେଣୁ ତୁମେ ତାଙ୍କଠାରୁ

0: ପ୍ରସ୍ଥାନ କର।
1: ସେନାପତି, ଆମେ ଏବେ ଆଶ୍ରମ ନିକଟରେ ଅଛୁ, ତେଣୁ ମୁଁ ତୁମର ପରାମର୍ଶ ଗ୍ରହଣ କରିପାରୁନି। ଆଜି ଆମର ମୃଗୟା ବନ୍ଦ ରହୁ।
0: ଯାହା ଆପଣଙ୍କର ଇଚ୍ଛା ମହାରାଜ।
1: ସେନାପତି, ସୈନିକମାନେ ଯେପରି ତପବନରେ କୌଣସି ବାଧାବିଘ୍ନର କାରଣ ନ ହୁଅନ୍ତି ସେଥିପ୍ରତି ଆପଣ ସଜାଗ ରହିବେ।
2: ମହାରାଜ, ରାଜାଙ୍କଠାରୁ ଆଦେଶ ପାଇ ସେନାପତି ସେଠାରୁ ପ୍ରସ୍ଥାନ କଲେ। ତାଙ୍କ ପଛେ ପଛେ ରାଜାଙ୍କ ନିକଟରେ ମୃଗା ଦେଶରେ ଉପସ୍ଥିତ ଥିବା ସହଚରମାନେ ମଧ୍ୟ ଚାଲିଗଲେ। ସମସ୍ତେ ଚାଲିଯିବା ପରେ ରାଜା ଓ ବିଦୂଷକ ଦୁହେଁ ନିକଟସ୍ଥ ଲତା ମଣ୍ଡପରେ ପ୍ରବେଶ କରି ସଗନ ବୃକ୍ଷ ଛାୟା ତଳେ ଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଆସନ ଗ୍ରହଣ କଲେ। ଦୁହିଁଙ୍କ ଭିତରେ ଆଳାପ ଆରମ୍ଭ ହେଲା।
1: ବନ୍ଧୁ, ତୁମର ଚକ୍ଷୁ ଥାଇ ମଧ୍ୟ ତୁମେ ଚକ୍ଷୁର ଫଳ ଭୋଗ କରିପାରିନାହଁ, କାରଣ ଯାହା ଦେଖିବା ଉଚିତ ତୁମେ ଆଜି ଯାଇ ତାହା ଦେଖିନାହଁ।
3: ଦେଖିନାହିଁ କେମିତି? ଆପଣ ସ୍ୱୟଂ ତୁମ ଚକ୍ଷୁ ସମ୍ମୁଖରେ ବିରାଜମାନ।
1: ସମସ୍ତେ ନିଜର ପ୍ରିୟଜନଙ୍କୁ ସୁନ୍ଦର ମନେ କରନ୍ତି, କିନ୍ତୁ ମୁଁ ଏହି ଆଶ୍ରମର ଅଳଙ୍କାର ରୂପିଣୀ ମୁନିକନ୍ୟା ଶକୁନ୍ତଳାଙ୍କ ବିଷୟରେ କହୁଛି।
3: ମହାରାଜ, ମୋର ଅନୁମାନ ହେଉଛି ଆପଣ ସେହି ମୁନିକନ୍ୟାଙ୍କ ରୂପରେ ବିମୋହିତ ହୋଇ ତାଙ୍କ ପ୍ରେମରେ ପଡ଼ିଯାଇଛନ୍ତି।
1: ଶକୁନ୍ତଳାଙ୍କୁ ଦେଖିନଥିବାରୁ ତୁମେ ଏପରି କହୁଛ।
3: ଏବେ ମୋତେ ଜଣାପଡ଼ୁଛି ଯେ ମୁନିକନ୍ୟା ଶକୁନ୍ତଳା କେବଳ ସୁନ୍ଦରୀ ନୁହନ୍ତି, ବରଂ ପରମ ସୁନ୍ଦରୀ।
1: ବିଧାତାଙ୍କର ସୃଷ୍ଟି ଏବଂ ଶକୁନ୍ତଳାଙ୍କର ରୂପ ଦେଖିଲେ ମୋର ମନେ ହୁଏ ସତେ ଯେପରି ସୃଷ୍ଟିର ସମସ୍ତ ସୁନ୍ଦର ପଦାର୍ଥକୁ ଏକତ୍ର କରି ବିଧାତା ଏ ଅପୂର୍ବ ସ୍ତ୍ରୀରତ୍ନଟି ଗଢ଼ିଛନ୍ତି।
3: ଆପଣ ସିନା ଶକୁନ୍ତଳାଙ୍କୁ ପାଇବା ପାଇଁ ବାତୁଳ ପ୍ରାୟ ହେଉଛନ୍ତି, କିନ୍ତୁ ଆପଣଙ୍କ ପ୍ରତି ଶକୁନ୍ତଳାଙ୍କର ମନୋଭାବ କେମିତି ତାହା ତ ପ୍ରଥମେ ଜାଣିବା ଆବଶ୍ୟକ।
1: ସହଜେ ମୁନିକନ୍ୟା ଅତ୍ୟନ୍ତ ସରଳ ଏବଂ ଲଜ୍ଜାଶୀଳା, ତେଣୁ ସେ ନିଜର ମନୋଭାବ ସ୍ୱଷ୍ଟ ପ୍ରକାଶ କରିନାହାନ୍ତି। ତଥାପି ମୁଁ ଲକ୍ଷ୍ୟ କରିଛି ଯେ ତାଙ୍କର ମୋଠାରେ ନିଶ୍ଚୟ ଅନୁରାଗ ରହିଛି।
3: ତାହେଲେ ତ ଆପଣ ଏହି ତପବନକୁ ପ୍ରମୋଦବନରେ ପରିଣତ କରିସାରିଲେଣି।
1: ପରିହାସ ଛାଡ଼, ଏବେ ଆଶ୍ରମକୁ ଯିବା ପାଇଁ ମୁଁ କେଉଁ ଛଳନାର ଆଶ୍ରୟ ନେବି ତାହା କୁହ।
3: ଆପଣ ତ ରାଜା, ଅନ୍ୟ ବାହାନା କରିବାର ଆବଶ୍ୟକତା କ'ଣ ପାଇଁ?
2: ଏହି ସମୟରେ ଜଣେ ପ୍ରହରୀ ଆସି ରାଜାଙ୍କୁ ଜଣାଇଲା ଯେ ଦୁଇଜଣ ଋଷି କୁମାର ରାଜାଙ୍କୁ ଦର୍ଶନ କରିବା ପାଇଁ ବାହାରେ ଅପେକ୍ଷା କରିଛନ୍ତି। ରାଜା ସେମାନଙ୍କୁ ତତ୍କ୍ଷଣାତ୍ ତାଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ନିମନ୍ତେ ଆଦେଶ ଦେଲେ। ଋଷି କୁମାରମାନଙ୍କର ଆଗମନରେ ରାଜା ନିଜ ଆସନରୁ ଉଠି ସେମାନଙ୍କୁ ପ୍ରଣାମ କଲେ ଏବଂ ସେମାନଙ୍କର ଆସିବାର କାରଣ ପଚାରିଲେ। ଋଷି କୁମାର ଦୁହେଁ ବିନମ୍ରତାର ସହ କହିଲେ, ମହାରାଜ, ମହର୍ଷି କନ୍ନୋ ଆଶ୍ରମରେ ନାହାନ୍ତି। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅସୁରମାନେ ଯଜ୍ଞ କାର୍ଯ୍ୟରେ ନାନା ବିଘ୍ନ ସୃଷ୍ଟି କରୁଛନ୍ତି। ଆପଣ ନିକଟରେ ଥିବା ଜାଣିପାରି ତପସ୍ୱୀମାନେ ଅନୁରୋଧ କରିଛନ୍ତି ଯେ ମହର୍ଷି କନ୍ନୋ ଫେରିବା ପର୍ଯ୍ୟନ୍ତ ଆପଣ ଏଇଠାରେ ଏହି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରନ୍ତୁ।
1: ତପସ୍ୱୀମାନଙ୍କର ଏହା ଅନୁରୋଧ ନୁହେଁ, ବରଂ ମୋ ପ୍ରତି ଅନୁଗ୍ରହ ବୋଲି ମନେ କରି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରିବାକୁ ଯତ୍ନ କରିବି।
2: ଋଷି କୁମାର ଦୁହେଁ ଆଶ୍ୱସ୍ତ ହୋଇ ବିଦାୟ ନେବା ପରେ ରାଜା ସାରଥୀଙ୍କୁ ରାକ୍ଷସ ଦମନ ପାଇଁ ରଥ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ।
1: ବାବୁ, ତୁମର ଯଦି ଶକୁନ୍ତଳାଙ୍କୁ ଦେଖିବାର ଇଚ୍ଛା ଥାଏ ତାହେଲେ ମୋ ସାଙ୍ଗରେ ଚାଲ।
3: ଆପଣଙ୍କ ମୁହଁରୁ ଶକୁନ୍ତଳାଙ୍କ ରୂପଲାବଣ୍ୟର ବର୍ଣ୍ଣନା ଶୁଣି ତାଙ୍କୁ ଦେଖିବା ପାଇଁ ମୋର ଖୁବ୍ ଆଗ୍ରହ ହୋଇଥିଲା, କିନ୍ତୁ ରାକ୍ଷସମାନଙ୍କର ଉପଦ୍ରବ କଥା ଶୁଣିଲା ବେଳଠାରୁ ମୋର ସେ ଆଗ୍ରହ ଆଉ ନାହିଁ।
1: ଭୟ କରିବାର କୌଣସି କାରଣ ନାହିଁ, ତୁମେ ତୁମ ପାଖେ ପାଖେ ଥିବ।
4: ମହାରାଜ, ରଥ ପ୍ରସ୍ତୁତ ହୋଇଗଲାଣି, କିନ୍ତୁ ରାଜମାତାଙ୍କ ନିକଟରୁ କିଛି ସମ୍ବାଦ ନେଇ ଦୂତ ନଗରରୁ ଆସିଛି।
1: କି ସମ୍ବାଦ ନେଇ ନଗରୀରୁ ଆସିଛ?
5: ରାଜମାତା ସମ୍ବାଦ ଦେଇଛନ୍ତି ଯେ ଆଗାମୀ ଚତୁର୍ଥୀ ଦିନ ସେ କରିଥିବା ବ୍ରତର ଉଦ୍ଯାପନ ହେବ, ସେହିଦିନ ଆପଣ ନଗରରେ ଉପସ୍ଥିତ ରହନ୍ତୁ ବୋଲି ତାଙ୍କର ଇଚ୍ଛା।
2: ଏହା ଜାଣି ରାଜା ବିଷମ ସମସ୍ୟାରେ ପଡ଼ିଲେ। ଗୋଟିଏ ପଟେ ଋଷିମାନଙ୍କର ଯଜ୍ଞ ରକ୍ଷା, ଅନ୍ୟପଟେ ମାଙ୍କର ଆଦେଶ ପାଳନ, ଉଭୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଅଲଙ୍ଘନୀୟ। ରାଜା ରୂପେ ଋଷିମାନଙ୍କର ଯଜ୍ଞକୁ ନିରାପଦ ରଖିବା ତାଙ୍କର କର୍ତ୍ତବ୍ୟ, ସେହିପରି ପୁତ୍ର ଭାବରେ ମାତାଙ୍କର ବ୍ରତ ପାଳନରେ ଯୋଗଦେବା ମଧ୍ୟ ତାଙ୍କର କର୍ତ୍ତବ୍ୟ।
1: ବନ୍ଧୁ ବିଦୂଷକ, ମା ତ ତୁମକୁ ପୁତ୍ର ରୂପେ ଗ୍ରହଣ କରିଛନ୍ତି, ତେଣୁ ତୁମେ ରାଜଧାନୀକୁ ଫେରିଯାଇ ମାଙ୍କୁ କହିବ ଯେ ଋଷିମାନଙ୍କର ଯଜ୍ଞ ରକ୍ଷା କରିବା ପାଇଁ ମୁଁ ଏଠାରେ ରହିବାକୁ ବାଧ୍ୟ ହେଉଛି, ଆଉ ସେଠାରେ ମୋ ପାଇଁ ଯାହା କାମ ଥିବ ତୁମେ ତାକୁ ସମ୍ପାଦନ କରିବ, ତାହେଲେ ଯାଇ ମୋ ସମସ୍ୟାର ସମାଧାନ ହୋଇପାରିବ।
3: ଏଥିରେ ମୁଁ ରାଜି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ଏବେ ମୁଁ ରାଜାଙ୍କର ସାନ ଭାଇ ହେଲି, ତେଣୁ ମୋତେ ମଧ୍ୟ ସେହିପରି ଆଡମ୍ବରରେ ରାଜଧାନୀକୁ ଫେରିବାକୁ ପଡ଼ିବ।
1: ତାହା ହିଁ ହେବ, ମୋ ପାଖରେ ଏତେ ଲୋକ, ଏତେ ହାତୀ ଘୋଡ଼ା ରହିବାର ଆବଶ୍ୟକତା ନାହିଁ, ତେଣୁ ସେମାନେ ତୁମ ସାଙ୍ଗରେ ଯିବେ। ମୋର ବନ୍ଧୁ ତ ସହଜେ ଚପଳ, କାଳେ ଯଦି ନଗରରେ ପହଞ୍ଚିବା ପରେ ଶକୁନ୍ତଳାଙ୍କ କଥା ଅନ୍ତପୁରରେ କହିଦିଅନ୍ତି, ମୁଁ ସମସ୍ୟାରେ ପଡ଼ିଯିବି। ବନ୍ଧୁ, ତପବନରେ କିଛିଦିନ ରହି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରିବାକୁ ଋଷିମାନେ ଅନୁରୋଧ କରିଛନ୍ତି। ମୁଁ ଯେ ଶକୁନ୍ତଳାଙ୍କୁ ପାଇ

0: ବ୍ୟାକୁଳ ତାହା ନୁହେଁ। ଏହା ପୂର୍ବରୁ ମୁଁ ତୁମକୁ ଶକୁନ୍ତଳାଙ୍କ ବିଷୟରେ ଯାହା ସବୁ କହିଛି ସେସବୁ ପରିହାସ ମାତ୍ର। ତୁମେ ସେସବୁକୁ ସତ ବୋଲି ମନେ କରିବ ନାହିଁ।
1: ମୁଁ ଜାଣେ ଶକୁନ୍ତଳା ଘଟଣା ଆପଣ କେବଳ ପରିହାସରେ କହିଛନ୍ତି, ତେଣୁ ମୁଁ ତାକୁ କେବେ ସତ ବୋଲି ମନେ କରିବିନି।
2: ଏହାପରେ ରାଜା ରଥରେ ବସି ତପବନରେ ଯଜ୍ଞ ରକ୍ଷା କରିବାକୁ ଗଲେ ଏବଂ ବିଦୂଷକ ସୈନ୍ୟ ସାମନ୍ତ ତଥା ଅନୁଚରମାନଙ୍କ ସହିତ ଆଡମ୍ବରରେ ନଗରକୁ ଫେରିଗଲେ।
0: ଯେଉଁ ଶକୁନ୍ତଳାଙ୍କର ଦର୍ଶନ ଆଶାରେ ମୁଁ ଏଠାକୁ ଆସିଥିଲି, ତାଙ୍କର ଦର୍ଶନ ଏଯାଏ ପାଇଲି ନାହିଁ। ତାଙ୍କ ଦର୍ଶନ ନ ପାଇଲେ ଏ ପ୍ରାଣ ରହିବ ନାହିଁ। ବର୍ତ୍ତମାନ କେଉଁଠାକୁ ଗଲେ ତାଙ୍କ ଦର୍ଶନ ପାଇବି? ବୋଧହୁଏ ସେ ଦ୍ୱିପହରର ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ପାଇଁ ସଖୀମାନଙ୍କ ସହିତ ମାଳିନୀ ନଦୀ ତୀରରେ ଥିବା ଲତାମଣ୍ଡପକୁ ଯାଇଥିବେ। ସେଇଟାକୁ ଗଲେ ତାଙ୍କର ଦର୍ଶନ ମିଳିପାରେ।
3: ହେ ରାଜା, ଆମର ପ୍ରିୟ ସଖୀ ଶକୁନ୍ତଳା ଆପଣଙ୍କୁ ପାଇବା ପାଇଁ ଚିନ୍ତା କରି କରି ଏପରି ଦୁରବସ୍ଥା ଭୋଗୁଛନ୍ତି, ତାଙ୍କୁ ଏଥିରୁ ଉଦ୍ଧାର କରି ତାଙ୍କର ଜୀବନ ରକ୍ଷା କରିବା ଆପଣଙ୍କର କର୍ତ୍ତବ୍ୟ।
0: ତୁମର ଏ ଅନୁରୋଧ କେବଳ ଶକୁନ୍ତଳାଙ୍କର ହିତ ପାଇଁ ନୁହେଁ, ମୋର ହିତ ପାଇଁ ମଧ୍ୟ। ମୁଁ ଏହାଦ୍ୱାରା ବିଶେଷ ଅନୁଗୃହୀତ ହେଲି।
4: ସଖୀ, ରାଜର୍ଷି ତ ନିଜ ଅନ୍ତପୁରର ରାଣୀମାନଙ୍କ ବିରହରେ ସନ୍ତାପିତ ହେଉଛନ୍ତି, ତମେ ତାଙ୍କୁ ଏପରି କଥା କାହିଁକି କହୁଛ?
0: ହେ ସୁନ୍ଦରୀ, ତୁମେ ସିନା ମୋତେ ଚିନ୍ତା କରି କରି ସନ୍ତାପିତ ହେଉଛ, କିନ୍ତୁ ମୁଁ ତୁମ ଚିନ୍ତାରେ ଅହରହ ଦଗ୍ଧ ହେଉଛି। ମୋ ହୃଦୟ ତୁମ ବିନା ଆଉ କାହାକୁ ଗ୍ରହଣ କରିପାରିବ ନାହିଁ।
3: ସଖୀ ଅନୁସୟା, ଗୋଟିଏ ମୃଗ ଶାବକ ବିକଳ ହେଇ ଏଣେ ତେଣେ ଚାହୁଁଛି, ବୋଧ ହୁଏ ସେ ତାର ମାକୁ ଖୋଜୁଛି, ଚାଲ ତାକୁ ତା ମା ପାଖରେ ଛାଡ଼ିଦବା।
4: ତମେ ଦୁହେଁ ମୋତେ ଏକୁଟିଆ ଛାଡ଼ି ଚାଲି ଯାଉଛ?
3: ଏକୁଟିଆ କିପରି?
5: ସମଗ୍ର ଜଗତର ରକ୍ଷାକର୍ତ୍ତା ଯେ ତୁମ ନିକଟରେ ଅଛନ୍ତି।
0: ବ୍ୟସ୍ତ ହୁଅନି, ତୁମର ଏ ସେବକ ତୁମ ପାଖରେ ଅଛି, ସମସ୍ତ ସେବା କରିବା ପାଇଁ ପ୍ରସ୍ତୁତ ମଧ୍ୟ।
4: ମହାରାଜ, ଆପଣ ମୋର ପୂଜନୀୟ, ଆପଣଙ୍କୁ ସେବା କରିବାକୁ କହି ନିଜକୁ ଅପରାଧିନୀ କରିପାରିବିନି, ମୁଁ ଆସୁଛି ମହାରାଜ।
0: ଏବେ ତୁମର ଏପରି ଦୁର୍ବଳ ଅବସ୍ଥା, ପୁଣି ଦ୍ୱିପହରର ପ୍ରଚଣ୍ଡ ସୂର୍ଯ୍ୟତାପ, ଏ ସମୟରେ ଲତାମଣ୍ଡପ ଛାଡ଼ି ବାହାରକୁ ଯିବା ଆଦୌ ଉଚିତ ନୁହେଁ।
4: ମହାରାଜ, ଜାଣନ୍ତି ମୁଁ ପରାଧୀନ, ପିତାଙ୍କ ବିନା ଅନୁମତିରେ କିଛି କରିବାକୁ ଅକ୍ଷମ।
0: ତୁମେ ଗୁରୁଜନଙ୍କୁ ଭୟ କରୁଛ, ମହର୍ଷି କର୍ଣ୍ଣ ଜଣେ ଧର୍ମଜ୍ଞ ବ୍ୟକ୍ତି, ସବୁ କଥା ଜାଣିବା ପରେ ସେ ଆମ ଦୁହିଁଙ୍କ ପ୍ରତି କଦାପି କ୍ରୋଧ କରିବେ ନାହିଁ ବା ଅସନ୍ତୋଷ ପ୍ରକାଶ କରିବେ ନାହିଁ।
4: ହେ ପ୍ରିୟ, ମୋର ପିଉସୀ ଆର୍ଯ୍ୟା ଗୌତମୀ ମୋର ଶରୀରର ଅବସ୍ଥା ବୁଝିବାକୁ ଆସିବାର ସମୟ ହୋଇଗଲାଣି, ସେ ବୋଧହୁଏ ଆମ ଆଡକୁ ଆସୁଛନ୍ତି।
5: ସନ୍ଧ୍ୟା ହୋଇଗଲାଣି, ଆଉ ବିଳମ୍ବ ନ କରି କୁଟୀରକୁ ଫେରିଯିବା।
0: ଏବେ ମୁଁ କୁଆଡେ ଯିବି? ଲତାମଣ୍ଡପ ନିକଟରେ ଆଉ କିଛି ସମୟ ଶକୁନ୍ତଳାଙ୍କ ଚିନ୍ତାରେ ବିତେଇଦେବି।
6: ମହାରାଜ, ସନ୍ଧ୍ୟା ହୋଇ ଆସୁଥିବାରୁ ହୋମ ପ୍ରଭୃତି ଆରମ୍ଭ ହେବା ମାତ୍ରେ ରାକ୍ଷସମାନେ ଭୀଷଣ ରୂପ ଧାରଣ କରି ହୋମବେଦୀର ଚତୁର୍ଦ୍ଦିଗରେ ବିଘ୍ନ ସୃଷ୍ଟି କରୁଛନ୍ତି।
2: ଏହିପରି ଗାନ୍ଧର୍ବ ବିଧିରେ ଶକୁନ୍ତଳା ଏବଂ ଦୁଷ୍ମନ୍ତଙ୍କର ବିବାହ ସମାପନ ହେଲା।
5: ସଖୀ ପ୍ରିୟମ୍ବଦା, ଆମ ପ୍ରିୟ ସଖୀ ଶକୁନ୍ତଳାଙ୍କର ଗାନ୍ଧର୍ବ ବିବାହ ହୋଇଗଲା, ସେ ନିଜ ମନଲାଖି ସ୍ୱାମୀ ବି ପାଇଲେ, ସେଥିପାଇଁ ଯେତିକି ଖୁସି ଲାଗୁଛି ସେତିକି ଆଶଙ୍କା ମଧ୍ୟ ହେଉଛି।
3: ଆଶଙ୍କା ପୁଣି କ'ଣ ପାଇଁ?
5: ଯଜ୍ଞ ସମାପ୍ତ ପରେ ଋଷିମାନଙ୍କଠାରୁ ବିଦାୟ ନେଇ ରାଜା ନିଜ ରାଜଧାନୀକୁ ଫେରିଯିବେ, ସେତେବେଳେ କାର୍ଯ୍ୟବ୍ୟସ୍ତରେ ରହି ଆଉ ଅନ୍ତପୁରର ସବୁ ରମଣୀମାନଙ୍କୁ ପାଇ ଏଠାକାର ଘଟଣା ତାଙ୍କର ମନେ ବି ନ ରହିପାରେ, ସେ ଆମ ସଖୀ ଶକୁନ୍ତଳାଙ୍କୁ ଭୁଲିଯିବେନି ତ?
3: ଏପରି ଚିନ୍ତା ମନରୁ ଦୂର କର ସଖୀ, ବିଶ୍ୱାସ ରଖ ସବୁ ଠିକ ହେବ। ଏହି ରାଜାଙ୍କ ଭଳି ଉତ୍ତମ ଗୁଣ ଆଉ ଚରିତ୍ରବାନ ବ୍ୟକ୍ତି ଏପରି କରିପାରିବେନି। ମୋର କିନ୍ତୁ ଚିନ୍ତା ହେଉଛି ଯେ ଏସବୁ କଥା ଶୁଣିବା ପରେ ପିତା କର୍ଣ୍ଣ କ'ଣ କରିବେ?
5: ମୋର ମନେ ହେଉଛି ସେ ନିଶ୍ଚିତ ଭାବରେ ଖୁସି ହେବେ ଏବଂ ଏଥିରେ ତାଙ୍କର ସମ୍ମତି ପ୍ରଦାନ କରିବେ।
3: ହଉ ସଖୀ, ପାତ୍ରରେ ଥିବା ଫୁଲ ପୂଜା ପାଇଁ ଯଥେଷ୍ଟ ହେବ, ଆଉ ତୋଳିବାର ଆବଶ୍ୟକତା ନାହିଁ।
5: ନା ନା, ଆମକୁ ଆଉ କିଛି ଫୁଲ ତୋଳିବାକୁ ପଡ଼ିବ, କାରଣ ଦୈନନ୍ଦିନ ପୂଜା ସହିତ ଆମ ସଖୀ ଶକୁନ୍ତଳାଙ୍କର ସୌଭାଗ୍ୟ ଦେବତାଙ୍କର ବି ତ ପୂଜା କରାଯିବ। ପ୍ରିୟମ୍ବତା, ବୋଧହୁଏ କେହି ଅତିଥି ଆସିଛନ୍ତି।
3: ତମେ ସେଥିପାଇଁ ବ୍ୟସ୍ତ ହୁଅନି ସଖୀ, ଅତିଥିଙ୍କ ସ୍ୱାଗତ ପାଇଁ ଶକୁନ୍ତଳା କୁଟୀରରେ ଅଛନ୍ତି।
2: ଏହି ସମୟରେ ଦୁର୍ଭାଗ୍ୟବଶତଃ ମହାକବି ଦୁର୍ବାସା ଋଷି କୁଟୀର ନିକଟରେ ଉପସ୍ଥିତ ହେଲେ। ସେତେବେଳେ ଶକୁନ୍ତଳା ରାଜା ଦୁଷ୍ମନ୍ତଙ୍କ ଚିନ୍ତାରେ ଏପରି ମଗ୍ନ ଥିଲେ ଯେ ଦୁର୍ବାସା ଋଷିଙ୍କର ଉପସ୍ଥିତି ସମ୍ପର୍କରେ ଜାଣିପାରିଲେ ନାହିଁ। ଅଭ୍ୟର୍ଥନା ତ ଦୂରର କଥା।

0: ବସିବା ଜାଗାରୁ ମଧ୍ୟ ଉଠିଲେନି।
1: ମୋ ଆଶ୍ରମର ଅତିଥି ହେ ପାପିନୀ, ତୁ ଅତିଥିର ଅପମାନ କଲୁ, ଏବେ ମୋର ଅଭିଶାପ ଗ୍ରହଣ କର। ଯାହାର ଚିନ୍ତାରେ ବୁଡ଼ି ରହି ତୁ ମୋତେ ଏମିତି ଅବଜ୍ଞା କରିଛୁ, ନିଜର ପରିଚୟ ଦେଲେ ସୁଦ୍ଧା ସେ ତତେ ସ୍ମରଣ କରିବେ ନାହିଁ।
2: ସଖୀ ଅନୁସାୟ, ହାଇକି ଦୁର୍ଯୋଗ ଉପସ୍ଥିତ, ମହାକୁପି ଦୁର୍ବାସଙ୍କୁ ଶକୁନ୍ତଳା ଉପଯୁକ୍ତ ସମ୍ମାନ ଦେଖାଇ ନଥିବାରୁ ସେ ଅଭିଶାପ ଦେଇ ଚାଲି ଯାଉଛନ୍ତି।
3: ସଖୀ ପ୍ରିୟମ୍ବଦା, ତୁମେ କାଳ ବିଳମ୍ବ ନ କରି କ୍ଷମା ଭିକ୍ଷା କରି ଋଷି ଦୁର୍ବାସଙ୍କୁ ଫେରାଇ ଆଣ, ମୁଁ କୁଟୀରକୁ ଯାଇ ତାଙ୍କ ନିମନ୍ତେ ପାଦ୍ୟ ଅର୍ଘ୍ୟ ନେଇ ଆସୁଛି।
2: ହେ ଋଷି ପ୍ରବର, ଶକୁନ୍ତଳା ଆପଣଙ୍କର କନ୍ୟା ତୁଲ୍ୟ, ସତ ଅପରାଧ କଲେ ସୁଦ୍ଧା ସେ ଆପଣଙ୍କର କୃପାର ପାତ୍ରୀ, ତାର ଅପରାଧ ମାର୍ଜନ କରନ୍ତୁ।
1: ହେ ବଚ୍ଛେ, ମୁଁ ଯାହା କହିସାରିଛି ତାହା କଦାପି ଅନ୍ୟଥା ହେଇ ନପାରେ, ତେବେ ସେ କୌଣସି ଚିହ୍ନ ଦେଖାଇ ପାରିଲେ ମୋର ଅଭିଶାପରୁ ମୁକ୍ତ ହେବେ।
3: ଯାହା ହଉ, ଟିକେ ଆଶ୍ୱାସନା ମିଳିଲା।
0: ତେଣେ ମହର୍ଷି କନ୍ନୁ ପ୍ରବାସରୁ ଫେରିବା ପରେ ଠିକ୍ ସମୟରେ ହୋମଯଜ୍ଞର ଆୟୋଜନ ନିମନ୍ତେ ଶିଷ୍ୟମାନଙ୍କୁ ଆଦେଶ କରିଥିଲେ।
2: ସଖୀ ଅନୁସୟା, ଆଶ୍ରମରୁ ଶକୁନ୍ତଳାଙ୍କର ବିଦାୟ ନିମନ୍ତେ ଆମକୁ ଅତିଶୀଘ୍ର ସମସ୍ତ ଆୟୋଜନ କରିବାକୁ ହେବ।
0: ଏଥିମଧ୍ୟରେ ମହର୍ଷି କନ୍ନୁ ଆସି ଶକୁନ୍ତଳାଙ୍କ ନିକଟରେ ପହଞ୍ଚିଲେ।
4: ଆଜି ଶକୁନ୍ତଳା ଏହି ଆଶ୍ରମ ପରିତ୍ୟାଗ କରି ପତିଗୃହକୁ ଚାଲିଯିବ, ଏହା ଭାବିଲାକ୍ଷଣି ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଉଛି, କଣ୍ଠରୁଦ୍ଧ ହୋଇଯାଉଛି। କି ଆଶ୍ଚର୍ଯ୍ୟ, ମୁଁ ବନବାସୀ, ସଂସାର ସହିତ ମୋର ସମ୍ବନ୍ଧ ଅଳ୍ପ, ତଥାପି ମୁଁ ଭାଙ୍ଗି ପଡୁଛି। ଯେଉଁ ଗୃହସ୍ଥମାନେ ସବୁବେଳେ ଶ୍ରେୟ ଶ୍ରଦ୍ଧା ମଧ୍ୟରେ ବୁଡ଼ି ରହିଛନ୍ତି, ସେମାନେ କନ୍ୟା ବିଦାୟ ବେଳେ କେତେ କଷ୍ଟ ଭୋଗ କରୁନଥିବେ। ଶର୍ମିଷ୍ଠା ଓ ରାଜା ଯଜାତିଙ୍କ ମଧ୍ୟରେ ଯେପରି ନିବିଡ଼ ପ୍ରେମ ସମ୍ପର୍କ ଥିଲା, ତୋର ଏବଂ ରାଜା ଦୁଷ୍ପନ୍ତଙ୍କ ମଧ୍ୟରେ ସେହିପରି ନିବିଡ଼ ସମ୍ପର୍କ ରହୁ। ଶର୍ମିଷ୍ଠା ଯେପରି ରାଜା ଯଜାତିଙ୍କୁ ବିବାହ କରି ରାଜା ପୁରୁଙ୍କ ପରି ପୁତ୍ରର ଜନନୀ ହୋଇଥିଲେ, ତୁ ସେହିପରି ରାଜଚକ୍ରବର୍ତ୍ତୀ ଲକ୍ଷଣଯୁକ୍ତ ପୁତ୍ରର ଜନନୀ ହୁଅ। ହେ ବୃକ୍ଷଗଣ, ଯେଉଁ ଶକୁନ୍ତଳା ତୁମମାନଙ୍କୁ ଜଳ ନ ଦେଇ ନିଜେ ଜଳପାନ କରୁନଥିଲା, ଅଳଙ୍କାର ପିନ୍ଧିବାକୁ ଭଲ ପାଉଥିଲେ ମଧ୍ୟ, ଯିଏ ସ୍ନେହ ହେତୁରୁ ତୁମ ଦେହରୁ ପତ୍ରଟିଏ ସୁଦ୍ଧା ଛିଣ୍ଡାଉ ନଥିଲା, ତୁମ ଦେହରେ ଫୁଲ ଫୁଟିବା ଦେଖି ଯାହାର ଆନନ୍ଦର ସୀମା ରହୁନଥିଲା, ସେହି ଶକୁନ୍ତଳା ଆଜି ଆଶ୍ରମରୁ ବିଦାୟ ନେଇ ପତିଗୃହକୁ ଯାଉଛି, ତେଣୁ ତୁମେମାନେ ଆନନ୍ଦରେ ତାକୁ ବିଦାୟ ଦିଅ।
2: ସଖୀ ଶକୁନ୍ତଳା, ତମେ ତପବନ ଛାଡ଼ି ଯିବାରୁ ଯେପରି ଦୁଃଖ ଅନୁଭବ କରୁଛ, ଏହି ତପବନ ମଧ୍ୟ ତମକୁ ହରାଇବାରୁ ଦୁଃଖରେ ଭାଙ୍ଗି ପଡୁଛି। ସଖୀ, କି ଆଶ୍ରମବାସୀ କି ପଶୁପକ୍ଷୀ ସମସ୍ତେ ଦୁଃଖିତ ଆଉ ଶୋକାକୁଳ। ଦେଖ ଦେଖ ସଖୀ, ହରିଣୀମାନେ ଆହାର ତ୍ୟାଗ କରି ସ୍ଥିର ଭାବରେ ଛିଡ଼ା ହୋଇ ଆଖିରେ ଲୁହ ଗଡ଼ାଉଛନ୍ତି, ମୟୂର ମୟୂରୀ ନୃତ୍ୟ କରୁନାହାନ୍ତି, ଆଉ ବୃକ୍ଷଲତାମାନେ ଶୁଷ୍କ ପତ୍ର ତ୍ୟାଗ ଛଳରେ ଅଶ୍ରୁମୋଚନ କରୁଛନ୍ତି। ସଖୀ, ଆଜି ମନ ତୋଷଣୀଙ୍କୁ ତୁମ ଦୁଇଙ୍କ ହାତରେ ସମର୍ପି ଦେଇ ଯାଉଛି। ସଖୀ ଶକୁନ୍ତଳା, ବନ ତୋଷଣୀକୁ ତ ଆମ ହାତରେ ଦେଇଗଲ ସଖୀ,
3: କିନ୍ତୁ ତୁମେ ଆମକୁ କାହା ହାତରେ ଦେଇ ଯାଉଛ?
4: ଏ ପ୍ରିୟମ୍ବଦା, କାନ୍ଦ ନାହିଁ, ତମେ ଟିକେ ଶକୁନ୍ତଳାକୁ ସାନ୍ତ୍ୱନା ପ୍ରଦାନ କର, ତାପରେ ଅଧିର ହୁଅନି।
0: ଏହି ସମୟରେ ଗୋଟିଏ ମୃଗ ଶାବକ ଶକୁନ୍ତଳାଙ୍କର ଅଞ୍ଚଳକୁ ମୁଖରେ ଭିଡ଼ି ଧରି ତାଙ୍କର ପଥରୋଧ କରିବାକୁ ଲାଗିଲା। ଏହି ମୃଗ ଶାବକଟିକୁ ସେ ଅତି ଶିଶୁ ଅବସ୍ଥାରୁ ପାଳିଥିଲେ। କୁଶର ମୁନିଆ ଅଗବାଜି ତାର ମୁହଁରେ କ୍ଷତ ହୋଇଥିଲା। ଶକୁନ୍ତଳା ସେଥିରେ ସଙ୍ଗୁତି ତୈଳ ଲଗାଇ ତାକୁ ସୁସ୍ଥ କରିଥିଲେ। ନିଜ ହାତରେ ବନଧାନ୍ୟ ଖୁଆଇ ତାକୁ ପୁଅ ପରି ପାଳିଥିଲେ।
5: ଆଉ ମୋ ସାଥିରେ ଆସୁଛୁ କାହିଁକି ତୁ? ମୁଁ ଆଜି ତୋତେ ଛାଡ଼ି ଚାଲି ଯାଉଛି, ଏଣିକି ପିତା ତୋର ସୁଖ ଦୁଃଖ ବୁଝିବେ।
4: ସାଙ୍ଗରବ, ମୋର ପ୍ରତିନିଧି ହିସାବରେ ଶକୁନ୍ତଳାକୁ ରାଜ

0: ଦୁଷ୍ମନ୍ତଙ୍କ ହସ୍ତରେ ସମର୍ପଣ କରିବ। ତାଙ୍କୁ କହିବ, ମହାରାଜ, ଆମେମାନେ ବନବାସୀ ତପସ୍ୱୀ, ଆପଣ ଉଚ୍ଚ ରାଜକୂଳରେ ଜାତ, ଆଶ୍ରମରେ ଲାଳିତ ପାଳିତ ହୋଇଥିଲେ ଶକୁନ୍ତଳାର ଆପଣଙ୍କ ପ୍ରତି ଅନୁରାଗ ସ୍ୱତଃ ଜନ୍ମିଛି, ଆପଣ ମଧ୍ୟ ତାହା ପ୍ରତି ଅନୁରାଗ ଦେଖାଇଛନ୍ତି। ତେଣୁ ଆପଣଙ୍କୁ ଆମର ଅନୁରୋଧ, ଆପଣ ତାହା ପ୍ରତି ଅନ୍ୟ ରାଣୀମାନଙ୍କ ପରି ବ୍ୟବହାର କରିବେ, ଏଥିରୁ ଅଧିକ ତା ଭାଗ୍ୟରେ ଥିଲେ ଭଲ, କିନ୍ତୁ ସେ କଥା କହିବା ଆମ ପକ୍ଷେ ଅନୁଚିତ ଅଟେ। ବୋଛେ, ତୋତେ ମଧ୍ୟ ମୋର କିଛି ଉପଦେଶ ଦେବାକୁ ଅଛି। ପ୍ରତ୍ୟେକ ଗୃହରେ ଥିବା ଗୁରୁଜନମାନଙ୍କର ସେବାରେ କେବେ ହେଡ଼ା କରିବୁନି। ରାଜାଙ୍କର ଅନ୍ୟ ରାଣୀମାନଙ୍କ ସହିତ ପ୍ରିୟ ସଖୀ ଭଳି ବ୍ୟବହାର କରିବୁ। କୌଣସି କାରଣରୁ ଯଦି ପତି ତୋଠାରେ ରୁଷ୍ଟ ହେଲେ ତୁ ତାଙ୍କ ପ୍ରତି ରୋଷ ପ୍ରକାଶ କରିବୁ ନାହିଁ। ଦାସଦାସୀ ଆଦି ପରିଜନମାନଙ୍କ ପ୍ରତି କଠୋର ବ୍ୟବହାର କରିବା ଉଚିତ ନୁହେଁ, ବରଂ ସେମାନଙ୍କ ପ୍ରତି ଦୟା ଦାକ୍ଷିଣ୍ୟ ଦେଖାଇବୁ। ନିଜର ସୁଖ ସମ୍ପଦ ନିମନ୍ତେ ଗର୍ବ କରିବୁନି, ଲୋଭ ତ୍ୟାଗ କରିବୁ। ଏହିପରି ଚଳିଲେ ନାରୀମାନେ ପ୍ରକୃତ ଗୃହିଣୀ ବୋଲି ପ୍ରଶଂସା ପାଆନ୍ତି, ଆଉ ଯେଉଁମାନେ ଏହାର ବିପରୀତ ଆଚରଣ କରନ୍ତି ସେମାନେ କୂଳର କଳଙ୍କ ସ୍ୱରୂପ।
1: ଶକୁନ୍ତଳା, ପିତାଙ୍କର ଏହି ମୂଲ୍ୟବାନ ଉପଦେଶକୁ ମନେ ରଖିଥିବୁ ମା, କେବେ ହେଲେ ଅନ୍ୟଥା କରିବୁ ନାହିଁ।
2: ପିତା, ମୋ ପ୍ରିୟ ସଖୀ ଅନୁସୂୟା ଆଉ ପ୍ରିୟମଦା କ'ଣ ଏଇଠାରୁ ଆଶ୍ରମକୁ ଫେରିଯିବେ?
0: ହଁ ପୁତ୍ରୀ, ସେମାନେ ଏହିଠାରୁ ହିଁ ଫେରିଯିବେ। ତୋ ସହିତ ଗୌତମୀ ଏବଂ ମୋର ଶିଷ୍ୟ ଦୁଇ ଜଣ ଯିବେ। ମା, ତୁ ଏତେ ଦୁଃଖ କରୁଛୁ କାହିଁକି? ତୋର ସ୍ୱାମୀ ଉଚ୍ଚକୂଳରେ ଜାତ, ପୁଣି ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର, ତାଙ୍କର ରାଣୀ ହୋଇ ତୁ ସୁଖ ସମ୍ଭୋଗ ମଧ୍ୟରେ ମଧିଯିବୁ, ପୁତ୍ର ରତ୍ନ ଲାଭ କରି ଏ ବିଚ୍ଛେଦ କଷ୍ଟକୁ ଫୁଲିଯିବୁ।
2: କେବେ ପୁଣି ଏ ତପବନ ଦର୍ଶନ ମୋ ଭାଗ୍ୟରେ ଘଟିବ କେଜାଣି।
0: ମା, ଯେତେବେଳେ ତୋର ଗର୍ଭରୁ ଜାତ ଦୁଷ୍ମନ୍ତଙ୍କର ପୁତ୍ର ହସ୍ତିନାପୁରର ରାଜସିଂହାସନ ସମର୍ପଣ କରି ତୁ ପତି ସହିତ ପୁଣି ଆଶ୍ରମକୁ ଆସି ଶାନ୍ତି ଭୋଗ କରିବୁ, ତୋର ଚଲାପଥ ମଙ୍ଗଳମୟ ହେଉ। ମା, ମଙ୍ଗଳମୟ ହେଉ।
3: ମହାରାଜ, କନ୍ଦ ମହର୍ଷିଙ୍କ ଆଶ୍ରମର ଦୁଇଜଣ ମୁନିକୁମାର ଆପଣଙ୍କ ଦର୍ଶନ ଅପେକ୍ଷାରେ ଅଛନ୍ତି।
4: ଯାଅ କଞ୍ଚୁକି, ଶୀଘ୍ର ଯାଇ କୁଳପୁରୋହିତ ସୋମରାତଙ୍କୁ କୁହ ସେ ଯେପରି ଅତିଥିମାନଙ୍କୁ ଯଥାବିଧି ସତ୍କାର କରି ଶୀଘ୍ର ମୋ ନିକଟକୁ ଆସନ୍ତି, ସେମାନଙ୍କୁ ସାକ୍ଷାତ କରିବା ପାଇଁ ମୁଁ ଯଜ୍ଞଶାଳାରେ ଅପେକ୍ଷା କରୁଛି।
2: ଆର୍ଯ୍ୟ, ମୋର ଦକ୍ଷିଣ ଚକ୍ଷୁ ସ୍ପନ୍ଦିତ ହେଉଛି କାହିଁକି?
1: ଭୟ କରିବାର କାରଣ କିଛି ନାହିଁ, କୁଳଦେବତା ତୁମ ସମସ୍ତଙ୍କର ମଙ୍ଗଳ କରିବେ।
5: ଦେଖ, ସସାଗରା ପୃଥିବୀର ଅଧିପତି ରାଜା ଦୁଷ୍ମନ୍ତ ସିଂହାସନ ତ୍ୟାଗ କରି କିପରି ତୁମମାନଙ୍କ ଅପେକ୍ଷାରେ ଛିଡ଼ା ହୋଇ ରହିଛନ୍ତି।
6: ରାଜାଙ୍କୁ ପ୍ରଶଂସା ନ କରି ରହିହେବନି, ବିନୟ ହେଉଛି ପରୋପକାରୀମାନଙ୍କର ସ୍ୱଭାବସିଦ୍ଧ ଗୁଣ।
3: ମହାରାଜ, ଏହି ମୁନିକୁମାରମାନଙ୍କର ମୁଖମଣ୍ଡଳରେ ପ୍ରସନ୍ନତାର ଭାବ ପରିଲକ୍ଷିତ ହେଉଛି, ତେଣୁ ମନେ ହେଉଛି ସେମାନେ କୌଣସି ଉତ୍ତମ କାର୍ଯ୍ୟ ପାଇଁ ଆସିଛନ୍ତି।
4: ଶୁଷ୍କ ପତ୍ର ମଧ୍ୟରେ ନବୀନ କୋମଳ ପତ୍ରଟିଏ ପରି ଏ ଅବଗୁଣ୍ଠନବତୀ ରମଣୀ ଜଣକ କିଏ?
3: ମହାରାଜ, ମୁଁ ମଧ୍ୟ ଏମାନଙ୍କୁ ଦେଖିଲା ବେଳକୁ ସନ୍ଦେହରେ ପଡ଼ିଛି, କିଛି ବୁଝି ହେଉନାହିଁ, କିନ୍ତୁ ଏହି ରମଣୀଙ୍କର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ।
4: ପର ସ୍ତ୍ରୀକୁ ଚାହିଁବା ଯେପରି ପାପ, ସେ ବିଷୟରେ ଆଲୋଚନା କରିବା ମଧ୍ୟ ସେହିପରି ପାପ।
2: ରେ ହୃଦୟ, ଏତେ ଅସ୍ଥିର ହେଉଛୁ କାହିଁକି? ଆର୍ଯ୍ୟପୁତ୍ରଙ୍କର ସେ ସମୟର ଅଗାଧ ପ୍ରେମକୁ ସ୍ମରଣ କରି ଟିକିଏ ଧୈର୍ଯ୍ୟ ଧର।
5: ମହାରାଜ, ଅତିଥିମାନଙ୍କର ବିଧିପୂର୍ବକ ସ୍ୱାଗତ ହୋଇସାରିଛି, ଏହି ମୁନିକୁମାରଙ୍କର ଗୁରୁଦେବ ଆପଣଙ୍କ ନିକଟକୁ କିଛି ସମ୍ବାଦ ପ୍ରେରଣ କରିଛନ୍ତି, ତାହା ପ୍ରଥମେ ଶୁଣିବା ହୁଅନ୍ତୁ।
4: ନିଶ୍ଚୟ, ମୁଁ ମଧ୍ୟ ତାହା ଶୁଣିବା ପାଇଁ ଅତ୍ୟନ୍ତ ଉତ୍ସୁକ।
7: ମୁନିକୁମାର ଦୁହେଁ ମହାରାଜଙ୍କର ଜୟ ହେଉ, ଏହା କହି ରାଜାଙ୍କୁ ଆଶୀର୍ବାଦ କଲେ। ରାଜା ମଧ୍ୟ ସେମାନଙ୍କୁ ପ୍ରଣାମ ଜଣାଇ ନିଜେ ଆସନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅତିଥିମାନଙ୍କୁ ମଧ୍ୟ ବସିବା ପାଇଁ ଅନୁରୋଧ କଲେ।
4: ଆପଣମାନଙ୍କର ତପସ୍ୟାରେ କୌଣସି ବିଘ୍ନ ଘଟୁନାହିଁ ତ?
1: ମହାରାଜ, ଆପଣଙ୍କ ପରି ରକ୍ଷକ ଥାଉ ଥାଉ ଧର୍ମ କାର୍ଯ୍ୟରେ ବିଘ୍ନ ଘଟିବ ବା କିପରି? ସୂର୍ଯ୍ୟ ଉଦିତ ହେଲେ ଅନ୍ଧକାର କି ରହିପାରେ?
4: ମହର୍ଷି କଣ୍ଡଙ୍କର ସବୁ କୁଶଳ ତ?
1: ମହାରାଜ, ମହର୍ଷି ହେଉଛନ୍ତି ସିଦ୍ଧ।

0: ପୁରୁଷ ତାଙ୍କର କୁଶଳ ତାଙ୍କ ନିଜର ଆୟତ୍ତ ସେ ଆପଣଙ୍କର କୁଶଳ କାମନା କରି ଆମ ହସ୍ତରେ ଆପଣଙ୍କ ନିକଟକୁ ସମ୍ବାଦ ପଠାଇଛନ୍ତି।
1: ଦିଅନ୍ତୁ ମହର୍ଷି କର୍ଣ୍ଣ ମୋ ନିକଟକୁ କି ସମ୍ବାଦ ଓ ଆଜ୍ଞା ପଠାଇଛନ୍ତି ପାଠକର ସାଙ୍ଗରବ।
2: ମଣିମା, ମହର୍ଷି କର୍ଣ୍ଣ ଆପଣଙ୍କ ନିକଟକୁ ପଠାଇଥିବା ସମ୍ବାଦ ହେଲା, ମୁଁ ଆଶ୍ରମରେ ଅନୁପସ୍ଥିତ ଥିବା ସମୟରେ ଆପଣ ମୋର କନ୍ୟା ଶକୁନ୍ତଳାକୁ ଗାନ୍ଧର୍ବ ମତରେ ଯେଉଁ ପ୍ରେମ ବିବାହ କରିଛନ୍ତି ତାହା ଅବଗତ ହୋଇ ମୁଁ ଅତ୍ୟନ୍ତ ପ୍ରୀତ ହୋଇଛି ଏବଂ ସେଥିରେ ମୋର ପୂର୍ଣ୍ଣ ସମ୍ମତି ପ୍ରଦାନ କରୁଛି। ଏବେ ସେ ଗର୍ଭବତୀ, ଆପଣ ନିଜର ଧର୍ମପତ୍ନୀ ଶକୁନ୍ତଳାକୁ ଗ୍ରହଣ କରି ଧର୍ମାଚରଣରେ ବ୍ରତୀ ହୁଅନ୍ତୁ।
1: ସତରେ କ'ଣ ଏ ଦେବୀଙ୍କ ସହିତ ମୋର ବିବାହ ସମ୍ପନ୍ନ ହୋଇଛି?
3: ରାଜାଙ୍କର କଥା ଶୁଣି ଶକୁନ୍ତଳା ଅତ୍ୟନ୍ତ ଦୁଃଖ ଅନୁଭବ କଲେ ଆଉ ମନେ ମନେ କହିଲେ, ଏବେ ମୋର ଆଶଙ୍କା ସତ୍ୟରେ ପରିଣତ ହେଲା।
2: ମହାରାଜ, ଆପଣଙ୍କ କୃତକାର୍ଯ୍ୟକୁ ଅସ୍ୱୀକାର କରି କର୍ତ୍ତବ୍ୟ ପାଳନରେ ପଛଘୁଞ୍ଚା ଦେବା କ'ଣ ରାଜାଙ୍କ ପକ୍ଷରେ ଉଚିତ?
1: ମୋ ପ୍ରତି ଏପରି ମିଥ୍ୟା ଦୋଷାରୋପ କାହିଁକି କରୁଛନ୍ତି?
2: ହେ ରାଜନ, ଯେଉଁମାନେ ଐଶ୍ୱର୍ଯ୍ୟ ମଦରେ ମତ ସେମାନଙ୍କଠାରେ ଏପରି ଘଟିବା ଆଦୌ ବିଚିତ୍ର ନୁହେଁ। ଧର୍ମ ପାଳନ ନ କଲେ ଆପଣ ତାକୁ ଦଣ୍ଡିତ କରିଥାନ୍ତି। ଏବେ ଆପଣ ନିଜେ ନିଜର କରିଥିବା କାର୍ଯ୍ୟକୁ ଅସ୍ୱୀକାର କରିବା ଦ୍ୱାରା ଅଧର୍ମ କରୁନାହାନ୍ତି କି?
1: ମୋତେ ଏପରି ହୀନ ମନେ କରନ୍ତୁ ନାହିଁ। ବିନା ଦୋଷରେ ମୋତେ ଏପରି ଭର୍ସନା କରିବା ଆପଣଙ୍କ ପକ୍ଷେ ଅନ୍ୟାୟ।
0: ବସ୍ଛେ ଶକୁନ୍ତଳା, ତୁମକୁ ଏବେ ଲଜ୍ଜା ତ୍ୟାଗ କରିବାକୁ ପଡ଼ିବ। ତୁମର ମୁହଁ ଦେଖିଲେ ତମ ସ୍ୱାମୀ ନିଶ୍ଚିତ ଭାବରେ ତୁମକୁ ଚିହ୍ନିପାରିବେ।
1: ଏହି ଅସାମାନ୍ୟ ରୂପବତୀ ରମଣୀଙ୍କୁ ମୁଁ କେବେ ବିବାହ କରିଛି କି ନା ଜାଣିପାରୁନି। ମୋ ମନରେ ଦ୍ୱନ୍ଦ୍ୱ ଜାତ ହେଉଛି, ସ୍ୱୀକାର କରିପାରୁଛି ନା ତ୍ୟାଗ କରିପାରୁଛି।
2: ହେ ରାଜା, ଆପଣ ନୀରବ କାହିଁକି?
1: ଅନେକ ଚିନ୍ତା କରି ମଧ୍ୟ ମୁଁ ଏହାକୁ କେବେ ବିବାହ କରିଥିବାର ସ୍ମରଣ କରିପାରୁନି। ସେ ପୁଣି ଗର୍ଭବତୀ, ଏପରି ସ୍ଥଳେ ଏହାକୁ ମୋର ପତ୍ନୀ ବୋଲି କିପରି ଗ୍ରହଣ କରିବି?
2: ମହାରାଜ, ଏପରି କହିବା ଆପଣଙ୍କ ପକ୍ଷରେ ଅନ୍ୟାୟ ହେଉଛି। ଏହା ମହର୍ଷି କର୍ଣ୍ଣଙ୍କ ପ୍ରତି ବି ଘୋର ଅପମାନ। ଆପଣ ବିନା ଅନୁମତିରେ ତାଙ୍କ ଅଗୋଚରରେ ଶକୁନ୍ତଳାଙ୍କୁ ବିବାହ କଲେ, ତଥାପି ସେ ବିରକ୍ତି ବା ଅସନ୍ତୋଷ ପ୍ରକାଶ କରିନାହାନ୍ତି, ବରଂ ଏହି ବିବାହକୁ ସ୍ୱୀକୃତି ଦେଇଛନ୍ତି। କେବଳ ସେତିକି ନୁହେଁ, ସ୍ୱତଃ ସେ କନ୍ୟାକୁ ଆପଣଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆପଣ ଧୀର ସ୍ଥିର ଭାବରେ ଚିନ୍ତା କରି ନିଜର କର୍ତ୍ତବ୍ୟ ପାଳନ କରନ୍ତୁ।
4: ତାଙ୍କର ମୋ ପ୍ରତି ଯେଉଁ ଅନୁରାଗ ଥିଲା ତାହା ଯେତେବେଳେ ଏପରି ଅବସ୍ଥାକୁ ଆସିଛି, ସେତେବେଳେ ମୁଁ ତାଙ୍କୁ ପଛ କଥା ସ୍ମରଣ କରାଇବାରେ କି ଲାଭ ହେବ?
5: ହେ ପୌରବ, ଯଦି ଆପଣଙ୍କର ବିବାହ ବିଷୟରେ ସନ୍ଦେହ ଥାଏ ଆଉ ମୋତେ ପର ସ୍ତ୍ରୀ ମନେ କରି ଗ୍ରହଣ କରିବାକୁ ଅନିଚ୍ଛୁକ ଥାନ୍ତି, ତେବେ ଗୋଟାଏ ସଂକେତ ଦେଖାଇ ଆପଣଙ୍କ ସନ୍ଦେହ ଦୂର କରିଦେଉଛି।
1: ଏହା ଉତ୍ତମ ପ୍ରସ୍ତାବ, ଏବେ କି ସଂକେତ ଅଛି ଦେଖାଅ।
5: ଆଶ୍ଚର୍ଯ୍ୟ, ମୋ ଆଙ୍ଗୁଳିରୁ ମୁଦ୍ରିକା ଗଲା କୁଆଡ଼େ?
0: ବୋଧ ହୁଏ ଶତତୀର୍ଥରେ ଜଳବନ୍ଦନା କଲାବେଳେ ମୁଦ୍ରିକାଟି ତମ ଆଙ୍ଗୁଳିରୁ ଖସି ପଡ଼ିଛି।
1: ହେ ତପସ୍ୱିନୀ, ପ୍ରବଞ୍ଚନ ନାରୀ ଜାତିର ପ୍ରକୃତିଗତ, ସେଥିପାଇଁ ନାରୀକୁ ଶିକ୍ଷା ଦେବାକୁ ପଡ଼େ ନାହିଁ।
5: ଅନାର୍ଯ୍ୟ, ଆପଣ ଅନ୍ୟକୁ ନିଜ ପରି ମନେ କରୁଛନ୍ତି କାହିଁକି?
1: ରାଜା ଦୁଷ୍ମନ୍ତ କୌଣସି କାର୍ଯ୍ୟ ଗୋପନରେ କରେ ନାହିଁ।
5: ମୁଁ ମଧ୍ୟ ଜାଣିଥିଲି ପୁରବଂଶୀୟମାନେ ସତ୍ୟବାଦୀ ଆଉ ଅତ୍ୟନ୍ତ ଉଦାର, ସେଥିପାଇଁ ମୁଁ ଆପଣଙ୍କଠାରେ ନିଜକୁ ସମର୍ପଣ କରିଥିଲି। ସେତେବେଳେ ଜାଣିପାରି ନଥିଲି ଯେ ଆପଣଙ୍କ ମୁହଁରେ ଅମୃତ ପରି ବଚନ କହୁଥିଲେ ମଧ୍ୟ ଆପଣଙ୍କ ହୃଦୟ ହଳାହଳ ବିଷୟରେ ପରିପୂର୍ଣ୍ଣ ଥିଲା। ଆପଣଙ୍କୁ ବିଶ୍ୱାସ କରି ମୁଁ ଆଜି କଳଙ୍କିନି।
2: ଆପଣମାନେ ରାଜାଙ୍କର ଅଯୌକ୍ତିକ କଥା ଶୁଣିଲେ ଯିଏ ଜନ୍ମରୁ ସଠତା କ'ଣ ଜାଣେନି ତା କଥାକୁ ଅବିଶ୍ୱାସ କରିବୁ? ଆଉ ଯେଉଁମାନେ ପ୍ରତାରଣାକୁ ଗୋଟିଏ ବିଦ୍ୟା ରୂପେ ଗ୍ରହଣ କରିଥାନ୍ତି ସେମାନଙ୍କର କଥାକୁ ଋଷି ବାକ୍ୟ ପରି ସତ୍ୟ ବୋଲି ବିଶ୍ୱାସ କରିବୁ?
1: ହେ ସତ୍ୟବାଦୀ ବୁନି କୁମାର, ମୁଁ ସ୍ୱୀକାର କରୁଛି ପ୍ରତାରଣା ହେଉଛି ରାଜାର ବିଦ୍ୟା ଓ କାର୍ଯ୍ୟ, କିନ୍ତୁ ଏପରି ଜଣେ ରମଣୀକୁ ପ୍ରତାରଣା କରି ମୁଁ କି ଲାଭ ପାଇବି?
2: ପତନ ଅବସମ୍ଭାବୀ,
1: ପୂର୍ବବଂଶରେ ଜାତ ହୋଇ କେହି କେବେ ନିଜର ପତନ ଚାହିଁବ ଏ ବିଶ୍ୱାସ ଯୋଗ୍ୟ ନୁହେଁ।
6: ସାଙ୍ଗରବ, ଏପରି ବୃଥା ତର୍କ ବିତର୍କ କରି କ'ଣ ଲାଭ ଅଛି? ହେ ରାଜନ, ଆପଣ ସ୍ୱୀକାର ନ କଲେ ମଧ୍ୟ ଏ ରମଣୀ ଧର୍ମ ତ ଆପଣଙ୍କର ପତ୍ନୀ, ପତ୍ନୀ ଉପରେ ପତିର ପୂର୍ଣ୍ଣ ଅଧିକାର ରହିଛି। ଏବେ ଇଚ୍ଛା କଲେ ଆପଣ ତାକୁ ଗ୍ରହଣ କରିପାରନ୍ତି ଅଥବା ତାକୁ ତ୍ୟାଗ କରିପାରନ୍ତି।
5: ଏ ପ୍ରତାରକ ରାଜା ତ ମୋତେ ପ୍ରତ୍ୟାଖ୍ୟାନ କଲେ, ତୁମେମାନେ ମଧ୍ୟ ମୋତେ ଏଠାରେ ଛାଡ଼ି ଚାଲି ଯାଉଛ, ଏବେ ମୋର ଗତି କ'ଣ? ମୁଁ ତୁମମାନଙ୍କ ସହିତ ଯିବି।
0: ସାଙ୍ଗରବ, ଶକୁନ୍ତଳା ତ କାନ୍ଦି କାନ୍ଦି ଆମ ପଛେ ପଛେ ଆସୁଛନ୍ତି, ରାଜା ତ ତାକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି, ସେ ଏଠାରେ ରହି କରିବ କ'ଣ?
2: ଶକୁନ୍ତଳା, ରାଜା ଦୁଷ୍ମନ୍ତଙ୍କର କଥା ଯଦି ସତ୍ୟ ହୋଇଥାଏ ତେବେ ତୁମେ କଳଙ୍କିନୀ, ଏପରି କଳଙ୍କିନୀ କନ୍ୟାକୁ ରଖି ପିତା କର୍ଣ୍ଣ କରିବେ କ'ଣ? ଆଉ ଯଦି ତୁମେ ନିଜକୁ ପବିତ୍ର ବୋଲି ମନେ କରୁଛ ତେବେ ପତିଗୃହରେ ଦାସୀ ହୋଇ ରହିବା ମଧ୍ୟ

0: ପକ୍ଷରେ ମଙ୍ଗଳ, ତେଣୁ ତୁମେ ଏଠାରେ ରୁହ ଏବଂ ଆମମାନଙ୍କୁ ଯିବାକୁ ଦିଅ।
1: ଏବେ ମୁଁ ବଡ଼ ସନ୍ଦେହରେ ପଡ଼ିଛି, ହୁଏତ କୌଣସି କାରଣରୁ ପୂର୍ବ ବୃତ୍ତାନ୍ତ ବିସ୍ମୃତ ହୋଇଛି, ଅଥବା ଏ ରମଣୀ ମିଥ୍ୟା କହୁଛନ୍ତି। ଏପରି ସ୍ଥଳେ ଏକ ପକ୍ଷରେ ମୁଁ ହୁଏତ ଧର୍ମପତ୍ନୀକୁ ତ୍ୟାଗ କରି ଅପରାଧରେ ଦୋଷୀ ହେବି, ଅଥବା ପରସ୍ତ୍ରୀ ସ୍ପର୍ଶ ପାପରେ ଦୋଷୀ ହେବି। ତେଣୁ ପାପର ଗୁରୁତ୍ୱ ଓ ଲଘୁତ୍ୱ ବିଚାର କରି ମୋର କ'ଣ କରିବା ଉଚିତ ତାହା କୁହନ୍ତୁ।
2: ଯଦି ଏପରି, ତାହେଲେ ଏହି ରମଣୀ ନିଜ ସନ୍ତାନର ଜନ୍ମ ପର୍ଯ୍ୟନ୍ତ ମୋ ଘରେ ରହନ୍ତୁ, କାରଣ ସିଦ୍ଧପୁରୁଷମାନେ କହିଛନ୍ତି ଯେ ଆପଣଙ୍କର ପ୍ରଥମ ସନ୍ତାନ ରାଜଚକ୍ରବର୍ତ୍ତୀ ଲକ୍ଷଣ ଘରେ ଯାତା ହେବ। ଯଦି ବୁନିକନ୍ୟାଙ୍କର ପୁତ୍ରଠାରେ ସେହିପରି ରାଜଚକ୍ରବର୍ତ୍ତୀ ଲକ୍ଷଣ ଦେଖାଯାଏ, ତାହେଲେ ତାକୁ ଗ୍ରହଣ କରି ଅନ୍ତଃପୁରକୁ ଘେନିଯିବେ, ନଚେତ ତାଙ୍କୁ କର୍ଣ୍ଣମହର୍ଷିଙ୍କ ଆଶ୍ରମକୁ ପଠାଇଦେବେ।
3: ତୁ ବିଦିନ ହେଇଯା, ମୋତେ ତ ଗର୍ଭରେ ଆଶ୍ରୟ ଦେ ମା, ଏଭଳି ଅପମାନ ଆଉ ସହିପାରୁନି।
4: ପୁରୋହିତଙ୍କ ସହିତ ଶକୁନ୍ତଳା ଚାଲିଯିବା ପରେ ରାଜା ଶକୁନ୍ତଳାଙ୍କ ଚିନ୍ତାରେ ବୁଡ଼ିଗଲେ। ଯେତେ ଚିନ୍ତା କଲେ ମଧ୍ୟ ଶକୁନ୍ତଳାଙ୍କ ସହିତ ତାଙ୍କର ପରିଣୟ କଥା ସେ ଆଦୌ ମନେ ପକାଇ ପାରିଲେନି।
2: ମହାରାଜ, ଗୋଟିଏ ଅଦ୍ଭୁତ ଘଟଣା ଘଟିଯାଇଛି। ସେହି ରମଣୀ ଶକୁନ୍ତଳା ବିଳାପ କରିକରି ମୋ ସହିତ ଚାଲିଥିଲେ, ଏକ ସ୍ୱର୍ଗୀୟ ଜ୍ୟୋତି ନାରୀ ରୂପ ଧାରଣ କରି ହଠାତ୍ ଆବିର୍ଭୂତ ହେଲେ ଏବଂ ଶକୁନ୍ତଳାଙ୍କୁ ଶୂନ୍ୟରୁ ଉଠାଇ ନେଇ ଅପ୍ସରା ତୀର୍ଥ ଆଡ଼କୁ ଚାଲିଗଲେ।
1: ମୁଁ ଯାହାକୁ ଥରେ ପ୍ରତ୍ୟାଖ୍ୟାନ କରିସାରିଛି, ତାଙ୍କ ବିଷୟରେ ଆଲୋଚନା କରିବା ନିରର୍ଥକ। ଆପଣ ଏବେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ।
5: ରାଜାଙ୍କର ଜୟ ହେଉ।
6: ଆରେ ହେ ଚୋର, ରାଜା ଦୁଷ୍ମନ୍ତଙ୍କର ନାମାଙ୍କିତ ଦୁର୍ମୂଲ୍ୟ ମୁଦ୍ରିକାଠୁ ପାଇଲି କେଉଁଠୁ? ତୁ ଚୋରି କରିନାହୁଁ, ତେବେ କଣ ମହାରାଜା ତତେ ଉତ୍ତମ ବ୍ରାହ୍ମଣ ବିଚାରୀ ମୁଦିଟି ଦାନ ଦେଇଛନ୍ତି?
5: ଆଜ୍ଞା ହଜୁର, ଦୟାକରି ମୋ କଥା ଟିକେ ଶୁଣନ୍ତୁ। ମୁଁ ଜଣେ ଥିବର ସକ୍ରାପତରା ଗ୍ରାମରେ ମୋର ଘର।
7: ଆରେ ତୋ ଜାତି କଥା କିଏ ପଚାରୁଛି?
6: ଠିକ ଅଛି ସିପାହୀ, ତାକୁ ବାଧା ଦିଅ ନାହିଁ, ସେ ଯାହା କହିବାକୁ ଚାହୁଁଛି କହୁ।
5: ହଜୁର, ମୁଁ ଅତ୍ୟନ୍ତ ଦରିଦ୍ର, ଜାଲରେ ମାଛ ଧରି ମୋ ପରିବାର ପ୍ରତିପାଳନ କରେ। ଦିନେ ମୋ ଜାଲରେ ବଡ଼ ରୋହି ମାଛଟିଏ ପଡ଼ିଲା, ତାକୁ ବିକିବା ପାଇଁ କାଟିଲା ବେଳକୁ ତା ପିଠିରୁ ଏହି ରତ୍ନ ମୁଦିଟି ବାହାରିଲା। ଏହି ବହୁମୂଲ୍ୟ ରତ୍ନ ମୁଦିଟିକୁ ବିକିବା ପାଇଁ ହଜୁର ଏଠିକି ଆସିଥିଲେ। କିଛି ଲୋକଙ୍କୁ ମୁଦି ଦେଖାଇଲା ବେଳେ ଆପଣଙ୍କ ସିପାହୀମାନେ ମୋତେ ବାନ୍ଧି ଆଣିଲେ। ଏବେ ସବୁ ଆପଣଙ୍କ ହାତରେ, ସବୁ କଥା ଜାଣିବା ପରେ ଆପଣ ମୋତେ ଛାଡ଼ି ଦେଇପାରନ୍ତି, ନହେଲେ ଦଣ୍ଡ ଦେଇପାରନ୍ତି।
6: ଏଇ ବ୍ୟକ୍ତି ଜଣକ ଯେ ଜଣେ ଧୀବର ଏଥିରେ ସନ୍ଦେହ ନାହିଁ। ସିପାହୀ ଶୁଣ, ତୁମେ ଦୁହେଁ ଚୋରକୁ ଜଗିଥାଅ, ମୁଁ ରାଜାଙ୍କ ନିକଟକୁ ଯାଇ ମୁଦି ଦେଖାଇ ସମସ୍ତ ଘଟଣା ଜଣାଇବି, ତେଣିକି ରାଜା ଯାହା ଆଦେଶ ଦେବେ ତାହା କରାଯିବ। ବାସ୍
4: ରାଜାଙ୍କ ନିକଟରୁ ଫେରିବା ପରେ କଟୁଆଳ ସେହି ଧୀବରଟିକୁ ଛାଡ଼ିଦେବା ପାଇଁ ସିପାହୀମାନଙ୍କୁ ଆଦେଶ ଦେଲେ, କାରଣ ମୁଦିଟି ମିଳିବାର ରହସ୍ୟ ଜାଣିବା ପରେ କଟୁଆଳ ଧୀବରକୁ କିଛି ଅର୍ଥ ମଧ୍ୟ ପ୍ରଦାନ କଲେ। ଧୀବର ପ୍ରଥମେ ନିଜର ଚକ୍ଷୁକର୍ଣ୍ଣକୁ ବିଶ୍ୱାସ କରିପାରିଲାନି, କିନ୍ତୁ କଟୁଆଳଙ୍କର ଆଶ୍ୱାସନା ପାଇ ପୁରସ୍କାର ଗ୍ରହଣ କଲା। ଧୀବର ନିକଟରୁ ରାଜାଙ୍କର ନାମ ଖୋଦିତ ହୋଇଥିବା ମୁଦ୍ରିକା ଉଦ୍ଧାର ହେବା ପରେ ସେହି ମୁଦ୍ରିକାଟିକୁ ଦେଖି ରାଜାଙ୍କର ପଛକଥା ସବୁ ସ୍ମରଣକୁ ଆସିଲା। ଏହି ସମୟରେ ଦୂରରୁ କେହି ଜଣେ ରକ୍ଷାକର ରକ୍ଷାକର ବୋଲି ଚିତ୍କାର କରୁଥିବାର ଶୁଣାଗଲା।
8: କାଳନେମି ରାକ୍ଷସର ବଂଶଧର ଦୁର୍ଦ୍ଦାନ୍ତ ରାକ୍ଷସମାନେ ଏବେ ସ୍ୱର୍ଗପୁରରେ ଭୀଷଣ ଉପଦ୍ରବ କରୁଛନ୍ତି। ଆପଣଙ୍କର ସାହାଯ୍ୟ ପ୍ରାର୍ଥନା କରି ଦେବରାଜ ଇନ୍ଦ୍ର ମୋତେ ଏଠାକୁ ପଠାଇଛନ୍ତି। ଆପଣ ସ୍ୱର୍ଗକୁ ଯାଇ ରାକ୍ଷସମାନଙ୍କୁ ଦମନ କଲେ ଦେବଗଣ ଆଶ୍ୱସ୍ତ ହେବେ।
1: ଏହା ଦେବରାଜ ଇନ୍ଦ୍ରଙ୍କର ମୋ ପ୍ରତି ଅନୁରୋଧ ନୁହେଁ, ବରଂ ଅନୁଗ୍ରହ। ତାଙ୍କର ଏହି କାର୍ଯ୍ୟ କରିପାରିଲେ ମୁଁ ନିଜକୁ କୃତାର୍ଥ ମନେ କରିବି। ବନ୍ଧୁ ବିଦୂଷକ, ମୁଁ ଦେବରାଜଙ୍କର ଆଜ୍ଞାକୁ ଉଲ୍ଲଂଘନ କରିପାରିବି ନାହିଁ, ତେଣୁ ତୁମେ ଯାଇ ମନ୍ତ୍ରୀଙ୍କୁ ଜଣାଇ ଦିଅ ଯେ ମୁଁ ଦେବକାର୍ଯ୍ୟରେ କିଛିଦିନ ପାଇଁ ନଗର ବାହାରକୁ ଯାଉଛି। ମୋର ଫେରିବା ପର୍ଯ୍ୟନ୍ତ ସେ ରାଜକାର୍ଯ୍ୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ପ୍ରଜାପାଳନ ମଧ୍ୟ କରିବେ।
4: କିଛି ଦୂର ଯିବା ପରେ ରାଜାଙ୍କର ନଜରରେ ଏକ ବିଶାଳକୟ ମନୋହର ପର୍ବତ ପଡ଼ିଲା।
8: ମହାରାଜ, ଏହା ହେଉଛି ହୋମକୁଟ ପର୍ବତ। ଏହା ଗନ୍ଧର୍ବ ଏବଂ କିନ୍ନରମାନଙ୍କର ବାସସ୍ଥାନ। ଏଠାରେ ତପସ୍ୟା କଲେ ଶୀଘ୍ର ସିଦ୍ଧି ଲାଭ ହୋଇଥିବାରୁ ତପସ୍ୱୀ ମାନେ ତପସ୍ୟା କରିବା ପାଇଁ ଏହି ପର୍ବତକୁ ଆସିଥାନ୍ତି। ଦେବ ଓ ଦାନବ ଗୁରୁ କଶ୍ୟପ ଏଠାରେ ନିଜ ପତ୍ନୀ ଅଦିତିଙ୍କ ସହ ରହି ତପସ୍ୟା କରୁଛନ୍ତି।
1: ତାହେଲେ ତ ଏପରି ସୌଭାଗ୍ୟକୁ ହାତଛଡା କରିବା ଉଚିତ ନୁହେଁ।

0: ସେହି ମହାନ ତପସ୍ୱୀଙ୍କୁ ଦର୍ଶନ ଓ ପ୍ରଣାମ ନ କରି ଚାଲିଯିବା ମୋର ଅପରାଧ ହେବ।
1: ରାଜା ଜାଣିପାରିଲେନି ଯେ କିଏ କାହାକୁ ଏପରି କହୁଛି। ଏହାପରେ ଶବ୍ଦ ଆସୁଥିବା ଦିଗକୁ ଲକ୍ଷ୍ୟ କରି ଦେଖିଲେ ଯେ ଗୋଟିଏ ବାଳକର ପଛେ ପଛେ ଦୁଇଜଣ ତାପସୀ ଦୌଡ଼ୁଛନ୍ତି, କାରଣ ବାଳକଟି ଏକ ସିଂହ ଶାବକର କେଶକୁ ଟାଣି ଅସ୍ଥିର କରୁଛି ଏବଂ ଖେଳିବା ପାଇଁ ସିଂହ ଛୁଆଟିକୁ ତା ମା ନିକଟରୁ ବଳପୂର୍ବକ ଟାଣି ନେଇ ଦୌଡ଼ି ପଳାଉଛି। ପୁନର୍ବାର ବାଳକଟି ସିଂହ ନିକଟକୁ ଆସି ତା ପାଟି ଖୋଲି ତା ଦାନ୍ତ ଗଣିବାକୁ ଚେଷ୍ଟା କରୁଛି।
2: ରେ ବାଳକ, ଯେଉଁ ପଶୁମାନଙ୍କୁ ଆମେ ନିଜ ସନ୍ତାନ ପରି ପାଳିଛୁ, ତୁ କାହିଁକି ସେମାନଙ୍କୁ ହଇରାଣ କରୁଛୁ? ଦିନକୁ ଦିନ ତୋର ପ୍ରତାପ ବଢ଼ିବାକୁ ଲାଗିଛି। ଋଷିମାନେ ତୋର ନାମ ସର୍ବଦମନ ରଖିଛନ୍ତି, ଠିକ କରିଛନ୍ତି।
0: ଏ ବାଳକଟିକୁ ଦେଖି ତା ପ୍ରତି ମୋର ଗଭୀର ସ୍ନେହ ଜାତ ହେଉଛି କାହିଁକି? ମୋ ପୁତ୍ରହୀନ, ତେଣୁ ଅନ୍ୟର ପୁତ୍ରକୁ ଦେଖି ମୋର ଏପରି ବାତ୍ସଲ୍ୟ ସ୍ନେହ ଜାତ ହେଉ ନାହିଁ ତ?
3: ବତ୍ସ, ତୁ ଏ ସିଂହ ଶିଶୁକୁ ଛାଡ଼ି ଦେ, ସେ ତା ମା ପାଖକୁ ଯାଉ। ତା ଛୁଆକୁ ନ ଛାଡ଼ିଲେ ସେ ତୋ ଉପରକୁ ଡେଇଁ ପଡ଼ିବ।
2: ତୁ ସିଂହ ଶିଶୁଟିକୁ ଛାଡ଼ି ଦେ, ଖେଳିବା ପାଇଁ ମୁଁ ତତେ ଆଉ ଗୋଟିଏ ଖେଳନା ଦେବି।
0: ହେ ଋଷି କୁମାର, ତୁମେ ତପବନରେ ରହି ଯେପରି ଆଚରଣ କରୁଛ ତାହା ଠିକ ନୁହେଁ। ପଶୁମାନଙ୍କୁ କଷ୍ଟ ନ ଦେଇ ତାଙ୍କୁ ଛାଡ଼ି ଦିଅ।
2: ମହାଶୟ, ଏ ବାଳକ ଋଷି କୁମାର ନୁହେଁ, ଆପଣଙ୍କର ଏବଂ ଏ ବାଳକର ଆକୃତିଗତ ସାଦୃଶ୍ୟ ଦେଖି ମୁଁ ବିସ୍ମିତ। ଆପଣ ତାର ଅପରିଚିତ ହେଲେ ମଧ୍ୟ ସେ ଆପଣଙ୍କ କଥା ମାନିଗଲା।
0: ଯଦି ଏ ବାଳକ ଋଷି କୁମାର ନୁହେଁ, ତେବେ କେଉଁ ବଂଶରେ ଏହାର ଜନ୍ମ?
2: ପୁରୁବଂଶରେ।
0: ପୁରୁବଂଶରେ, କିନ୍ତୁ ନିଜ ଇଚ୍ଛାରେ କୌଣସି ମନୁଷ୍ୟ ପକ୍ଷରେ ଏଠାରେ ପହଞ୍ଚିବା ସମ୍ପୂର୍ଣ୍ଣ ଅସମ୍ଭବ।
2: ମହାଭାଗ, ଆପଣ ଠିକ କହିଛନ୍ତି, ଏହାର ମାତା ମାନବୀ ନୁହେଁ, ଅପ୍ସରା। ସେଇଥିପାଇଁ ଏହାର ମା କଶ୍ୟପ ଋଷିଙ୍କ ଆଶ୍ରମରେ ରହି ଏହାକୁ ଜନ୍ମ ଦେଇଛନ୍ତି।
0: ସେ କଣ କୌଣସି ରାଜର୍ଷିଙ୍କ ପତ୍ନୀ?
2: ନିଜ ଧର୍ମପତ୍ନୀକୁ ପରିତ୍ୟାଗ କରିଥିବା ସେହି ରାଜର୍ଷିଙ୍କ ନାଁ ଧରିବା ଉଚିତ ନୁହେଁ।
0: ଏ କଥା ତ ମୋ ପ୍ରତି ଠିକ ପ୍ରଯୁଜ୍ୟ ହେଉଛି। ତେବେ ଶିଶୁଟି କଣ ମୋର ସନ୍ତାନ?
2: ତୋ ମା ଏଠାକୁ ଆସିନାହାନ୍ତି, ତୁ ଏଇ ସୁନ୍ଦର ମୟୂର ଖେଳଣା ସହିତ ଖେଳ ହେଲା। ଆରେ, ତୋର ରକ୍ଷା କବଚ କୁଆଡେ ଗଲା?
0: ବ୍ୟସ୍ତ ହୁଅ ନା, ସିଂହ ଛୁଆଟିକୁ ଟଣାଟଣି କରି ଖେଳିଲା ବେଳେ ସେଇଠି ତା ହାତରୁ ତଳେ ପଡ଼ିଯାଇଛି।
2: ଆପଣ ତାକୁ ସ୍ପର୍ଶ କରନ୍ତୁ ନାହିଁ।
0: ହେଲେ ମୁଁ ଯେ ସେ ରକ୍ଷା କବଚଟିକୁ ତଳୁ ଉଠାଇ ସାରିଛି।

0: ହୋଇଯାଇଛି।
1: ଆପଣ ତାକୁ ସ୍ପର୍ଶ କରନ୍ତୁ ନାହିଁ।
0: ହେଲେ ମୁଁ ଯେ ସେ ରକ୍ଷା କବଚଟିକୁ ତଳୁ ଉଠାଇ ସାରିଛି, ଆପଣମାନେ ମୋତେ ଉଠାଇବା ପାଇଁ ବାରମ୍ବାର ବାରଣ କରୁଛନ୍ତି କାହିଁକି?
1: ମହାରାଜ, ଏହା ସାଧାରଣ କବଚ ନୁହେଁ, ଏହା ଅପରାଜିତା ନାମକ ଏକ ଔଷଧ। ଏହି ବାଳକଟିର ଜନ୍ମ ସଂସ୍କାର ସମୟରେ ଭଗବାନ କଶ୍ୟପ ମୁନି ଏହାର ହାତରେ ବାନ୍ଧି ଦେଇଥିଲେ। ସେତେବେଳେ କହିଥିଲେ ଯଦି ଏହା କେବେ ହାତରୁ ଖସିପଡ଼େ ତେବେ କେବଳ ମାତା, ପିତା କିମ୍ବା ସ୍ୱୟଂ କଶ୍ୟପଙ୍କ ବ୍ୟତୀତ ଅନ୍ୟ କେହି ଉଠାଇବା ଉଚିତ ନୁହେଁ।
0: ଯଦି ଅନ୍ୟ କେହି ଉଠାଇ ଦିଏ ତେବେ କ'ଣ ହେବ?
1: ତାହେଲେ ଇଏ ତାକୁ ସର୍ପ ହୋଇ ଦଂଶନ କରିବ।
0: ଆପଣମାନେ କେବେ ଏହାର ସର୍ପରୂପ ଦେଖିଛନ୍ତି?
1: ଆମେ ଅନେକ ଥର ଦେଖିଛୁ।
0: ତାହେଲେ ତୁମର ମନସ୍କାମନା ପୂର୍ଣ୍ଣ ହୋଇଗଲା। ଆସ ପୁତ୍ର, ମୁଁ ତୁମକୁ ଆଲିଙ୍ଗନ କରେ।
1: ସୁବ୍ରତା, ଚାଲ, ଏହି ଘଟଣା ଆମକୁ ଶକୁନ୍ତଳାଙ୍କୁ ଜଣାଇବାକୁ ପଡିବ।
0: ପୁତ୍ର, ଆସ ପୁତ୍ର, ଏବେ ମୋ ସାଙ୍ଗରେ ଆସ, ତୁମ ମାଙ୍କ ନିକଟକୁ ଯିବା।
2: ତୁମେ ମୋ ପିତା ନୁହଁ, ମୋ ପିତା ଦୁଷ୍ମନ୍ତ।
0: ଏଇତ ଦେବି ଶକୁନ୍ତଳା।
2: ମା, ମା, ମୋତେ ପୁତ୍ର ବୋଲି ସମ୍ବୋଧନ କରି ଆଲିଙ୍ଗନ କରୁଥିବା ବ୍ୟକ୍ତି ଜଣକ କିଏ?
0: ପ୍ରିୟ, ଏବେ ମଧ୍ୟ ତୁମେ ମୋତେ ଠିକ ରୂପେ ଚିହ୍ନିପାରୁନାହ। ହେ ସୁନ୍ଦରୀ, ସେତେବେଳେ କେଜାଣି କାହିଁକି ମୁଁ କିଛି ମନେ ପକାଇ ପାରିଲିନି, ଅଜ୍ଞତାବଶତଃ ତୁମକୁ ପ୍ରତ୍ୟାଖ୍ୟାନ କରିଥିଲି, କିନ୍ତୁ ସେ କଥା ମନେ ପକାଇ ଏବେ ମୋତେ ତୁମେ ପ୍ରତ୍ୟାଖ୍ୟାନ କରିବାର ଚିନ୍ତା ମନରେ ଆଣନି।
3: ହେ ଆର୍ଯ୍ୟପୁତ୍ର, ମୋର ପୂର୍ବ ଜନ୍ମର କୌଣସି ପାପର ପରିଣାମ ସ୍ୱରୂପ ସେତେବେଳେ ଏପରି ଘଟିଥିଲା, ନହେଲେ କି ଆପଣଙ୍କ ପରି ବିଚାରବନ୍ତ ଆଉ ଦୟାଳୁ ରାଜା ମୋ ପ୍ରତି ଏତେ କଠୋର ହୋଇଥାନ୍ତେ? ଏହା ତୁମର ସେଇ ମୁଦ୍ରିକା ନା?
0: ହଁ, ଏ ସେଇ ମୁଦ୍ରିକା, ଏଇଠି ମିଳିବା ପରେ ଯାଇ ମୁଁ ତୁମକୁ ମନେ ପକାଇ ପାରିଲି। ଏବେ ସେଇ ମୁଦ୍ରିକାକୁ ପୁଣି ତୁମେ ଆଙ୍ଗୁଠିରେ ପିନ୍ଧ।
3: ଆର୍ଯ୍ୟପୁତ୍ର, ଯେଉଁ ମୁଦ୍ରିକା ଯୋଗୁଁ ମୋର ସର୍ବନାଶ ଘଟିଗଲା ତାକୁ ଆଉ ମୋ ଆଙ୍ଗୁଳିରେ ଧାରଣ କରିବିନି, ତୁମରି ଆଙ୍ଗୁଳିରେ ସେ ଥାଉ।
4: ମହାରାଜ, ଆପଣଙ୍କ ଆଗମନ ସମ୍ବାଦ ପାଇ ମହର୍ଷି କଶ୍ୟପ ଅତ୍ୟନ୍ତ ଆହ୍ଲାଦିତ, ସେ ଆପଣଙ୍କୁ ଅପେକ୍ଷା କରିଛନ୍ତି, ଚାଲନ୍ତୁ ମହର୍ଷି କଶ୍ୟପଙ୍କର ଦର୍ଶନ କରିବେ।
5: ଏହାପରେ ମାତଳୀ ସପତ୍ନୀକ ଦୁଷ୍ମନ୍ତକୁ ସାଥିରେ ଧରି କଶ୍ୟପଙ୍କ ନିକଟରେ ଉପସ୍ଥିତ ହେଲେ। ସେତେବେଳେ ମହର୍ଷି କଶ୍ୟପ ପତ୍ନୀ ଅଦିତିଙ୍କ ସହିତ ଏକ ଆସନରେ ବସିଥିଲେ।
6: ମାତଳୀ, ଏମାନେ କ'ଣ ଦକ୍ଷ ଏବଂ ମରିଚିଙ୍କର ସନ୍ତାନ?
7: ଆଜ୍ଞା ମହର୍ଷି,
0: ମୋର ପ୍ରଣାମ ଗ୍ରହଣ କରନ୍ତୁ ମୁନିବର।
6: ଦୀର୍ଘାୟୁ ହୁଅ ବତ୍ସ, ଭୂମଣ୍ଡଳରେ ଏକାଧିପତ୍ୟ ଲାଭ କର।
3: ଆମର ପ୍ରଣାମ ଗ୍ରହଣ କରନ୍ତୁ।
6: ବତ୍ସେ, ତୋତେ କି ଆଶୀର୍ବାଦ କରିବି, ତୋର ପତି ଧରାତଳର ଇନ୍ଦ୍ରତୁଲ୍ୟ ଆଉ ତୋର ପୁତ୍ର ଜୟନ୍ତ ତୁଲ୍ୟ, ତେଣୁ ଏତିକି ମାତ୍ର ଆଶୀର୍ବାଦ କରୁଛି ଯେ ତୁ ପୁଲମ କନ୍ୟା ସତୀତୁଲ୍ୟ ହୁଅ।
1: ପୁତ୍ରୀ, ସ୍ୱାମୀ ସୁହାଗିନୀ ହୁଅ, ତୋର ପୁତ୍ର ଦୀର୍ଘାୟୁ ହୋଇ ଉଭୟ କୁଳର ହିତ ସାଧନ କରୁ।
6: ଶ୍ରଦ୍ଧା, ଧନ ଏବଂ ବିଧି ଏକ ସଙ୍ଗରେ ମିଳିତ ହେଲେ ଯେପରି ସୌଭାଗ୍ୟର ଉଦୟ ହୋଇଥାଏ, ଠିକ୍ ସେହିପରି ଆଜି ଏଠାରେ ପତିବ୍ରତା ଶକୁନ୍ତଳା, ଏ ରାଜପୁତ୍ର, ଆପଣ ତିନି ଜଣଙ୍କର ମିଳନ ଘଟିଛି।
0: ମହର୍ଷି, ପ୍ରଥମେ ମନସ୍କାମନା ପୂର୍ଣ୍ଣ ହେଲା, ତାପରେ ଆପଣଙ୍କର ଦର୍ଶନ ହେଲା, ଏହା କେବଳ ଆପଣଙ୍କର ଅପରୂପ କୃପାର ଫଳ।
6: ବତ୍ସ୍ୟ, ଶକୁନ୍ତଳାର ଏହି ପୁତ୍ର ଯାହାର ଜନ୍ମ ସଂସ୍କାର ମୋ ଦ୍ୱାରା ସମ୍ପାଦିତ ହୋଇଛି, ତାକୁ କ'ଣ ତୁମେ ପ୍ରକୃତରେ ସ୍ନେହ କରୁଛ?
0: ମହାଭାଗ, ଇଏ ତ ଆମ ବଂଶର ଦାୟତ। ଆସ ବତ୍ସ, ମୋ କୂଳକୁ ଆସ, ଆସ।
6: ହେ ରାଜନ, ତୁମ ବଂଶର ଦାୟତ ହେବା ସଙ୍ଗେ ସଙ୍ଗେ ଏହି ବାଳକ ରାଜଚକ୍ରବର୍ତ୍ତୀ ହେବ। ଏହି ବାଳକ ନିଜ ବାହୁବଳରେ ଶସାଗରା ଧରାରେ ନିଜର ଆଧିପତ୍ୟ ବିସ୍ତାର କରିବ, ଶତ୍ରୁ ଏହାର ସମ୍ମୁଖକୁ ଆସିବା ପାଇଁ ଭୟ କରିବେ। ଆମ ଆଶ୍ରମରେ ଥିବା ସମସ୍ତ ବଳବାନ ପଶୁମାନଙ୍କୁ ଇଏ ଦମନ କରିପାରିଥିବାରୁ ଏହାର ନାମ ସର୍ବଦମନ ହୋଇଛି। ଏହି ବାଳକ ଭବିଷ୍ୟତରେ ଉତ୍ତମ ପ୍ରଜା ପାଳନ କରି ଭରତ ନାମରେ ପ୍ରସିଦ୍ଧି ଲାଭ କରିବ।
0: ହେ ମହାଭାଗ, ଯେହେତୁ ଆପଣଙ୍କ ପୁଣ୍ୟ ହସ୍ତରେ ଏହାର ଜନ୍ମ ସଂସ୍କାର ସମ୍ପନ୍ନ ହୋଇଛି, ତେଣୁ ତାହାର ଏହିସବୁ ବିଶେଷତା ନାହିଁ, ମୁଁ ଆଶାବାଦୀ।
1: ହେ ମହାଭାଗ, କନ୍ୟା ଶକୁନ୍ତଳଙ୍କର ଏହି ଶୁଭ ସମ୍ବାଦ ପିତା ମହର୍ଷି କର୍ଣ୍ଣଙ୍କୁ ଅତିଶୀଘ୍ର ଜଣାଇଦେବା ଆବଶ୍ୟକ। କନ୍ୟା ସ୍ନେହରେ ବନ୍ଧା ମାତା ମେନକା ଆମ ନିକଟରେ ଅଛନ୍ତି, ସିଏ ଏହି ସମ୍ବାଦ ଜାଣି ଖୁସିରେ ଆତ୍ମହରା ହୋଇଯିବେ।
3: ଯାହା ହେଉ, ଦେବୀ ଅଦିତି ମୋ ମନର କଥା କହିଦେଇଛନ୍ତି।
6: ଗାଲବ, ତୁମେ ଅତିଶୀଘ୍ର ଆକାଶ ମାର୍ଗରେ ଯାଇ ମହର୍ଷି କର୍ଣ୍ଣଙ୍କୁ ସୁସମ୍ବାଦ ଦେବ। ପୁତ୍ରବତୀ କନ୍ୟା ଶକୁନ୍ତଳାଙ୍କର ଅଭିଶାପର ସମାପ୍ତି ପରେ ରାଜା ଦୁଷ୍ମନ୍ତଙ୍କର ସବୁ କଥା ମନେ ପଡ଼ିଯାଇଛି ଏବଂ ସେ ଶକୁନ୍ତଳାଙ୍କୁ ପତ୍ନୀ ରୂପେ ସ୍ୱୀକାର କରିଛନ୍ତି। ବତ୍ସ, ତୁମେ ମଧ୍ୟ ନିଜ ସ୍ତ୍ରୀ ଓ ପୁତ୍ରକୁ ସାଥିରେ ନେଇ ତୁମ ମିତ୍ର ଇନ୍ଦ୍ରଙ୍କର ରଥ ଆରୋହଣ ପୂର୍ବକ ନିଜ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କର। ସ୍ୱର୍ଗ ଏବଂ ପୃଥିବୀ ଏହି ଦୁଇ ଲୋକର ହିତ ସାଧନ କରି ତୁମେ ଯଶସ୍ୱୀ ହୁଅ।
0: ହେ ମହାଭାଗ, ମୁଁ ସର୍ବଦା ପ୍ରଜାମାନଙ୍କ ହିତ ସାଧନରେ ଯଥାଶକ୍ତି ଯତ୍ନଶୀଳ ହୋଇ କାର୍ଯ୍ୟ କରିବି।
8: ରାଜା, ସର୍ବଦା ନିଜ ପ୍ରଜାଙ୍କର କଲ୍ୟାଣ ନିମନ୍ତେ ପ୍ରସ୍ତୁତ ରହନ୍ତୁ। ବେଦ ଯାହାଙ୍କର ମହିମା ଗାନ କରେ ସେହି ସରସ୍ୱତୀ ତଥା କବିମାନଙ୍କର ବାଣୀ ସର୍ବତ୍ର ଆଦର ଲାଭ କରୁ।

0: ଦେବୀ ପାର୍ବତୀଙ୍କ ସହିତ ସ୍ୱୟଂ ଶିବ ମୋତେ ଜନ୍ମ ମରଣର ବନ୍ଧନରୁ ମୁକ୍ତ କରନ୍ତୁ।
1: ଆପଣମାନେ ଶୁଣୁଥିଲେ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍, ମୂଳ ସଂସ୍କୃତ ରଚନା ମହାକବି କାଳିଦାସ, ହିନ୍ଦୀ ଅନୁବାଦ ରାମପ୍ରସାଦ ତ୍ରିପାଠୀ ଶାସ୍ତ୍ରୀ, ହିନ୍ଦୀ ବେତାର ରୂପାନ୍ତର ଅଞ୍ଜଳି ଶର୍ମା, ଓଡ଼ିଆ ଅନୁବାଦ ଅର୍ଚ୍ଚନା ମିଶ୍ର, ପ୍ରଯୋଜନା ମୁରଲୀଧର ସାହୁ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଭାବଗ୍ରାହୀ ଦାସ, ରମାକାନ୍ତ ମିଶ୍ର, ନବକିଶୋର ଆଚାର୍ଯ୍ୟ, ଉମାକାନ୍ତ ଜୀ, ଆଲୋକ କୁମାର ମହାନ୍ତି, କମଳାକାନ୍ତ ସ୍ୱାଇଁ, ଲଳିତ କାନୁନଗୋ, ରମେଶ ଚନ୍ଦ୍ର ପଣ୍ଡା ଏବଂ ଇନ୍ଦ୍ରମଣି ସାମନ୍ତରାୟ, ଶ୍ରଦ୍ଧାଞ୍ଜଳି ମହାନ୍ତି, ଜୟନ୍ତୀ ରଥ, ସପ୍ତର୍ଷେନୀ ନାୟକ, ବାସନ୍ତୀ ଦେବୀ, ରୂପଲତା ମହାନ୍ତି ଏବଂ ମଞ୍ଜୁଳା କୁଆଁର।

ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ତାରିଖ ରବିବାର ଦିନ 11ଟା ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 28 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ଦିନ ଗୋଟାଏ ବାଜି 10 ମିନିଟ୍ରେ ଲୋକସଙ୍ଗୀତରେ ପ୍ରଚାର କରିବେ ଏକତାରା ଭଜନ ପରିବେଷଣ କରିବେ ସୁରେନ୍ଦ୍ର କୁମାର ସାହୁ। ଦିନ ଗୋଟାଏ ବାଜି 20 ମିନିଟ୍ରେ ନାରୀ ମହଲ ଏଥିରେ ଶୁଣିବେ ସ୍ୱର ସମ୍ଭାର। ଓଡ଼ିଆ ଚଳଚ୍ଚିତ୍ର ଗୀତ ଅପରାହ୍ନ 2:45 ରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ପ୍ରଚାର କରିବୁ ଆଜି 3:00। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରି।

ଅପରାହ୍ନ ପାଞ୍ଚଟାରେ ପ୍ରଚାର କରୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଯୁବବାଣୀ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଅଠାବନତମ ଭାଗ ପ୍ରଚାର କରିବୁ। ଆକାଶବାଣୀ ରାଉରକେଲା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ପ୍ରଚାର କରିବୁ ଆଜି ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ ସନ୍ଧ୍ୟା ଛଅଟା ବାଜି ପଞ୍ଚାବନ ମିନିଟ୍ରେ ଆଜିର ପ୍ରସଙ୍ଗ ରାତି ସାତଟା ବାଜି ଦୁଇ ମିନିଟ୍ରେ ପ୍ରଚାର କରିବୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ରାତି ସାତଟା ବାଜି ପଚିଶ ମିନିଟ୍ରେ ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ କୃଷି ସଂସାର ରାତି ସାତଟା ବାଜି ତିରିଶ ମିନିଟ୍ରେ ଏଥିରେ ବର୍ଷାଦିନିଆ ପନିପରିବା ଫସଲରେ କୀଟ ନିୟନ୍ତ୍ରଣ ଏ ସମ୍ପର୍କରେ ଶୁଣିବେ ଆଲୋଚନା ଡକ୍ଟର ହରପ୍ରସାଦ ମିଶ୍ରଙ୍କ ସହିତ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ରାତି ଆଠଟା ବାଜି ଦୁଇ ମିନିଟ୍ରେ ରାତି ଆଠଟା ବାଜି ତିରିଶ ମିନିଟ୍ରେ ପ୍ରଚାର କରିବୁ କନ୍ନଡ଼ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି ନଅଟା ବାଜି ତିରିଶ ମିନିଟ୍ରେ ଚର୍ଚ୍ଚା କା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବନମାଲିକା ରାତି ଦଶଟାରେ ରାତି ଦଶଟା ବାଜି ପଇଁତିରିଶ ମିନିଟ୍ରେ ପ୍ରଚାର କରିବୁ ଶ୍ରୋତାଙ୍କ ଅନୁରୋଧରେ ରାତି ଦଶଟା ବାଜି ତିରିଶ ମିନିଟ୍ରେ ପ୍ରଚାର କରିବୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥା ଚିତ୍ରର ଗୀତ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରେ ଜଣାଯାଇଛି ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଦୀପକ କୁମାର କର, ଭୁବନେଶ୍ୱରୀ ମିଶ୍ର ଏବଂ ସ୍ୱରୂପା ଚକ୍ରବର୍ତ୍ତୀଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ଦୀପକ କୁମାର କର ଗାଇଛନ୍ତି ଶୁଭେନ୍ଦୁ ମୁଣ୍ଡଙ୍କ ରଚନାରୁ।

0: ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: ଆର୍ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

ଆମ ଗୀତରେ ଆପଣମାନେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ, ଶିଳ୍ପୀ ଦୀପକ କୁମାର କର, ଭୁବନେଶ୍ୱରୀ ମିଶ୍ର ଏବଂ ସ୍ୱରୂପା ଚକ୍ରବର୍ତ୍ତୀଙ୍କ କଣ୍ଠରେ। ଆମ ଗୀତ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଦାସକାଠିଆ ଗୀତ, ପରିବେଷଣ କରିଛନ୍ତି ମାଟିଆ ସାହୁ ଏବଂ ସାଥୀ।

0: ହେଲେ ଜଗତ ଜନନୀ ମାଙ୍କୁ ପଦେ ହେଲେ ନିବେଦନ କଲେ ଜଗତର ପିତା ଯେ କି ନାରାୟଣ ତାଙ୍କୁ ହେଲେ ପଦେ ନିବେଦନ କରିବା ପାଇଁ ଯିବା।
1: ଠିକ ଅଛି।
0: କବି ଚନ୍ଦନ ହତ୍ରୀ ଗୋଟିଏ ପଦ ଲେଖିଲେ
1: ଲେଖନ୍ତୁ
0: ଦିନ।

0: ଗୋବିନ୍ଦ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନବର ନଶ୍ୟାମ
1: ଅବନ୍ତି ବୋଲି ଗୋଟିଏ ଦେଶ ସେଥିରେ ରାଜା ଅଛନ୍ତି ଯାଇକି ସୁରେନ୍ଦ୍ର କେଶରୀ
2: ଠିକ ଅଛି
1: ରାଣୀ କରଣ।

0: ରାଣୀ ଦିନେ ବିଚାର କଲେ
1: ହଉ
0: ଯେ ପୁଅ ବା ଝିଅ ଆମ କୋଳରେ ତ କିଛି ହେଲେ ନାହିଁ,
1: ନା ନା ନା,
0: ଚାଲ ଟିକେ ଶିବ ଦୁର୍ଗାଙ୍କୁ ପୂଜା କରିବା।
1: ନିଶ୍ଚୟ
0: ଏ ଭାବି ଶିବଙ୍କ ମନ୍ଦିରରେ ପୂଜା କଲେ।
1: ହଉ ହଉ,
0: ହେଲେ ରାଜା ପୂଜା କରୁଛନ୍ତି କାହାଙ୍କୁ ନା ଶିବଙ୍କୁ,
1: ବେଶ
0: ରାଣୀ ପୂଜା କଲେ କାହାଙ୍କୁ ନା ଦୁର୍ଗାଙ୍କୁ।
1: ଆଚ୍ଛା,
0: କି ଭଳିଆ ରାଜା ଶିବଙ୍କ ପାଦରେ ଧ୍ୟାନ ଲଗେଇଲେ।
1: କେମିତି ଧ୍ୟାନ କରୁଛନ୍ତି?
0: ଶଙ୍କରାଚାର୍ଯ୍ୟ ଲେଖିଲେ ଶିବ ତାଣ୍ଡବ
1: ଗୋଟିଏ ପଦ
0: କଲେ।

0: ରାଧା ଯେତେବେଳେ ଶିବଙ୍କୁ ଧ୍ୟାନ ଲଗେଇଛନ୍ତି ରାଣୀ କଣ କଲେ?
1: ରାଣୀ କଣ ଧ୍ୟାନ କରୁଛନ୍ତି?
0: ହେଲେ ଅକର୍ମ କର୍ମ ଦାୟିନୀ ଦୁର୍ଗାଙ୍କ ପାଦରେ ଧ୍ୟାନ ଲଗେଇଦେଲେ।
1: କି ପ୍ରକାର
0: ଲେଖିଲେ? ଦୁର୍ଗା ତାଣ୍ଡବ ଗୋଟିଏ ପଦ।
1: ଆଚ୍ଛା।

0: ଦୟ ହେ ମହିଷା ସୁର ମର୍ଦିନୀ
1: ରମ୍ୟଙ୍କ ପର୍ଦିନୀ ଶୈଳ ସୁତେ
0: ମନ ଦୃଢ କରି ଭକ୍ତି ଭାବରେ ପୂଜା କଲାବେଳେ ଶିବ ପାର୍ବତୀ ଆସିକି ବର ଦେଇଦେଲେ
1: ଆଚ୍ଛା
0: ତୁମ କୋଳରେ ଗୋଟିଏ ଝିଅଟିଏ ମାତ୍ର ଜନ୍ମ ହବ
1: ହଉ ହଉ
0: ବର ପାଇ

0: ସନ୍ଧ୍ୟା ସମୟ ହେଇଗଲା ରାଣୀ ବସିଛନ୍ତି କେଳିପୁର ଭିତରେ ହେଲେ ଗୋଟିଏ ପଦ ସନ୍ଧ୍ୟା ବର୍ଣ୍ଣନା କବି ଲେଖିବେ ଗଙ୍ଗାଧର ମେହର
1: ଲେଖନ୍ତୁ
0: କିଚକ ବଧରେ
1: ବେଶ
0: ଦିନ

0: ଏପର୍ଯ୍ୟନ୍ତ ସନ୍ଧ୍ୟା ସମୟ ହେଇଗଲା, ରାଜା ସୁରେନ୍ଦ୍ର କେଶରୀ ଯାଇକି କେଳିପୁରେ ହାଜର ହେଇଯାଇଛି।
1: ହଉ ହଉ,
0: ଦେଖିଲା ରାଣୀଙ୍କର ମାନ ହେଇଛି
1: ବେଶ।
0: ହେଲେ ରାଜା ପଦେ ଡାକିବେ ରାଣୀ କି
1: କେମିତି ଡାକୁଛନ୍ତି?
0: ରସ ପଞ୍ଚକରେ ଲେଖିବେ କବି ବଳଭଦ୍ର ପାଣିଗ୍ରାହୀ।
1: ଲେଖନ୍ତୁ

0: ଆମ ଶୁଭ ବେଳରେ ଦୁଇଟା ହେଲା ଜାତ ଯେ
1: ଘୋଡ଼ା ତଳେ ଧୁବ ଘାସ ଯାଦୁଆ ଡାକୁଛି ଯାଦୁ ଆଣି କିଲୋ ରମ୍ପା ରମ୍ପି ହ ବାଙ୍ଗାସଙ୍ଗେ
0: ଭାଇନା
1: ଆଚ୍ଛା
0: ଯେତେବେଳେ ଦୁହିତା ଟିଏ ଜନ୍ମ ହେଲା
1: ହଉ ହଉ
0: ରାଜାରାଣୀ ବହୁତ ଆନନ୍ଦ ହେଇଗଲେ
1: ନିଶ୍ଚୟ
0: ହାଟ ବାଟ ଜୁର କରି ଧନଙ୍କୁ ବାଣ୍ଟିଲେ ସୁବର୍ଣ୍ଣ ସମୁକାରେ
1: ନାହିଁ କିଛି ଦିଲେ
0: ବହୁ ଦିନେ କନ୍ୟା ଜନ୍ମ ଅଛି ବୁଝିବି।

0: ଜ୍ୟୋତିଷେ ଝି ବିଚାର କରିକି ନାଁଟାକୁ ଦିଅ।
1: ହଉ ହଉ,
0: ଖରି ପାଣି ଘେନିକି ପଳେଇ ଗଲେ ଜ୍ୟୋତିଷ ସମାନେ ଚନ୍ଦ୍ରଙ୍କ ସମାନ କାନ୍ତି ଦେଖାଯାଉଛି।
1: ବେଶ
0: ଚନ୍ଦ୍ର।

0: ଜଣେ ସାରଙ୍ଗ ଘର ଦେଖେ ବିଷ୍ଣୁ ବିଷ୍ଣୁଙ୍କୁ ମଧ୍ୟ ଝିଅର ମନ ବଳିବନି
1: ବଳିବ ନାହିଁ
0: କଣ କହିଲେ
1: କଣ କହିଲେ
0: ଚାରି ବଦନଙ୍କୁ ପାରିବ
1: ନାହିଁ ଭିତିରୁ ବରି
0: ଅତନୁ ପତନୁ ବିହୀନ
1: ସେ କିଶୋରୀ ସରି
0: ଚାରି ବଦନ ବୋଲନ୍ତି ବ୍ରହ୍ମା ବ୍ରହ୍ମାଙ୍କୁ ମଧ୍ୟ ତମ ଝିଅ ମନ ବଳିବନି
1: ନା ନା ନା
0: ଅତନୁ ଯାଇକି କନ୍ଦରପ
1: ବେଶ
0: କନ୍ଦରପ ମଧ୍ୟ ବଳିବନି ହେଲେ ଆଉ ଗୋଟିଏ ପଦ କହିଲେ
1: କଣ କହିଲେ
0: ପାଶିକି

0: ଏପରି ରାଜା ମନ୍ତ୍ରୀ କଥା ହେଲା ବେଳରେ ଉପଯୁକ୍ତ ବର କୋଉଠି ସମାଧାନ ହେଇପାରିଲା ନାହିଁ
1: ନାହିଁ
0: ଚନ୍ଦ୍ରକଳା କର୍ଣ୍ଣରେ ଶୁଣିଲା
1: ବାପାଙ୍କ
0: ଆଗରେ କର ଯୋଡ଼ିକି ଜଣେଇଲା
1: କଣ ଜଣଉଛି
0: ବୋଇଲା।

0: ଗଙ୍ଗା ସାଗରରେ ତାହେଲେ ମୋ ଜୀବନ ଧାସି
1: ଆଚ୍ଛା
0: ମୁଁ ରାଜବାଟୀକି ଫେରିବା କଥା ନୁହଁ
1: ନା ନା ନା
0: ରାଜବାଟୀ ଭିତରେ ଚମ୍ପା ବୃକ୍ଷଟିଏ ଲଗେଇ ଦେଇକି ଯାଉଛି
1: ଆଚ୍ଛା
0: ଯୋଉଦିନ ପୁଷ୍ପ ଫୁଟିବ ଆପଣ ଜାଣିବେ ଉପଯୁକ୍ତ ବର ମୋ ଝିଅ ବଳିଛି ଶୁଣି କରି ରାଜନ ମନେ ବିଚାରିଲା ଗଙ୍ଗା କୂଳରେ ଉଆସ ଗୋଟିଏ ତୋଳି
2: ଦେଲା
0: ଦାସୀ ବେଳର।

0: ଦେଲା କୁଠିଲା ଦାସୀମାନଙ୍କ ମୂଳରେ ଗଙ୍ଗା ସାଗର କୂଳରେ ବରଷକ ମଧ୍ୟ ସେ ହୁ ନ ପାଇଲା ବର
1: ବେଶ
0: ତାହା ଜାଣି ରାଜ ଜେମା କର ଇ ବିଚାର ଦାସୀମାନଙ୍କୁ ତାର ପାରୁ ସେ ବତାଇଲା ରତ୍ନହାର।

0: eso y en Montezuma y Bejebilón con oro y cojoa.
1: ଶାଶୁଟେରି ବୋହୁ କାଣି ନଣନ୍ଦ ଆଖିରେ ଫୁଲା ତିନି ଜଣ ଯାକ ଧାନ କୁଟି ଗଲେ କେହି ନ ପାଇଲେ କୁଲା ହୋ ମଉଜ
0: ହେଲେ ଦାସୀମାନେ ଆସିକି ଜେମାନେ ପାଖରେ ବସିଛନ୍ତି
2: ହଉ
0: ରାତ୍ର ଭିତରେ ଦାସୀ ଏବଂ ଜେମାନେ ଏମାନେ ସମସ୍ତେ ବସିଛନ୍ତି ଧ୍ୟାନ କରିକି ଉପଯୁକ୍ତ ବର ବରିବ କିଏ ସେ ଚନ୍ଦ୍ରକଳା ଏହି ସମୟରେ ଆସିକି ପ୍ରଭାତ ସମୟ ହେଲା
2: ହଉ ହଉ
0: ଗୋଟିଏ ପଦ ପ୍ରଭାତ ଶୁଣେ
2: ଆଚ୍ଛା କେମିତି ପ୍ରଭାତ ଆସୁଛି
0: ଚମକ

0: ଏପରେ ଯେତେବେଳେ ପ୍ରଭାତ ସମୟ ହେଇଗଲା ଦାସୀ ମାନଙ୍କୁ ପଠେଇଲା କିଏ ଚନ୍ଦ୍ରକଳା
1: ଠିକ ଅଛି
0: ଆଜ୍ଞା ପାଇଁ ଦାସୀ ମାନେ ରେଗେ ଚଳିଗଲେ ଗଙ୍ଗା ସାଗର କୂଳରେ
1: ପ୍ରବେଶ ହେଲେ
0: ଦେଖିଲେ କୁଷ୍ଠ ରୋଗୀ ସେ ମାଳକୁ ଲଗାଇଛି ଶୁଣି କରି ଦାସୀ ମାନେ କଲେ ଛି ଛି ଛି
1: ହଉ ହଉ
0: ଦେଖିଲେ ଗୋଟେ କୁଷ୍ଠ ରୋଗୀ ସେ ମାଳଟାକୁ ଲଗେଇ
1: ଧାରଣ କରିଛି
0: ଦାସୀ ମାନେ ମନରେ ବିରସ ହେଇକି ପଳେଇ ଆସିଲେ ଯେମାନେ ଏଇ ପାହାକୁ
1: କଣ କହିଲେ
0: ବୈରଲ

0: ଘନଶ୍ୟାମ
1: କହିଲେ ଜମା ଦେଇ ଗୋଟେ କୁଷ୍ଠ ରୋଗୀ ସେ ମାଳକୁ ନେଇକି ଲଗେଇଛି। ତାହେଲେ ତୋ ଭାଗ୍ୟଟା ବଡ ଖରାପ ଅଛି।
0: ନିଶ୍ଚୟ ନିଶ୍ଚୟ
1: ଶୁଣି କରି ଚନ୍ଦ୍ରକଳା ବୈରା ବଚନ କୁଷ୍ଠ ରୋଗୀ ହେଲେ ତାକୁ କରିବି ବରଣ।
0: ନିଶ୍ଚୟ
1: ସେ କୁଷ୍ଠ ରୋଗୀ ହେଲେ ବରଂ ମୁଁ ତାଙ୍କୁ ନିଶ୍ଚୟ ଭାବରେ ବରଣ କରିବି ଭାବି। ଏହା ଶୁଣି ଦାସୀ ମାନେ ବେଗେ ଚଳିଗଲେ। ଲେଉଟି ରାଜପୁରେ ପ୍ରବେଶ ହେଲେ। ସୁରେନ୍ଦ୍ର କେଶରୀ କିଏ ସମସ୍ତ କଥା ବୁଝେଇଲେ। ସୁରେନ୍ଦ୍ର କେଶର ଦେଖିଲା ଯେ ଚମ୍ପା ବୃକ୍ଷରେ ପୁଷ୍ପ ଫୁଟିଛି, ତେଣୁ ମୌନ ହୋଇକି ବସିଛି କିଏ ରାଜା ସୁରେନ୍ଦ୍ର କେଶରୀ। ଏଣେ ଚନ୍ଦ୍ର

0: ଜଣେ କୁଷ୍ଠ ରୋଗୀକୁ ବରଣ କରିକି ମୋ ଆଗରେ ମୁହଁ ଦେଖାଉଛୁ? ମୋ ରାଜ୍ୟରୁ ବର୍ତ୍ତମାନ ବାହାରି ଯାଅ,
1: ଚାଲି ଯାଅ।
0: ଏ ଧିକାର ବଚନ ଜେମା ସହି ନ ପାରିଲା, କୁଷ୍ଠ ରୋଗୀ ପତିଙ୍କି ଘେନି ହେ ବନସ୍ତେ ମିଳିଲା।
1: ଆଚ୍ଛା,
0: କଣ କରିଛି?
1: କଣ କରୁଛି?
0: ବନସ୍ତରେ ପତ୍ର କୁଡିଆ ନିର୍ମାଣ କରିଲା, ଫଳମୂଳ ଆଣି ପତି ସାଙ୍ଗେ ସଙ୍ଗ ହେଲା।
1: ଆଚ୍ଛା ଭାଇ, ସେ ସ୍ୱାମୀ ସେବା କେମିତି କରୁଛି? ଦୀପଦ ଟିକେ ଆସିଯାଉ।
0: ସ୍ୱାମୀ ସେବା କେମିତି ଜଗତ ଭିତରେ ଶୁଣିବୁ? ଗଙ୍ଗାଧର ମେହର ଲେଖିଲେ ଶକୁନ୍ତଳା କାର୍ଯ୍ୟରେ।
1: ଲେଖନ୍ତୁ ଗୋଟିଏ ପଦ।
0: ସ୍ୱାମୀ ଗୁରୁ

ଜଗତ ଭିତରେ ହଉଛି ସ୍ୱାମୀ ସେବା, କୁଷ୍ଠରୋଗୀ ପତିକି ନେଇ ବନସ୍ତରେ ସେବା କରୁଛି। ଦିନେ ଗୁଡିକ ସ୍ୱର୍ଣ୍ଣ ରାକ୍ଷସ ହାବୁଡେ ପଡିଲା। ସେ ରାକ୍ଷସ ଏକୁ ଗିଳିବାକୁ ଯେତେବେଳେ ଆସିଲା ଜେମା ଦେଇକୁ, ଏହାର ସତୀତ୍ୱ ବଳ ରାକ୍ଷସ ଭସ୍ମ ହେଇଯାଇଛି। ସେ ହଉଛି ପୂର୍ବର ଗନ୍ଧର୍ବ, ତେଣୁ ଗନ୍ଧର୍ବ ଯାଚିକି ବର ଦେଲା, ତୋ ଗର୍ଭରୁ ପାଞ୍ଚ

0: ଜଙ୍ଗଲରେ ଆନନ୍ଦରେ ରହିଲା
1: ବେଶ
0: ତେବେ ସୁରେନ୍ଦ୍ର କେଶରୀ କରିଛି କଣ
1: କଣ କରିଛି
0: ତେଣେ ସୁରେନ୍ଦ୍ର କେଶରୀ ମନେ ବିଚାରିଲା
1: ହଉ
0: ଏ ଜାମାତାକୁ ରାଜ୍ୟ ଭାର ଦେଇ ବନସ୍ତେ ଚଳିଲା ବନସ୍ତକୁ ଯାଇ ସେଠାରେ ବାନପ୍ରସ୍ଥ ଆଚରଣ କରୁଛନ୍ତି
1: ବେଶ
0: ନାରାୟଣଙ୍କ ପାଦରେ ଧ୍ୟାନ ଦେଇଛନ୍ତି ଗୋଟିଏ ପଦ ଗାଇବା
1: ଆଚ୍ଛା
0: ନାରାୟଣ କେମିତି ସୁରେନ୍ଦ୍ର କେଶରୀ ବାନପ୍ରସ୍ଥ ଆଚରଣ କରୁଛି
1: କିଭଳିଆ ଧ୍ୟାନ କରୁଛନ୍ତି
0: ପ୍ରଭୁ

0: ସ୍ୱର୍ଗ କୁ ପଳେଇଗଲା ଗନ୍ଧର୍ବ ଇଏ ଚନ୍ଦ୍ରକଳା ତାର ସ୍ୱାମୀଙ୍କୁ ଧରି ଆସି ନିଜ ପୁରୀରେ ପ୍ରବେଶ ହେଇଗଲା ଶ୍ରୀ ସୁରେନ୍ଦ୍ର କେଶରୀ ଆନନ୍ଦିତ ହେଲା ଜାମା ତା ଜେମାଙ୍କୁ ନିଜ ପୁଅରେ ରଖିଲା ତେବେ ସେଇଠି କହିଛି କଣ ତାର ତ ପୁଅ ଝିଅ ନଥିଲେ ଇଏ ଜ୍ୱାଇଁକି ସେଠାରେ ତାଙ୍କର ରାଜ୍ୟରେ ରାଜା କରେଇଲେ ରାଜା କଲାବେଳେ ଚନ୍ଦ୍ରକଳା ଅତି ଖୁସି ହେଲା
1: ବେଶ
0: ସ୍ୱାମୀ।

ଶୁଣୁଥିଲେ ଦାସକାଠିଆ ଗୀତ ପରିବେଷଣ କରୁଥିଲେ ମାଟିଆ ସାହୁ ଏବଂ ସାଥୀ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ତେବେ ଆରମ୍ଭ କରିବା ଆପଣମାନଙ୍କର ପସନ୍ଦ ମୋର ପସନ୍ଦ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ୟା ଭିତରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିସାରିଛି ମାନ ଅଭିମାନ ରାଗ ରୁଷାରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ରେ ଆପଣମାନେ ଲେଖିଛନ୍ତି ତେବେ ଆଉ ଡେରି ନ କରି ଆରମ୍ଭ କରିବା ଆପଣମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ ଆପଣ ଆମର ନିୟମିତ ଶ୍ରୋତା ଲେଖିଛନ୍ତି ଫକୀରା କଥାଚିତ୍ରର ଗୋଟିଏ ଗୀତ ଶୁଣିବେ ଲତା ମଙ୍ଗେସ୍କରଙ୍କ କଣ୍ଠରେ ତେବେ ଆପଣଙ୍କଠୁ ଆରମ୍ଭ ହେଉ ଆଜିର କାର୍ଯ୍ୟକ୍ରମ ଶୁଣି ନିଅନ୍ତୁ ଆପଣଙ୍କର ପସନ୍ଦର ଗୀତ

ସି ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର ଏବଂ ସୁଦାମ ଦେବତା। ଆପଣମାନେ ଟିକେ ଅଭିମାନ କରିଛନ୍ତି, କାଲି ଏସ୍ଏମ୍ଏସ୍ କରିଥିଲି ଭାଇ ପଢ଼ିଲେନି, କ'ଣ ପାଇଁ ଆମେ କ'ଣ ଏତେ ଖରାପ, 7-8 ଦିନ ଏସ୍ଏମ୍ଏସ୍ କରିଥିଲି ପଢ଼ିଲେନି। ନାହିଁ ଆଜ୍ଞା, ସେମିତି କିଛି ବି କଥା ନାହିଁ, ଆପଣଙ୍କ ଏସ୍ଏମ୍ଏସ୍ ପଢ଼ିବା ହେଉଛି ଆମର କାମ, କିନ୍ତୁ ଯଦି ବହୁତ ଗୁଡ଼ିଏ ଏସ୍ଏମ୍ଏସ୍ ଆସିଯାଉଛି, 30-40 ବେଳେବେଳେ ଏସ୍ଏମ୍ଏସ୍ ଆସିଯାଏ, ସେତେବେଳେ ଆମକୁ ଟିକେ ଅସୁବିଧା ହୁଏ। ଯେଉଁମାନେ ଡେଲି ଡେଲି ଦେଉଛନ୍ତି ଆମେ ତାଙ୍କୁ ଟିକେ ରଖି, ନୂଆ ଯେଉଁ ଶ୍ରୋତାମାନେ ଆଡ୍ ହେଉଛନ୍ତି ଆମେ ତାଙ୍କୁ ଟିକେ ପ୍ରାୟୋରିଟି ଦେଉ, ନହେଲେ ସେମିତି କିଛି କାରଣ ନାହିଁ, ଆପଣମାନଙ୍କୁ ଆମେ କାହିଁକି ସ୍ଥାନ ଦେବୁନି ଏସ୍ଏମ୍ଏସ୍ରେ। ତେବେ ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ସସ୍ମିତା ଦାସ, ବିଜୟ କୁମାର ଦାସ, ମାମୁନି ଏବଂ ପୂଜା। ସୌରୀ ମହାସିଂ ବହୁଗ୍ରାମ କଟକରୁ ଲେଖିଛନ୍ତି ଆପଣମାନେ, ସିନ୍ଦୁରବିନ୍ଦୁ କଥାଚିତ୍ରର ଗୋଟିଏ ଗୀତ, ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ଖୁବ୍ ସୁନ୍ଦର ଗୀତଟିଏ ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ ଆପଣମାନେ ଶୁଣିବାକୁ ଚାହିଁଛନ୍ତି। ଆପଣମାନଙ୍କର ପସନ୍ଦର ଗୀତ ମୁଁ ଶୁଣାଇ ଦେଉଛି।

ଦକ୍ଷିଣକୋଲ ଯାଜପୁରରୁ ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ, ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଆଜ୍ଞା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ତ୍ରିନାଥ ମେଳା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଚିତ୍ତ ଜେନା ଏବଂ ନିର୍ମଳା ମିଶ୍ରା।

ମାଧୁମୀ ଜଗତର ସାହା ଭରସା ଗୀତଟିକୁ ଶୁଣିବାକୁ ଇଚ୍ଛା କରିଛନ୍ତି ସୋମନାଥ ସାହୁ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର, କଥାଚିତ୍ର ଉଲ୍କା।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର ଇଲେଭେନ୍ ସିଟି କଟକରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମଞ୍ଜିଲ କଥାଚିତ୍ରର ଗୋଟିଏ ଗୀତଟିକୁ ଗାଇଛନ୍ତି କିଶୋର କୁମାର।

ଗୋପବ ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଇଚ୍ଛା କରିଛନ୍ତି ମୁସେସ୍ ଆଦିକାରୋଗୀ କଥାଚିତ୍ରର ଟାଇଟଲ ଟ୍ରାକ୍ଟି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ସୁନିଧି ଚୌହାନ।

ଆଉ ଗୋଟିଏ ସମସ୍ୟା ଆସିଛି କାନ୍ତଲ ଆଠଗଡ଼ରୁ ଲେଖିଛନ୍ତି ମୁନି ରାଣୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ଏବଂ ମାମଲି ଆପଣମାନେ ଲେଖିଛନ୍ତି ଉପସ୍ଥାପନା ପାଇଁ ଅଶେଷ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣ ବାରି ଚଖି ମନରୁ ମନ ଗୀତଟି ଶୁଣିବାକୁ ଚାହିଁଛନ୍ତି ଲେଖିଛନ୍ତି ବନ୍ଧୁ ମହାନ୍ତି କଥାଚିତ୍ରର ଏଠି ବନ୍ଧୁ ମହାନ୍ତି କଥାଚିତ୍ରର ନୁହେଁ ଏଠି ମୁକ୍ତି କଥାଚିତ୍ରର ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବାଣୀ ଜୟରାମ ଏବଂ ସୁଧର୍ମା।

କବାଟବନ୍ଧ ଯାଜପୁରରୁ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବୈରାଗୀ କଥାଚିତ୍ରର ଗୋଟିଏ ଗୀତ, ସାରି ସେହର ମେ ଆପ୍ସା କୋଇ ନାହିଁ। ବହୁତ ସୁନ୍ଦର ଗୀତଟିଏ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଆଶା ଭୋଁସଲେ ଏବଂ ମହମ୍ମଦ ରଫି।

ଦେଓକାଳି ଶଙ୍କତରାସ କଟକରୁ ଲେଖିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଆପଣମାନେ ଲେଖିଛନ୍ତି ନମସ୍କାର ଶୁଭ ମଧ୍ୟାହ୍ନ ଆଶା କରି ଖୁବ୍ ଭଲରେ ଥିବେ ଆଜ୍ଞା ନମସ୍କାର ଭଲରେ ବହୁତ ଭଲରେ ଅଛୁ ଆପଣ ଶୁଣିବାକୁ ଚାହିଁଛନ୍ତି ପୂଜା ଚନ୍ଦନ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ କହିଦେବି ମୁଁ କହିଦେବି ବହୁତ ସୁନ୍ଦର ଗୀତଟିଏ ବାଛିଛନ୍ତି ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଆଉ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ମନୋଜ କୁମାର ସାହୁ, ମମତା ସାହୁ, ଟିକରା ଟାଙ୍ଗି କଟକରୁ ଲେଖିଛନ୍ତି, ନମସ୍କାର, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଆଜ୍ଞା। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତ କଥାଚିତ୍ରର ଗୋଟିଏ ଗୀତ, ଏ ଅଗଣା ଏ ଘର ଏ ଦାଣ୍ଡ ଦ୍ୱାର, ବହୁତ ପପୁଲାର ଗୀତଟିଏ। ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ। ତେବେ ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନିଆଳି ମାଧବରୁ, ଲେଖିଛନ୍ତି ଜିତେନ୍ଦ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ଜବ୍ ପ୍ୟାର୍ କିସିସି ହୋତା ହେ କଥାଚିତ୍ରର ଗୀତଟିଏ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଆଉ ଗୋଟିଏ ଏସଏମଏସ୍ ଆସିଛି ବଳପୁରରୁ, ଲେଖିଛନ୍ତି ବିଷ୍ଣୁରାଜ ପରିବାର। ଆପଣ ଶୁଣିବାକୁ ଚାହୁଁଛନ୍ତି ତପସ୍ୟା କଥାଚିତ୍ରର ଗୋଟିଏ ଗୀତ, ଝୁଲି ଝୁଲି ଖେଳେ ଦୋଳି ପ୍ରୀତି ନାହା ମୋର। ବହୁତ ସୁନ୍ଦର ଗୀତଟିଏ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତ ଜେନା।

ଆଜି କାର୍ଯ୍ୟକ୍ରମରେ ସମସ୍ତ ଏସ୍ଏମ୍ଏସ୍ ଗୁଡ଼ିକ ସ୍ଥାନ ପାଇଥିବାରୁ ମୁଁ ନିଜେ ବହୁତ ଖୁସି। ଏବେ ସମୟ ଅଛି ଆଉ ଗୋଟିଏ ଗୀତ ବାଜିପାରିବ। ଯେଉଁ ବନ୍ଧୁମାନେ ଆମର ମହମ୍ମଦପୁର ବିଲହାଟ କଟକରୁ ବହୁତ ମାନ ଅଭିମାନ କରିଥିଲେ, ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର ଏବଂ ସୁଧାମ ଦେବତା, ସେମାନଙ୍କ ମାନଭଞ୍ଜନ କରିବାର ଏବେ ସମୟ ଆସିଛି। ଆପଣମାନଙ୍କ ପାଇଁ ମୁଁ ମୋ ତରଫରୁ ଗୋଟିଏ ଗୀତ ଦେବି, ସାବିତ୍ରୀ କଥାଚିତ୍ରର। ଶକ୍ତି ମିଶ୍ରଙ୍କ କଣ୍ଠରେ ଖୁବ୍ ସୁନ୍ଦର ଗୀତଟିଏ, ମାନ ଅଭିମାନ ପ୍ରେମ ସେ ଗୀତଟି। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ ଏବଂ ମାନଭଞ୍ଜନ ହେବ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି, ମୋ ସହିତ ଅଛି ପୂର୍ବଭଳି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣନ୍ତୁ ଆଉ ମଜା ଉଠାନ୍ତୁ। ତେବେ କାର୍ଯ୍ୟକ୍ରମ ଆରମ୍ଭ କରିବା ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। କଥାଚିତ୍ର ହାତ କି ସଫାଇ।